ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ, ଆଜି ଶୁକ୍ରବାର 1948 ଶତାବ୍ଦୀ ଶ୍ରାବଣର ଦ୍ୱିତୀୟ ଦିନ 2026 ମସିହା ଜୁଲାଇ ମାସ 24 ତାରିଖ। ସମୟ ଷ୍ଟୁଡ଼ିଓ ଘଟରେ 5:58 ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM।

ପ୍ରତମନ୍ଧୁ ଶୁଣିଛନ୍ତି କେତୋଟି ଭକ୍ତି ଗୀତ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଗୋଟି 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ଯାତ୍ରା ତିନି ରଥ ହେରା ପଞ୍ଚମୀ ପରଦିନଠାରୁ ଦକ୍ଷିଣ ମୋଡ଼ ନେଇସାରିଛନ୍ତି। ବାହୁଡ଼ା ରଥଟଣା ଆରମ୍ଭ ହୋଇ ବଳଭଦ୍ରଙ୍କର

0: ରାଧା କହୁଛନ୍ତି ସେ କାଦୁଅ ଭିତରେ, ନାହିଁ ନାହିଁ ନିଖିଳ ଜଗତକୁ ନଦୀ ସହି ଉପମାନ, ନବନିରୋଧ ନୀଳମଣି ଅତସି ଶ୍ୟାମ ସୁନ୍ଦର ସମାନ। ସେଇ କାଦୁଅକୁ କପାଳରେ ବୋଳି ଶ୍ରୀକୃଷ୍ଣ ଆରୋଗ୍ୟ ହେଲେ, କିନ୍ତୁ କେବେ ତ ଫେରିନଥିଲେ ବୃନ୍ଦାବନ। ସେଇ ପଞ୍ଜୀକୃତ କାହାଣୀ ଜାଣନ୍ତି ମା ଲକ୍ଷ୍ମୀ, ସେ ପରା ରୁକ୍ମିଣୀ ନ ଜାଣିବେ ବା କିପରି, ଏଣୁ ସେ ଅଧୀରା। କାରଣ ସେ ଜାଣନ୍ତି ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଥରେ ଗଲେ ଆଉ ଫେରନ୍ତିନି, କିନ୍ତୁ ଆଜି ବାହୁଡ଼ାରେ ଫେରିବେ ପ୍ରଭୁ। କାରଣ ସେ ଜଗନ୍ନାଥ, ସେ ସୂର୍ଯ୍ୟ, ସେ ତେଜ, ସେ ଦୀପ୍ତି, ସେ ଜଗତର ଅକ୍ଷୟ ପ୍ରକାଶ। ସକାଳୁ ଉଦୟ ହେଇ ମୁଣ୍ଡ ଉପରକୁ ଉଠିବା ତାଙ୍କର ଯିବା, ଏବଂ ଅପରାହ୍ନରୁ ଗୋଧୂଳି ପର୍ଯ୍ୟନ୍ତ ତାଙ୍କର ଫେରିବା। ଏହା ଭିତରେ ମଣିଷ ନିଜର ପ୍ରାତ୍ୟହିକ ଜୀବନକୁ ସନ୍ଧାନ କରେ। ଋଗ୍ବେଦରେ କୁହାଯାଇଛି, ଆ କୃଷ୍ଣେନ ରଜସା ବର୍ତ୍ତମାନୁ ନିବେଶୟନ୍ ଅମୃତଂ ମର୍ତ୍ୟଂ ଚ ହିରଣ୍ୟନ ସବିତା ରଥେନା ଦେବଃ ଜାତି ଭୁବନାନି ପଶ୍ୟତଂ। ଅନ୍ଧକାରମୟ ଅନ୍ତରୀକ୍ଷ ମାର୍ଗରେ ଆସୁଥିବା ଦେବତା ଓ ମନୁଷ୍ୟକୁ ସୋସ୍ୱ କାର୍ଯ୍ୟରେ ନିୟୋଜିତ କରୁଥିବା ସୁବର୍ଣ୍ଣ ନିର୍ମିତ ରଥକୁ ଆରୋହଣ କରିଥିବା ସବିତା ଦେବ ସମଗ୍ର ପ୍ରାଣୀ ଜଗତକୁ ଦେଖି ଦେଖି ପ୍ରତ୍ୟେକ ଦିନ ଆସନ୍ତି। ମଣିଷର ରଥର ପଥର ଏ ଅନୁସନ୍ଧାନ ଯୁଗେ ଯୁଗେ ଚାଲିଥାଉ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ତରୁଣକାନ୍ତି ରାଉତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

କେହି ଧ୍ରୁବଙ୍କ ତପସ୍ୟା ଭାଙ୍ଗିବାକୁ ସମର୍ଥ ହେଲେ ନାହିଁ। ଭଗବାନ ଦେବତାମାନଙ୍କୁ କହିଲେ ଯେ ଧ୍ରୁବ କାହାରି ଅଧିକାର ନେବାକୁ ତପସ୍ୟା କରୁନାହିଁ, ସେ ତପସ୍ୟା କରୁଛି ପିତାଙ୍କ କୋଳରେ ବସିବା ପାଇଁ। ଭଗବାନ ଧ୍ରୁବଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ବର ମାଗିବାକୁ କହିଲେ।

ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦା ରାଉତରାୟ, ମନ୍ମଥ ମିଶ୍ର, ଆଶା ମୁକୁଲ ବାରିକ ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତିନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ପୁରୀ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ।

0: ଦେଇଛି।
1: ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
2: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
3: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଏହି ମାସ ଶେଷ ସୁଦ୍ଧା ତଳିଘେରାରେ ଧାନ

0: ସାତ ଦିନ ପୂର୍ବରୁ ଶୁଖିଲା ପାଗ ଦେଖି 400 ଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 800 ଗ୍ରାମ କାଟ୍ରାଫାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 1 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ 10 ଡେସିମିଲ୍ ତଳିଘେରାରେ ପ୍ରୟୋଗ କରନ୍ତୁ। ଦାନାଦର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଧାନ ରହିବାର 3 ସପ୍ତାହ ପର୍ଯ୍ୟନ୍ତ କାଣ୍ଡବିନ୍ଧା ପୋକ, ବଙ୍ଗି ପୋକ, ପତ୍ରମୋଡ଼ା ପୋକ ତଥା ନଳୀ ପୋକ ଆକ୍ରମଣରୁ ଫସଲକୁ ରକ୍ଷା କରାଯାଇପାରିବ। ତେଣୁ ଏସବୁ ପଦକ୍ଷେପ ନିଅନ୍ତୁ। ମୁଗ ବିରି ବୁଣିବା ଅବସ୍ଥାରେ ଥିଲେ 1 ଏକର ମୁଗ କିମ୍ବା ବିରି ଚାଷ ପାଇଁ 10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 7 ଦିନ ପୂର୍ବରୁ 1 କିଲୋଗ୍ରାମ ମଞ୍ଜିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ସହିତ 35 କିଲୋଗ୍ରାମ ଡିଏପି, 13 କିଲୋଗ୍ରାମ ମ୍ୟୁରେଟ୍ ପଟାସାର ଏବଂ 4 କିଲୋଗ୍ରାମ ୟୁରିଆ ସାର ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ। ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ଧାଡ଼ିରେ ବିହନ ଶୁଖିଲା ପାଗ ଦେଖି ବୁଣନ୍ତୁ। ହରଡ଼ ବୁଣିବା ଅବସ୍ଥାରେ ଥିଲେ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏବଂ ଏହା ଶୁଖିଗଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ବୀଜାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତିକମ୍ରେ 7 ଦିନର ବ୍ୟବଧାନ ରଖନ୍ତୁ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ରାଶି ବୁଣିବା ଅବସ୍ଥାରେ ଥିଲେ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେପରି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 କିଲୋଗ୍ରାମ ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 ଗ୍ରାମ ସେରେସାନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମ ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ୍ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 ସେଣ୍ଟିମିଟର ବ୍ୟବଧାନ ଏବଂ ଗଛରୁ ଗଛ ମଧ୍ୟରେ 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ।
1: ଶୁଣିଲି କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିମଧ୍ୟରୁ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ, ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲି ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।
2: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ ପ୍ରବାଚକ ପୁନୀତ ତ୍ରିପାଠୀ। प्रधानमन्त्री नरेन्द्र मोदी अवदत् यत् प्रश्नपत्रस्य अनधिकृत प्रकाशन प्रकरणस्य अनन्तरं गत अर्धत्रिमासे अनेके महत्वपूर्णाः उपायाः कृताः। दोषिणः गृहीत्वा कारागारे स्थापिताः सन्ति। गतरात्रौ प्रसारिते एकस्मिन् दृश्य श्रव्य सन्देशे श्रीमोदी अवदत् यत् प्रशासनस्य प्रथमं उत्तरदायित्वं विद्यार्थिनां शैक्षणिक वर्षस्य संरक्षणम् आसीत्। अत एव परीक्षाणाम् अविलम्बेन आयोजनम् अत्यावश्यकम् आसीत्।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତବନ୍ଧୁ ଆଜିର ଅଧିବେଶନକୁ ଆଗେଇ ନେବା ପୂର୍ବରୁ ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା। ଆଉ ଅଳ୍ପ ସମୟ ପରେ 7:05 ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଆମର ସ୍ୱାସ୍ଥ୍ୟ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଶୁଣିବେ କେତୋଟି ଓଡ଼ିଆ ଛାନ୍ଦ ଏବଂ ଚମ୍ପୁ। 7:40 ଶୁଣିବେ ଲଘୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। 8:00 ଶୁଣିବେ ସମାଚାର ପ୍ରଭାତ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋର ଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12-2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରା ପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବ ଏବଂ ଅପରାହ୍ନ ପ୍ରାୟ 4 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଜାନି ଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
1: ଆଚ୍ଛା ଭାବିଲେ ଦେଖି ପର୍ବପର୍ବାଣୀ ଗୁଡ଼ିକ ଯଦି ଆମର କିଛି ମଙ୍ଗଳ କରୁନଥାନ୍ତା ତେବେ ଆବହମାନ କାଳରୁ ମଣିଷ ଗୁଡ଼ିକୁ ପାଳନ କରି ଆସୁଥାନ୍ତା କାହିଁକି। ଯେଉଁଠି ମଣିଷ ବସତି ଅଛି ସେଠି ଗଢ଼ି ଉଠିଛି ସମାଜ, ସେଠି ହେଇଥାଏ ଯାନିଯାତ୍ରା, ମେଳା ମହୋତ୍ସବ ଓ ପର୍ବପର୍ବାଣୀ, କାରଣ ଏଥିରେ ଜନଜୀବନର ମଙ୍ଗଳ ନିହିତ। ଏଥର ସତରେ କ'ଣ କିଛି ହିତ ହେଇଥାଏ? ହଁ ହେଇଥାଏ, ହେଇଥାଏ ଅଶେଷ ହିତ। ସବୁଠାରୁ ବଡ଼ ହିତ ହେଉଛି ଏହା ଆମକୁ

0: ପୂଜା ସରିବା ପରେ ନଈ ନାଳ କି ପୋଖରୀରେ ମୂର୍ତ୍ତି ଗୁଡ଼ିକୁ ଜଳ ବିସର୍ଜନ ଦିଆଯିବାର ବିଧି ଅତି ସାଧାରଣ। ମାତ୍ର ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଯାଏ। ବିଶେଷ କରି ମୂର୍ତ୍ତି ଗଠନ ପାଇଁ ବ୍ୟବହାର କରାଯାଉଥିବା ରଙ୍ଗମାନ ଆଦୌ ନିରାପଦ ନୁହେଁ। ସେ ଯାହା ହେଉ, ପର୍ବପର୍ବାଣୀ ମଧ୍ୟରେ ଜଡ଼ିତ ଥାଏ ଜନସାଧାରଣଙ୍କ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନା। ଏହା ଜନଜୀବନ ସହ ଓତପ୍ରୋତ ଭାବରେ ସମ୍ପୃକ୍ତ ଥିବାରୁ ଏହାକୁ ଜନଜୀବନଠାରୁ ଦୂରେଇ ଦେବା ଆଦୌ ନିରାପଦ ନୁହେଁ। ପର୍ବପର୍ବାଣୀ ପାଳନ ଏକ କାଳଜୟୀ ବ୍ୟବସ୍ଥା ଓ ଏହାର ରହିଛି ଏକ ସର୍ବକାଳୀନ ମୂଲ୍ୟବୋଧ।
1: ଆମର ସ୍ୱାସ୍ଥ୍ୟରେ ଯାନିଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର କୁଶାର ସଫଳ ପରୀକ୍ଷଣ। ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ବାହୁଡ଼ିବେ ଶ୍ରୀମନ୍ଦିର ଅଭିମୁଖେ। ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀଙ୍କୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ 2.5 ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି।

0: ଏବଂ ସଶକ୍ତ ଜନସମ୍ପର୍କକୁ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଆସିଛି।
1: ଶିକ୍ଷା, ସଂସ୍କୃତି ତଥା ପିପୁଲ ଟୁ ପିପୁଲ କଣ୍ଟାକ୍ଟ ଭାରତ ରୋମାନିଆ ସମ୍ବନ୍ଧ କି ଆଧାରଶିଲା ହେ ଔର ମୁଝେ ଖୁସି ହେ କି ଆଜ ହମନେ ଇନ ଦୋନୋଁ ମେ ତିନ ମହତ୍ୱପୂର୍ଣ୍ଣ ସାଝେଦାରୀ ପର ହସ୍ତାକ୍ଷର କିଏ ହେ ହମ ପ୍ରୋଗ୍ରାମ ଓ କୋପରେସନ ଇନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କେ ଅନ୍ତର୍ଗତ ଜଏଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କା ବିସ୍ତାର କରେଙ୍ଗେ। ବୁକାରେଷ୍ଟ ୟୁନିଭର୍ସିଟି ମେ ଇଣ୍ଡିଆ କାଉନସିଲ ଫର କଲଚୁରାଲ ରିଲେସନ୍ସ କେ ସହଯୋଗ ସେ ଇଣ୍ଡିଆ ଷ୍ଟାଡି ଚେୟାର କି ସ୍ଥାପନା କି ଯା ରହି ହେ ହମ ଆଜ ହସ୍ତାକ୍ଷରିତ ହୋଇ ଏମଓୟୁ କେ ଜରିଏ ସ୍ପୋର୍ଟସ କେ କ୍ଷେତ୍ର ମେ ଭି ଆପନା ସହଯୋଗ ବଢାଏଙ୍ଗେ।
0: ରାଷ୍ଟ୍ରପତି କହିଛନ୍ତି ଭାରତ ରୋମାନିଆ ଭାଗିଦାରୀ ସମୟାନୁକ୍ରମେ ଅଧିକ ସଶକ୍ତ ହେବାରେ ଲାଗିଛି। ସେ ତାଙ୍କର ରୋମାନିଆ ପ୍ରତିପକ୍ଷଙ୍କ ସହିତ ବିଗତ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ଫଳପ୍ରଦ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି। ଭାରତ ରୋମାନିଆ ଆଗାମୀ ତିନି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ବାଲେଶ୍ୱରର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ କୁଶା କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରହିଛି। କୁଶାର ଏହି ସଫଳ ଉଡ଼ାଣ ପରୀକ୍ଷଣ ଲାଗି ଏଥିରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା ଡିଆର୍

0: ଏଥିସହିତ ଭାରତ ବର୍ତ୍ତମାନ 1-0 ସିରିଜ୍ ଅଗ୍ରଣୀ ରହିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ କରିଥିଲା। 126 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ 13 ଓଭର ଓ 2 ବଲ୍ରେ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲେ। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ମାତ୍ର 19 ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି 3 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ହରାରେଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ 2 ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ। ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।
2: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ
3: ଆକାଶବାଣୀ ବ୍ରହ୍ମପୁର। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ।

ପ୍ରଥମତଃ ଶୁଣିଲେ କେତୋଟି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ, ବର୍ତ୍ତମାନ ପ୍ରେସର କୁଚୁ, ଲଘୁଶାସ୍ତ୍ରୀୟ ସଙ୍ଗୀତ କମରୀ, ରାଗ ଦରବାରୀ, ଶୁଣନ୍ତୁ ସରୋଜ ବାଦନ, ପରିବେଷଣ କରୁଛନ୍ତି ଅଲି ଅକବର ଖାଁ।

0: ସକାଳ ବା ସଞ୍ଜ ଦିନ ଅବା ରାତି ଆକାଶବାଣୀ ସବୁ ସମୟର ସାଥୀ।
1: ଶ୍ରୋତା ବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଗୋଟେ 8 ବଜେ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ତା ସମ୍ପାଦନା ମଣ୍ଡଳୀରେ ମଧ୍ୟ ସେ ଅଛନ୍ତି ଏବଂ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ମଧ୍ୟ ସେ ଜଣେ ସଦସ୍ୟ। ସେ ହେଉଛନ୍ତି ଆମର ଅନ୍ୟତମ ବିବରଣୀଦାତା। ମୋ ସହିତ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା। ଦୀର୍ଘ ଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର କାନୁନଗୋ। ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ ଏବଂ ଜଗନ୍ନାଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ। ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହେଇଛି, ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି। ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହେଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା। ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ। ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶ

ନିହାତି ରଥ ଉପରେ ପଡ଼ିଥିଲା। କିଛି ସମୟ ପୂର୍ବରୁ ସେବକମାନେ ଆସି ତିନି ରଥକୁ ପରିଷ୍କାର କରିଦେଇଛନ୍ତି। ଆଉ ଗୋଟିଏ ଦେଖିଲୁ ଆମେ ଯେ ଶରଧା ବାଲିରେ ବାଲି ପଡ଼ିଛି, ଆପଣମାନେ ଜାଣିଛନ୍ତି ଏ ଶରଧା ବାଲି ତ ପ୍ରକୃତରେ ବାଲିର ପଡ଼ିଆ ଥିଲା ଏବଂ ରଥ ଏଠି ଚକ ମଧ୍ୟ ପୋତି ହୋଇଯାଉଥିଲା, କିନ୍ତୁ ଏବେ କଂକ୍ରିଟ୍ ହୋଇଯାଇଛି ଶରଧା ବାଲି, ତାରି ଉପରେ ବାଲି ପକାଇକିରି ପ୍ରାକୃତିକ ଶରଧା ବାଲିକୁ କୃତ୍ରିମ ଶରଧା ବାଲିରେ ରୂପାନ୍ତରିତ କରି ଲୋକମାନଙ୍କୁ ପ୍ରକୃତ ଶରଧା ବାଲିର ଅନୁଭବ ଦେବା ପାଇଁ ପ୍ରଶାସନ ପ୍ରୟାସ କରିଛନ୍ତି। ଏବଂ ଯେଉଁ ବାଲି ପଡ଼ିଛି ସେ ବାଲି ଭିତରେ ଅନେକ ଗୁଡ଼ି ଅନେକ ପଥର ପଡ଼ିଥିବାରୁ ଆମେ ଦେଖୁଥିଲୁ ଏଇ ଯେଉଁ ପୁରୀ ମ୍ୟୁନିସିପାଲିଟିର ସବୁ ସେବିକାମାନେ ସେମାନେ ତା ଭିତରୁ ବାଛି ବାଛିକିରି ସବୁ ପଥର ଗୁଡ଼ି ସବୁ ଗୋଟାଉଥିଲେ, କାରଣ ସବୁ ଲୋକ ଏଠି ଖାଲି ପାଦରେ ଚାଲନ୍ତି, କାହାର ପାଦରେ ଗୁଡ଼ି ପଶିଗଲେ ଆଘାତ ହୋଇଯିବ, ସେଥିପାଇଁ ଗୁଡ଼ିମାନଙ୍କୁ ମଧ୍ୟ ଗୋଟାଉଥିଲେ। ଆଉ ଗୋଟେ କଥା ଯେ ଅନେକ ଗୁଟକା ଏବଂ ଏଇ ଯେଉଁ ସବୁ ସବୁ ପୁଡ଼ିଆ ସବୁ ଖାଆନ୍ତି ଲୋକମାନେ, ବହୁତ ପୁଡ଼ିଆ ଏଇ ଶରଧା ବାଲିରେ ପଡ଼ିଥିଲା, ତାକୁ ମଧ୍ୟ ମ୍ୟୁନିସିପାଲିଟିର ସେବିକାମାନେ ତାକୁ ଗୋଟାଉଥିଲେ। କ'ଣ କରିବା, ଶ୍ରୀକ୍ଷେତ୍ରକୁ ଆସିଲେ କେତେ ସାତ୍ୱିକ ଭାବରେ ରହିବାକୁ ପଡ଼େ ଏବଂ ଗୁଟକା କେତେ ମାରାତ୍ମକ, ପୁଡ଼ିଆ କେତେ ମାରାତ୍ମକ, ସେ ପୁଡ଼ିଆ ଉପରେ ଲେଖା ହୋଇଥିଲେ ମଧ୍ୟ ତାକୁ ସ୍ୱୀକାର ନକରି ବା ତାକୁ ନ ମାନି ଅନେକ ଲୋକ ପୁଡ଼ିଆ ଖାଉଛନ୍ତି ଏବଂ ଶ୍ରୀକ୍ଷେତ୍ରରେ ମଧ୍ୟ ଶରଧା ବାଲିରେ ସେ ପୁଡ଼ିଆକୁ ଚିରିକିରି ଭାଙ୍ଗି ଦେଉଛନ୍ତି, ତାକୁ ମ୍ୟୁନିସିପାଲିଟିର ବା ପୌରପାଳିକାର ସେବିକାମାନେ ତାକୁ ଗୋଟାଉଛନ୍ତି। ଏ ବଡ଼ ଦୁଃଖ ଲାଗୁଛି ଦେଖିଲେ, କାରଣ ଯେତେ କହିଲେ ମଧ୍ୟ ଲୋକଙ୍କୁ, ଡାକ୍ତରମାନେ କହିଲେ ମଧ୍ୟ ଏବଂ ଲୋକମାନେ ନିଜେ ଜାଣିବା ଶୁଣିବା ହେଲେ ମଧ୍ୟ ତାକୁ ମାନୁନାହାନ୍ତି, ନିଜ ଶରୀରରେ କ୍ଷତି କରୁଛନ୍ତି ଏବଂ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛନ୍ତି। ଏହିଭଳି ଭାବରେ ରଥକୁ ପୁରା କଡ଼ନ କରିଦିଆହେଇଛି, ଦୁଇଟି କଡ଼ନ ଅଛି, ଗୋଟିଏ ହେଉଛି ଇନର କଡ଼ନ ଯେଉଁଠି ଲୁହାର ବ୍ୟାରିକେଡ୍ ଚାରିପଟେ ଘେରା ହୋଇଛି ଏବଂ ଆଉଟର କଡ଼ନ ମଧ୍ୟ ଦୌଡ଼ି ଘେର ଭିତରେ ତାକୁ ଆରକ୍ଷୀ ଭାଇମାନେ ସେ କଡ଼ କରିକି ରଖିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ଯେଉଁ ବ୍ୟବସ୍ଥା, ଆଉ ଏ ବର୍ଷ ଜାଣିଛନ୍ତି ଗୁଣ୍ଡିଚା ଯାତ୍ରାରେ ଯେଉଁ ସବୁ ଅସୁବିଧା ହୋଇଥିଲା ସେ ଅସୁବିଧାର ପୁନରାବୃତ୍ତି ନ ହେବା ପାଇଁ ଏ ବର୍ଷ ପ୍ରଶାସନ ବାହୁଡ଼ା ଯାତ୍ରାରେ ବହୁ ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି କଠୋର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବା ହେବ, ଏଇ ଯେଉଁ ଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଯାହା ହୁଏ ଏଇଠି ଆମେ ସମସ୍ତେ କାମ କରୁଥିଲେ ମଧ୍ୟ ଏ ସବୁ କାର୍ଯ୍ୟ ମହାପ୍ରଭୁ ହିଁ ସମ୍ପାଦନ କରନ୍ତି। ତେଣୁ ସମସ୍ତଙ୍କ ପକ୍ଷରେ ଆମେ ନିବେଦନ କରିବା ଏବଂ ସମସ୍ତଙ୍କ ପକ୍ଷରେ କର୍ତ୍ତବ୍ୟ ମଧ୍ୟ ହେବ ଯେ ମହାପ୍ରଭୁଙ୍କ ପାଖରେ ସମସ୍ତେ ଅନୁନୟ କରିବେ, ବିନତି କରିବେ, ପ୍ରାର୍ଥନା କରିବେ, ନମ୍ରତାର ସହିତ, ସମର୍ପଣର ସହିତ, ଯେ ମହାପ୍ରଭୁ ଆମେ ସବୁ ନିମିତ୍ତ ହୋଇକରି ଆପଣଙ୍କ ସେବାରେ ନିଯୁକ୍ତ ଅଛୁ, ଏ ରଥଯାତ୍ରାକୁ ନିର୍ବିଘ୍ନରେ ସମାପନ କରିବାର ଦାୟିତ୍ୱ ଆପଣଙ୍କର, ଆପଣ ନିଜେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକୁ ସମ୍ପାଦନ କରନ୍ତୁ। ଏହି ପ୍ରକାର ସମର୍ପଣ ଭାବ ଯଦି ସମସ୍ତଙ୍କ ଭିତରେ ଆସିବ, କେବଳ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ନୁହେଁ, ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଭିତରେ ମଧ୍ୟ ଏହି ଭାବ ଯଦି ଆସିବ, ତାହେଲେ ନିଶ୍ଚିତ ଭାବରେ ନିର୍ବିଘ୍ନରେ ସୁରୁଖୁରୁରେ ବାହୁଡ଼ା ଯାତ୍ରା କୌଣସି ଅଘଟଣ ନ ହୋଇକରି ସମାପନ ହେବ, ଏ ପ୍ରକାର ବିଶ୍ୱାସ ଆମର ହେଉଛି। ଆଉ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ପ୍ରଥମ କେନ୍ଦ୍ରରେ ଆଉ ଯେଉଁ ଦୁଇ ଜଣ ବାଚ୍ୟକାର ଅଛନ୍ତି, ଡକ୍ଟର ନରେଶ ତୁଲଦାସ ଏବଂ କଲ୍ୟାଣୀ ନନ୍ଦୀ, ସେମାନଙ୍କୁ ଅନୁରୋଧ କରିବି ଏବଂ ତାପରେ ଦ୍ୱିତୀୟ କେନ୍ଦ୍ରରେ ଯେଉଁ ବନ୍ଧୁମାନେ ଅଛନ୍ତି ଡକ୍ଟର କାନୁନଙ୍କୁ ଏବଂ ତ୍ରିପାଠୀ ମୁଁ ଅନୁରୋଧ କରିବି, ସେମାନେ ମଧ୍ୟ ପ୍ରସ୍ତୁତ ରହିବେ। ଆମେ ଏଠିକାର ସୂଚନା ଯାହା ଦେଇସାରିଲା ପରେ ସେହି କେନ୍ଦ୍ରରୁ ସେମାନେ ସେହି ଅଞ୍ଚଳର ଯାହା ତାଙ୍କର ଅନୁଭବ ଅଛି, ଯାହା ସେ ଦେଖୁଛନ୍ତି, ସେ

କିଛି କହିଲ ନାହିଁ, ଆଉ ମୁଁ କହିପାରିବି କି ନାହିଁ ମୁଁ କହି ଜାଣୁନି, କିନ୍ତୁ ଆଜି ମୁଁ ତୁମକୁ ଯେତେବେଳେ ମୁହଁ ଖୋଲିଛି ମୁଁ ତୁମକୁ କହୁଛି, ଶୁଣ ମୋର, ତୁମେ ଦୁଇଟି ଯାତ୍ରା କରିବ, ଯେଉଁ ଯାତ୍ରା ଦୁଇଟିରେ ମୁଁ ସ୍ୱୟଂ ଯିବି। ଅର୍ଥାତ୍ ଆମର ଶାସ୍ତ୍ର କହୁଛନ୍ତି, ଯଦି କୌଣସି ମନ୍ଦିରରେ କୌଣସି ମୂଳ ବିଗ୍ରହ ଥରେ ପ୍ରତିଷ୍ଠିତ ହୋଇଗଲେ ସେ ଆଉ ନିଜେ ଆଉ ବାହାରକୁ ବାହାରିବେ ନାହିଁ, ତାଙ୍କର ବିଜେ ପ୍ରତିମା ମାନେ ଆସିବେ କିନ୍ତୁ ସେ ନିଜେ ଆସିବେନି। କିନ୍ତୁ ସେଥିପାଇଁ କାଳେ ମୋତେ ଆଉ ଏଠାରୁ ବାହାର କରିବାକୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ମୋତେ କିଏ ନ ନେବେ, ସେଥିପାଇଁ ସ୍ୱୟଂ ମହାପ୍ରଭୁ ତୁଣ୍ଡ ଖୋଲି କହିଲେ, କହିଲେ ଶୁଣ, ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ମୁଁ ଜନ୍ମ ହୋଇଛି। ଆପଣ କହିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ କହୁଛନ୍ତି ମୁଁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଜନ୍ମ ହୋଇଛି, ତେଣୁ ସେଇଟା ମୋର ଜନ୍ମଦିନ, ଏଇ ଯାତ୍ରାଟି ମୋର ନିଶ୍ଚିତ କରିବ, ଆଉ ଏ ଯାତ୍ରାରେ ତୁମେ ମୋତେ ନବ ସ୍ନାନବେଦୀକୁ ସେଇଠି 108 ଗଡ଼ୁ ଜଳରେ ସ୍ନାନ କରାଇବ, ଏବଂ ଏ ସବୁ ବ୍ୟବସ୍ଥା ମୁଁ କରିଛି। କ'ଣ ବ୍ୟବସ୍ଥା କରିଛନ୍ତି ପ୍ରଭୁ? ନା ମୁଁ ମୋ ସ୍ନାନ ପାଇଁ ଗୋଟିଏ କୂଅ ଖୋଳିକରି ରଖିଛି, ମୁଁ ଆବିର୍ଭୂତ ହେବା ପୂର୍ବରୁ ଗୋଟିଏ କୂପଟିଏ ଖୋଳିଛି, ସେହି କୂପର ଜଳରେ ମୋତେ ତୁମେ ମୋ ଜନ୍ମଦିନରେ ସ୍ନାନ କରାଇବ। ଆପଣମାନେ ବିଚାର କରନ୍ତୁ, ସ୍ୱୟଂ ମହାପ୍ରଭୁ ଏ କ୍ଷେତ୍ର ପ୍ରତି କେତେ ଆକର୍ଷଣ, ଏବଂ ସେ କହିଲେ ମୋର ଜନ୍ମ ଦିନ ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ମହାପ୍ରଭୁ କହିଛନ୍ତି ଏବଂ ଇନ୍ଦ୍ରଦୁମ୍ନ ସ୍ୱୀକାର ବି କରିଯାଇଛନ୍ତି, ଏବଂ ପୁଣି କହିଲେ, କହିଲେ ଶୁଣ, ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ମୋର ଗୋଟିଏ ଯାତ୍ରା କରିବ, ଯେଉଁ ଯାତ୍ରାର ନାମ ହେବ ଶ୍ରୀ ଗୁଣ୍ଡିଚା ଯାତ୍ରା, ଏ ଯାତ୍ରାରେ ମଧ୍ୟ ମୋତେ ନବ, କେଉଁଠିକି ନବ, ମୋର ଜନ୍ମସ୍ଥାନକୁ ନବ, ମୁଁ ଯେଉଁଠି ଜନ୍ମ ହୋଇଥିଲି, ଏ ଯାତ୍ରାର ନାମ ହେଉଛି ଗୁଣ୍ଡିଚା ଯାତ୍ରା, ଏବଂ ମୋତେ ତୁମେ କେଉଁଠିକି ନବ, ନା ଗୁଣ୍ଡିଚା ମଣ୍ଡପକୁ ନବ। ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି, ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି, ଇଏ ସବୁ ତାଙ୍କୁ ସେ ନାଁ ଦେଇଛନ୍ତି, ଏ ନାମ କେହି ଆଉ ଦେଇନାହାନ୍ତି। ସ୍ୱୟଂ ମହାପ୍ରଭୁ କହୁଛନ୍ତି ଗୁଣ୍ଡିଚା ମଣ୍ଡପ ନାମ ଯତ୍ରାହ ମଜନମ ପୁରା ଅଶ୍ୱମେଧ ସହସ୍ରସ୍ୟ ମହାବେଦୀ ତଦା ଭବତ। ଆରେ ମୁଁ ଯେତେବେଳେ ଅଖିଳ ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମକୂପେ ବିରାଜ ହୋଇ ମାଳ ମାଳ ବ୍ରହ୍ମାଣ୍ଡ ମୋର ଲୋମ ମୂଳରେ ବିରାଜମାନ କରୁଛନ୍ତି, ତଥାପି ମୁଁ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ରହିଛି, ଯେଉଁ ବ୍ରହ୍ମାଣ୍ଡରେ ରହିଛନ୍ତି, ତେଣୁ ମୁଁ ଏଇଠି ଜନ୍ମ ହୋଇଛି, ଆଉ ମୋତେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ତିଥି ଜନ୍ମବେଦୀକୁ ନବ। ଆମେ ପରବର୍ତ୍ତୀ କଥା ପ୍ରଭାବକୁ ଆଗକୁ ନେବା, କିନ୍ତୁ ବର୍ତ୍ତମାନ ଯେହେତୁ ମୋ ପାଖରେ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା, ମୁଁ ତାଙ୍କୁ ନିବେଦନ କରୁଛି ସେ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।

ଜୟ ଜଗନ୍ନାଥ। ଅଷ୍ଟାଦଶ ଶତାବ୍ଦୀର କବି ଭକ୍ତ କବି ବନମାଳୀ ଦାସଙ୍କର ଏ ରଚନା। କେତେ ପୁଣ୍ୟ ପବିତ୍ର ଏଇ ମାଟି, ଏ ଶରଧା ବାଲି, ଯେଉଁ ଶରଧା ବାଲି ଆଜି ପବିତ୍ର ହୋଇ ଉଠିଛି, କାରଣ

ବିଭିନ୍ନ ପ୍ରଶାସନିକ ସ୍ତରରେ ସମସ୍ତେ ପ୍ରଭୁଙ୍କ ନିକଟରେ ସମର୍ପିତ ହେଇଯାଇଛନ୍ତି। ସେଇ ଭାବନାରେ, ଯେଉଁ ଭାବନା ଭକ୍ତ ଆଉ ଭଗବାନଙ୍କର ମିଳନର ଯାତ୍ରାରେ, ଯେଉଁ ଭାବନା ମୋ ଆନନ୍ଦର, ଆଜି ଏତେ ସୁନ୍ଦର ବାତାବରଣ ଏଇ ପବିତ୍ର ପୁଣ୍ୟ କ୍ଷେତ୍ର, ଯେଉଁ ଗୁଣ୍ଡିଚା ମନ୍ଦିରର ପ୍ରାଙ୍ଗଣ, ଯେଉଁଠି ଆଜି ସୁନ୍ଦର ଭାବରେ ସୁଶୀତଳ ପବନ ମନକୁ ଆନନ୍ଦ କରିବା ସହିତ ନାନା ଭାବରେ ଯେଉଁ ଅନେକ ଆସିଛନ୍ତି ଶ୍ରଦ୍ଧାଳୁମାନେ, ସଂକୀର୍ତ୍ତନ ମାଧ୍ୟମରେ ମଧ୍ୟ ଏଠି ଭକ୍ତି ଭାବନା ମହାପ୍ରଭୁଙ୍କ ପାଖରେ ନିଜକୁ ତଲ୍ଲୀନ କରିଦେଇଛନ୍ତି। କେତେ ଭାବରେ କିଏ ଉଦଣ୍ଡ ନୃତ୍ୟ କରୁଛନ୍ତି, କିଏ ଭଜନ କରୁଛନ୍ତି, କିଏ କୀର୍ତ୍ତନ କରୁଛନ୍ତି, କିଏ ମଧ୍ୟ ନୃତ୍ୟ ମାଧ୍ୟମରେ ଏହି ନବଦିନାତ୍ମକ ଯାତ୍ରାର ଶେଷ ସୋପାନରେ ନିଜକୁ ସମର୍ପି ଦେଇଛନ୍ତି। ପ୍ରଭୁ ଆସିଥିଲେ ଗୁଣ୍ଡିଚା ମନ୍ଦିରକୁ, ଯେଉଁ ଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୁଙ୍କର ଆଦ୍ୟ ପୀଠ। କାହିଁକିନା ସ୍କନ୍ଦ ପୁରାଣ ଅନୁସାରେ ଯେତେବେଳେ ଦାରୁ ଭାସମାନ ହୋଇ ଆସିଥିଲେ, ଏହି କ୍ଷେତ୍ରରେ ଅଛନ୍ତି ଯଜ୍ଞ ନୃସିଂହଙ୍କର ମନ୍ଦିର, ରାଜା ଇନ୍ଦ୍ରଦ୍ୟୁମ୍ନ ନୃସିଂହଙ୍କର ମନ୍ଦିରକୁ ଏଇଠାରେ ଯଜ୍ଞ ନୃସିଂହଙ୍କୁ ସ୍ଥାପିତ କରି ପ୍ରଭୁ ଯେଉଁ ଗୁଣ୍ଡିଚା ମନ୍ଦିର, ଯେଉଁଠି ଆଟବ ମନ୍ଦିର ବୋଲି କୁହାଯାଏ, ଆଟବ ମଣ୍ଡପ, କାହିଁକିନା ଗୁପ୍ତ ଭାବରେ ପ୍ରଭୁଙ୍କର ଦାରୁ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ସ୍ୱୟଂ ଅନନ୍ତ ମହାରାଣା ନାମରେ ମହାପ୍ରଭୁ ନିଜେ ନିଜକୁ ନିର୍ମାଣ କରିଥିଲେ ଏ କ୍ଷେତ୍ରରେ। ସେଇଥିପାଇଁ ଏ କ୍ଷେତ୍ର ପୁଣ୍ୟ ପବିତ୍ର। ସେ ଯଜ୍ଞ ନୃସିଂହଙ୍କର ପଶ୍ଚାତପଟରେ ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କର ଯେଉଁ ପୋଖରୀ ବହୁ ପୁଷ୍କରଣୀ ନିକଟରେ ନୀଳକଣ୍ଠେଶ୍ୱର ପୂଜା ପାଉଛନ୍ତି। ସେଇ କ୍ଷେତ୍ର ଆଦି ନୃସିଂହଙ୍କର କ୍ଷେତ୍ର, ଯଜ୍ଞ କ୍ଷେତ୍ର, ଇଏ ହେଉଛି ସେଇ ଆଟବ କ୍ଷେତ୍ର ଯାହାକୁ କୁହାଯାଇଥାଏ ମହାବେଦୀ ଉତ୍ସବ, ମଧ୍ୟ ଏହି ଯାତ୍ରାକୁ କୁହାଯାଉଛି ଅନ୍ତର୍ବେଦୀ। କାରଣ ଏଇ ମହାବେଦୀ କୁହାଯିବାର କାରଣ, ଏଠି ସ୍ୱୟଂ ଭଗବାନ ଏଇ ବେଦୀରେ ନିର୍ମାଣ ହୋଇଥିଲେ। ଏଇ ଯେଉଁ ପ୍ରଥମ ଯେଉଁ ଗୁଣ୍ଡିଚା ଯାତ୍ରା ଆରମ୍ଭ ହେଇଥିଲା, ଇତିହାସ ବା ସ୍କନ୍ଦ ପୁରାଣକୁ ଯଦି ଆମେ ଆଧାରିତ କରିବା, ଏଇ ଗୁଣ୍ଡିଚା ମଣ୍ଡପରୁ ପ୍ରଥମେ ରଥଯାତ୍ରା ବା ସେତେବେଳେ ଶଗଡ଼ି ବୋଲି ଯାହାକୁ କୁହାଯାଉଥିଲା, ସେଇଥିରେ ପ୍ରଭୁ ବିରାଜମାନ କରି ଏଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଇଥିଲେ, ଏବଂ ସେଇଠାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା ହେଇଥିଲା ସେଇ ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ଆଜି ହେଉଛି କିନ୍ତୁ ସେ ଆଷାଢ଼ ମାସ ଯେଉଁ ଦଶମୀ ତିଥି, ଆଜି ବିଜୟୀ ଉତ୍ସବ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଭୁ। ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରିଅସି, ସେ ମାଙ୍କର କୋଳରୁ ଫେରିଯିବେ କର୍ମଭୂମିକୁ। ସୁନ୍ଦର ଭାବରେ ଏ ସମଗ୍ର ବିଶ୍ୱକୁ, ଏ ସମଗ୍ର ପ୍ରାଣୀମାନଙ୍କୁ ତାହା କହିଦେଉଛନ୍ତି ସେ ମାନବୀୟ ଲୀଳାର ବିସ୍ତୃତ ଭାବରେ। ଯେଉଁଠି ଜନ୍ମ ଅଛି, ସେଇ ମାଆର ପ୍ରେମ, ମାଆର ସ୍ନେହ ରହିବା ସହିତ ଆମେ କର୍ମ ମଧ୍ୟ କରିଯିବା। ଆଉ କର୍ମ ଆଉ ଜନ୍ମ ଆଉ ଧର୍ମ, ଇଏ ହେଉଛି ତିନିଗୋଟି କଥା ଯାହାକି ଆମେ ତାକୁ ଏଇ ମାନବୀୟ ଯାତ୍ରା ବା ଯେଉଁ ଲୀଳା ଯାତ୍ରା, ଘୋଷ ଯାତ୍ରା, ରଥଯାତ୍ରା ମାଧ୍ୟମରେ ପ୍ରଭୁ ନିଜେ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡଙ୍କ ଠାକୁରଙ୍କର ଏହି ନୀତିରେ ଆଜି ଆମେ ଦେଖିପାରୁଛୁ ସୁନ୍ଦର ଭାବରେ ରଥ ଗୁଡ଼ିକ ସୁସଜ୍ଜିତ ହୋଇଛନ୍ତି ସେଇ ଶରଧା ବାଲିରେ। ଶରଧା ବାଲିକୁ ଚାହାଁରେ ସଜନୀ, ଶରଧା ବାଲିକୁ ଚାହାଁ, ତିନି ରଥେ ତିନି ଧ୍ୱଜା ଉଡ଼ୁଅଛି ହିମନ୍ତ ସଦିରେ ଆହା। ଯେଉଁ ସୁନ୍ଦର ଭାବରେ ରଥ ଆସିଥିଲେ ସିଂହଦ୍ୱାରରୁ, ଏଇ ଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାରରେ ରହିଥିଲେ, କିନ୍ତୁ ରଥ ଦକ୍ଷିଣ ମୋଡ଼ ହୋଇ ଆଜି ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି। ଯେଉଁ ନାକଚଣା ଦ୍ୱାର ଦେଇ ଯାଇଥିଲେ ପ୍ରଭୁ, ସିଂହଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିବେ ନାକଚଣା ଦ୍ୱାର ଦେଇ। ସେଇ ନାକଚଣା ଦ୍ୱାର ଅତି ସୁନ୍ଦର ଭାବରେ ସଜା ଯାଇଛି ପୁଷ୍ପର, ନାନା ସୁଶୋଭିତ ରଙ୍ଗ ବେରଙ୍ଗ ପୁଷ୍ପରେ

0: ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
0: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାପାଇ ସାହାଯ୍ୟର ହାତ ବଢେ,
0: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡକ ଦୁର୍ଘଟଣାଗ୍ରସ୍ତ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ଆହତ ଯୋଜନା,
0: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
0: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କ ସହାୟତାର ହାତ।
0: ପବିତ୍ର ଘୋଷ ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା ଗାଣ୍ଡୁଆ ଚୋରା ଛକ, ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ବିରାଲ ଛକ,
3: ରେବଣା ନୂଆଗାଁ
2: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ, ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ଘଣ୍ଟା ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
5: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳ ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
6: ନିତ୍ୟାୟ ପରମାତ୍ମନେ ବଳଭଦ୍ର ଶୁଭ ଦ୍ରବ୍ୟଂ ଜଗନ୍ନାଥ।

ଯାହା କରେ ତାହା ହେଉଛି କର୍ମ। ତେଣୁ ଆମେ ତାଙ୍କର ବିଚାରଧାରାକୁ ଯଦି ଗ୍ରହଣ କରିବା, ଅନୁଭବ କରିବା ଯେ ପ୍ରକୃତରେ ଏ ମହାପ୍ରଭୁ କେତେ ମହାନ, ଏବଂ ୟାକୁ ଦେଖିବା ପାଇଁ, ଅନୁଭବ କରିବା ପାଇଁ, ନିଜ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ମହାପ୍ରଭୁ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାରେ ଯେଉଁ କାର୍ଯ୍ୟ କରୁଛନ୍ତି, ଲୀଳା କରୁଛନ୍ତି, ବିଧିବିଧାନରେ ତାଙ୍କର ସେବକ ସେବାୟତମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାକୁ ଆପଣ ଅନୁଭବ କରି ଜାଣିପାରିବେ ଯେ ମହାପ୍ରଭୁଙ୍କର ଏଇ ଯେଉଁ ଅନୁଷ୍ଠାନ, ଏଇ ଯେଉଁ ଦିବ୍ୟ ଅନୁଷ୍ଠାନ, ଏ ଆଧ୍ୟାତ୍ମିକ ଚେତନାର ବିଚାରଧାରା ଯେଉଁ କାର୍ଯ୍ୟଶୈଳୀ, ତାହା ଆମକୁ କେତେ ପରିମାଣରେ ଆକୃଷ୍ଟ କରୁଛି। ଏଇ ପୀଠକୁ ଭଗବାନ ବୁଦ୍ଧଙ୍କ ଠାରୁ ଆଦି ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ, ସନ୍ତ କବୀର, ରାମଭକ୍ତ ରାମାନନ୍ଦ, ରାମାନୁଜ, ଶ୍ରୀ ଗୁରୁ ନାନକ, ପ୍ରଭୁ ଶ୍ରୀ ଚୈତନ୍ୟ, ଭକ୍ତ ସାଲବେଗ, ଭକ୍ତ ସିପୁଟି, ବନ୍ଧୁମାନ୍ତି, ଭକ୍ତ ଦାସିଆ ବାଉରୀ ସମସ୍ତେ ଧାଇଁ ଆସିଛନ୍ତି ଏହି ପବିତ୍ର ପୀଠକୁ। ଏହି ପୀଠର, ଏହି ବଡ଼ଦାଣ୍ଡର ଚରଣ ରେଣୁଟେ ମୁଣ୍ଡରେ ମାରି ନିଜକୁ ଧନ୍ୟ ମନେ କରିବେ, ନିଜକୁ କୃତାର୍ଥ ମନେ କରିବେ। ଏହି ଭାବନା ନେଇ ପ୍ରତିଟି ଭକ୍ତ ଧାଇଁ ଆସୁଛି ପୁରୀ ଶ୍ରୀକ୍ଷେତ୍ରକୁ। କାରଣ ଇଏ ପୁରା ପାପ ଛଡ଼ା ପୁଅ, ଏଠିକି ଯିଏ ପାପ କରି ଆସିବ ତାର ସବୁ ପାପ ଦୋଇଯିବ, କେତେ ବଡ଼ ବିଶ୍ୱାସ। ସେଇଥିପାଇଁ ଭାଗବତରେ କହିଲା, ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଆପଣ ବିଶ୍ୱାସ ରଖି ଆସୁଛନ୍ତି ମାନେ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହେବ। ଇଏ ହେଉଛି ବିଶ୍ୱାସର କଥା। ବର୍ତ୍ତମାନ କଳିଯୁଗରେ, କଳିହତ ମାନ ପାଖରେ ବିଶ୍ୱାସ ନାହିଁ, ଅଛି ଅବିଶ୍ୱାସ ଏବଂ ଅନ୍ଧବିଶ୍ୱାସ। ସେଇଥିପାଇଁ ଏଇ ଯେଉଁ ଗୁଣ୍ଡିଚା ଯାତ୍ରାର ଆଜି ଯେଉଁ ଦଶମୀ ତିଥିରେ ଯେଉଁ ଗୁଣ୍ଡିଚା ଯାତ୍ରା ହେଉଛି, ଏଇ ଗୁଣ୍ଡିଚା ଯାତ୍ରା ଯେଉଁ ପ୍ରସଙ୍ଗଟି ଆମେ ଆଲୋଚନା କରୁଛେ, ଇଏ ହେଉଛି ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନୀ, ରଥଯାତ୍ରା ନାମେ କ୍ଷତ ହେବ।

କେନ୍ଦ୍ର ଆଗରେ ପ୍ରସ୍ତୁତ ରହିଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତେ ଜଣେ ଜଣେ ସେବକ ଭାବରେ ନିଜକୁ ଅନୁଭବ ଆଣୁଛନ୍ତି। କିଛି ଛୋଟ ଛୋଟ ଦୋକାନୀମାନେ ସେମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ବିକ୍ରି କରୁଛନ୍ତି, କାହିଁକିନା ରଥ ଆସିଲେ ସେମାନେ ଆଉ ବସିପାରିବେ ନାହିଁ। ନଡ଼ିଆ ରହିଛି ଏବଂ ଅନେକ ପ୍ରକାର ଖେଳନା ସାମଗ୍ରୀ ସବୁ ଧରି ସେମାନେ ରହିଛନ୍ତି। ଆଉ ସଂକୀର୍ତ୍ତନ ମଣ୍ଡଳୀ ତୁହାକୁ ତୁହା, ଯେପରି ଅସରା ପରେ ଅସରା ମେଘ ଆସିଯାଏ ଆକାଶରେ, ସଂକୀର୍ତ୍ତନ ମଣ୍ଡଳୀମାନେ ବର୍ତ୍ତମାନ ଆମ କେନ୍ଦ୍ର ଦେଇ ମହାପ୍ରଭୁଙ୍କର ସେ ଦିବ୍ୟ ଆରୋପ ମଣ୍ଡପ ଆଡ଼କୁ ଯାତ୍ରା କରୁଛନ୍ତି। ପୁଣି ଆମେ ଅନୁଭବ ଏଠି ଦର୍ଶନ କରୁଛୁ ଯେ କି ଶ୍ରୀମନ୍ଦିର ପାଖରୁ ସିଂହଦ୍ୱାର ପାଖରୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ କମି ଆସିଲାଣି। ସମସ୍ତେ ନିଜକୁ ପ୍ରସ୍ତୁତ କଲେଣି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ। ଆପଣମାନେ ଶୁଣୁଥିଲେ ଏଇ ଯେଉଁ ଆରୋପ ମଣ୍ଡପକୁ ମହାପ୍ରଭୁ ଯାତ୍ରା କରୁଥିଲେ, ଏହା ପୁରା ଲେଖା ଅଛି ବାମଦେବ ସଂହିତାରେ, ପୁରା ମୟମ୍ କୃତାଜ୍ଞାତୁ ତ୍ୟାଚ ପୁରୁଷୋତ୍ତମ ଗୁଣ୍ଡିଚା ମଣ୍ଡପେ ରାଜନ୍ ସ୍ଥାସ୍ୟାମି ସପ୍ତବାସନ। ଏଇ ସାତଟି ଦିନ ଯେଉଁ ଆରୋପ ମଣ୍ଡପରେ ଜନ୍ମବେଦି ରହିବାର ଯେଉଁ ସୁଖ, ଯେଉଁ ଆନନ୍ଦ, ଯେଉଁ ଲୀଳା, ସେ ଲୀଳା ହେଉଛି ମହାପ୍ରଭୁଙ୍କର ଅନନ୍ୟ। ସେ ଲୀଳା ନଥିଲେ ଆଜି ହୁଏତ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ଏତେ ସୁଦୂର ପ୍ରସାରୀ ହୋଇପାରିନଥାନ୍ତା। ତ ମା ପାଖକୁ ଯିବାରେ ବା ଜନ୍ମଭୂମିକୁ ପହଞ୍ଚିବାରେ ଏ ଯେଉଁ ବାର୍ତ୍ତା ମହାପ୍ରଭୁ ଆମ ଠାକୁର ଆମକୁ ପ୍ରଦାନ କରୁଛନ୍ତି, ସମଗ୍ର

0: ଏଇଭଳି ଏକ ମଧ୍ୟସ୍ଥଳରେ ଆମେ ଆପଣମାନଙ୍କୁ ଏ ବାର୍ତ୍ତା ପହଞ୍ଚାଉଛୁ। ବାସ୍ତବରେ ଶ୍ରୋତା ବନ୍ଧୁ, ମହାପ୍ରଭୁ ଯେ ଆମ ପାଇଁ କେତେ ବରେଣ୍ୟ, ମହାପ୍ରଭୁ ଏ ଜାତି ପାଇଁ କେତେ ଗର୍ବ ଗୌରବର ଆମ ମୁରବୀ ଭାବରେ ବିରାଜମାନ କରନ୍ତି, ତାକୁ ଆମେ ସମସ୍ତେ ଅନୁଭବ କରୁଛେ। ଆପଣମାନେ ମାନସ ଚକ୍ଷୁରେ ଇଏ ଶ୍ରାବ୍ୟ ଭାବକୁ ଗ୍ରହଣ କରି ମହାପ୍ରଭୁଙ୍କୁ ଲୟ ଲଗାନ୍ତୁ ଏବଂ ଭକ୍ତ ସହିତ ଆଜିର ଏ ପତ୍ର ଉତ୍ସବରେ ଆପଣମାନେ ନିଜକୁ ସଂଯୋଜିତ ରଖିଥାନ୍ତୁ। ପୁଣି ଆମେ ଆପଣଙ୍କ ନିକଟକୁ ଆସୁଛୁ। ବର୍ତ୍ତମାନ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଫେରି ନେଉଛୁ, ସେଠାରୁ ଆପଣମାନେ ଶ୍ରବଣ କରିବେ ମହାପ୍ରଭୁଙ୍କର ଦିବ୍ୟ ବାର୍ତ୍ତାକୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ପ୍ରତାପ ବାବୁ, ଆପଣ ଦୁଇଜଣ ଯାକ ଭାଷ୍ୟକାର ବଡ଼ ସୁନ୍ଦର ଭାବରେ ସେଇଠୁ ଆପଣଙ୍କର ସୂଚନା ଦେଉଥିଲେ, ଯାହା ଆପଣ ଦେଖୁଛନ୍ତି ମହାପ୍ରଭୁଙ୍କ ଲୀଳାର ମାହାତ୍ମ୍ୟ, ତା ସହିତ ସେହି ସ୍ଥାନର ପରିବେଶ ଆପଣଙ୍କ ଦୃଷ୍ଟିରେ ଯେତିକି ଆସୁଛି ଆପଣ ତାକୁ ସଂଗ୍ରହ କରି ଶ୍ରୋତାମାନଙ୍କ ପାଖରେ ପହଞ୍ଚିଲେ। ଶ୍ରୋତା ବନ୍ଧୁ, ଆପଣ ଜାଣନ୍ତି ଯେ କେବଳ ଆକାଶବାଣୀ ପୁରୀ ବଡ଼ଦାଣ୍ଡରୁ ଆପଣଙ୍କୁ ଏ ଧାରା ବିବରଣୀ ଶୁଣାଉଛି, ଅନ୍ୟ କୌଣସି ଦୃଶ୍ୟ ମାଧ୍ୟମରେ ଆପଣ ଯାହା ବି ଦେଖୁଛନ୍ତି ସେ ସିଧାସଳଖ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ନୁହେଁ। ସେ କ୍ୟାମେରା ସଂଗ୍ରହ କରି ସେ ଦୃଶ୍ୟ ସବୁ ପହଞ୍ଚିଲା ପରେ ଭାଷ୍ୟକାରମାନେ ତାଙ୍କର ଷ୍ଟୁଡ଼ିଓ ଭିତରେ ବସିକରି ଆପଣମାନଙ୍କୁ ଧାରା ବିବରଣୀ ଦେଉଛନ୍ତି। ଶ୍ରୀକ୍ଷେତ୍ରରେ ଏହି ଗୁଣ୍ଡିଚା ଯାତ୍ରା ଅବଧିରେ ଯେତେ ସବୁ ଘଟଣା ଘଟେ ସେସବୁ ଘଟଣାକୁ ଯୋଡ଼ିଏ ଆଖି ତାକୁ ସଂଗ୍ରହ କରିବା କଷ୍ଟକର। ଆମର ତ ବେଳେବେଳେ ମନେ ହୁଏ ଆମର ମୁଣ୍ଡ ଯାକ ଆଖି ହେଇଯାଆନ୍ତା କି ଆମେ ଯେତେ ପାରୁ ସେତେ ଦେଖନ୍ତୁ।

ସେଇ ଶବ ସଂସ୍କୃତିରୁ ପୁଣି ମହାପ୍ରଭୁ ଆଜିର ବାହୁଡ଼ା ଯାତ୍ରା ହେଉଛି, ପୁଣି ତାଙ୍କର ଶ୍ରୀମନ୍ଦିରକୁ ଫେରିଯିବେ ସେଇ ବ୍ରାହ୍ମଣ୍ୟ ଆୟତ ପରିବେଶକୁ। ଆପଣ ଜାଣନ୍ତି ଏଇ ଶ୍ରୀମନ୍ଦିରର ପୂଜା ପଦ୍ଧତି ଏବଂ ବାହୁଡ଼ା ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ଆଡ଼ପ ମଣ୍ଡପ ଯେଉଁ ପୂଜା ପଦ୍ଧତି, ତା ଭିତରେ ମୌଳିକ ପାର୍ଥକ୍ୟ ଅଛି। ପାର୍ଥକ୍ୟ ହେଉଛି ଗୋଟିଏ ଶବର ସଂସ୍କୃତି ଆଧାରିତ, ଗୋଟିଏ ଶବର ପରମ୍ପରା ଆଧାରିତ, ଆଉ ଗୋଟିଏ ହେଉଛି ବୈଦିକ ପରମ୍ପରା ଆଧାରିତ। ସ୍ମାର୍ଟ ପରମ୍ପରାରେ ସେଇଠି ପୂଜାପୂଜି ତାଙ୍କର ବିଧିବିଧାନ ଯାହା ସବୁ ଅନୁଷ୍ଠିତ ହୁଏ। ଇଏ ହେଉଛି ମହାପ୍ରଭୁଙ୍କର ଗୋଟେ ସମାବେଶୀ ସଂସ୍କୃତି ବା ସମନ୍ୱୟୀ ସଂସ୍କୃତି, ଯାହା ଜଗନ୍ନାଥ ସଂସ୍କୃତିର ମୂଳ ପିଣ୍ଡ ବା ମୂଳ ଜଡ଼, ସେଇ ସଂସ୍କୃତିର ଗୋଟେ ପ୍ରତିଫଳନ ହେଉଛି ବାହୁଡ଼ା ଯାତ୍ରା। ଯେ ଦେଖନ୍ତୁ ମହାପ୍ରଭୁ ମୂଳକୁ କେବେ ଭୁଲିଲେ ନାହିଁ, ଏବଂ ସେଇ ଶବରମାନେ ଯେଉଁ ସ୍ତମ୍ଭ ଉପାସନା କରୁଥିଲେ ସେଇ ସ୍ତମ୍ଭ ସ୍ୱରୂପରେ ସୁଦର୍ଶନ ରହିଲେ ଆପଣଙ୍କ ସିଂହାସନ ଉପରେ, ରତ୍ନ ସିଂହାସନ ଉପରେ। ମହାପ୍ରଭୁଙ୍କର ଦକ୍ଷିଣ ହସ୍ତରେ ଚକ୍ରଚିହ୍ନ ଅଛି, ବାମ ହସ୍ତରେ ଶଙ୍ଖ ଚିହ୍ନ ଅଛି। ଚକ୍ରଚିହ୍ନ ଥିବା ସତ୍ତ୍ୱେ କାହିଁକି ସୁଦର୍ଶନ ସେଇଠି ରହିଲେ ସ୍ତମ୍ଭ ଆକାରରେ? ତା ମୂଳ କାରଣ ହେଉଛି ସେଇ ସ୍ତମ୍ଭ ଉପାସନାର ପ୍ରାଚୀନ ପରମ୍ପରାକୁ ଗୋଟେ ସ୍ୱୀକୃତି ଦେଲା ଜଗନ୍ନାଥ ସଂସ୍କୃତି। ସେଇଥିପାଇଁ ସିଂହାସନ ଉପରେ ସ୍ତମ୍ଭାକାରରେ ରହିଲେ ସୁଦର୍ଶନ। ଏମିତିରେ ମହାବାହୁଙ୍କର ଦକ୍ଷିଣ ହସ୍ତରେ ଯେଉଁ ବାହୁ ପ୍ରସାରିକ

0: ଜଗନ୍ନାଥଙ୍କୁ ବନ୍ଦନା କଲେ ସେ ପ୍ରଥମେ ଲେଖିଲେ ବାଗିସା ଯଶ୍ୟ ବଦନେ ଲକ୍ଷ୍ମୀ ଯଶ୍ୟ ଚ ବକ୍ଷସି ଯଶ୍ୟାସ୍ତେ ହୃଦୟ ସମ୍ବିତ ତଂ ନୃସିଙ୍ଗମହଂ ଭଜେ। ଏହାର ଅର୍ଥ ହେଉଛି ଯାହାର ମୁଖରେ ସରସ୍ୱତୀ ବାସ କରୁଛନ୍ତି, ଯାହାଙ୍କର ବକ୍ଷ ଦେଶରେ ଲକ୍ଷ୍ମୀ ବାସ କରୁଛନ୍ତି ଏବଂ ଯାହାର ହୃଦୟରେ ସ୍ୱୟଂ ଜ୍ଞାନ ଆସି ଅବସ୍ଥାନ କରୁଛନ୍ତି ସେହି ନୃସିଂହ ରୂପୀ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ମୁଁ ପ୍ରଣାମ କରୁଛି। ଏଇଟା ଶ୍ରୀଧର ସ୍ୱାମୀ କହିଲେ। ତା ଅର୍ଥ ମହାଲକ୍ଷ୍ମୀ ମହାପ୍ରଭୁଙ୍କର ବକ୍ଷସ୍ଥଳରେ ବାସ କରୁଛନ୍ତି,
1: ମହାପ୍ରଭୁଙ୍କ ଠାରୁ ଲକ୍ଷ୍ମୀ ଅଲଗା ନୁହଁ,
0: କେତେବେଳେ ସେ ଅଲଗା ହେଇପାରିବ ନାହିଁ। ଏଭଳିକି କ୍ଷଣଗ୍ନ ସହତେ ବକ୍ତୁମ ସ୍କନ୍ଦ ପୁରାଣରେ ଗୋଟିଏ କ୍ଷଣ ବି ସେ ମହାପ୍ରଭୁଙ୍କୁ ତ୍ୟାଗ କରିପାରିବେ ନାହିଁ। ଏକଥା ସ୍କନ୍ଦ ପୁରାଣରେ ପରିଷ୍କାର।
1: ମହାପ୍ରଭୁ ଆସିକିରି ଆଳପ ମଣ୍ଡପରେ ଅବତାନ କଲେ ମାନେ ଲକ୍ଷ୍ମୀ ଅଛନ୍ତି,
0: ଲକ୍ଷ୍ମୀ ରହିବେ, ଲକ୍ଷ୍ମୀ ଛାଡ଼ିବେ କେମିତି, ତାଙ୍କ ବକ୍ଷ ଦେହରେ ଅଛନ୍ତି, ବକ୍ଷ ସ୍ଥଳ ଆସି
1: ସେ ତ ରନ୍ଧନ କଲେ ଆଉ ପାକ କଲେ ରନ୍ଧନ ହେଲା।
0: ମହାପ୍ରଭୁଙ୍କୁ ଖାଇବାର ଦାୟିତ୍ୱ ମହାଲକ୍ଷ୍ମୀଙ୍କର, ଜଗନ୍ନ ପାଦ ଏତେ ଲକ୍ଷ୍ମୀ ହିଁ ଭକ୍ତା ସ୍ୱୟଂ ଜନାର୍ଦ୍ଦନ।
1: ଆଚ୍ଛା, ବଢିଆ ହେଲା, ଏଇ ପ୍ରଶ୍ନର ଉତ୍ତର ଆମେ ଦେଇଦେଲେ। ଆଉ ଗୋଟେ ପ୍ରଶ୍ନ ହେଲା ଯେ ଏଠି ତ ବିମଳା ନାହାନ୍ତି ଆଡ଼ପ ମଣ୍ଡପରେ, ତେଣୁ ବିମଳାଙ୍କୁ ସମର୍ପଣ ନହେଲେ, ସମର୍ପଣ ନହେଲେ ତ ମହାପ୍ରସାଦ ହୁଏ ନାହିଁ, ତେଣୁ ଏଇଠି କିନ୍ତୁ ମହାପ୍ରସାଦ ହେଉଛି ବିମଳା ନ ଥାଇକି।
0: ଏଇ ଯେଉଁ କଥାଟି ଆପଣ କହିଲେ, ସମର୍ପଣ ନହେଲେ ତାହା ମହାପ୍ରସାଦରେ ପରିଣତ ହୁଏ ନାହିଁ, ଏ କଥାଟି ସମ୍ପୂର୍ଣ୍ଣ ଭୁଲ। ଲୋକମାନଙ୍କ ମୁଣ୍ଡେ ପଶିଛି ଯେ ବର୍ତ୍ତମାନ ଆଗ ମହାପ୍ରସାଦ ଯାଇକିରି ବିମଳାଙ୍କ ପାଖରେ ସମର୍ପିତ ହେଲେ ତାହା ମହାପ୍ରସାଦରେ ପରିଣତ ହୁଏ, କିନ୍ତୁ
1: ତାହା ଭୋଗ ହେଲା ପରେ,
0: ମହାପ୍ରସାଦ

0: ତେଣୁ ମୋତେ ମାୟା ଆଉ ଧରିବ କୁଆଡ଼େ, ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତୀ ଏଇ ଯୋଉ ଲୀଳା କରୁଛନ୍ତି,
1: ସଂସାରରେ ତିନି ଶ୍ରେଣୀର ଲୋକ ଆପଣ ଦେଖିବେ
0: ଆଜ୍ଞା,
1: ଜଣେ ହେଉଛନ୍ତି ମାୟାଧୀନ, ଆଉ କେତେକ ଅଛନ୍ତି ମାୟାତୀତ, ଆଉ ହେଉଛନ୍ତି ଜଣେ ମାୟାଧୀଶ। ମାୟାଧୀନ କିଏ? ଆମମାନେ ଯୋଉ ପ୍ରାଣୀ, ଯୋଉମାନେ ଅଜ୍ଞାନୀ ବ୍ୟକ୍ତି, ସେମାନେ ହେଉଛନ୍ତି ମାୟାଧୀନ, ମାୟାର ଅଧୀନ। ଆଉ ମାୟାତୀତ କିଏ? ଯୋଉ ମୁନି ଋଷି ମାନେ ସାଧନା କରିକିରି ସିଦ୍ଧି ଲାଭ କରିଛନ୍ତି, ସେମାନେ ମାୟାକୁ ଅତିକ୍ରମ କରିଛନ୍ତି, ତେଣୁ ସେମାନେ ହେଉଛନ୍ତି ମାୟାତୀତ। କିନ୍ତୁ ମହାପ୍ରଭୁ ସ୍ୱୟଂ ହେଉଛନ୍ତି ମାୟାଧୀଶ। ତେଣୁ ମାୟା, ମାୟାର ଅଧୀଶ ସେ, ମାୟା ତାକୁ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ। ତେଣୁ ମାୟା, ମାୟା ପାଖରେ, ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ।
0: ବହୁତ ବଢ଼ିଆ କଥା। ଏବଂ ଏଥିରୁ ମଧ୍ୟ ଆମକୁ ଯେଉଁଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ, ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡ଼ିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡ଼ିବ। ଆମେ ତ ମାୟାଧୀଶ ହେଇପାରିବାନି, କିନ୍ତୁ ମାୟାତୀତ ହେଇପାରିବା। ଏବଂ ମାୟାତୀତ ହେଲେ କ'ଣ ହେବ ନା, ସଂସାରର ଦୁଃଖ କ୍ଲେଶ, ଯେଉଁ ତ୍ରିତାପ ବୋଲି ଆମେ କହୁ, ଆଧ୍ୟାତ୍ମିକ, ଆଦି ଭୌତିକ, ଆଦି ଦୈବିକ, ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକି ଏ ସଂସାରରୁ ହସି ହସିକିରି ବିଦାୟ ନେଇପାରିବା।
1: ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଲେ, ମମ ମାୟା ଦୂରତ୍ୟା ଦୈବୀ ହେ ସା ଗୁଣମୟୀ, ମମ ମାୟା ଦୂରତ୍ୟା ମାମେ ମୋତେ ପ୍ରପଦ୍ୟନ୍ତେ ମାୟା ମେ ତାଙ୍କ। ଆପଣ ଯେଉଁଟା କହିଲେ ମାୟାତୀତ ହେବ, ଅର୍ଥାତ୍ ମାୟାକୁ ଅତିକ୍ରମ କରିବା କେମିତି, ଭଗବାନ ନିଜେ ଅର୍ଜୁନକୁ ବୁଝେଇଦେଲେ ଯେ ଦୈବୀ ହେ ସା ଗୁଣମୟୀ, ମମ ମାୟା ଦୂରତ୍ୟା, ମୋ ମାଆକୁ, ମାୟାକୁ କେହି ଅତିକ୍ରମ କରିପାରିବେନି, ମୁଁ ଏମିତି ମାୟା ସୃଷ୍ଟି କରୁଛି, ସେଟା ମୋ ପରିକଳ୍ପିତ।

ଜନ୍ମରେ ତାଙ୍କର ଭଜନ ଶ୍ରବଣ କୀର୍ତ୍ତନ ଏହିସବୁ ମାଧ୍ୟମରେ ପ୍ରଭୁଙ୍କ ପାଇବା ପାଇଁ ଯାହା ପ୍ରତାପ ରୁଦ୍ର ଦେବ ମଧ୍ୟ ସେ ସମୟରେ ସେ ସଂକୀର୍ତ୍ତନ ପରମ୍ପରାକୁ ଦେଇଥିଲେ ପ୍ରାଧାନ୍ୟ ଦେଇଥିଲେ ଆଉ ସେହି ଧାରା ମଧ୍ୟ ଆଜି ବି ମଧ୍ୟ ରହିଛି। କାରଣ ଯଦି ଆମେ ପ୍ରଭୁଙ୍କର ପ୍ରତ୍ୟକ୍ଷ ବା ସାନ୍ନିଧ୍ୟ ନ ପାଇପାରିବା ଦୂରରୁ ତାଙ୍କର ସାମେ ଟିକେ ଦର୍ଶନ କରିବା ପାଇଁ ଏବଂ ତାଙ୍କର ପାଖରେ ଆମର ଭକ୍ତି ନୈବେଦ୍ୟକୁ ଅର୍ପଣ କରିବା ପାଇଁ ଏ ନୃତ୍ୟ ସଙ୍ଗୀତ ବାଦ୍ୟ ଇଏ ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ, ଯେଉଁ ମାଧ୍ୟମକୁ ଆଜି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆପଣେଇଛନ୍ତି, ଯାହାକୁ ମଧ୍ୟ

ଆମେ ମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ ପ୍ରଭୁଙ୍କର ଯେଉଁ ଯାଇଥିଲା ଯେଉଁ ବାକ୍ସ, ସେ ବାକ୍ସ ମଧ୍ୟ ଆସିକି ବର୍ତ୍ତମାନ ରହିସାରିଲେଣି। ଆଉ ମା ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଗୋଟିଏ ବାକ୍ସ ଏବେ ମଧ୍ୟ ଆସିକି ରହିସାରିଲାଣି। ସେଥିରେ ପ୍ରଭୁଙ୍କର ଦୈନନ୍ଦିନ ଯେଉଁ ଆସବାବପତ୍ର ବସ୍ତ୍ର ସବୁ ଯାଇଥିଲା ତାହା ବର୍ତ୍ତମାନ ରହିଛି। ଆମେ ତ ସିନ୍ଦୁକ ପେଟିକା ଯାଉଥିଲେ କିନ୍ତୁ ବର୍ତ୍ତମାନ ଆମେ ବାକ୍ସ ମଧ୍ୟ ଦେଖିପାରୁଛୁ। ସମୟର ବିବର୍ତ୍ତନ ଧାରାରେ ଯଦିଓ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇନାହିଁ ଆମର ନୀତିକାନ୍ତି, କିନ୍ତୁ ଆମର ନୀତିକାନ୍ତି ସିନା ପରିବର୍ତ୍ତନ ହେଇନାହିଁ, କିନ୍ତୁ ପରିବର୍ତ୍ତନ ହେଇଛି ଟିକିଏ ତାର ଚାଲିଚଳରେ। ଆମେ ସିନ୍ଦୁକା ବଦଳରେ ଆଜି ମଧ୍ୟ ବାକ୍ସ ଦେଖିପାରୁଛୁ, ଦୁଆ ହେଇଛନ୍ତି, ୟାପରେ କୁଣ୍ଡ ମଧ୍ୟ ଆସିବ। ଯେପରି ଭାବେ ଯାହା ସବୁ ନେଇକି ଯାଇଥିଲେ ସେହିପରି ଭାବରେ ସବୁ କିଛି ଆସିବ। କିନ୍ତୁ ଶ୍ରଦ୍ଧାଳୁ ଆମର ଭକ୍ତ ବୃନ୍ଦ ଯେଉଁମାନେ ଆମର ଏଇ ଆକାଶବାଣୀର ଚ୍ୟାନେଲ ମାଧ୍ୟମରେ ଆମଠାରୁ ଶୁଣିପାରୁଛନ୍ତି ଏ ମହାପ୍ରଭୁଙ୍କର ଲୀଳାଯାତ୍ରାର ଏଇ କଥା ଗାଥା, ଏ ସୁନ୍ଦର ଦିବ୍ୟ ଲୀଳାର ରୂପକୁ ଆମେ ମଧ୍ୟ ଆମର ପ୍ରତ୍ୟକ୍ଷ ଧାରା ବିବରଣୀ ମାଧ୍ୟମରେ ଆପଣମାନଙ୍କୁ ପ୍ରଦାନ କରୁଛୁ। କିନ୍ତୁ ସେ ମହାପ୍ରଭୁଙ୍କର ଅନନ୍ୟ ଲୀଳା ଯିଏକି ସର୍ବ ରହସ୍ୟତମ ପୁରୁଷୋତ୍ତମସ୍ୟ ଦେବନା ଜାନତି କୃତ ମନୁଷ୍ୟ, ପ୍ରଭୁଙ୍କର 119 ପ୍ରକାରର ସେବା ରହିଛି, ଅନେକ ନୀତିକାନ୍ତି ରହିଛି। ପ୍ରାତଃ ସମୟରୁ ଉଠିବା ପରଠାରୁ ଶୟନ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି, ଯାହା ଯେଉଁଠିକି 12 ମାସରେ 13 ଯାତ୍ରା, 27 ଉପଯାତ୍ରା, 108 ପର୍ବପର୍ବାଣି, ତାରି ଭିତରେ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥିବ। ସେଇ ଆପଣଙ୍କର ମନର ପ୍ରଶ୍ନ ଯଦି କିଛି ଥାଏ ତେବେ ଆମର ହ୍ୱାଟ୍ସଆପ୍ ନମ୍ବର 8895254200 ଆପଣମାନଙ୍କୁ ଆଉ ଥରେ ଆମେ କହିଦେଉଛୁ, ନୋଟ୍ କରି ନିଅନ୍ତୁ। ଆମର ଆକାଶବାଣୀର ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନଙ୍କ ଭିତରେ ରହିଥିବା ସେହି ସଂଗୁପ୍ତ ଭାବନା, ଆପଣଙ୍କର ମନ ଭିତରେ ଉଙ୍କି ମାରୁଥିବା ମହାପ୍ରଭୁଙ୍କର ନୀତିକାନ୍ତି, ତାଙ୍କର ଲୀଳା, ତାଙ୍କର ଯାନିଯାତ୍ରା, ଯାହା ଯାହା ଅଛି ଆପଣମାନଙ୍କର ପ୍ରଶ୍ନ ହେଇଛି, ସେ ପ୍ରଶ୍ନକୁ ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆମକୁ ପଠାନ୍ତୁ। ଆଉ ଆମେ ମଧ୍ୟ ଆମର ଏଠାରେ ଉପସ୍ଥିତ ଥିବା ଗବେଷକ ଯେଉଁମାନେ ଅଛନ୍ତି, ଉଦ୍ଘୋଷକ, ସମସ୍ତେ ଆମେ ପ୍ରଯତ୍ନ ହୋଇ ପ୍ରଚେଷ୍ଟା କରିବୁ, ଚେଷ୍ଟା କରିବୁ ଆପଣଙ୍କ ମାନଙ୍କ ପାଖରେ ସେ ଉତ୍ତରକୁ ପ୍ରତିପାଦନ କରିବା ପାଇଁ ବା ପ୍ରଦାନ କରିବା ପାଇଁ। ପୁନର୍ବାର ନେଇଯାଉଛି ଆପଣମାନଙ୍କୁ ସେଇ ଶରଧାବାଲିର ସେ ପ୍ରାଙ୍ଗଣକୁ, ଯେଉଁ ଶରଧାବାଲିର ପ୍ରାଙ୍ଗଣରେ ଆମେ ଦେଖିପାରୁଛୁ ଦଳ ଦଳ ହେଇ ବିଭିନ୍ନ ଗୋଷ୍ଠୀ, ବିଭିନ୍ନ ରଙ୍ଗ ବେରଙ୍ଗର, ସତେ ଯେପରି ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଏଠି ଫୁଲି ଫୁଟି ଉଠିଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କୁ ତାଙ୍କର ଅଭିବାଦନ ଜଣାଇବା ପାଇଁ। ନର୍ତ୍ତକ ନର୍ତ୍ତକୀ ମାନେ ସୁନ୍ଦର ନୃତ୍ୟ କଳାର, ଷୋଳ କଳାର ଠାକୁର ମହାପ୍ରଭୁ, ଯିଏ ରାତ୍ର ସମୟରେ ବଡ଼ସିଂହାର ସମୟରେ ପ୍ରଭୁ ଗୀତ ଗୋବିନ୍ଦର ସେ ଗାନ ବା ଗୀତ ଗୋବିନ୍ଦର ସୁଲଳିତ ସ୍ୱର ମଧୁର ସ୍ୱରକୁ ନ ଶୁଣିଲେ ତାଙ୍କୁ ନିଦ ଲାଗେ ନାହିଁ। ସଙ୍ଗୀତ ବାଦ୍ୟରେ ତାଙ୍କର ମନ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଉଠେ। ଠିକ୍ ସେହିପରି ଆମେ ଦେଖିପାରୁଛୁ ଶରଧାବାଲିରେ ଅନେକ ଯିଏକି ନୃତ୍ୟଶିଳ୍ପୀ ସେମାନଙ୍କର ନୃତ୍ୟ କଳାର ସେଇ ନିଖୁଣ ରୂପ ପ୍ରଭୁଙ୍କ ନିକଟରେ ଏଇଠି ଭେଟି ଦେଉଛନ୍ତି। ନାନା ରଙ୍ଗରେ, ନାନା ଢଙ୍ଗରେ, ନାନା ରୂପରେ, ନାନା ଶୈଳୀରେ ତାଙ୍କ ଭିତରେ କେବଳ ଗୋଟିଏ ଭାବନା, ମୋ ପ୍ରଭୁ ଜଗନ୍ନାଥ ଯିଏକି ସମଗ୍ର ବିଶ୍ୱର ଅଧୀଶ୍ୱର, ସିଏ ହେଉଛନ୍ତି ଏକମାତ୍ର ପୁରୁଷ ଏ ସଂସାରରେ, ଆଉ ସମସ୍ତେ ହେଉଛନ୍ତି ସେ ଗୋପିକା ବା ନୃତକୀ ଯେଉଁମାନେ ହେଉଛନ୍ତି ପ୍ରକୃତି। ପ୍ରକୃତି ସହିତ ପୁରୁଷର ମିଳନ, ଏ ମିଳନର

0: ଆମେ ମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ
1: ଆଜିରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ www.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତ ଜାରି।
4: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10,000 ବିଶିଷ୍ଟ ଚିକିତ୍ସା ଶିବିର ଯଥା ପୁରୁଣା ଅଭିନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଉକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାରକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ୍, ଇସିଜି, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ଆଇସିୟୁ, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
6: ହଁ, ଇଏ ମୋତେ ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
7: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
6: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତା ପ୍ରମାଣ କେଉଁଠି ମିଳିବ?
7: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ ରୁ HUID କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।
8: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଆଜି ଯେଉଁ ବାହୁଡ଼ା ଯାତ୍ରା, ଏ ବାହୁଡ଼ା ଯାତ୍ରାର ମହିମା ଯେ କେତେ ଉଚ୍ଚ, କେତେ ହୃଦୟସ୍ପର୍ଶୀ, କେତେ ଚମତ୍କାର, କେତେ ମନ ଛୁଆଁ, ଅନୁଭବ ହିଁ ଜାଣେ। ସେଇ ଅନୁଭବ ନେଇ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଛନ୍ତି। ଅମ୍ବଡ଼ କଥା, ଆମେ ବର୍ତ୍ତମାନ ଅଛୁ ସେଇ ଭକ୍ତ ସାଲବେଗଙ୍କର ସମାଧି ପୀଠରେ, ଯାହା ଆମର ପରମ ସୌଭାଗ୍ୟ ଆକାଶବାଣୀ କଟକ କେନ୍ଦ୍ର ଯେଉଁ ଭକ୍ତ ସାଲବେଗଙ୍କର ସମାଧି, ଯାହାକି କୋଟି କୋଟି ଓଡ଼ିଆମାନଙ୍କୁ ଉଦ୍ବୁଦ୍ଧ କରୁଛି। ଯେଉଁ ସାଲବେଗ ଥରେ କହିଥିଲେ ଯେ ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ, ତୋର ଚକ୍ର ଚିହ୍ନ। ତେଣୁ ଶଙ୍ଖ ଚକ୍ର ଚିହ୍ନ ଦେଖେଇବା ପାଇଁ ପ୍ରଭୁଙ୍କର ଯାତ୍ରା, ଯାହା ଆମର ପ୍ରଥମ କେନ୍ଦ୍ରରୁ ଆମେ ଶୁଣୁଥିଲେ ଯେ ମହାପ୍ରଭୁ ମହାବାହୁଙ୍କର ଦୁଇ ପଟରେ, ଗୋଟେ ପଟରେ ଶଙ୍ଖ, ଆଉ ଗୋଟେ ପଟରେ ଚକ୍ର। ଏବଂ ଏଇ ଯେଉଁ ରାଜା ଇନ୍ଦ୍ରଦମନଙ୍କର ରାଣୀ ଗୁଣ୍ଡିଚା, ଯାହାଙ୍କ ନାମ ଅନୁସାରେ ଏ ଯାତ୍ରାର ନାମ ହେଇଛି ଗୁଣ୍ଡିଚା ଯାତ୍ରା।

0: କଥାକୁ ଶ୍ରଦ୍ଧାଳୁ ଭକ୍ତମାନେ କେଉଁମାନେ କହୁଛନ୍ତି, ଆମେ ଶ୍ରୀମନ୍ଦିରକୁ ଟିକେ ବର୍ତ୍ତମାନ ରହିଥିବ ସ୍ୱତନ୍ତ୍ରତା ଥିବ ବର୍ତ୍ତମାନ ଦର୍ଶନ କରିବା ପାଇଁ, ତେଣୁ ଶ୍ରୀମନ୍ଦିରକୁ ଚାଲିଯିବା ପ୍ରଥମରେ। ଆଉ କେହି କେହି ଭାବୁଛନ୍ତି ଆମେ ଆଳପ ମଣ୍ଡପ ଆଡ଼କୁ ଯିବା, ଆମେ ଜାଗା ଟିକେ ଠିକ୍ ଭାବରେ ପାଇଗଲେ ଆମେ ମହାପ୍ରଭୁଙ୍କର ପହଣ୍ଡି ଦର୍ଶନ କରିବା, ରଥଟାରେ ମଧ୍ୟ ଭାଗ ନେବା। ଏହି ପ୍ରକାର ମନର କଥାକୁ କିଏ ବୁଝିବ? ତେଣୁ ଧୀରେ ଧୀରେ ସହସ୍ର ସଂଖ୍ୟାରେ ଆମ କେନ୍ଦ୍ର ଆଗରେ ଶ୍ରଦ୍ଧାଳୁମାନଙ୍କର ଯେଉଁ ସମାଗମ, ସେଥିରେ ଆମେ ମହାପ୍ରଭୁଙ୍କର ଦିବ୍ୟ ଲୀଳାକୁ ପାଇପାରୁଛୁ। ପ୍ରଭୁ କେତେ ମହିମାମୟ ଠାକୁର ଆପଣ! ପ୍ରକୃତରେ ଆପଣ ମଣିଷ ପରି ଯଦି ଲାଳ କରିନଥାନ୍ତେ, ମଣିଷମାନେ ଏତେ ଆଗ୍ରହ କରିନଥାନ୍ତେ ଖୋଲା ବଡ଼ଦାଣ୍ଡରେ ଠିଆ ହୋଇ ଖରା ବର୍ଷାକୁ ସମସ୍ତ ପ୍ରକାର ଶୀତ କାକରକୁ କଷ୍ଟକୁ ସହିବାରେ। ଏ ଭକ୍ତ କେବଳ ଆପଣଙ୍କ ଦର୍ଶନକୁ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ଆମ କେନ୍ଦ୍ର ଆଗରେ ଅନେକ ଯେଉଁ ସ୍ୱେଚ୍ଛାସେବୀ ଦଳମାନେ ସେମାନେ ତାଙ୍କର ସ୍ୱତନ୍ତ୍ର ଭାବରେ ଯାଉଛନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ, ଭକ୍ତମାନଙ୍କୁ ସେବା ଯୋଗାଇ ଦେବା ପାଇଁ। 380 ପ୍ରକାର ଯେଉଁ ସେବା ସଂସ୍ଥାମାନେ, ସ୍ୱେଚ୍ଛାସେବୀ ସଙ୍ଗଠନମାନେ ଇଏ ବଡ଼ ଯାତ୍ରାକୁ ଆଧାଇ ଆସିଛନ୍ତି ସେବା ଯୋଗାଇବା ପାଇଁ। ସେ ମହାପ୍ରଭୁଙ୍କର ମହିମା ସମସ୍ତଙ୍କ ଉପରେ କାହିଁକି ନ ହେବ? ତେଣୁ ଏଇ ଯେଉଁ କୁହାଯାଏ, ଆମର ଗୋଟେ କଥା ଶୁଣିବାକୁ ଭଜନରେ ଆମେ ପାଇଛୁ, ଥକା ମନ ସାଲ ଯିବା ସକାନୟନ ଦେଖିବା, ଶଙ୍ଖ ନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା। ବେନି ନେତ୍ରକୁ ନୟନ ଯୁଗଳକୁ ପଖାଳିବା ଅର୍ଥ ଖ୍ୟାଳ କରିବା ବା ପାପମୁକ୍ତ କରିବା। ସେଇ ଲୋତକ ଧାର ଟିକେ ମହାପ୍ରଭୁଙ୍କ ପ୍ରେମାଶ୍ରୁ ଆମେ ଅଜାଡ଼ି ଦେଇ ମହାପ୍ରଭୁଙ୍କୁ ଦିବ୍ୟ ସ୍ନାନରେ ସ୍ନାନ ପ୍ରଦାନ କରିବା, ଇଏ ହେଉଛି ଭକ୍ତର ମନବାଞ୍ଛା। ସେ ଜାଣିଛି ଏ ବଡ଼ଦାଣ୍ଡର ମହାତ୍ମ୍ୟକୁ, ସେ ଛୋଟବେଳୁ ଶୁଣିଛି ମହାପ୍ରଭୁଙ୍କର କଥାକୁ। ଏହି ପ୍ରକାର ଭାବମୟ ପରିବେଶ ବଡ଼ଦାଣ୍ଡରେ ବର୍ତ୍ତମାନ କେତେ ପ୍ରକାରର ଭାବକୁ ସାଉଟିବା ପାଇଁ ଶ୍ରଦ୍ଧାଳୁମାନେ ଏକତ୍ର ହୋଇଛନ୍ତି।
1: ଏ ପରିବେଶ ଭିତରେ ଆପଣ ଆଜି ବାହୁଡ଼ା ଯାତ୍ରା ଅବସରରେ କ'ଣ ଅନୁଭବ କରୁଛନ୍ତି, ଆମେ ଶ୍ରୋତା ବନ୍ଧୁମାନଙ୍କୁ ଶୁଣେଇବା କହିବା?
0: ଆମେ ଯେଉଁ କଥା ଆଲୋଚନା କରୁଥିଲେ, ସମସ୍ତଙ୍କ ଭିତରେ ଗୋଟିଏ ଉଦ୍ଦେଶ୍ୟ, କେତେବେଳେ ଆମ ପ୍ରିୟ ଠାକୁର ଜଗନ୍ନାଥଙ୍କର ସାନ୍ନିଧ୍ୟ ଆମକୁ ମିଳିଯିବ। ତେଣୁ କେତେ ପାଖ ସେମାନେ ହୋଇପାରିବେ, ଆଡ଼ପ ମଣ୍ଡପ ପାଖକୁ ହେଉ କିମ୍ବା ଶ୍ରୀମନ୍ଦିର ଆଡ଼କୁ ହେଉ, ଉଭୟ ପଟକୁ ଭକ୍ତ ଶ୍ରଦ୍ଧାଳୁମାନେ ଧାଇଁବାରେ ଲାଗିଛନ୍ତି।
1: ଦେଖନ୍ତୁ, ଏଇ ଛକଟା ନାଁ ହେଉଛି ବଳଗଣ୍ଡି, ଯେଉଁ ମାଳିନୀ ନଦୀ ଥିଲା, ଯେଉଁ ମାଳିନୀ ନଦୀ ତିନି ଦୁଇ ଭାଗ କରୁଥିଲା, ଗୋଟେ ପଟରେ ତିନି ରଥ, ଆର ପଟରେ ତିନି ରଥ ରହୁଥିଲା, ଆମେ ସେଇ ଜାଗାରେ ଅଛେ, ବଡ଼ଶଙ୍କ ବଳଗଣ୍ଡି। ଏ ନାଁରୁ ଜଣାପଡ଼ୁଛି ଏଠାରେ ନଦୀଟିଏ ଥିଲା, ନଦୀ କିଭଳି ଭାବରେ ପୋତା ହେଇକି ଆମର ତିନି ଛଅ ରଥ ପରିବର୍ତ୍ତେ ତିନି ରଥ ହେଲା, ଏବଂ ବର୍ତ୍ତମାନ ବଡ଼ଦାଣ୍ଡ 3 କିଲୋମିଟର ବ୍ୟାପୀ, ଯେଉଁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର, ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଦୀର୍ଘ 3 କିଲୋମିଟର ବ୍ୟାପୀ ଯେଉଁ ବଡ଼ଦାଣ୍ଡ, ଏଇ ବଡ଼ଦାଣ୍ଡରେ ଯେଉଁ ତିନି ରଥ ଯାଉଛନ୍ତି ଏବଂ ତିନି ରଥ ଆସୁଛନ୍ତି, ଇଏ ଯେଉଁ 16-14 ବାହାର 42 ଯାଉଛି, 42 ଆସୁଛି, 42 84 ଲକ୍ଷ ଜୀବ ଦେଇ ଯେଉଁ ଦୁର୍ଲଭ ମଣିଷ ପାଇଛେ, ତାକୁ କେବେ ଅତାଦର କରିଦେବା ଉଚିତ ନୁହେଁ।
0: 84 ଲକ୍ଷ ଜୋନିରୁ ମାନେ ମୁକ୍ତ ପାଇବା ପାଇଁ,
1: ମୁକ୍ତି ହେବା ପାଇଁ
0: ଦିବ୍ୟ ରଥତ୍ରୟର ଦର୍ଶନ। ଆମେ ଇତି ଅବସରରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଗୋଟେ ସୂଚନା ଦେଉଛୁ, ଯେଉଁମାନେ ମହାପ୍ରଭୁଙ୍କୁ ଜାଣିବାରେ କିଛି ଆଗ୍ରହ ରହିଛି, ପ୍ରଶ୍ନ ଆପଣମାନଙ୍କର ରହିଛି, ଆମର ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନେ ଯୋଗାଯୋଗ କରିପାରିବେ। ଆପଣ ହ୍ୱାଟ୍ସଆପ୍ ନମ୍ବରଟି ମନେ ରଖନ୍ତୁ, 88952542000। ଆଉ ଥରେ କହିଦେଉଛୁ, 88952542000। ଏଇ ନମ୍ବରରେ ଆପଣମାନେ ସମ୍ପର୍କ କରିପାରିବେ। ଶୁଣୁଥିଲେ ଆପଣମାନେ 84 ଲକ୍ଷ ଜୋନିରୁ ମୁକ୍ତି ପାଇବା ପାଇଁ ଭକ୍ତ ଏଠି ମହାପ୍ରଭୁଙ୍କର ଆଶୀର୍ବାଦକୁ କାମା କରିଥାଏ।
1: କି ନା, ଏ ଜନ୍ମ ଆଉ ମିଳିବ କି ନ ମିଳିବ ଆମେ ଜାଣିନେ, ତେଣୁ ରକ୍ତ ମାଂସ ଦେହଧାରୀ ମଣିଷ ପ୍ରତ୍ୟେକ ବେଳେ ଆଶା କରେ ଯେ ମୋତେ ଆଉ ପୁନର୍ଜନ୍ମ ନ ମିଳୁ। କାରଣ ଯାହା ଆଚାର୍ଯ୍ୟ ଶଙ୍କର କହିଥିଲେ, ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ, ପୁନରପି ଜନମ ପୁନରପି ମରଣମ ପୁନରପି ଜନନୀ ଜଳରେ ଶୟନ,

0: ଆଗ ଭଳି ରଥଯାତ୍ରାରେ ଯୋଉ ଆମେ ଦେଖୁଥିଲେ ମୂଷଳଧାରାରୁ ବର୍ଷା ସେମିତି ଚାରିମେଘ ହୋଇଥିଲା, ଆଜି ତାର ବିପରୀତ, ଆଜି ସେସବୁ ଜିନିଷ ନାହିଁ, ମୁକ୍ତ ଆକାଶ ଭଳି ରହିଛି। ଯଦିଓ ଆକାଶ ମେଘାଚ୍ଛନ୍ନ ଅଛି, ତଥାପି ଲୋକମାନେ ଆନନ୍ଦରେ ଖାଉଛନ୍ତି, ଆସୁଛନ୍ତି, ପ୍ରଭୁଙ୍କୁ ସମର୍ପିତ ହେଇକିରି ଯୋଉ ଅନୁଭବ ନେଇକିରି ଆସୁଛନ୍ତି, ସେଇ ଅନୁଭବ ତାଙ୍କର ପୂରଣ
1: ହେଉଛି। 4 ଫୁଟର ରଥ ବର୍ତ୍ତମାନ କିଛି ଶ୍ରଦ୍ଧାଳୁ ସେମାନେ ଏଇ ଆମର ବଳଗଣି ଛକ ନିକଟରୁ ଘଣ୍ଟା ବଜେଇ ବଜେଇ ଆଡ଼ପ ମଣ୍ଡପ ଆଡ଼କୁ, ଗୁଣ୍ଡିଚା ମନ୍ଦିର ଆଡ଼କୁ ବର୍ତ୍ତମାନ ଯାତ୍ରା ଆରମ୍ଭ କରୁଛନ୍ତି। କ'ଣ କହିବେ,
0: ସବୁ ସବୁ ରଥ ଛୋଟ ବା କିଛି ନାହିଁ, ଭଗବାନଙ୍କ ପାଖରେ ସମସ୍ତେ ସମାନ। ସାମ୍ୟବାଦ, ସମାଜବାଦ, ମାନବବାଦ, ଏଇ ତିନିଟା ବାଦ ଯେତେବେଳେ ଏକତ୍ରିତ ହେଇଯାଉଛି ସେତେବେଳେ ଏ ବିଚାରଧାରା, ସେତେବେଳେ ଏ ବିଚାରଧାରା ପ୍ରତ୍ୟେକ ଭକ୍ତମାନେ ଅନୁଭବ କରୁଛନ୍ତି। ବର୍ତ୍ତମାନ ଏଇ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ କଥାକୁ ଆଗେଇ ନେବା ପାଇଁ ଆମେ ଯିବା ପ୍ରଥମ କେନ୍ଦ୍ରକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆପଣମାନେ ଦ୍ୱିତୀୟ କେନ୍ଦ୍ରରୁ ଧାରା ବିବରଣୀ ଶୁଣୁଥିଲେ। ଏ ଯେଉଁ ଛୋଟ ରଥ, ବଡ଼ ରଥ, ଏ ଯେଉଁ ବିଚାର ଆସୁଛି, ରଥରେ କୌଣସି ଛୋଟ ବଡ଼ ନଥାଏ, ଏବଂ ଯାହାର ସାମର୍ଥ୍ୟକୁ ଦେଖି ମହାପ୍ରଭୁଙ୍କର ଏଇ ବଡ଼ ଦାଣ୍ଡରେ ସମସ୍ତେ ରଥଟିଏ ଗଢ଼ିବାକୁ ଚାହାନ୍ତି। ଏବଂ ସେହିଭଳି କେହି ଜଣେ ଭକ୍ତ ଗୋଟିଏ ଛୋଟିଆ ରଥ ତିଆରି କରିକି ବଡ଼ ଦାଣ୍ଡରେ ଆଣୁଛନ୍ତି। ସେହି ଦୃଶ୍ୟ ଆମର ବିବରଣୀଦାତାଙ୍କ ଦୃଷ୍ଟିରେ ପଡ଼ିଲା ବୋଲି ସେ ଆପଣମାନଙ୍କୁ ଶୁଣେଇଲେ। ଆପଣ ଜାଣିଛନ୍ତି, ଆଜି ସାରା ଓଡ଼ିଶାରେ 3000ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିର ଅଛି, ଏବଂ ସବୁ ସ୍ଥାନରେ ଛୋଟ ହଉ ବଡ଼ ହଉ ରଥଯାତ୍ରା ହେଉଛି। କେଉଁଠି 3ଟି ରଥ ହେଉଛି, କେଉଁଠି ଗୋଟିଏ ରଥରେ 3 ଠାକୁର ଯାଉଛନ୍ତି, ଚତୁର୍ଥା ମୂର୍ତ୍ତି ଯାଉଛନ୍ତି। ତେଣୁ ଏଭଳି ଭାବରେ ଜଗନ୍ନାଥ ସଂସ୍କୃତିର, ଜଗନ୍ନାଥ ଉପାସନାର ଯେଉଁ ଉତ୍କଳ ଭୂମିରେ ପ୍ରସାର ହେଇଛି, ସେ ପ୍ରସାର ଫଳରେ ବହୁ ସ୍ଥାନରେ ରଥଯାତ୍ରା ଆମେ ଦେଖିବାକୁ ପାଉଛୁ। ଯେଉଁ ରଥଯାତ୍ରା ସବୁ ବିଧି ରକ୍ଷା କରି, ବିଧିବିଧାନକୁ ମାନି, ଜଗନ୍ନାଥଙ୍କର ଯେଉଁ ମୂଳ ପୀଠ ଶ୍ରୀକ୍ଷେତ୍ରର ବିଧିବିଧାନକୁ ମାନିକରି 3000 ସ୍ଥାନରେ ରଥଯାତ୍ରା ବର୍ତ୍ତମାନ ହେଉଛି। ଏଇଟା ବହୁତ ବଡ଼ କଥା ଆମ ପାଇଁ। ଏ ଯେଉଁ ରଥ ବଡ଼ଦାଣ୍ଡରେ ବିଜୟ ହେବା, ସିଏ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ହଉ, କି କୋରାପୁଟ ଦାମନଯୋଡ଼ିର ହଉ, କି ସାବର ଶ୍ରୀକ୍ଷେତ୍ର ହଉ, କି ବାରିପଦା ହଉ, ଯେଉଁ ସ୍ଥାନ ବି ରଥଯାତ୍ରା ହେଉଛି, ରଥଯାତ୍ରାଟା ହେଉଛି ଗୋଟିଏ ପ୍ରତୀକ ମାତ୍ର। ଏଇ ରଥଯାତ୍ରାକୁ ଆମେ ବିଚାର କରିବାକୁ ପଡ଼ିବ ଯେ ଆମର ମନରୂପକ ବଡ଼ଦାଣ୍ଡରେ ମହାପ୍ରଭୁ ବିଜେ ହେବେ। ଏବଂ ଏଇଥିପାଇଁ ଗୋଟେ ସୁନ୍ଦର ଗୀତ ଅଛି, ସେ ଗୀତଟି ଆମର ରଚନା କରିଛନ୍ତି। ସେ ଆଧୁନିକ ଗୀତ ହେଲେ ମଧ୍ୟ ସେ ଗୀତ ଭିତରେ ଗୋଟେ ଗଭୀର ଦାର୍ଶନିକ ତତ୍ତ୍ୱଟି ଅଛି। ସେ ଗୀତଟି ହେଉଛି ଯେ ବଡ଼ ଦାଣ୍ଡେ ଚାଲେ ତବ ନନ୍ଦୀ ଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ ଆସ ଜଗନ୍ନାଥ। ଏଇ ଗୀତଟିକୁ ଲେଖିଛନ୍ତି ଆମର ଗୀତିକବି ନନ୍ଦକିଶୋର ସିଂ, ଏବଂ ତାକୁ ଗାଇଛନ୍ତି ପ୍ରଖ୍ୟାତ ଗାୟକ ଦିବାକର ମହାନ୍ତି। ତେଣୁ ଯେତେବେଳେ ବଡ଼ଦାଣ୍ଡେ ଚାଲେ ତମ ନନ୍ଦୀଘୋଷ ରଥ, ମହାପ୍ରଭୁ ଆପଣଙ୍କ ନନ୍ଦୀଘୋଷ ରଥ ବଡ଼ଦାଣ୍ଡରେ ଚାଲୁଛି, ମୋର ମନର ବଡ଼ଦାଣ୍ଡରେ ମଧ୍ୟ ପ୍ରଭୁ ଆପଣ ବିଜେ କରନ୍ତୁ। ଏଇ ଯେଉଁ ବିଚାରଟା, ଏଇ ବିଚାରଟା ହେଉଛି ଆମର ବୈଦିକ ବିଚାର। ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ବୋଲି ଯେଉଁ କୁହାହେଇଛି, ରଥରେ ଯେତେବେଳେ ଆଷାଢ଼ ମାସରେ ମହାପ୍ରଭୁ ବାମନ ଅବତାର ହୁଅନ୍ତି, ସେଇ ମହାପ୍ରଭୁ ବାମନ ହେଇକରି ଯେତେବେଳେ ରଥ ଉପରେ ବସିବେ, ସେତେବେଳେ ଆମର ଅନ୍ତର ଭିତରେ, ଆମ ହୃଦୟ ଭିତରେ ମଧ୍ୟ ଆମେ ମହାପ୍ରଭୁଙ୍କୁ, ଆମେ ଶରୀର ରଥରେ ଯେଭଳି ଧାରଣ କରିଛେ, ହୃଦୟ ରୂପକ ସିଂହାସନରେ ମହାପ୍ରଭୁ ବସିଛନ୍ତି, ଏ ରଥ ଉପରେ ମହାପ୍ରଭୁଙ୍କ ବିଜୟ ହେବା, ଏବଂ ଆମର ଅନ୍ତର ରଥରେ ମଧ୍ୟ, ଆମ ଶରୀର ରଥରେ ମଧ୍ୟ ହୃଦୟ ସିଂହାସନରେ ମହାପ୍ରଭୁ ବିଜୟ ହେବା, ଏ ଦୁଇଟି କଥା ଯେତେବେଳେ ଏକାକାର ହେବ, ସେତେବେଳେ ଆମେ ଅନୁଭବ କରିବା ଯେ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ୁଛି, ଆମର ମନର ବଡ଼ଦାଣ୍ଡରେ ମଧ୍ୟ ମହାପ୍ରଭୁ ବିଜେ ହେଇଛନ୍ତି। ତେଣୁ ଏହି ଉପଲବ୍ଧିଟି ହେଉଛି ଗୋଟେ ବଡ଼ ଉପଲବ୍ଧି, ଯେଉଁ ଉପଲବ୍ଧିଟିକୁ ଆମର ଗୀତିକାରମାନେ ଅତି ସୁନ୍ଦର ଭାବରେ ତାକୁ ରଚନା କରିଛନ୍ତି, ଏବଂ ତାକୁ ସୁନ୍ଦର ଭାବରେ ଶୁଣିକରି ମଧ୍ୟ ଆମର ମନ ପୁଲକିତ ହେଉଛି।

ବିଭୋର ହୋଇଯାଆନ୍ତି ଏବଂ ଓଡ଼ିଶୀ ନୃତ୍ୟରେ ଏଭଳି ଏକ ଅବସ୍ଥା ଅଛି ଯେତେବେଳେ ନୃତ୍ୟ ପ୍ରଦର୍ଶନ କରୁଥିବା ଶିଳ୍ପୀ ସେଥିରେ ତଲ୍ଲୀନ ହୋଇଯାଏ, ତା'ର ମୁଖ୍ୟ ଅବସ୍ଥା ପ୍ରାପ୍ତ ହୁଏ ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଶକ୍ତି ଏବଂ ସାମର୍ଥ୍ୟ ଅଛି ଇଏ ମୁଖ୍ୟ ପ୍ରଦାନ କରିବାକୁ ମୋତେ ସମର୍ଥ। ତେଣୁ ମହାପ୍ରଭୁଙ୍କ ପାଖରେ ଏଇ ଯେତେବେଳେ ଓଡ଼ିଶୀର ନର୍ତ୍ତକ ନର୍ତ୍ତକୀମାନେ ଏ ଯେଉଁ ନୃତ୍ୟ କରୁଛନ୍ତି, ଏହି ନୃତ୍ୟ ମାଧ୍ୟମରେ କୌଣସି ନା କୌଣସି ଜାଗାରେ ପ୍ରଚ୍ଛନ୍ନ ଭାବରେ ତାଙ୍କ ଭିତରେ ଗୋଟେ ମୁଖ୍ୟ କାମନା ଅଛି ଏବଂ ମହାପ୍ରଭୁଙ୍କ ପାଖରେ ନୃତ୍ୟକୁ ନିବେଦନ କରି ତାଙ୍କର ଯେଉଁ ପର୍ଯ୍ୟାୟ ଅଛି ସେ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ବା ମହାପ୍ରଭୁଙ୍କ ଭାବସତ୍ତାରେ

ନିବେଦନ ଭକ୍ତିରେ ନଅ ପ୍ରକାର ବାଟ ଦେଖାହେଲା, ଆଉ କେତେ ବାଟ ଆମକୁ ଦେଇଥାନ୍ତେ? ଆପଣ ସ୍ମରଣ କରିପାରିବେ କରନ୍ତୁ, ଶ୍ରବଣ କରିପାରିବେ କରନ୍ତୁ, ଅର୍ଚ୍ଚନା କରିପାରିବେ କରନ୍ତୁ, ବନ୍ଦନା କରିପାରିବେ କରନ୍ତୁ, ଯାହା କରିବା କଥା କରନ୍ତୁ, ନଅଟା ବାଟ ଭକ୍ତି ଆନ୍ଦୋଳନ ଆପଣଙ୍କୁ ଦେଲା। ସେଇ ନଅ ବାଟ ଭିତରୁ ଯେଉଁ ବାଟ ଆପଣଙ୍କର ପସନ୍ଦ, ଯେଉଁ ବାଟ ଆପଣଙ୍କୁ ସୁହାଉଛି, ସେଇ ବାଟ ଧରନ୍ତୁ ଏବଂ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ ଏବଂ ଆତ୍ମନିବେଦନ କରନ୍ତୁ। ଏଇ କଥାଟି ଯେତେବେଳେ ମହାପ୍ରଭୁ ଦେଖନ୍ତି ଭକ୍ତମାନଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ମଧ୍ୟ ଗୋଟେ ପୁଲକ ଜାତ ହୁଏ ଏବଂ ଆମର ଯେଉଁ ଓଡ଼ିଶୀ ନୃତ୍ୟ ଏବଂ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରୁଛନ୍ତି, ତାରି ଭିତରେ ଆମେ ସେଇ ଭାବଟିକୁ ଦେଖୁଛୁ ଏବଂ ସେଇଥିପାଇଁ ଏତେ ଭିଡ଼ ହେଉଛି। ଧୀରେ ଧୀରେ ଧୀରେ ଧୀରେ ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରାରେ ନର୍ତ୍ତକ ନର୍ତ୍ତକୀମାନଙ୍କର ବହୁତ ସଂଖ୍ୟା ବଢ଼ୁଛି ନୃତ୍ୟ ପ୍ରଦର୍ଶନ କରିବା ପାଇଁ। ଆଉ ଗୋଟିଏ କଥା ମୁଁ ଦେଖିବି, ବର୍ତ୍ତମାନ ଗହଳି ତ ବହୁତ ବଢ଼ିଗଲାଣି, ଆମେ ଯେତିକି ଦୂର ପର୍ଯ୍ୟନ୍ତ ଦେଖୁଛୁ ସବୁ ସ୍ଥାନ ମୁଣ୍ଡମୟ ହୋଇଗଲାଣି। ବର୍ତ୍ତମାନ ଆରକ୍ଷୀ ବାହିନୀଙ୍କର ମଧ୍ୟ ସତର୍କତା ବଢ଼ିଲାଣି, ସେମାନେ ତତ୍ପର ହେଲେଣି, କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ଅତୀତରେ ବହୁତ କଷ୍ଟ ହୋଇଛି, ବହୁତ ଦୁର୍ଘଟଣା ମଧ୍ୟ ହୋଇଛି, ଏ ବର୍ଷ ମଧ୍ୟ ତାକୁ ସୁରକ୍ଷିତ କରିବା ପାଇଁ ସେମାନେ ତତ୍ପର ନାସ୍ତି ଉଦ୍ୟମ କରୁଛନ୍ତି। ଆଉ ଗୋଟିଏ କଥା ମୁଁ ବାହୁଡ଼ା ସମ୍ପର୍କରେ ଆପଣଙ୍କୁ କହିବି, ଯାତ୍ରାରେ ରଥଯାତ୍ରାରେ ଅନେକ ଭକ୍ତଙ୍କର ଅତୀତ ମଧ୍ୟ ପୁରୁଣା ରଥଯାତ୍ରାର ଇତିହାସ ଯଦି ଆପଣ ଦେଖିବେ, ଅତୀତରେ ତଳେ ରଥ ଗଡ଼ୁଥିଲା, ରଥ ଚକ ତଳେ ପଡ଼ିଯିବା ଏବଂ ରଥ ଚକ ତଳେ ପଡ଼ିଗଲେ ମୃତ୍ୟୁବରଣ କଲେ ଗୋଟେ ମୁକ୍ତି ଲାଭ ହୁଏ ବୋଲି ଲୋକଙ୍କର ଗୋଟେ ବିଶ୍ୱାସ ଥିଲା ଏବଂ ସେଇଥିପାଇଁ ଅନେକ ଲୋକ ଦୁର୍ଘଟଣାବଶତଃ ଯେଉଁମାନେ ରଥ ଚକ ତଳେ ପଡ଼ିଯାଉଥିଲେ, ଆଉ କିଛି ଲୋକ ରଥ ଚକ ତଳେ ଜାଣିକି ମଧ୍ୟ ପଡ଼ିବାର ଦୃଷ୍ଟାନ୍ତ ବା ଉଦାହରଣ ଅଛି। ତେଣୁ ସେଇଥିପାଇଁ ରଥଯାତ୍ରା ସମୟରେ ଅନେକ ଭକ୍ତଙ୍କର ମନ ଭିତରେ ମଧ୍ୟ ଆସେ ଯେ ମହାପ୍ରଭୁ ଆପଣ ରଥରେ ବିରାଜମାନ କରିଛନ୍ତି, ଏହି ସମୟରେ ମୋର ଏ ସଂସାର ଯାତ୍ରା ଶେଷ ହୋଇଯାଆନ୍ତା କି। ଏଭଳି ଜଣେ ଭକ୍ତ, ଏଭଳି ଜଣେ ଅନନ୍ୟ ଗାୟକ ଓଡ଼ିଶାର ନିମାଇ ହରିଚନ୍ଦନ, ଯାହାଙ୍କୁ ଆମେ ବାଣୀକଣ୍ଠ ବୋଲି କହୁ, ସିଏ ମହାପ୍ରଭୁଙ୍କ ଆଗରେ ସିଂହଦ୍ୱାରରେ ବା ବାଇଶି ପାହାଚରେ ବା ଜଗମୋହନରେ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ, ମହାପ୍ରଭୁ ଆପଣ ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି, ଆପଣ ବାହୁଡ଼ିବା ଭିତରେ ମୋତେ ବାହୁଡ଼େଇ ନିଅନ୍ତୁ। ଏବଂ ସତକୁ ସତ ବାଣୀକଣ୍ଠ ନିମାଇ ଚରଣ ହରିଚନ୍ଦନଙ୍କର ସେଇ ବିନତି ଘେନା ହୋଇଥିଲା ଏବଂ ସେ ବାହୁଡ଼ାରେ ଫେରିଯାଇଥିଲେ, ମହାପ୍ରଭୁ ତାଙ୍କୁ ବାହୁଡ଼ି ନେଇଥିଲେ। ତେଣୁ ଏଭଳି ଯେଉଁ କଥା ଅଛି ଶ୍ରୀକ୍ଷେତ୍ରରେ ସେଇଟା ଗୋଟେ ଅନନ୍ୟ। ତେଣୁ ବାହୁଡ଼ା ଏବଂ ରଥଯାତ୍ରା ସମୟରେ ମଧ୍ୟ ଅନେକଙ୍କ ଭିତରେ ଗୋଟେ ମୁଖ୍ୟ କାମନା ବା ମୁକ୍ତି କାମନା, ମହାପ୍ରଭୁଙ୍କୁ ଦେଖୁ ଦେଖୁ ମୋ ଜୀବନଟି ଚାଲିଯାଆନ୍ତା, ଏହି ପ୍ରକାର ଗୋଟେ ଭାବନା ମଧ୍ୟ ହୁଏ। ଆମର କବିମାନେ ମଧ୍ୟ ଲେଖିଛନ୍ତି, ସତେ କିଏ ଜୀବ ବୃନ୍ଦାବନରେ ଯାଇ ପ୍ରବେଶ ହେବ ଏବଂ ମହାପ୍ରଭୁଙ୍କୁ ଦର୍ଶନ।

ଘଟଣାରେ ଇଏ ଦୃଢ଼ୀଭୂତ ହୋଇଯାଇଛି। ତେଣୁ ଏଭଳି ଏକ ଅନନ୍ୟ ଯାତ୍ରା ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି, ତା'ର ଅନ୍ତିମ ଚରଣରେ ଆମେ ଉପଗତ ହୋଇଛୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ତାଙ୍କର ଧାରା ବିବରଣୀ ପ୍ରଦାନ ଦେବା ଆରମ୍ଭ କରନ୍ତୁ। ଡକ୍ଟର ଦାସ,

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କ'ଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ। ଆପଣ ଚିନ୍ତା କଲେ ସେଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହେଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି, ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କ'ଣ ଅଛି, କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, କହିଲେ ଆରେ ଲକ୍ଷ୍ମଣ ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ସେତେ ଭଲ ଲାଗୁ ନାହିଁ, ତେଣୁ ମୋର ଜନ୍ମଭୂମି ମୋର ଜନ୍ମ ମାତା ଜନ୍ମିତ ମାତା ଇଏ ଯେତେ ମୋତେ ପ୍ରିୟ, ମୋତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି ତସ୍ୟା ପୁଣ୍ୟତମ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ, ତେଣୁ ପୃଥିବୀ ସମଗ୍ର ବିଶ୍ୱରେ ମୋ ଗୁଣ୍ଡିଚା ମଣ୍ଡପ ଠାରୁ ପୁଣ୍ୟତମ ପ୍ରିୟ ସ୍ଥାନ ଆଉ ସଂସାରରେ କିଛି ନାହିଁ।

0: ଯେଉଁ ରଥରେ ରହିଛନ୍ତି ଦୁଇ ଗୋଟି ଶୁକ ପକ୍ଷୀ, ଯାହା ହେଉଛନ୍ତି ଶ୍ରଦ୍ଧା ଆଉ ବିଶ୍ୱାସ। କାରଣ ପ୍ରତ୍ୟେକଟି ଜୀବମାନଙ୍କ ଭିତରେ ଫଲ ପାଇବା ଯଦି ଆମେ ଆପଣେଇ ନ ନେବା ସଂସାରକୁ, ସମସ୍ତଙ୍କୁ ଯଦି ଆମର ପ୍ରେମରେ ଆମେ ବାନ୍ଧି ନ ପାରିବା, ତେବେ ସେଇ ଜୀବନ ଆହୁରି ଆଗକୁ ବଢ଼ିବ ନାହିଁ। ଯାହା ଭଗବାନ ମଧ୍ୟ ନିଜେ ସେ ପ୍ରେମ ଭାବଡ଼ରିରେ ବନ୍ଧା ହେଇ ଯେ 60 ପୌଡ଼ିର ଭୋଗକୁ ତୁଚ୍ଛ ମଣି ବର୍ଷକୁ ଥରେ ନିଶ୍ଚିତ ଭାବରେ ଯାତ୍ରା କରୁଛନ୍ତି ଏଇ ଗୁଣ୍ଡିଚା ମଣ୍ଡପକୁ, ଗୁଣ୍ଡିଚା ମନ୍ଦିରକୁ, ଯେଉଁଠି ମାଟି ପରିବାର ବନ୍ଧୁ ସମସ୍ତଙ୍କ ସହିତ ସେଇ ଶ୍ରଦ୍ଧା ଏବଂ ପ୍ରେମକୁ ବାଣ୍ଟିବା ପାଇଁ। ଆଉ ଏଇ ଶ୍ରଦ୍ଧାର ପ୍ରେମର ସ୍ୱରୂପ ଆଜି ମଧ୍ୟ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇ ଶରଧା ବାଲିରେ ଆସି ପହଞ୍ଚିଛନ୍ତି। ତେବେ ତାଙ୍କ ମୁଖରୁ ଶୁଣିବା ସେ ମହାପ୍ରଭୁଙ୍କ ପ୍ରତି ରହିଥିବା ତାଙ୍କର ସେ ଅନନ୍ୟ ପ୍ରେମ ଭାବ ଅନୁଭୂତିକୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଆମେ ପ୍ରତିବର୍ଷ, ଆମେ ପୁରୀର ଯେତେ ନୃତ୍ୟଶିଳ୍ପୀ ଅଛୁ, ଆମେ ପ୍ରତିବର୍ଷ ଠାକୁରଙ୍କର ସମସ୍ତ ଯାନିଯାତ୍ରା, ଚନ୍ଦନ ଯାତ୍ରା ହଉ, ଗୁଆଲି ମାନେ ଠାକୁରଙ୍କର ବିବାହ ଉତ୍ସବ ହଉ, ରଥଯାତ୍ରା ହଉ, ଦୋଳ ପୂର୍ଣ୍ଣମୀ ହଉ, ସ୍ନାନ ଯାତ୍ରା ହଉ, ଆମେ ସବୁବେଳେ ଏଇ ଯାତ୍ରାମାନଙ୍କରେ ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରିକି ଆସୁଛୁ। କାହିଁକି ନା ଆମେ ଭାବୁ ଠାକୁରଙ୍କର ନାଚର ଆରମ୍ଭ ଶ୍ରୀମନ୍ଦିରରୁ, ନାଚ କହିଲେ ଶ୍ରୀମନ୍ଦିରକୁ ବୁଝାଏ, ଶ୍ରୀମନ୍ଦିରରୁ ଠାକୁରଙ୍କ ପାଖରୁ ହିଁ ନାଚର ଆରମ୍ଭ। ତେଣୁ ଆମେ ସମସ୍ତେ ସେଇ ଠାକୁରଙ୍କୁ ଖୁସି କରିବା ପାଇଁ ଆମେ ମାନେ ନୃତ୍ୟ ପରିବେଷଣ କରି ଆସୁଅଛୁ। ଏଥିପାଇଁ ତ ବହୁତ ଖୁସି ଲାଗେ, ଏ ପ୍ରଥମତଃ ଶ୍ରୀକ୍ଷେତ୍ରବାସୀ, ଦ୍ୱିତୀୟରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ କରିକି ଠାକୁର ଜନ୍ମ ଦେଇଛନ୍ତି। ଆଉ ଆମେ ନୃତ୍ୟଶିଳ୍ପୀ ହିସାବରେ ଆମେ ଭାବୁ ଏ ପୃଥିବୀରେ କେବଳ ଠାକୁର ହିଁ ହେଉଛନ୍ତି ଏକମାତ୍ର ପୁରୁଷ, ଆମେ ସମସ୍ତେ ନାରୀ। ସେଇଥିପାଇଁ ସେଇ ଭାବ ନେଇକି ଆମେ ତାଙ୍କ ପାଖରେ ସଜବାଜ ହେଇକି ଘୁଙ୍ଗୁର ବାନ୍ଧିକି ତାଙ୍କ ପାଖରେ ଆସୁ, ଆଉ ସେ ଭାବ ଅବର୍ଣ୍ଣନୀୟ। ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରେ, ପ୍ରଭୁ ପ୍ରତି ଜନ୍ମରେ ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଏଇ ସେବା ଦେଉଥାନ୍ତୁ, ଆମେ ଏମିତି ଠାକୁରଙ୍କ ଆଗରେ ନାଚ।
2: ମାଉସୀ ଆପଣଙ୍କର ପରିଚୟ ଟିକେ ଦେବେ।
3: ଗୀତାଞ୍ଜଳି ମହାରଣା, ଆମର ଜଗତସିଂହପୁର ଜିଲ୍ଲା ରାଙ୍ଗ ପଞ୍ଚାୟତ।
2: ଆପଣ କୋଉ ଦିନଠୁ ଆସିଲେଣି?

ଯେ ବ୍ୟର୍ଥ ଜଗନ୍ନାଥ ନାମ ନାବ ଭବ ଜଳଧିଅ ଜଗନ୍ନାଥ ନାମ ଗଢ଼ି ଏକା କର୍ଣ୍ଣ ଧାର ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ ତାହାଙ୍କ ନାମ ଗାଇଲେ ଉଦ୍ଧାର ହୋଇବ। ସତରେ ଏ ସଂସାରର ଯେଉଁ ଇଚ୍ଛମାୟା ସଂସାର ଏ ଦୁଃଖ ଜଞ୍ଜାଳପୂର୍ଣ୍ଣ ସଂସାର ମଣିଷ ଯଦି ସେଥିରୁ ନିଜକୁ ଟିକି ଲାଘବ କରିବ ତେବେ ପ୍ରଭୁଙ୍କର ସେ ଚକାଚକା ଆଖିକୁ ଥରେ ଅନାଇ ଦେଲେ ସବୁକିଛି ହଜିଯାଏ। ମନ ଭିତରେ ଥିବା ସବୁକିଛି ଭାବନା ସବୁକିଛି ସେଇ କଳ୍ପନା ସବୁ ଯାହା ଆମେ ପ୍ରଭୁଙ୍କର ଚରଣରେ ନିଜକୁ ନିୟୋଜିତ କରିଦେଇଥାଉ। ଆଜି ମଧ୍ୟ ଆମେ ଦେଖିପାରୁଛୁ ସେ ଶରଧା ବାଲି ପ୍ରାଙ୍ଗଣରେ ଭକ୍ତମାନେ ଶ୍ରଦ୍ଧାଳୁମାନେ ଯେଉଁମାନେ ସଂକୀର୍ତ୍ତନ ମାଧ୍ୟମରେ ହେଉ କି କୀର୍ତ୍ତନ ମାଧ୍ୟମରେ ହେଉ, ଆଉ ତାଠୁ ବଡ଼ି ବଡ଼ କଥା ହେଉଛି ଯାହାକି କୁହାଯାଇଛି ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନ ସ୍ୱରୀ ସେବକି। ଆମେ ଯଦି ବୃନ୍ଦାବନ ସ୍ୱରୀଙ୍କର ସେବା ନ କରିପାରିବୁ ତେବେ ତାଙ୍କର ସେବା କରୁଥିବା ସେଇ ସେବକମାନଙ୍କୁ ସେବା ମଧ୍ୟ ପ୍ରଦାନ କରୁଛନ୍ତି ଶରଧା ବାଲିରେ ଅନେକ ସ୍ୱେଚ୍ଛାସେବକ ଯେଉଁମାନେ କିଏ ପାଣି ବାଣ୍ଡୁଛନ୍ତି, କିଏ ଯଦି କୌଣସି ବ୍ୟକ୍ତି ଆହତ ହେଉଛନ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନେଇଯାଉଛନ୍ତି, ଆଉ ଶୃଙ୍ଖଳିତ ଭାବରେ କିଏ ସମସ୍ତ ଦର୍ଶକମାନେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଲୀଳାକୁ ଦର୍ଶନ କରିବେ ତାଙ୍କ ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା ମାଧ୍ୟମରେ ନିଜକୁ ସମର୍ପି ଦେଇଛନ୍ତି ସେବା ମାଧ୍ୟମରେ। ସେଇ କଳା ଠାକୁର ଯାହାଙ୍କୁ ଦେଖିଲା ମାତ୍ରେ ପ୍ରଭୁଙ୍କ ନିକଟରେ ଅର୍ପଣ କରିଥାନ୍ତି ସେଇ ନିଜର ମନୋଭାବନାକୁ। କିଏ କହେ ପ୍ରଭୁ ଆପଣଙ୍କର ସେ ଆଖି ଚକାଚକା ଆଖି ଗୋଲ, କିଏ କହେ ବିଶାଳ ସଂସାର ଗୋଲ, ପଞ୍ଚମହାଭୂତ ଶୂନ୍ୟରେ ଗଢ଼ା ଏ ସଂସାର ଏ ବିଶ୍ୱ ସଂସାର ମଧ୍ୟ ଗୋଲ, ତୁମ ସୃଷ୍ଟିର ସୂର୍ଯ୍ୟ ଚନ୍ଦ୍ର ସମସ୍ତ ଗୋଲାକାର ସେଇ ଶୂନ ଭିତରେ କେବଳ ଅନନ୍ତ ଶୂନ୍ୟ ମହାଶୂନ୍ୟ ଯେ ଶୂନ୍ୟ ଭିତରେ ବଡ଼ ଦାଣ୍ଡ ବଡ଼ ପଣ୍ଡା ମହାପ୍ରସାଦ ସ୍ୱର୍ଗଦ୍ୱାର ପତି ତପାବ ଆଉ ଶରଧା ବାଲି। ଶରଧା ବାଲିରେ ଆମେ ଏବେ ମଧ୍ୟ ଦେଖୁଛୁ ସୁନ୍ଦର ଶୃଙ୍ଖଳିତ ଭାବରେ ସେଇ ଯେଉଁ ନାକଚଣା ଦ୍ୱାର, ନାକଚଣା ଦ୍ୱାର ନିକଟରେ ଅନେକ ଭକ୍ତ ଅନେକ ସେବା କରୁଛନ୍ତି ଯେଉଁ ସେବକଗଣ।

0: ନିଜକୁ ଏ ରାସ ରସ ବୈଶ ଠାକୁର ତାଙ୍କର ରସରେ ନିଜକୁ ସେ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ପ୍ରଭୁଙ୍କର ଯେଉଁ ନବରସର ଯେଉଁ ଠାକୁର, ନବ ଶୃଙ୍ଗାରର ଠାକୁର, ନବ ଭକ୍ତିର ଯିଏ ପ୍ରତୀକ ସେଇ ମହାପ୍ରଭୁ କାଳିଆ ସାନ୍ତେ କୋଟି କୈବଲ୍ୟନାଥଙ୍କର ଯେଉଁ ଯାତ୍ରା ହେଉଛି ଯେ ଗୁଣ୍ଡିଚା ନାମେ ଯାତ୍ରା ପରମ ପାବନି ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନି, ଇଏ ସେ ଅବନି ଯିଏକି ରଥଯାତ୍ରା ନାମ ଭାବରେ ଆଜି ଖ୍ୟାତି ଅର୍ଜନ କରିଛନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଏଇ ଖ୍ୟାତି ଆଜି ସୁଦୂର ପ୍ରସାରି। ସେଥିପାଇଁ କୋଣ ଅନୁକୋଣରୁ ଯେଉଁମାନେ ଯେଉଁ ଭକ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନାହିଁ, କାରଣ ପ୍ରଭୁ ହେଉଛନ୍ତି ସନାତନ ଧର୍ମର ସେ ଆଦ୍ୟ ଠାକୁର। ଯେଉଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କୁ ପ୍ରତ୍ୟେକଟି ବ୍ୟକ୍ତି ମନ୍ଦିର ଭିତରକୁ ଯାଇପାରିନଥାନ୍ତି, ସେଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସମସ୍ତେ ଏଇଠାରେ ଆସି ପହଞ୍ଚିଛନ୍ତି।
1: ଓଡ଼ିଶା ମାଟିରୁ ବିକାଶର ଭିତ୍ତି, ଭାରତର ଶିଳ୍ପ ଅଭିବୃଦ୍ଧିର ଶକ୍ତି। ନାଲ୍କୋ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସୁନାବେଶ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥ ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୀମରେ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ

0: ଗୋଟେ କଥା ମୋର ମନେ ପଡୁଛି, ଆପଣ ଯେତେବେଳେ ମନ୍ଦ ମଳୟ କଥା କହିଲେ, ଏଇଟା ତ ପ୍ରାବୃକାଳ, ଏବେ ତ ମଳୟ ବସନ୍ତ ସମୟରେ ହିଁ ବହେ ମଳୟଟା, କିନ୍ତୁ ଏବେ ବି ଦକ୍ଷିଣା ପବନ ବହୁଛି
1: ବହୁଛି।
0: ଏଇ ଯୋଉ ଦକ୍ଷିଣା ପବନ ବହୁଛି, ଏଇ କଥାଟାକୁ ଆମର କବି ସୂର୍ଯ୍ୟ ବଳଦେବ ରଥ ସେ ମୋ ଚମ୍ପୁରେ ସେ ଲେଖିଛନ୍ତି, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜ ସୀମାରେ। ଯେତେବେଳେ ରାଧା କୃଷ୍ଣଙ୍କର ମିଳନ ହେଉଛି, ସେଇ ମିଳନ ସମୟରେ ପ୍ରକୃତି ମଧ୍ୟ ସବୁ ଅନୁକୂଳ ପରିବେଶ ତିଆରି କରିବା ପାଇଁ କଦମ୍ବ ନିକୁଞ୍ଜ ସୀମାରେ କ'ଣ ହେଉଛି ନା, ମଧୁର ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ, ଯେ ଗନ୍ଧବହର ଅର୍ଥ ହେଉଛି ପବନ, ପବନ ପ୍ରବାହିତ ହେଲା। ତେଣୁ ଏଇ ଯୋଉ ବର୍ତ୍ତମାନ ମଧ୍ୟ ଏଇ ଯୋଉ ଏଇଟା ମଧ୍ୟ ଗୋଟେ ମିଳନ ଏବେ ହେଉଛି ନା
1: ଆଜ୍ଞା,
0: ଏଇ ଯୋଉ ମିଳନଟା କ'ଣ, ରାଧା ଆଉ କୃଷ୍ଣଙ୍କର ମିଳନ ହେଉଛି ସେ ଜୀବ ପରମର ମିଳନ। ତେଣୁ ଇଏ ମଧ୍ୟ ଜୀବ ପରମର ମିଳନ, ତେଣୁ ଏଇଟା ମଧ୍ୟ ଗନ୍ଧବହ ବର୍ତ୍ତମାନ ପ୍ରସିଦ୍ଧ ହେଉଛି ପ୍ରକୃତି। ଏଇ ଯୋଉ ଜୀବ ପରମର ମିଳନର ମୁହୂର୍ତ୍ତ ଉପସ୍ଥିତ ହେଉଛି ବଡ଼ଦାଣ୍ଡରେ, ମହାପ୍ରଭୁଙ୍କୁ ଦର୍ଶନ କରିବେ,
1: ଆହୁରି ଆମୋଦିତ କରିବା ପାଇଁ,
0: ଆହୁରି ଆମୋଦିତ କରିବା ପାଇଁ
1: ପବନ,
0: ଦକ୍ଷିଣା ପବନ ବହୁଛି,
1: ମୃଦୁମନ୍ଦ ପବନ, ପବନର ହିଲ୍ଲୋଳରେ ବର୍ତ୍ତମାନ ଚଳଚଞ୍ଚଳ ସବୁଆଡ଼, ଏବଂ

ଏବଂ ଆଉ ଗୋଟିଏ ଅବୟବ ହେଉଛି ଆଜି। ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି, ଯାହାଫଳରେ ମହାପ୍ରଭୁ ଟିକିଏ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହୋଇଯାଇଛି। ସେଦିନ ଯେଉଁଦିନ ବାହାରକୁ ଆସିଲେ ସେଦିନ ଟିକିଏ ବିଳମ୍ବ କଲେ, ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକିଏ ବିଳମ୍ବିତ ହେଲା ଭଳି ଜଣାପଡ଼ୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟର ବିଳମ୍ବିତ ହୋଇନି, 7:00 ରୁ 12:00 ପର୍ଯ୍ୟନ୍ତ।

ପୋଡ଼ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ୍ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତଂ ପୁଷ୍ପଂ ଫଳଂ ତୋୟମ୍ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ଉପହୃତଂ ଅସନାମି ପ୍ରୟତ ଆତ୍ମନଃ। ପତ୍ର ଟିକେ ହଉ, ପାଣି ଟିକେ ହଉ, ଫୁଲ ଟିକେ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣ

0: ଅର୍ଦ୍ଧାଶନିଦେବୀ ଏବଂ ଆମେ ଯେତେବେଳେ ଦେଖୁ ସ୍କନ୍ଦ ପୁରାଣରେ ଏଇ ଅର୍ଦ୍ଧାଶନିଦେବୀଙ୍କର ଆଉ ଗୋଟିଏ ପରିଚୟ ଅଛି, ସେ ପରିଚୟଟି ହେଉଛି ସେ ହେଉଛନ୍ତି ଅଷ୍ଟଚଣ୍ଡୀମାନଙ୍କ ଭିତରେ ବା ଅଷ୍ଟଶକ୍ତି, ଯେଉଁ ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କ ଭିତରୁ ସେ ଜଣେ। ସେଥିପାଇଁ ସେ ସେଠାରେ ବସିଛନ୍ତି, ତାଙ୍କ ନାଁ ଅର୍ଦ୍ଧାଶନି ଏବଂ ସିଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ସିଏ ପୁଣି କେମିତି ମାଉସୀ ତାର ମଧ୍ୟ ପ୍ରସଙ୍ଗ ରହିଛି। ତେବେ ଆମର ବର୍ତ୍ତମାନ ଆପଣ ପଚାରିଛନ୍ତି ଏ ପୋଡ଼ପିଠା ପରମ୍ପରାଟା କିଭଳି, ଆପଣ ଦେଖିବେ ଯେତେବେଳେ ଠାକୁରମାନେ ଆସନ୍ତି ସେତେବେଳେ ମାଉସୀ ଅପେକ୍ଷା କରିଥାନ୍ତି, ମୋ ପିଲାମାନେ ଯାଇଛନ୍ତି ସେମାନେ ଫେରିବେ, ଫେରିଲା ବେଳକୁ ମୁଁ ତାକୁ ପୋଡ଼ପିଠା ଖୁଆଇବି। ତେଣୁ ସେ ପୋଡ଼ପିଠା ଖାଇବାରେ ବୋଧେ ତାଙ୍କର ଆଗ୍ରହ ଅଛି, ମାଉସୀ ଜାଣିଛନ୍ତି ସେଥିପାଇଁ ସେ ପୋଡ଼ପିଠା ପ୍ରସ୍ତୁତ କରନ୍ତି।
1: ଆମର ସୂଚନା ଦେବା ଦରକାର ପଡ଼ିବ ଯେ ଏଇ ଯେଉଁ ପୋଡ଼ପିଠା ତାର ଗୋଟେ ଲୌକିକ କଥା ହେଲା ଯେ ମହାପ୍ରଭୁଙ୍କୁ ସେନାପଟା ଲାଗି ହେବ 7:30 ବେଳୁ 11:30 4 ଘଣ୍ଟା ଲାଗିବ ତାଙ୍କୁ ସେନାପଟା କରିବା ପାଇଁ, ତା ପୂର୍ବରୁ ସେ ଟିକେ ଖେଚୁଡ଼ି ଭୋଗ ଖାଇଦେବେ। ତେଣୁ ଯେତେବେଳେ ରଥ ଟଣା ହେଇକିରି ଅର୍ଦ୍ଧାଶନିଙ୍କ ପାଖକୁ ଯିବ ସେତେବେଳକୁ 3 ପାଖାପାଖି ହେଇଯିବ, 3-4 ଉପରେ ହେଇଯିବ। ତେଣୁ 4 ଉପରେ ହେଇଗଲା ବେଳକୁ ଟିକେ ଭୋକ ହଉଥିବ,
0: ପିଲାମାନଙ୍କୁ ଟିକେ
1: ଭୋକ ହବ, ତେଣୁ ଜଳଖିଆ ଖାଇବା ସମୟ ସେଇଟା ଟିକେ ସକାଳେ ଖେଚୁଡ଼ି ଭୋଗ ଜୀର୍ଣ୍ଣ ହେଇଯିବନି, ସେଇଥିପାଇଁ ସେ ଗୋଟେ ଲୋକାଚାର କଥା। ଆଉ ଗୋଟେ ବଡ଼ କଥା ସେଥିରେ ଡକ୍ଟର ଦାସ ଯେଉଁଟାକି ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ମୂଳତଃ ତ ଶବର ପୂଜିତ ଦେବତା ସିଏ ଥିଲେ ଏବଂ ଶବର ତାର ବନ୍ୟଜନ୍ତୁ ଶିକାର କରିକିରି ସେ ତାର ଦେବତାଙ୍କୁ ଯେଉଁଭଳି ଭାବରେ ମାଂସ ଭୋଗ ଅର୍ପଣ କରୁଥିଲା, ସେ ମାଂସ ଭୋଗ ଗୋଟେ ସଂସ୍କୃତାୟିତ ରୂପ, ଗୋଟେ ମାର୍ଜିତ ରୂପ ଭାବରେ ଆମେ ପୋଡ଼ ପିଠାଟାକୁ ଦେଉଛୁ। ଏବଂ ମାସ ହେଉଛି ବିରି, ତେଣୁ ଏଇ ଯେଉଁ ବିରି ପିଠା ଆଉ ଛେନା ପୋଡ଼ ପିଠା ଏଇଟା ମଧ୍ୟ ଶବରମାନଙ୍କର ଯେଉଁ ମାଂସ ଭୋଗ ସେମାନେ କରୁଥିଲେ ଦେବତାଙ୍କୁ ତାର ଗୋଟେ ମାନେ ମାର୍ଜିତ ରୂପ ବୋଲି ଆମେ ତାକୁ ଗ୍ରହଣ କରି ଏଇ ଶକ୍ତି ଦେବୀଙ୍କୁ ଅର୍ଦ୍ଧାଶନ ଦେବୀଙ୍କୁ ପୋଡ଼ ପିଠା ଆମେ ଦଉଛୁ। ଏବେ ତ
0: ଏଇଠି ସେ କଥା ଟିକେ ମୁଁ କହିବି,
1: ଆଜ୍ଞା ଆଜ୍ଞା,
0: ଯେ ବର୍ତ୍ତମାନ ନାଁକୁ ତା ନାଁଟିଏ ହେଇଛି ପୋଡ଼ ପିଠା, କିନ୍ତୁ ବାସ୍ତବିକ ପୋଡ଼ା ଯାଏ ନାହିଁ, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୌଣସି ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ। ଏଇଟା କେମିତି ପ୍ରସ୍ତୁତ ହେଉଛି ଆପଣ ଦେଖିବେ, ନାଁ କିନ୍ତୁ ଅଛି ପୋଡ଼ ପିଠା, କିନ୍ତୁ ଏଇଟା ବାସ୍ତବିକ ପୋଡ଼ ପଡ଼େ ନାହିଁ। ଏଇଟା କେମିତି ପ୍ରସ୍ତୁତ ହୁଏ, ଅଟା ଛେନା ଚିନି ଇତ୍ୟାଦି ପଡ଼ିକିରି ସେ ଚକଟା ହୁଏ ଏବଂ ହେରା ପଞ୍ଚମୀ ଦିନ ଆରମ୍ଭ ହେବ। ହେରା ପଞ୍ଚମୀ ଦିନ ଠାକୁରାଣୀ ଯେତେବେଳେ ଯିବେ ସେତେବେଳେ ସେ ଆରମ୍ଭ କରିବେ ଅଟା ଛେନା ଏବଂ ତା ସହିତ ଅଳେଇଚ ଇତ୍ୟାଦି ଖିସିମିସି ଜନ୍ତା ହେବ। ଜନ୍ତା କେମିତି ହେବ, ଗୋଟେ ମାଟି ହାଣ୍ଡିରେ ବସିବ, ମାଟି ହାଣ୍ଡି ଉପରେ ଗୋଟେ ପଲମ ଘୋଡ଼ା ହେବ ଏବଂ ସେ ପଲମ ଏବଂ ମାଟି ହାଣ୍ଡି ଯେଉଁ ଯୋଡ଼େଇ ସେଇ ଯୋଡ଼େଇରୁ କାଳେ ବାମ୍ଫ ବାହାରିଯିବ, ସେଥିପାଇଁ ଅଟା ଚକଟିକିରି ତାକୁ ତା ଚାରିପଟେ ତାକୁ ବଳା ହେବ। 7-8 ଘଣ୍ଟା ସିଝିବ, 7-8 ଘଣ୍ଟା ସିଝିଲା ପରେ ସେଇ ଯେଉଁ ଦ୍ରବ୍ୟଟି ବାହାରିବ ତାକୁ ଚକଟା ହେବ। ଚକଟିକିରି ସେ ତାକୁ କ'ଣ କରିବେ, କାଟିବେ, ଖଣ୍ଡ ଖଣ୍ଡ କରି କାଟିକିରି ଭଲ ଘିଅରେ ତାକୁ ଛାଣିବେ, ଛାଣିକିରି ହିଁ ସେଇଆକୁ ଭୋଗ ଲଗେଇବେ। ୟା ନାଁ ହେଉଛି ପୋଡ଼ ପିଠା।
1: ବାଃ, ବହୁତ ବଢ଼ିଆ।
0: ତେଣୁ ଆମେ ବର୍ତ୍ତମାନ ଦେଖୁଛେ ଏ ପୋଡ଼ ପିଠାର ପ୍ରସ୍ତୁତି ଏବଂ ଏ କଥା କେତେବେଳେ ସମ୍ଭବ ହେବ। ଶାନ୍ତନୁ ବାବୁ ଯାହା କହିଲେ ଯେ ପିଲାମାନେ ଆପଣ ଏ ଦେଖିବେ କେତେବେଳେ ଆଶ୍ଚର୍ଯ୍ୟର କଥା, ଏଠି ଇଏ ଯେଉଁ 3 ଠାକୁର ବସିଛନ୍ତି ଇଏ ସବୁବେଳେ ଛୋଟ ପିଲା ହେଇଯାଉଛନ୍ତି, ଇଏ ଜଗତର କର୍ତ୍ତା। ଆପଣ ଦେଖିବେ ଯେତେବେଳେ ଧନୁ ସଂକ୍ରାନ୍ତି ଆସିବ

0: ଘର ଘରକୁ ପଳେଇଲା ବୋଲି ବିଶ୍ୱାସ କରାହଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହବ। ସେଥିପାଇଁ ଭୋରୁ ଭୋରୁ ଆଉ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ବା ଯଶୋଦା ତାଙ୍କୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ, ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
1: ବହୁତ ବହୁତ ବଢ଼ିଆ, ବହୁତ ବଢ଼ିଆ, ବହୁତ ବଢ଼ିଆ, ସୁନ୍ଦର କଥା ଆପଣ କହିଲେ। ଯେଉଁ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। ବର୍ତ୍ତମାନ ଆମର ଦ୍ୱିତୀୟ ବୁଥ ସକ୍ରିୟ ହେବାକୁ ଚାହୁଁଛନ୍ତି। ଦ୍ୱିତୀୟ ବୁଥରେ ଆମର ଯେଉଁ ବିବରଣୀଦାତାମାନେ ଅଛନ୍ତି ସେମାନେ ବର୍ତ୍ତମାନ 10:48 ହେଲା, ସେଇଠି ଦୁଇ ଜଣ ଭାଷ୍ୟକାର ତାଙ୍କର ଅଳ୍ପ ଅଳ୍ପ ସମୟ କହି ପୁଣି ପ୍ରଥମ କେନ୍ଦ୍ରକୁ ସେମାନେ ଫେରନ୍ତି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆଲୋଚନା ଶୁଣୁଥିଲେ ପ୍ରଥମ କେନ୍ଦ୍ରରୁ। ବର୍ତ୍ତମାନ ଜଗନ୍ନାଥ ସତରେ ଗୋଟେ ମାନବବାଦର ଯାତ୍ରା ସେ କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। କେତେବେଳେ ମାଉସୀ ଘରୁ ପୋଡ଼ ପିଠା ଖାଉଛନ୍ତି, କେତେବେଳେ ବଡ଼ ଦାଣ୍ଡରେ ରଥ ସୂଚିଛି ସେନାପଟା ଲାଗିକିରି, କେତେବେଳେ ସେ ଧାଡ଼ି ପଣ୍ଡିରେ ଆସିବେ, ଏ ସବୁ ତାଙ୍କରି ଲୀଳା, ଇଏ ତାଙ୍କରି ବିଚାରଧାରା। କାରଣ ଯିଏ ବ୍ରହ୍ମାଣ୍ଡର ନାୟକ, ଯିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ଯିଏ କର୍ତ୍ତା, ତାଙ୍କୁ ବା କ'ଣ ଅଗୋଚର। ତେଣୁ ସିଏ ଯାହା କରୁଛନ୍ତି ସବୁ ଭଲ, କାରଣ ସିଏ କ'ଣ କରୁଛନ୍ତି ସମସ୍ତେ ଜାଣିପାରିବେନି, ବୁଝିପାରିବେନି। ସର୍ବଂ ରହସ୍ୟ ପୁରୁଷୋତ୍ତମସ୍ୟ ଏବା ନ ଜାନାତି କୁତଃ ମନୁଷ୍ୟ। ତେଣୁ ଯେଉଁ ଜିନିଷଟା ମଣିଷ ପକ୍ଷରେ ଅସମ୍ଭବ, ସେ ଜିନିଷ ଦେବତାମାନେ ଏବଂ ଅନ୍ୟମାନେ, ଦେବତାମାନେ ଯେଉଁଟା ଜାଣିପାରୁନାହାନ୍ତି, ସାଧାରଣ ମଣିଷ ଭାବରେ ଆମେ କେମିତି ଜାଣିପାରିବା। ଯାହା ହଉ, ବର୍ତ୍ତମାନ ଆମେ ଯେଉଁ ଜାଗାରେ ଅଛୁ ସେ ଜାଗା ଧୀରେ ଧୀରେ ଗହଳି ହେବା ଲାଗିଛି। ଶ୍ରୀମନ୍ଦିର ପଟୁ ଏବଂ ଯେଉଁ ଅର୍ଦ୍ଧଶୋଷଣୀ ଅର୍ଦ୍ଧାଶନୀ କଥା ଆଲୋଚନା କରୁଥିଲେ ମାଉସୀମା ମନ୍ଦିର, ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାର ଲାଗିଛି। ଏବଂ ଏପଟରେ ମାଉସୀମା ମନ୍ଦିର, ଏପଟରେ ହେଉଛନ୍ତି ଶାଲବେଗ ସମାଧି, ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଦ୍ୱିତୀୟ ବୁଥ କେନ୍ଦ୍ର ତିଆରି ହେଇଛି। ଏବଂ ଏଠି ଆମର ଯାହା ଅନୁଭବ ଯେ ପାଗ ଅନୁକୂଳ ରହିଛି, ଖରା ନାହିଁ, କାଳିଆ ଖରା, ଏବଂ ଆମର ଲୋକଙ୍କ ଭିତରେ ଯେଉଁ ଚେତନା, ଯେଉଁ ଆଧ୍ୟାତ୍ମିକ ଚେତନା, ଅନ୍ତର୍ମୁଖୀ ଚେତନା, ସେ ଅନ୍ତର୍ମୁଖୀ ଚେତନା କ'ଣ ନା, ଯେଉଁ ଚେତନା ମଣିଷକୁ ଶୁଦ୍ଧପୂତ ପବିତ୍ର କରିଦିଏ, ଯେଉଁ ଚେତନାରେ ମଣିଷ ଭଲ ହୁଏ। ସେଇଥିପାଇଁ ଭାଗବତରେ କହିଲା ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଜଣେ ଦେବତା। ମୋ ବିଚାରରେ ଆଜି ପାପ ଛଡ଼ା ପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହେଇଛନ୍ତି, ମହାପ୍ରଭୁଙ୍କର ଏଇ ଦିବ୍ୟ ଆହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି, ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ, ତାଙ୍କର ହୃଦୟ ଭିତରେ ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ, ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ, ମନସ୍କାମନା ପୂରଣ କରିବୁ, ଏ ହେଉଛି ଧର୍ମ। ଏବଂ ଏ ଜଗତନାଥ ଜଗନ୍ନାଥ ମହାପ୍ରଭୁ ଯେଉଁ ଆଦିବାସୀ ଦେବତା, ଯେଉଁ ସବ ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ, ଆଲୋଚନା କରୁଥିଲେ, ତାହା ହିଁ ସତ୍ୟ। କାରଣ ଏଇ ଯେଉଁ ଦଇତା ଏବଂ ପତି ସବର ବିଶ୍ୱାବସୁ ବଂଶଧର, ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର, ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ, ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କ ଏଠି ପ୍ରତିଷ୍ଠା କରିଛନ୍ତି। ମହାପ୍ରଭୁଙ୍କର ଏଇ ସ୍ୱରୂପ ଏତେ ହୃଦୟସ୍ପର୍ଶୀ, ମହାପ୍ରଭୁଙ୍କର ଯେଉଁ ବିଗ୍ରହ ଏତେ ମନଛୁଆଁ, ତାକୁ ଚିନ୍ତା କଲେ ଆପଣ ଅନୁଭବ କରିପାରିବେ ସତରେ ଓଡ଼ିଆ ଜାତି କେତେ ମହାନ।

ନୀଳାଚଳ ବାସ୍ତବରେ ଏ ନୀଳାଚ ଧାମର ମାହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ, ଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତିଏ ଭ୍ରମର କରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି ମହାପ୍ରଭୁଙ୍କର ଇଏ ବରଦାଣ୍ଡରେ ପହଞ୍ଚିଯାଇଛି। ଆଉ ଆପଣମାନେ ଜାଣନ୍ତି ଯେତେବେଳେ ସାତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି ଭକ୍ତ ଭିତରେ 8 ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେ ବେଳେ, ତାହା ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା କିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି। ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ, ଜୀବନରେ ଆଉ ଆସିବ ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମୀ ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନକରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ଶ୍ୱେଦ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଇଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ ସେତିକି ଭାବ ସୃଷ୍ଟି ହେଉଛି। ଆମର ଏଇ କେନ୍ଦ୍ର ଆଗରେ ବର୍ତ୍ତମାନ ଗହଳ ବଢ଼ିଯାଇଛି, ଶ୍ରୀମନ୍ଦିର ଆଡ଼ୁ ଭକ୍ତମାନଙ୍କର ଆଗମନ, ଆଉ ଧୀରେ ଧୀରେ ମେଡ଼ିକାଲ ଛକ ଆଡ଼ୁ ଭକ୍ତଙ୍କର ଯେଉଁ ଗହଳର ଯେଉଁ ବ୍ୟବସ୍ଥା, ତାହା ଆମ କେନ୍ଦ୍ର ଆଗରେ ଯେମିତି ମିଳନ ସ୍ଥଳ ପରି ତାହା କେନ୍ଦ୍ରୀଭୂତ ହେଉଛି। ଭକ୍ତମାନେ ନିଜ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଇ କଥାକୁ ଭକ୍ତକବି ଜୟଦେବ ମହାପ୍ରଭୁଙ୍କର ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଛନ୍ତି। ଆପଣମାନେ ଦେଖିବେ ଯେଉଁ ସ୍ଥିତ କମଳାକୁଜ ମଣ୍ଡଳ ସେଇ ସ୍ତୁତିରେ ଗୋଟେ ସୁନ୍ଦର ସ୍ତୁତି କରିଛନ୍ତି। ମହାପ୍ରଭୁ କେତେ ସୁନ୍ଦର, ଜଗନ୍ନାଥ ମହାପ୍ରଭୁ, ଅଭିନବ ଜଳଧର ସୁନ୍ଦର ଧୃତ ମନ୍ଦର ଶ୍ରୀମୁଖ ଚନ୍ଦ୍ର ଚକୋର ଜୟ ଜୟ ଦେବ ହରେ। ମହାପ୍ରଭୁ ଏତେ ସୁନ୍ଦର, ସେ ସୌନ୍ଦର୍ଯ୍ୟରେ ବସିଭୂତ ହେଇ ସମସ୍ତେ ଆଜି ଆଗମନ କରିଛନ୍ତି। ନହେଲେ ଏଠି ଅନ୍ୟ କିଛି କାରଣ ନାହିଁ, ମହାପ୍ରଭୁ ହେଉଛନ୍ତି ଦାତା। କ'ଣ ଦିଅନ୍ତି? କୈବଲ୍ୟ। ଅନେକ ଦୁଃଖର ଭାବନାକୁ ମନ ଭିତରେ ଧାରଣ କରି ଭକ୍ତଟି ଅଣ୍ଟା ଭିଡ଼ି ଆସିଯାଏ, ମୁଁ ଯାଉଛି ଆଜି ଜଣେଇବି କାଳିଆକୁ, ମହାପ୍ରଭୁ ଜଗନ୍ନାଥଙ୍କୁ ଆଜି ବଡ଼ ଦାଣ୍ଡରେ ଠିଆ ହୋଇ ସିଏ ମୋର ସବୁ କଥା ବୁଝିବେ। ସେଦିନ ବନ୍ଧୁମାନଙ୍କ କଥା ବୁଝିଥିଲେ, ସେଦିନ ଦାସିଆ ବାଉରୀଙ୍କର କଥା ବୁଝିଥିଲେ, ଆଉ ସେଇ କଥାରେ ଦୃଢ଼ତା ରଖି ଭକ୍ତମାନେ ଆସିଛନ୍ତି ବଡ଼ଦାଣ୍ଡକୁ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଆପଣମାନେ, ଭକ୍ତ ସିନା ଅନେକ କଥା ଭାବିକରି ଆସିଥାଏ, ଏ ବଡ଼ଦାଣ୍ଡର ଏତେ କୁହୁକ ସ୍ପର୍ଶ, ଏତେ ଭାବନାତ୍ମକ ସ୍ପର୍ଶ ହେଇଛି, ଭକ୍ତ ସବୁ ଭୁଲିଯାଏ ତା ନିଜ କଥାକୁ।

0: ଆପଣମାନେ ଜାଣନ୍ତି ଦ୍ରବ୍ୟର ବିନା ଦ୍ରବ୍ୟରେ ମନରେ ଭଗବାନଙ୍କୁ ଏକାଗ୍ରତାର ସହିତ ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ସବୁ ଅର୍ପଣ କରାଯାଏ। ତେଣୁ ଏଇ ମାନସିକ ପୂଜା ଦିନେ ଚୈତନ୍ୟ ଦେବ କରିଥିଲେ ଜଗମୋହନରେ ବସି, ଏଇ ମାନସିକ ପୂଜାକୁ ଦିନେ ବାଢ଼ି ଦେଇଥିଲେ ଅନେକ ଭକ୍ତମାନେ ସେମାନେ ମାନସିକ ପୂଜା କରନ୍ତି। ତେଣୁ ଏଇ ମନର ପୂଜାକୁ ଆଜି ଭକ୍ତ ପ୍ରଦାନ କରୁଛି ବଡ଼ଦାନରେ ବିଭିନ୍ନ ମାଧ୍ୟମରେ। ବୈଦେଶିକ ଭକ୍ତମାନଙ୍କର ମଧ୍ୟ ସମାଗମ ହୋଇଛି ଆମ କେନ୍ଦ୍ର ଆଗରେ। ସେମାନେ ଭାବୁଛନ୍ତି ଯେ କ'ଣ ଆମେ ଆସି ଦେଖିଲୁ, ଏତେ ସୁନ୍ଦର କଥା ଯାହାକୁ ସେମାନେ ନିଜକୁ ଅଭିଭୂତ ଆଶ୍ଚର୍ଯ୍ୟାନ୍ୱିତ କରୁଛନ୍ତି ଯେ କ'ଣ ଆଉ ପାଇଥାନ୍ତୁ ଆମେ ଏଇଠାକୁ ଆସି। ତେଣୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଇଏ ଯେଉଁ ଉତ୍ସବରେ ସମାଗମ, ଏହା ହିଁ ଭକ୍ତ ଭଗବାନଙ୍କର ମିଳନକୁ ଇହ ସ୍ୱତନ୍ତ୍ର ଇବ ଦ୍ୱିଜ। ତେଣୁ ଅହଂ ଭକ୍ତ ପରାଧୀନ, ମହାପ୍ରଭୁ କହୁଛନ୍ତି ମୁଁ ଭକ୍ତ ପାଖରେ ପରାଧୀନ, ଭକ୍ତ କହୁଛି ମହାପ୍ରଭୁ ମୁଁ ଆପଣଙ୍କ ଡୋରିରେ ଆକର୍ଷିତ ହୋଇ ଆପଣଙ୍କ ଐଶ୍ୱର୍ଯ୍ୟରେ ଆପଣଙ୍କର ଆଶୀର୍ବାଦର କରୁଣାର ସେଇ ଯେଉଁ ରସିରେ ମୁଁ ବାନ୍ଧି ହେଇ ପଳେଇ ଆସିଛି। ଏଇ ପରସ୍ପର ଭିତରେ ଏଇ ଭାବଧାରାକୁ ଆପଣମାନେ ଶ୍ରବଣ କରୁଛନ୍ତି ଶ୍ରୋତାବନ୍ଧୁ, ଏ କଥାକୁ ଆଗକୁ ସ୍ମରଣ ଶ୍ରବଣ କରିବେ। ବର୍ତ୍ତମାନ ଆପଣଙ୍କୁ ଆମେ ପ୍ରଥମ କେନ୍ଦ୍ରକୁ ନେଇଯାଉଛୁ, ସେଠାରୁ ମହାପ୍ରଭୁଙ୍କର ଦ୍ୱିତୀୟ କଥାକୁ ଶ୍ରବଣ କରିବେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଡ଼ ସୁନ୍ଦର ଭାବରେ ଆମର ଦ୍ୱିତୀୟ କେନ୍ଦ୍ରରୁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହାଶୟ ଧାରା ବିବରଣୀ ଦେଉଥିଲେ। ବର୍ତ୍ତମାନ ଯାହା ସୂଚନା ଆମ ପାଖରେ ଅଛି ଏବଂ ଆମେ ଯାହା ଦେଖୁଛୁ ମଧ୍ୟ, ତିନି ରଥରେ ମହାପ୍ରଭୁମାନଙ୍କର ସାଥିରେ ଯାଉଥିବା ଯେଉଁ ସବୁ ହଣ୍ଡା ହାଣ୍ଡି ଉପକରଣ ବାକ୍ସ ଏସବୁ କଥାଗୁଡ଼ିକ ବର୍ତ୍ତମାନ ଆସିକରି ସବୁ ରଥମାନଙ୍କରେ ରଖାଗଲାଣି ଏବଂ ସେଇଥିରୁ ଜଣା। ଆଉ ତାପରେ ଆମର ଦୃଶ୍ୟ ମାଧ୍ୟମର ସମସ୍ତ କ୍ୟାମେରାମ୍ୟାନ୍ ବନ୍ଧୁମାନେ ଯାଇକରି ନାକଚଣା ଦ୍ୱାର ସାମ୍ନାରେ ଭିଡ଼ ଲଗାଇଲେଣି ଏବଂ ସବୁ କ୍ୟାମେରା ବର୍ତ୍ତମାନ ନାକଚଣା ଦ୍ୱାର ଉପରେ ନିବଦ୍ଧ ହୋଇକି ରହିଛି ଏବଂ ନିବଦ୍ଧ ହୋଇକି ରହିବାର ସୂଚନା ମିଳୁଛି। ଏବଂ ତାଙ୍କର ଯେଉଁ କୋଠସମାସିଆ ସେବକମାନେ ସେମାନେ ସବୁ ବୋହିକରି ଆଣିକରି ବାକ୍ସ ଇତ୍ୟାଦି ହଣ୍ଡା ହାଣ୍ଡି ସବୁ ରଖିଲେଣି ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଯେଉଁଟା ଆମର ଠିକ୍ ତଳେ ଅଛି, ଶରଧାବାଲି ପ୍ରାଥମିକ ବିଦ୍ୟାଳୟର ଠିକ୍ ତଳେ ଯେଉଁଠି ପ୍ରଥମ କେନ୍ଦ୍ର ହୋଇଛି, ସେଇଥିରେ ଯେଉଁ କରନ୍ ଥିଲା ସେ କଡ଼ନକୁ ବର୍ତ୍ତମାନ ହଟେଇ ଦିଆହେଲା। ଏଇଥିରୁ ଜଣାପଡ଼ୁଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡ ବର୍ତ୍ତମାନ ଆରମ୍ଭ ହେବାର ସମ୍ଭାବନା। ମହାପ୍ରଭୁଙ୍କୁ ନ ଦେଖିଲା ପର୍ଯ୍ୟନ୍ତ ଆମେ କହିପାରିବୁନି, କିନ୍ତୁ ବ୍ୟବସ୍ଥା ଯାହା ଅଛି ସେ ବ୍ୟବସ୍ଥାରୁ ଜଣାପଡ଼ୁଛି ଯେ ପହଣ୍ଡିର ଆରମ୍ଭ ହେବ। ଆଉ ବଡ଼ଦାଣ୍ଡକୁ, ଶରଧାବାଲିର ବଡ଼ଦାଣ୍ଡକୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରିଦେଇ ମଝିରେ ଗୋଟିଏ ଧାଡ଼ି ଏ ଯେଉଁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସମାନଙ୍କର ଯିବା ଆସିବା ପାଇଁ ତାକୁ ରଖାହୋଇଛି ଏବଂ ବର୍ଷା ତ ନାହିଁ, ପାଗ ଶୁଖିଲା ଅଛି କିନ୍ତୁ ଗୁଳୁଗୁଳି ଟିକେ ହେଉଛି। ସେଇଥିପାଇଁ ଯେଉଁଟା ଗତଥର ଗୁଣ୍ଡିଚା ଯାତ୍ରାରେ ଯେଉଁଟା ପ୍ରକୃତି କରୁଥିଲା ଏ ବର୍ଷକୁ ସରକାର କରୁଛନ୍ତି, ପାଣି ସିଞ୍ଚନ କରୁଛନ୍ତି। ଯେଉଁ ଦମକଳ ବାହିନୀ ଅଛନ୍ତି ସେମାନେ ଲୋକଙ୍କ ଉପରେ ଜଳସିଞ୍ଚନ କରୁଛନ୍ତି।

0: ଆସିବେ, କେତେ ସମୟ ଲାଗୁଛି ଆମେ କହିପାରିବୁନି, କିନ୍ତୁ ଯେହେତୁ ନୀତି ବିଳମ୍ବ ହେଲାଣି ଏବଂ ବନାଟି ନାକଚଣା ଦ୍ୱାରରୁ ବାହାରିକରି ବର୍ତ୍ତମାନ ଶରଦାବାଲିକୁ ଆସିଲେଣି, ତେଣୁ କ୍ଷିପ୍ର ଭାବରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇଯିବ। ତେଣୁ ବଡ଼ ସୁଦର୍ଶନ ଆସିବେ, ସୁଦର୍ଶନ ତ ଆସନ୍ତି ଖୁବ୍ ଶୀଘ୍ର, ତେଣୁ ସୁଦର୍ଶନ ଆସିବେ, ତାପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ହେବ। ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟ ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ। ଆଉ ଗୋଟିଏ କଥା ହେଲା, ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି, ମୁଁ କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି, ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହୋଇଯିବ, ଆପଣ ମୋକ୍ଷ ପାଇଯିବେ। ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା। ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ, ଆମେ କେବେ ମୁକ୍ତି ଚାହୁଁନା। କାହିଁକି ମୁକ୍ତି ଚାହିଁବୁ ନା, ନା ମୁକ୍ତି ଯଦି ପାଇଯିବୁ ଆମେ, ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି। ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ, ଯାହାଫଳରେ ଏହି ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ। ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବ ଜନ୍ମ ଚାହୁଁ, ଆମର ମୁଖ୍ୟ ଆବଶ୍ୟକ ନାହିଁ। କେଡ଼େ ବଡ଼ କଥା ଏଇଟା, ଏଇ ଯେଉଁ କଥାଟି ଆମେ ଶୁଣିଲୁ ସେଇଦିନ ବଡ଼ ଚମତ୍କାର ଲାଗିଲା ଆମକୁ, ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ଭୋଗ ଫଳପ୍ରଦ, ଏଇ ମହାପ୍ରଭୁଙ୍କ ପାଖରେ ଯେଉଁଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା, ସେ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି। ମୁଁ ଡକ୍ଟର ନରସିଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ଅପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମର ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ସ୍ଥାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିଏ ପରେ ଗୋଟିଏ ଆଲୋଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହୋଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ।

0: ସେବକ ଦଇତା ଏବଂ ପତି ମହାପାତ୍ର ଅଛନ୍ତି, ଅନ୍ୟାନ୍ୟ ସେବକ ଅଛନ୍ତି, ତେଣୁ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଏହି ସୁଦର୍ଶନ ଭଗବାନ ବିଜେ କରୁଛନ୍ତି ଏବଂ ଆମେ ଦେଖୁଛୁ ସେ ଧୀରେ ଧୀରେ ଧୀରେ ଧୀରେ ଆସି ନନ୍ଦିଘୋଷ ରଥ ଅତିକ୍ରମ କରୁଛନ୍ତି। ନନ୍ଦିଘୋଷ ରଥର ଅଗ୍ରଭାଗକୁ ଆସିଣି ଏବଂ ନନ୍ଦିଘୋଷ ରଥ ତାପରେ ଦାପଦଳନ ରଥ ଏବଂ ପରିଶେଷରେ କାଳଧ୍ୱଜ ରଥକୁ ମଧ୍ୟ ଏକ ଘେରା ପରିକ୍ରମା କରିବେ। ଏକ ଘେରା ପରିକ୍ରମା କରି ସେ ଦେବୀଙ୍କ ରଥ ଦର୍ପ ଦଳନରେ ବିଜେ କରିବେ। ଦେଖ ଶୁଣନ୍ତୁ ଆପଣମାନେ ଶବ୍ଦ ଶୁଣିପାରୁଛନ୍ତି, ଘଣ୍ଟ ଘଣ୍ଟୁଆମାନେ ଅତ୍ୟନ୍ତ ତାଳ ମାନ ରକ୍ଷା କରିକିରି ଘଣ୍ଟ ବଜୁଛନ୍ତି, ମର୍ଦ୍ଦଳ ବାଜୁଛି ଏବଂ ଦଇତାମାନଙ୍କର ସ୍କନ୍ଧ ଉପରେ ଆଜି ପ୍ରଭୁ ବିଜେ କରିଛନ୍ତି ଏବଂ ଆମେ ଦେଖୁଛୁ କି ସୁନ୍ଦର ସୁଦର୍ଶନ ଚକ୍ରଙ୍କର ଏଇ ଯେଉଁ ସୁନ୍ଦର କଳେବର ଆମେ ଦେଖିବାକୁ ପାଉଛୁ।
1: ଆଚ୍ଛା ଡକ୍ଟର ଦାସ, ଏଇ ଯୋଉ ପହଣ୍ଡି ବେଳେ ଆମେ ରଥ ଟଣା ବେଳେ ଘଣ୍ଟ ବାଦନ ଶୁଣୁ ଆଉ ପହଣ୍ଡି ବେଳେ ବି ଘଣ୍ଟ ବାଦନ ଶୁଣୁ, କିନ୍ତୁ ରଥ ଟଣା ବେଳେ ଘଣ୍ଟ ବାଦନ ଅପେକ୍ଷା ପହଣ୍ଡି ବେଳର ଘଣ୍ଟ ବାଦନଟା ଟିକେ ବହୁତ ହୁଏ। କାହିଁକି ବହୁତ ହୁଏ ତାର ଗୋଟେ କାରଣ ଅଛି, ମୁଁ ଆପଣଙ୍କୁ
0: କହୁଛି,
1: ସେଇଟା ହଉଛି ଯେ

0: ଏ ମୂର୍ତ୍ତି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
1: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଡିଜାଇନ୍ ବି ନୂଆ।
0: ଡିଜାଇନ୍ ନୂଆ ଅଛି ଠିକ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠୁ ମିଳିବ?
1: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ ରୁ ଇଚ୍ୟୁ ଆଇଡି କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।
2: ପୁରୀର ବଡଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
3: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡିବାର ପଥ।
2: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
3: ଅଛି କେବଳ ମଣିଷ ପଣିଆ।
2: ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
3: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
2: ସଡକ ଦୁର୍ଘଟଣାଗ୍ରସ୍ତ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
3: ଯେଉଁଠି ଅନୁବନ୍ଧିତ ଘରେ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
2: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
3: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
2: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
3: ପବିତ୍ର ଘୋଷ ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
2: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
4: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀକୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1-8-1। ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
5: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପ୍ରତିବଦ୍ଧତା। ଖୋଲା ବାସୀ

ବଳଭଦ୍ର ଭଗବାନ, ସିଏ ହେଉଛନ୍ତି କାମପାଳ। ତାଙ୍କର ଗୋଟିଏ ନାମ ହେଉଛି କାମପାଳ, ଶ୍ରୀ କାମପାଳ ଭଜେ। କାମପାଳ କହିଲେ କ'ଣ? କାମ କହିଲେ କନ୍ଦର୍ପ, ପାଳ କହିଲେ ରକ୍ଷା ପାଳକ। କନ୍ଦର୍ପ କନ୍ଦର୍ପର ଜ୍ୱାଳାରୁ ଯିଏ ରକ୍ଷା କରନ୍ତି ସିଏ ହେଉଛନ୍ତି କାମପାଳ, ଅର୍ଥାତ୍ ଶିବସ୍ୱରୂପ। ଭଗବାନ ଶଙ୍କର କନ୍ଦର୍ପକୁ ଧ୍ୱଂସ କରିଥିଲେ। ଯେହେତୁ ଶ୍ରୀ ବଳଭଦ୍ର ଭଗବାନ ହେଉଛନ୍ତି ଶିବଙ୍କର ସ୍ୱରୂପ, ତେଣୁ ତାଙ୍କୁ କାମପାଳ କୁହାଯାଏ। କାମ କହିଲେ କନ୍ଦର୍ପ, ପାଳ କହିଲେ ପାଳକ। କନ୍ଦର୍ପ ଜ୍ୱାଳାରୁ ଯିଏ ମନୁଷ୍ୟକୁ ରକ୍ଷା କରେ ସିଏ ହେଉଛନ୍ତି କାମପାଳ। ସେଇ କାମପାଳ ସିଏ ବିଜେ କରିବେ। ସିଏ କିଏ? ସେ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦ ଗୁଣୈ ଆଖ୍ୟା ସତେ ରାମ ଇତି ବଳାଧିକ୍ୟାତ ବଳ ବିଦୁ ଯଦୁନାମ ଅପୃଥକ ଭାବାତ ସଂକର୍ଷଣ ମୃତସ୍ନୁତେ। ତେଣୁ କହିବାର କଥା ହେଲା, ଅୟଙ୍ଗି ରୋହିଣୀ ପୁତ୍ର ହେଉଛନ୍ତି ରୋହିଣୀଙ୍କର ପୁତ୍ର। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆରମ୍ଭ ହେବ, ଶେଷରେ ତା ପୂର୍ବରୁ ସଂକର୍ଷଣ ଭଗବାନ ଦେବକୀଙ୍କ ଗର୍ଭକୁ ପଶି ପଳେଇ ଆସିଲେ, ଏବଂ ଦେବକୀଙ୍କ ଗର୍ଭକୁ ଆସିକରି ଯେତେବେଳେ ସେ ଦେଖିଲେ

0: ଦୁଇଟି ସ୍ତ୍ରୀ ତାଙ୍କ ସେଠି ଅଛନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ, ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି। ଏବଂ ଆଉ କିଏ ଅଛନ୍ତି ସେଠି? ଅଛନ୍ତି ନଣନ୍ଦ ଭାଉଜ। ନଣନ୍ଦ ଭାଉଜ କିଏ? ସୁଭଦ୍ରା। ସୁଭଦ୍ରା ହେଉଛନ୍ତି ନଣନ୍ଦ, ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ। ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତାହା ମଧ୍ୟ ସେଠି ଦେଖେଇ ଦେଇଛନ୍ତି। ତେଣୁ ଏଇ ଯେଉଁ ସମ୍ପର୍କ, ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି। ତେଣୁ ଆମ ଭିତରେ, ଆମ ସମାଜରେ, ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ, ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ, ଭାଇ ସହିତ ବା ସ୍ତ୍ରୀ ସହିତ ସ୍ୱାମୀ କେମିତି ସମ୍ପର୍କ ରଖିବ, ଏବଂ ନଣନ୍ଦ ସହିତ ଭାଉଜ କେମିତି ସମ୍ପର୍କ ରଖିବ, ଏ ସବୁ ସମ୍ପର୍କ। ଏବଂ ଦୁଇ ସୌତୁଣୀ ମଧ୍ୟ ଅଛନ୍ତି, ସୌତୁଣୀ ସୌତୁଣୀ ଭିତରେ ବାଡ଼ିଆ ପିଟା ହେଇକି ମରୁଛନ୍ତି, କିନ୍ତୁ ଯଦି ସେମାନେ ରତ୍ନ ସିଂହାସନକୁ ଟିକେ ଦେଖନ୍ତେ ତେବେ ତା ଭିତରେ ମଧ୍ୟ ଦୁଇ ଜଣ ଯାକ ଶାନ୍ତ ହେଇକିରି ଅଛନ୍ତି। ଏବଂ ଆଉ ଗୋଟେ ଅଛି ଦେଢ଼ସୁର ଭାଇବୁ, ଦେଢ଼ସୁର ହେଉଛନ୍ତି ବଳଭଦ୍ର, ଭାଇବୁ ହେଉଛନ୍ତି ମହାଲକ୍ଷ୍ମୀ, ସେଠି ମଧ୍ୟ ଚଳୁଛନ୍ତି। ଗୋଟିଏ ପରିବାରରେ ଏତିକି ପାରିବାରିକ ସମ୍ବନ୍ଧ ସୃଷ୍ଟି କରିକିରି ଅଛନ୍ତି, ଏଠିକି ମଧ୍ୟ ଆସୁଛନ୍ତି ସେହି ସମ୍ପର୍କ। ଏବଂ ମାତୃଭୂମିକୁ ଆସିଛନ୍ତି, ମାତୃଭୂମିରେ ରହୁଛନ୍ତି, ଜନ୍ମଭୂମିରେ ସେହି ସୁସମ୍ପର୍କ ସ୍ଥାପନ କରି ସାରା ଜଗତକୁ ଏହି ଶିକ୍ଷା ପ୍ରଦାନ କରୁଛନ୍ତି।
1: ବହୁତ ବଢ଼ିଆ କଥା ଆପଣ କହୁଥିଲେ, ଇଏ ତ ଲୋକାଚାରର କଥା। ଏବଂ ଆମେ ମହାପ୍ରଭୁଙ୍କର ଲୀଳାରୁ ଯେଉଁ ସବୁ ବାର୍ତ୍ତା ଏବଂ ସନ୍ଦେଶ ବା ସୂଚନା ପାଇଛେ ବା ତା ଦେହରୁ ଉତ୍ପନ୍ନ କରିଛେ, ତାହା ଜଗତବାସୀଙ୍କ ପାଇଁ ଆମେ ରହୁଛେ। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଟିକେ ବିଳମ୍ବିତ ହୋଇଛି, ଚକ୍ର ବନାଟି ଯଦିଓ ଚଣା ମଣ୍ଡପ ଆଗକୁ ଆସିଲାଣି, କିନ୍ତୁ ଘଣ୍ଟ ଘଣ୍ଟାର ଧ୍ୱନି ଟିକେ କମ୍ ଅଛି ବୋଲି ଟିକେ ବିଳମ୍ବିତ ହେବାର ସୂଚନା ଆମ ପାଖକୁ ମିଳୁଛି। ଆଉ ଗୋଟିଏ କଥା ମୁଁ ଡକ୍ଟର ଦାସ ଆପଣଙ୍କୁ କହିବାକୁ ଚାହିଁବି, ଏ ଯେଉଁ ରତ୍ନ ସିଂହାସନରେ ମହାପ୍ରଭୁ

ଜଗନ୍ନାଥ ହେଉଛନ୍ତି ବିଷ୍ଣୁ ଏବଂ ମାଧବ ହେଉଛନ୍ତି ବିଷ୍ଣୁ ଏବଂ ତାପରେ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟ। ତେଣୁ ଏଇଭଳି ଭାବରେ ପଞ୍ଚଦେବତାଙ୍କର ଉପାସନାର ଗୋଟେ ପୀଠ ଭାବରେ ମଧ୍ୟ ରତ୍ନ ସିଂହାସନକୁ ଆମେ ଗ୍ରହଣ କଲେ। ବର୍ତ୍ତମାନ ଘଣ୍ଟ ଘଣ୍ଟା ଧ୍ୱନି ବର୍ତ୍ତମାନ ନାକଚଣା ଦ୍ୱାରରୁ ଶୁଭୁଛି ଏବଂ ବଡ଼ଠାକୁର ବଳଭଦ୍ର ତାଙ୍କର ସେପଟେ ଆମେ ଯେଉଁପଟେ ଅଛୁ ଆମର ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି ସେହି ବାଟ ଦେଇକରି ବଡ଼ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ଏଇପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ହଁ ମୁଁ କ୍ଷମା ଚାହୁଁଛି। ଦଶାବତାର ମଠ ଦେଇକରି ସରଧାବାଲି ତଳ ଦେଇକରି ସରଧାବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ ଏଇ ତଳ ଦେଇକରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକରି ସେଇ ପଟରେ ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି ତାଳଧ୍ୱଜ ରଥ, ସେ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆହରଣ କରିବେ। ହଁ ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ। ପ୍ରଥମେ ହେଉଛି ଲୋହିତ ପିତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ଲୋହିତ। ଇଏ ହେଉଛି ମହାପ୍ରଭୁଙ୍କର ବିସ୍ମରଣ ହେଇଗଲା କଥା ହେଇଯାଏ ଏମିତି। ତେଣୁ ତାକୁ ଶ୍ରୋତା ମାନଙ୍କର କୌଣସି ଭୁଲ ତଥା ଆମେ ଦେଇପାରିବାନି, ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାକୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ଶୋଭିତ ଲାଙ୍ଗଳ ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ରସ୍ୱରୂପ।

0: ତାକୁ ତାହିଆ ବୋଲିକିରି କେହି କେହି କହନ୍ତି, ହିଆକୁ ଠରେଇ ଦିଏ, ଅର୍ଥାତ୍ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ତାହିଆ। हिया हिया हिया को से
1: हिया माने तो हृदय
0: छाती छाती तेणु छाती को थरे दिए बोली अर्थात छाती रे गोटे भक्ति भाव संचार करे बोली ताको टाहिया कह जाए। देखंतु महाप्रभु आसुचंती एवं सुंदर भाव टाहिया आगो को जाउची पछ को जाउची महाप्रभु टिके आगो उचंती टाहिया टिके आगो आसुची मापुणी पछ को चली जाउचंती एवं ଜଗତର ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର ଚଉଦଟା ଚକ ତାଙ୍କ ରଥର ଚଉଦ ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତି ଭାବରେ ଚାହିଁଛନ୍ତି ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଣ୍ଡ ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକିରି ସେ ବାହାରି ପଡ଼ିଛନ୍ତି ଆଉ ନାହାନ୍ତି। ତା ଭିତରେ ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକରି ଆନନ୍ଦରେ ବିମୁଗ୍ଧ ହେବେ ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ ଆଖି ପାଉନି କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି ବଡ଼ ଦାଣ୍ଡରେ ଥାଳି ମାରିଦେଲେ ଥାଳି ଚାଲିବ ଏବଂ ଏଭଳି ଭାବରେ ସୋରିଷ ଟିକେ ପକାଇ ଦେବାକୁ ମଧ୍ୟ ବାଟ ନାହିଁ। କେତେବେଳେ ସେ ପ୍ରଭୁ ଆସିବେ କଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର କାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇଛି ପଞ୍ଚକେତନ ଉପରେ ଉଡ଼ୁଛି ସ୍ୱାଗତ କରୁଛି। ହେ ମହାପ୍ରଭୁ ଆପଣ ରଥୀ ଆପଣଙ୍କ ରଥ ଶୂନ୍ୟ ଆପଣ ଏ ଶୂନ୍ୟ ରଥକୁ ପୂର୍ଣ୍ଣ କରନ୍ତୁ ମହାପ୍ରଭୁ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣ ମାଧାୟ ପୂର୍ଣ୍ଣମେବ ଅବଶିଷ୍ୟତେ। ହେ ପୂର୍ଣ୍ଣ ସ୍ୱରୂପୀ ମହାପ୍ରଭୁ ଆପଣ ଆସନ୍ତୁ ଦେଖନ୍ତୁ ଏତେ ଭକ୍ତଗଣ ଅଛନ୍ତି ଆଉ ଟାହିଆ ନଥିଲେ ମହାପ୍ରଭୁ ସୁନ୍ଦର କ'ଣ? ତେଣୁ ମହାପ୍ରଭୁ କ'ଣ ସୁନ୍ଦର ହେଇପାରିବେ ଟାହିଆଟି ନ ଲଗେଇଲେ? ଏକଥା କିଏ ବିଚାର କରିଥିଲା? ଯେତେବେଳେ ରଘୁ ଅରକ୍ଷିତ ନାମକ ଜଣେ ଭକ୍ତ ସିଏ ସିଂହଦ୍ୱାରରେ ବସି ଏଇ ମାନେ ସୂର୍ଯ୍ୟାତପରେ ସୂର୍ଯ୍ୟଙ୍କର ଯେଉଁ ଆତପରେ ସେ ସନ୍ତପ୍ତ ହେଇକି ଯେତେବେଳେ ତପସ୍ୟା କରୁଥିଲେ ଭଗବାନଙ୍କୁ ଡାକୁଥିଲେ ମହାପ୍ରଭୁ ମହାକୃପାମୟ ତେଣୁ ସିଏ ଆସିକରି ଛତ୍ର ଟେକିଥିଲେ।

0: ଆପଣ କହୁଥିଲେ ଏ କାହିଆର ଯେଉଁ ରୂପ ଏବଂ କାହିଆର ଯେଉଁ ସ୍ୱରୂପ ମହାପ୍ରଭୁଙ୍କ ମସ୍ତକ ଉପରେ ପରିକଳ୍ପନା କରାହେଇଛି, ଇଏ ହେଉଛି ଆକୁ କୁହାଯାଉଛି ଯେ ଇଏ ଗୋଟେ ମୟୂର ଯେତେବେଳେ ନୃତ୍ୟ ବିଭୋର ହୁଏ ତା'ର ଯେମିତି ପୁଚ୍ଛ ମେଲିଯାଏ। ଏବଂ ଆପଣ ଦେଖନ୍ତୁ ମୟୂର ବର୍ତ୍ତା ଆକାଶରେ ମେଘକୁ ଦେଖି ଏ ତ ପ୍ରାଭୃକାଳ ମହା ଠାକୁରମାନେ ବର୍ତ୍ତମାନ ଆକାଶରେ ମେଘକୁ ଦେଖୁଛନ୍ତି ଏବଂ ମୟୂର ଆକାଶରେ ମେଘକୁ ଦେଖିଲେ ତାର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ ଏବଂ ସେ ପୁଲକ ପ୍ରଭାବରେ ତାର ଯେଉଁ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ ଏବଂ ଉନ୍ମୁକ୍ତ ହେବା ଫଳରେ ତାର ଶୋଭା ଶତଗୁଣିତ ହୋଇଯାଏ ଏବଂ ମହାପ୍ରଭୁ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ଟାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ। ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି ଏବଂ ଟାହିଆ ହେଉଛି ସମଗ୍ର ଭାରତବର୍ଷରେ ଏକ ଅନନ୍ୟ ଆଭୂଷଣ ଏବଂ ଟାହିଆ ଯୁକ୍ତ ହୋଇକରି ବା ଟାହିଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜେ ହେବା ଭାରତବର୍ଷରେ କୌଣସି କ୍ଷେତ୍ରରେ ନାହିଁ। କୌଣସି ଦେବତା ଏଭଳି ଟାହିଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତବର୍ଷରେ ନାହିଁ।
1: ଆଉ ଗୋଟିଏ କଥା ଆପଣ ଥିବେ ଏଇ ଟାହିଆକୁ ଲକ୍ଷ୍ୟ କରନ୍ତୁ, ଦେଖିବେ ଆଗ ବଳଭଦ୍ର ତାଙ୍କ

0: ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ? ମଣିଷ ସେତିକିବେଳେ ସୁନ୍ଦର ଦିଶେ ଯେତେବେଳେ ତାର ନମ୍ରତାର ବିକାଶ ହୁଏ। ବହୁତ ଉଦ୍ଧତ ମଣିଷ, ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ, ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର। ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ ନା ନମ୍ରତା ପ୍ରକାଶ ହେଲେ। ଏବଂ ସେହି ନମ୍ରତାର ଲକ୍ଷଣ ବା ସେହି ନମ୍ରତାର ପ୍ରତିଭ ହେଉଛନ୍ତି ଦୁବ ଗଛ। ଏବଂ ସେହି ଦୁବକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି। ଯିଏ ନମ୍ର ହେବ, ବିନୟ ହେବ, ସିଏ ଭଗବାନଙ୍କ ମସ୍ତକରେ ରହିବ। ଯିଏ ଉଗ୍ର ହେବ, ଅହଙ୍କାରୀ ହେବ, ସେ ମହାପ୍ରଭୁଙ୍କର ପାଦ ତଳେ ସିଏ ଦଳି ହେଇଯିବ। ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯେଉଁ ତାଇଆ ଉପରେ ଯେଉଁ ଦୁବ, ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି। ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି, ଏଇଟା ହେଉଛି ତାଇଆର ବଡ଼ ସୂଚନା।
1: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି କାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି। ଏପଟରେ ଦଶାବତାର ମଠ, ଆଉ ସେପଟରେ ତାଳଧ୍ୱଜ ରଥ, ଏଇ ମଠିକି ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ପ୍ରଳମ୍ବାରି ଫଳମୂଷଳଧାରି ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା କାମପାଳ ହଳାୟୁତ ଶଙ୍କର୍ଷ। ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି। ମହାପ୍ରଭୁ ଧୀର ପଦକ୍ଷେପରେ ସୁନ୍ଦର ବଦନ, ମହାପ୍ରଭୁ କେତେ ସୁନ୍ଦର ଦେଖିଛନ୍ତି, ତାଙ୍କର ଆଖି ଦେଖି ଆରି କାହିଁ ହେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି। ହୃଦୟରୁ କୋହ ବାହାରି ଆସୁଛି, ଜନ୍ମ ଜନ୍ମର ଯେଉଁ ଦୁଃଖ, ମହାପ୍ରଭୁଙ୍କୁ ତକ ଟିକିଏ ଚାହିଁଦେଲେ ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ, ଜଗତକୁ ଉଦ୍ଧାର କରନ୍ତୁ। ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି ପହଣ୍ଡିରେ ବାଡ଼ି ଆସୁଛନ୍ତି ଜଗଜନନୀ କରୁଣାମୟୀ ବା ଶୁଭଦ୍ରିକା। ଏବଂ ଆମେ ଦେଖୁଛୁ ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା ଜଗଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ଶ୍ରୀ ସଂହାର ତାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗଜନନୀ ମା ମା ସୁଭଦ୍ରା ମହାରାଣୀ ସେ ମଧ୍ୟ ଆସୁଛନ୍ତି। ଏବଂ ଆଉ ଅଳ୍ପ ସମୟ ପରେ ପ୍ରଭୁ ଶ୍ରୀ ବଳଭଦ୍ର ଭଗବାନ ତାଙ୍କର ବହଣ୍ଡି ଶେଷ ହେବ ଏବଂ ସେ ବିଜେ କରିବେ ଚାରମାଳ ଉପରକୁ। କୁହ
2: ଭଦ୍ରଦାୟିନୀ ଭଦ୍ରା ଭଦ୍ର ସ୍ୱରୂପ ତୁମ ମହାମାୟୀ ନମସ୍ତୁତେ ମା ଜଗଜ୍ଜନନୀ ଦେବୀ ସୁଭଦ୍ରା। ବର୍ତ୍ତମାନ ନାକଚଣା ଦ୍ୱାର ଠାରେ ଯେଉଁ ଗୁଣ୍ଡିଚା ମଣ୍ଡପର ଯେଉଁ ନାକଚଣା ଦ୍ୱାର, ସେ ନାକଚଣା ଦ୍ୱାର ଠାରେ ରହିଯାଇଛନ୍ତି। କାହିଁକି ନା ଆଗରେ ଯାଉଛନ୍ତି ବିଶ୍ୱାସର ପ୍ରତୀକ ବଡ଼ ଭାଇ ବଳଭଦ୍ର। ବର୍ତ୍ତମାନ ତାଳଧ୍ୱଜ ରଥର ସେଇ ଚାରମାଳ ଅଭିମୁଖେ ଯାତ୍ରା କରୁଛନ୍ତି। ଘଣ୍ଟମାନଙ୍କର ଉଦ୍ଘୋଷଣ ଘଣ୍ଟ ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି ଏ ଶରଧା ବାଲି। ଶ୍ରଦ୍ଧା ବନ୍ଧୁ ଆମେ ଦେଖିପାରୁଛୁ ଖାଲି ଶରଧା ବାଲିର ଦୁଇ ପଟ ନୁହେଁ, ଦୁଇ ପଟରେ ଶ୍ରଦ୍ଧାଳୁମାନେ ଛିଡ଼ା ହେଇନାହାନ୍ତି। ଆଜି ଗୁଣ୍ଡିଚା ମନ୍ଦିରରୁ ଯେତେ ଦୂର ପର୍ଯ୍ୟନ୍ତ ଆମର ଆଖି ଦେଖାଯାଉଛି ସେତେ ଦୂର ପର୍ଯ୍ୟନ୍ତ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇଠାରେ ଦଣ୍ଡାମାନ ହେଇଛନ୍ତି। ପ୍ରଭୁଙ୍କର ଘଣ୍ଟ ନାଦ ଶୁଣି ତାଙ୍କ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳି ଉଠୁଛି, କାହିଁକିନା ଯେଉଁଥିପାଇଁ ଅପେକ୍ଷା କରିଥିଲେ ଏତେ ସମୟ ପର୍ଯ୍ୟନ୍ତ ଯେଉଁ ଖଣ୍ଡି ଯାତ୍ରା, ଯେଉଁ ଆଜିର ଯେଉଁ ଯାତ୍ରାର ଯେଉଁ ସବୁଠାରୁ ସୁନ୍ଦର ଦିବ୍ୟମୟ ରୂପର ପରିପ୍ରକାଶ ଘଟୁଛି ଏହି ପହଣ୍ଡି ଯାତ୍ରାରେ, ଯାହାକୁ ଦର୍ଶନ କରେ ଅଶେଷ ପୁଣ୍ୟ ମିଳେ। ପଦ୍ମ ପୁରାଣରେ କବି ନୀଳାମ୍ବର ଦାସ ଲେଖିଛନ୍ତି, ବଳଭଦ୍ର ଜଗନ୍ନାଥ ନୀଳାଦ୍ରିପତି ସୁଭଦ୍ରା ଯେ ସୁଦର୍ଶନ ଚତୁର୍ଥା ମୂରତି ଭକ୍ତ ଭାବେ ଏହାଙ୍କୁ ଯେ କରନ୍ତି ଦର୍ଶନ।

0: ପଇସା ବସୁ ପଇସା ଧର ଯେଉଁମାନେ ଆଗରେ ପାଟ ଢଳକୁ ଢାଲି ଧରିଛନ୍ତି, ପୁଣି କିଏ ସେ ତାଙ୍କର ବାହୁକୁ ବାହୁରେ ଛନ୍ଦି ଦେଇଛନ୍ତି। ଇଏ ତ ହେଉଛନ୍ତି ସେ କାଳିଆ ଠାକୁରଙ୍କର ଅନେକ ଯେଉଁ ଯାତ୍ରାର ମହନୀୟ ରୂପ। ଧୀରେ ଧୀରେ ପାଦକୁ ହୁଣ୍ଡର କରି ବଲିଆର ଭୁଜ ପ୍ରଶାନ୍ତ ଧବଳ ନାହିଁ ପଟାନ୍ତର କାମପାଳ ତୋର ନାମ ଅତି ବଳରେ ବୋଲାଉ ଧି ବଳରାମ ନୀଳଗିରି ବାସୀ ତୁ ଅଟୁ ରାମର କୃତାନ୍ତକ କରି ତୋତେ କହନ୍ତି ଅମର ହେ ପ୍ରଭୁ। ଏ କ୍ଷେତ୍ରର କ୍ଷେତ୍ରାଧିପତି ଜଗନ୍ନାଥଙ୍କ ଆପଣ ହେଉଛନ୍ତି ଶ୍ରବଣ ଶକ୍ତି। ସମସ୍ତ ପ୍ରାଣୀମାନଙ୍କର ଅଳି ଗୁହାରି ଆପଣ ହିଁ ଶ୍ରବଣ କରିଥାନ୍ତି। ସେଇ ଶ୍ରବଣକର୍ତ୍ତା ଯେଉଁ ଆର୍ତ୍ତ ସମସ୍ତ ଦୁଃଖକୁ ହର କରୁଥିବା ହର୍ତ୍ତା ବର୍ତ୍ତମାନ ଯାଉଛନ୍ତି ଚାରମାଳ ଉପରକୁ। ଘଣ୍ଟୁଆମାନେ ମଧ୍ୟ ନାନା ଢଙ୍ଗୀରେ ଘଣ୍ଟ ବଜାଉଛନ୍ତି ଆଉ ପାଟର ଧରିଛନ୍ତି ସେବକମାନେ। ଆଉ ତାହିଆ ମସ୍ତକରେ ଏବେ ମଧ୍ୟ ସୁନ୍ଦର ଭାବରେ ରଙ୍ଗଣୀ ଫୁଲ, ଶ୍ୱେତ ଫୁଲ, ଦୁର୍ବା, ତୁଳସୀ ଏବଂ ବିଭିନ୍ନ ସୋଲରେ ସୁସଜ୍ଜିତ ହୋଇଥିବା ବାଉଁଶ କାଠି ଏବଂ ଯେଉଁ ପାଟରେ ନିର୍ମାଣ କରାଯାଇଥିବା ନିଖୁଣ କଳାକାର ଯେଉଁ କାର୍ଯ୍ୟର ଯେଉଁ ରୂପ ସେ ତାହିଆ ଏବେ ମଧ୍ୟ ପ୍ରଭୁଙ୍କର ମସ୍ତକରେ ରହିଛି। ଆଉ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ସମର୍ପିତ ସେବା କରିବା ପାଇଁ ଆରମ୍ଭ ହେଇଛନ୍ତି ସେବକମାନେ। ପାଟ ଧରି ବନ୍ଧା ଯାଇଛି, ତାଙ୍କର ଯେଉଁ ସେନାପଟା ବନ୍ଧା ଯାଇଥିଲା ସେ ଯେଉଁ ସେନାପଟାରେ ଯେଉଁ ବଉଳ ଗଛର କାଠ ତାହାରି ପାଖରେ ବାନ୍ଧି ଧରିଛନ୍ତି ସେଇ ଦଳିତା ପତିମାନେ ସେ ଡୋରକୁ। ଆଉ ଧୀରେ ଧୀରେ ପ୍ରଭୁ ପାହୁଣ୍ଡ ପହୁଣ୍ଡ ପକେଇ ଯାଉଛନ୍ତି ତାଳଧ୍ୱଜ ରଥକୁ। ଆଉ ମା ସୁଭଦ୍ରା ଯାହାଙ୍କର ଛତ୍ରୀ ହେଉଛି ଲାଲ ଏବଂ ଯେଉଁ ହଳଦିଆ ରଙ୍ଗର ଯେଉଁ ଛତି, ସେଇ ମା ସେ ଛତିର ମାଧ୍ୟମରେ ଆଲୁଟ ଚାଲିଛି, ଚାମର ଚାଲିଛି, ବାଜ ବାଜୁଛି, ଘଣ୍ଟୁଆମାନଙ୍କର ଘଣ୍ଟର ଘଣ୍ଟ ନାଦ ମଧ୍ୟ ଚାଲିଛି। ସେଇ ନାଦର ତାଳେ ତାଳେ ମା ସୁଭଦ୍ରା ମଧ୍ୟ ନନ୍ଦିଘୋଷ ରଥର ବାମ ପାର୍ଶ୍ୱ ଦେଇ ଆସିବେ ବର୍ତ୍ତମାନ ପଦ୍ମଧ୍ୱଜ ରଥକୁ। ପଦ୍ମଧ୍ୱଜ ରଥରେ ବିରାଜମାନ କରିବେ। ଆଉ ଏପଟେ ବିଭିନ୍ନ ନୃତ୍ୟ କରୁଛନ୍ତି, ନାନା ରଙ୍ଗର ନୃତ୍ୟ ଅପେକ୍ଷା କରିଥିଲେ ପହଣ୍ଡି ହବ ସେଇ ନୃତ୍ୟର ତାଳରେ ପ୍ରଭୁ ମଧ୍ୟ ତାଙ୍କ ନୃତ୍ୟ ସେବାକୁ ଅର୍ପଣ କରିବେ। ପୁଣି କିଏ କଳାକାର ମଧ୍ୟ କିଏ ବାହୁକୁ ଅଧ ବାହୁ କରିଛନ୍ତି, କିଏ ଉର୍ଦ୍ଧ ବାହୁ କରିଛନ୍ତି, କିଏ ସାଷ୍ଟାଙ୍ଗ ପ୍ରତିପାଦ କରୁଛନ୍ତି, କିଏ ଶରଦ ବାଲିରେ ଧୂପଟିଏ ଦେଇ ମଧ୍ୟ ପ୍ରଭୁଙ୍କ ନିକଟରେ ସେବାକୁ ଅର୍ପଣ କରୁଛନ୍ତି। କାଦମ୍ବରୀ ରସକୁ ପାନ କରି ମଦମତ ଠାଣିରେ ବଡ଼ ଭାଇ ବଳିଆର ଭୁଜ ବର୍ତ୍ତମାନ ତାଳଧ୍ୱଜ ରଥକୁ ସୁନ୍ଦର ଭାବରେ ଆଗକୁ ଆଗକୁ ବଢ଼ିଯାଉଛନ୍ତି। ତାଳଧ୍ୱଜ ରଥର ସେଇ ମଣ୍ଡପ ଯେଉଁ କାଠ ମଣ୍ଡପ ତାହାକୁ ମଣ୍ଡନ କରିବେ, କୋଳମଣ୍ଡନ କରିବେ। ମା ସୁଭଦ୍ରା ସେପଟେ ଆସି ଯାଉଛନ୍ତି।
1: ନମସ୍ତେ ଡକ୍ଟର ନନ୍ଦୀ, ଗୋଟେ କଥା ଆପଣ ଦେଖନ୍ତୁ, ଆମର ଯେଉଁ ଘଣ୍ଟ ବାଦ ମାନେ ଘଣ୍ଟ ବାଦନ କରୁଛନ୍ତି ତା ସହିତ ଯେଉଁ ଦଇତାପତି ମାନେ ନେଇକିରି ଯାଉଛନ୍ତି ମହାପ୍ରଭୁଙ୍କୁ, ତାର ଗୋଟେ କୌଶଳ ଅଛି। ଏବଂ ମୁଁ ଦେଖୁଛି ଯେତେକ ଦଇତାପତି ନେଇକି ଯାଉଛନ୍ତି ମହାପ୍ରଭୁଙ୍କୁ, ସେଥିରୁ କେହି ଗୋଟେ ଦୁର୍ବଳ ପତଳା ନାହାନ୍ତି, ସବୁ ବପୁସ୍ମାନ ବପୁସ ବଳଶାଳୀ ସେମାନେ। ଏବଂ ସେମାନେ ମଧ୍ୟ ମହାପ୍ରଭୁଙ୍କର ମୁଁ ଦେଖୁଥିଲି, ମହାପ୍ରଭୁ ଯେତେବେଳେ ଚାରମାଳ ତଳେ ଥିଲେ ତାଙ୍କର ଉଚ୍ଚତା ପାଖାପାଖି 8 ଫୁଟ ଖଣ୍ଡେ ହେବ, କାହିଁକି ଜଣେ ଲୋକଠୁ ସିଏ ଆହୁରି 3 ଫୁଟ ଉପରେ ରହୁଛନ୍ତି। ତେଣୁ 8 ଫୁଟ ଉଚ୍ଚରେ ବିଗ୍ରହକୁ ନେବା ପାଇଁ ଯେଉଁ ପ୍ରକାର ବଳ, ଯେଉଁ ପ୍ରକାର ସାମର୍ଥ୍ୟ ଦରକାର, ସେ ସାମର୍ଥ୍ୟ ଏବଂ ବଳ ଏ ଦଇତାମାନଙ୍କ ଭିତରେ ଅଛି। ଏବଂ ଏ ଦଇତାମାନଙ୍କ ଭିତରୁ ମଧ୍ୟ ବାଛି ଅଛି ଯେଉଁମାନେ ପାରିବେ ସେ କାମକୁ।

0: ସୁଯୋଗ ସ୍ୱରୂପ ପ୍ରକୃତି ଆଉ ପୁରୁଷ ସହିତ ସେ ମିଳନ କରିଥାନ୍ତି। ଆଜିର ଯାତ୍ରାରେ ଯେଉଁ ବିଶ୍ୱାସ ଆଉ ଭାବ ସହିତ, ବିଶ୍ୱାସ ହେଉଛି ବଳଭଦ୍ରଙ୍କ ରଥ, ଭାବ ହେଉଛନ୍ତି ଜଗନ୍ନାଥଙ୍କ ରଥ। ବିଶ୍ୱାସ ସହିତ ଭାବକୁ ମିଳିତ କରିବାକୁ ହେଲେ ଆମ ଭିତରେ ଗୋଟେ ଚେତନାର ଶକ୍ତି ଦରକାର। ଯେଉଁ ଚେତନାର ଶକ୍ତି ହେଉର ସ୍ୱରୂପିଣୀ ହେଉଛନ୍ତି ମା ଜଗଜ୍ଜନନୀ ସାକ୍ଷାତ ସୁଭଦ୍ରା। ସେଇ ସୁଭଦ୍ରା ମା ଏଇଠାରେ ବର୍ତ୍ତମାନ ଦଣ୍ଡାମାନ ହୋଇଛନ୍ତି, ତାଙ୍କୁ କଳାକୃତ କରିଛନ୍ତି ବୈତପତି ସେବକ ମା।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ କ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ www.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଯାଇ
4: ସମୃଦ୍ଧ ପରମ୍ପରା, ସଶକ୍ତ ଭବିଷ୍ୟତ, ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ଓ ସୁନା ବେଶ ଅବସରରେ ଡାଲକୋ ପକ୍ଷରୁ ଭକ୍ତିଭରା ଅଭିନନ୍ଦନ।
5: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
2: ଅଧ ଘଣ୍ଟାଏ ଫୁଟାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 liter ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧ ଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
5: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
2: କାହାର ଝାଡ଼ କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
0: ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଦେଖିପାରୁଛୁ ମା ଜଗଜ୍ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ବଳଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥର ପଶ୍ଚାତ ପଟେ ଦଣ୍ଡାମାନ କରିଛନ୍ତି। ପୁଣି ଆସିବେ ନନ୍ଦୀଘୋଷ ରଥ ଦେଇ ସେଇ ଦର୍ପଦଳନ ରଥ ତା ପଦ୍ମଧ୍ୱଜ ରଥରେ ବିରାଜମାନ କରିବେ। ବଳଭଦ୍ର ଜଗନ୍ନାଥ ସୁଭଦ୍ରା ସୁଦର୍ଶନ ଦାରୁ ବ୍ରହ୍ମ ସ୍ୱରୂପାୟ ଚତୁର୍ଥା ମୂର୍ତ୍ତୟ ନମଃ। ଜକାରସ୍ତୁ ଜଗନ୍ନାଥ ଗକାର ବଳଦେବ କହ ଭଦ୍ରା ନକାର ଭାବେନ ଥକାରଶ୍ଚ ସୁଦର୍ଶନ। ସୁଦର୍ଶନ ମହାପ୍ରଭୁ ଆସିସାରିଲେଣି, ସୁଭଦ୍ରାଙ୍କ ରଥରେ ଦଣ୍ଡାମାନ ହୋଇସାରିଲେଣି। ଆଉ ମା ସୁଭଦ୍ରା ଯିଏ ବର୍ତ୍ତମାନ ସ୍କନ୍ଧାରୂଢ଼ ହୋଇ ମାଙ୍କୁ ପୁତ୍ରମାନେ କିପରି ଭାବରେ କଳାକୃତ କରି ନେଉଛନ୍ତି ସାରା ବିଶ୍ୱରେ, ଇଏ ହେଉଛି ବିରଳ।

0: ସମସ୍ତେ ଦଣ୍ଡା ମାନ ହେଇଯାଇଛନ୍ତି। ହରିବୋଲ ହୁଳହୁଳି ଜୟ ଜୟ ଗାନରେ ଏ ଶ୍ରଦ୍ଧା ବାଲି ପ୍ରକମ୍ପିତ ହେଉଛି। ତେବେ ଏହି ଶ୍ରଦ୍ଧା ବାଲିର ଏହି ଦୃଶ୍ୟ ସହିତ ଆଜି ଗୁଣ୍ଡିଚା ମଣ୍ଡପ ଠାରୁ ଯେଉଁ ସିଂହଦ୍ୱାରର ଦୃଶ୍ୟ ଆମେ ମାନେ ଦେଖିପାରୁଛୁ, ଯାହା ଦେଖିପାରୁନାହୁଁ, ଆମର ଆଉ ଗୋଟେ ଦ୍ୱିତୀୟ କେନ୍ଦ୍ର ଅଛି ଯେଉଁ ବଡ଼ସଂଘଠାରେ, ସେ ବଡ଼ସଂଘଠାରୁ ଏଇ ଯେଉଁ ବଡ଼ଦାଣ୍ଡର ଯେଉଁ ପ୍ରଶସ୍ତ ଭୂମି 3 କିଲୋମିଟର ବ୍ୟାପ୍ତ, ତାହାକୁ ଆମେ ତାଙ୍କଠାରୁ ଶ୍ରବଣ କରିବା ନେଇଯାଉଛୁ ଦ୍ୱିତୀୟ କେନ୍ଦ୍ରକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ। ସୁନ୍ଦର ଭାବରେ ଆଲୋଚନା କରୁଥିଲେ କଲ୍ୟାଣୀ, ଯେ ବର୍ତ୍ତମାନ ଜଗତ ଜନନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ବର୍ତ୍ତମାନ ଯାଉଛନ୍ତି ତାଙ୍କ ରଥକୁ, ଦର୍ପଦଳନ ରଥ, ଦେବଦଳନ ରଥକୁ, ଏବଂ ଏ ରଥ ସୁସଜ୍ଜିତ ହେଇକି ଅପେକ୍ଷା କରିଥିଲେ ଯେ କେତେବେଳେ ମା ଆସିବେ। ମା ବର୍ତ୍ତମାନ ଯାଉଛନ୍ତି ସେଇ ଦର୍ପଦଳନ ରଥକୁ, ଏବଂ ତା ଆଗରୁ ଆୟୁତ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ, ଯିଏକି ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥଙ୍କର ବାମ ପଟରେ ଶୋଭା ପାଉଥିବା, ଯେଉଁ ବର୍ତ୍ତମାନ ଯେଉଁ ପ୍ରକାରର ଆପଣ ଦେଖୁଛନ୍ତି ପହଣ୍ଡିର ଦୃଶ୍ୟ, ବର୍ତ୍ତମାନ ଆମେ ଯେଉଁଠୁ ଅଛୁ ବର୍ତ୍ତମାନ ଭକ୍ତ ସାଲବେଗଙ୍କର ସମାଧି, ଏବଂ ଏପଟରେ ଅର୍ଦ୍ଧଶୋଷଣୀ ମା ମାଉସୀ ମା ମନ୍ଦିର, ଏଇ ମଝିରେ ଆମେ ଦେଖୁଛୁ ଧୀରେ ଧୀରେ ଗହଳି ବଢ଼ିବାରେ ଲାଗିଛି ଧୀରେ ଧୀରେ, ଏବଂ ତାଙ୍କର ମେହେନା ଯାଇସାରିଲାଣି। ଆପଣମାନେ ଶୁଣି ଖୁସି ହେବେ ଯିଏକି ଓଡ଼ିଆ ଜାତିର ମୌଢ଼ମଣି ଗଜପତି ମହାରାଜ ଚତୁର୍ଥ ଦିବ୍ୟ ସିଂ ଦେବ, ଯିଏ ବର୍ତ୍ତମାନ ପ୍ରିୟ ଗଜପତି ଅଛନ୍ତି, ତାଙ୍କର ମେହେନାକୁ ସେମାନେ ନେଇସାରିଲେଣି ବର୍ତ୍ତମାନ ବଳଗଣି ପାଖରେ, ତାଙ୍କର ବଡ଼ଶଙ୍କ ପାଖରେ ତାଙ୍କର ମେହେନାକୁ ରଖିବେ, ଏବଂ ଗଜପତି ମହାରାଜ କାର୍ରେ ଆସିବେ ସେଇ ସେଇ ପର୍ଯ୍ୟନ୍ତ, ଏବଂ ସେଇଠୁ ଦାମଦାନରେ ଯିବେ ଶରଧା ବାଲିକୁ। ତେଣୁ ବର୍ତ୍ତମାନ ଧୀରେ ଧୀରେ ଗହଳି ଲାଗିଛି, ବର୍ତ୍ତମାନ ପାଗ ଯେଉଁ ତୀବ୍ର ନାହିଁ, କିନ୍ତୁ ଲୋକଙ୍କ ଭିତରେ ଯେଉଁ ଆଗ୍ରହ, ଯେଉଁ ଉତ୍ସାହ, ସେ ଉତ୍ସାହରୁ ଜଣାପଡ଼ୁଛି ଯାଉଛନ୍ତି ଆସୁଛନ୍ତି ଲୋକ, ଧାଇ ବାନ୍ଧିକିରି ଯାଉଛନ୍ତି, ପୁଣି ଏପଟକୁ ଯାଉଛନ୍ତି, ସେପଟରୁ ଏପଟକୁ ଆସୁଛନ୍ତି। ଏ ଗହଳି ଚହଳି ଲାଗିଛି, ଏ ଗହଳି ଚହଳି ଲାଗିବା ପାଇଁ ମହାପ୍ରଭୁଙ୍କର କୃପା ରହିଛି, କାରଣ ବର୍ତ୍ତମାନ ଆପଣଙ୍କର ଅଗ୍ନିଶମ ଭାଇମାନେ ବର୍ତ୍ତମାନ ପ୍ରସ୍ତୁତ ହେଇଗଲେଣି ଜଳସିଞ୍ଚନ କରିବା ପାଇଁ, କାରଣ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଇଏ ହେଉଛି ଗୋଟେ ସାମୂହିକ କାର୍ଯ୍ୟ, ଇଏ ମହୋତ୍ସବ, ଇଏ ରଥଯାତ୍ରାର ମହୋତ୍ସବ, ଗୁଣ୍ଡିଚା ଯାତ୍ରାର ମହୋତ୍ସବ, ପତିତ ପାବନ ଯାତ୍ରାର ମହୋତ୍ସବ ଏଭଳି ଭାବରେ ଚାଲିଛି। ଏହାକୁ ନ ଦେଖିଲେ କେହି ଜାଣିପାରିବ ନାହିଁ, ଉପଲବ୍ଧି କରିପାରିବ ନାହିଁ। ଯାହା ହଉ ଧୀରେ ଧୀରେ ବରଣ୍ଡ ଭାବ ସମୁଦ୍ର, ଜଳସମୁଦ୍ର ବୋଲି ମୁଁ କହିନାହିଁ, ଭାବ ସମୁଦ୍ରରେ ସମସ୍ତେ ଆଜି ଉପୁଟୁ ହେଉଛନ୍ତି ଏଇ ଗୋଟିଏ ଜଗତର ନାଥ ଜଗନ୍ନାଥଙ୍କର କୃପା ପାଇବା, ଆଶ ପାଇବା, ଏଇ ଲକ୍ଷ୍ୟ ନେଇକିରି ସମସ୍ତେ ଆଜି ଧୀରେ ଧୀରେ ବଡ଼ଦାଣ୍ଡରେ ପରିବାର ଧରିକି ଆସୁ।

ପାଇଁ ପ୍ରଚେଷ୍ଟା କରୁଛି ଭକ୍ତି ବଳରେ। ଏଠିକର ମହାପ୍ରଭୁ ଯିଏ ସହସ୍ର ଶୀର୍ଷା ପୁରୁଷ ଯାହାଙ୍କୁ ନମସ୍ତୁ ଅନ୍ତାୟ ସହସ୍ର ମୂର୍ତ୍ତ ଏ ବୋଲି ଆମ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି, ଆଉ ତାଙ୍କୁ ବାନ୍ଧିବା ପାଇଁ ଗୋଟେ ମଣିଷର କିପରି ସେ ପ୍ରଚେଷ୍ଟା କରିପାରିବ, କେବଳ ଭାବରେ ଭକ୍ତିରେ ସେ ମହାପ୍ରଭୁଙ୍କୁ ବନ୍ଧନ କରିପାରୁଛି ତା ନିକଟରେ ତା ଘରେ ତା ହୃଦୟରେ। ତେଣୁ ହୃଦୟ ସିଂହାସନରେ ମହାପ୍ରଭୁଙ୍କୁ ବନେଇ ସେ ପୂଜା କରିବାର ଶ୍ରୋତା ବନ୍ଧୁ, ଆମର ଏଇ ଯେଉଁ ଭିଡ଼ିଓ କେନ୍ଦ୍ରର ଆମ ପାର୍ଶ୍ୱରେ କେବଳ ଆମେ ଯେଉଁମାନେ ଆମକୁ ଭଗବାନ ଯେଉଁ ସକ୍ଷମ ରହିଛନ୍ତି, ହାତ ପାଦ ସବୁ ସକ୍ଷମ ରହିଛି ଏ କ୍ଷେତ୍ରକୁ ଆସିବା ପାଇଁ, ଆମେ କେବଳ ମହାପ୍ରଭୁ ଦର୍ଶନ କରୁଛୁ ତା ନୁହେଁ, ଆମ କେନ୍ଦ୍ରର ପାର୍ଶ୍ୱରେ ଏକ ଦିବ୍ୟାଙ୍ଗ ଅବସ୍ଥା କରାଯାଇଛି, ଯେଉଁ ବ୍ୟବସ୍ଥିତ କରାଯାଇଛି ସରକାରଙ୍କ ତରଫରୁ, ସେଠାରେ ସେମାନେ ଆସି ବସି ସୁନ୍ଦର ଭାବରେ ବଡ଼ ଠାକୁରଙ୍କର ଏ ଦିବ୍ୟ ରଥ ଟଣା ଏବଂ ଭକ୍ତମାନଙ୍କର ପରିବେଶ, ଏ ଆନନ୍ଦମୟ ବାହୁଡ଼ା ଯାତ୍ରା ପରିସ୍ଥିତି ପରିବେଶକୁ, ଭକ୍ତିଭରା ପରିବେଶକୁ ସେମାନେ ଗ୍ରହଣ କରିପାରିବେ, ଦେଖିପାରିବେ। ତେଣୁ ମହାପ୍ରଭୁ କେଉଁଠି ନା କେଉଁଠି କାହାରି ହୃଦୟରେ ବସି ସମସ୍ତଙ୍କୁ ଉଦ୍ଧାର କରିବାର ଭାବରେ ବାନ୍ଧିବାର ମହାପ୍ରଭୁ ନିଜେ ପ୍ରଚେଷ୍ଟା କରିଛନ୍ତି। ତ ଦିବ୍ୟାଙ୍ଗମାନେ ଆସି ମହାପ୍ରଭୁଙ୍କ ବଡ଼ଦାଣ୍ଡର ଏଇ ଯେଉଁ ପାର୍ଶ୍ୱରେ ରହି ସେମାନେ ଦର୍ଶନ କରୁଛନ୍ତି। ଏପଟରେ ଅଗ୍ନିଶମ ବାହିନୀ ଜଳସିଞ୍ଚନ କରୁଛନ୍ତି, କାହିଁକିନା ପାଗ ଟିକିଏ ପରିବର୍ତ୍ତନ ହୋଇଛି, ଯେଉଁ ସକାଳ ସମୟରୁ ରହିଥିଲା ଛାଇ ଛାଇ ପାଗ ଥିଲା, ବର୍ତ୍ତମାନ ସାମାନ୍ୟ ଖରାର ପ୍ରକୋପ ଟିକେ ବଢ଼ିଛି। ତେଣୁ ଭକ୍ତମାନଙ୍କୁ ଯେହେତୁ ଗହଳି ହୋଇଗଲାଣି, ଜଳସିଞ୍ଚନ କରି ସିଏ ସେବା ପ୍ରଦାନ କରୁଛନ୍ତି, ଭକ୍ତମାନେ ଆଶ୍ୱସ୍ତ ହେଉଛନ୍ତି। ଆଉ କିଛି ସମୟ ପୂର୍ବରୁ ମେହେନା ଯେଉଁଥିରେ ରୌପ୍ୟ ନିର୍ମିତ ସେଇ ଯେଉଁ ଗଜପତି ମହାରାଜଙ୍କର ଛେରା ପହରା ପାଇଁ ପୂର୍ବ ପ୍ରସ୍ତୁତି ଏଇ ଆମ କେନ୍ଦ୍ର ଆଗ ଦେଇ ମେହେନା ଯାଇ ବଡ଼ ସଂଘଠାରେ ଅପେକ୍ଷା କରିଛନ୍ତି, ଏବଂ ଯାହା ଜଣାପଡ଼ୁଛି ଗଜପତି ମହାରାଜ ମଧ୍ୟ ତାଙ୍କ ଶ୍ରୀନଗରରୁ ତାଙ୍କ ଯାତ୍ରାକୁ ଏଇ ଆମ କେନ୍ଦ୍ର ଦେଇ ଆଉ କିଛି ସମୟର ରହିଛି ଅପେକ୍ଷା। ତେବେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ ବ୍ୟଗ୍ର ହୋଇପଡ଼ିଛନ୍ତି, ତାଙ୍କ ପାଦ ଚଳନରୁ ଆମେ ଜାଣିପାରୁଛୁ ଯେ ସେମାନେ କେତେ ବ୍ୟସ୍ତ, କାହିଁକି ନା ଶରଧା ବାଲି ଆଡ଼କୁ ସମସ୍ତଙ୍କର ବର୍ତ୍ତମାନ ମୋହ ହୋଇଛି ଯେ ଆମେ ମହାପ୍ରଭୁଙ୍କର ରଥ ଟଣା କରିବୁ, ଆଉ ପହଣ୍ଡି ଦର୍ଶନ ସମ୍ଭବ ହୋଇପାରିବ ନାହିଁ, ଆମେ ଦୂରରେ ରହିଛୁ, ମାତ୍ର ରଥକୁ ଟାଣିବୁ। କିଏ କେଉଁ ପ୍ରକାରରେ ନିଜ ମନକୁ ବୁଝାଇବା ପାଇଁ କେତେ ପ୍ରକାର ଭାବରେ ରହିଛି ସେ ଭାବଗ୍ରାହୀ କେବଳ ଜାଣନ୍ତି, ଆମେ ତାକୁ ବର୍ଣ୍ଣନା କରିପାରିବୁ ନାହିଁ, କାହିଁକି ନା ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରକାର ଭାବ ରହିଛି। ଆମ କେନ୍ଦ୍ରରେ ଆସି ବଡ଼ ସୌଭାଗ୍ୟ ଆମମାନଙ୍କର ଜଣେ ଦିବ୍ୟାଙ୍ଗ ଭାଇ ଆସି ପହଞ୍ଚୁଛନ୍ତି।

0: ବର୍ତ୍ତମାନ ଆରକ୍ଷୀ ବାହିନୀମାନେ ତାଙ୍କର ସେବା ଅର୍ପଣ କରୁଛନ୍ତି, ଅଗ୍ନିଶମ ବାହିନୀ ତାଙ୍କର ସେବା ଅର୍ପଣ କରୁଛନ୍ତି। ଦ୍ୱିତୀୟ ଅବସରରେ ମହାପ୍ରଭୁଙ୍କ ଦିବ୍ୟ ପହଣ୍ଡିର ପରିବେଶକୁ ଅତି ସୁଚାରୁ ରୂପରେ ଆପଣମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ପ୍ରଥମ କେନ୍ଦ୍ର ଶ୍ରଦ୍ଧାବାଳି ନେଇ ଯାଉଛୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆପଣ ଦ୍ୱିତୀୟ କେନ୍ଦ୍ରରୁ ଶୁଣୁଥିଲେ ଆମର ଭାଷ୍ୟକାରମାନେ ସେଠିକାର ବିବରଣୀ ଏବଂ ସେଠିକାର ଅନୁଭବ ଆପଣମାନଙ୍କୁ ଶୁଣାଉଥିଲେ। ପ୍ରକୃତରେ ବର୍ତ୍ତମାନ ମହାପ୍ରଭୁଙ୍କର ପହଣ୍ଡି ଖୁବ୍ କ୍ଷିପ୍ରଗତିରେ ଚାଲିଛି ଏବଂ କ୍ଷିପ୍ରଗତିରେ ଚାଲିଥିବା ହେତୁ ଦୁଇ ତିନି ଠାକୁର ବର୍ତ୍ତମାନ ରଥାରୁ ହୋଇଗଲେଣି। ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ, ମା' ସୁଭଦ୍ରା ଦର୍ପଧନ ରଥରେ ଏବଂ ସୁଦର୍ଶନ ଚକ୍ରରାଜ ନନ୍ଦୀଘୋଷ ମା' ସୁଭଦ୍ରାଙ୍କ ରଥରେ ଆସୀନ ହୋଇଗଲେଣି। ଆଉ କେବଳ ମହାପ୍ରଭୁଙ୍କର ଆଗମନକୁ ସମସ୍ତଙ୍କର ପ୍ରତୀକ୍ଷା। ଆପଣ ଜାଣନ୍ତି ମହାପ୍ରଭୁ ସହଜରେ ଆସନ୍ତି ନାହିଁ, ସେ ଅଚଳ ମହାମେରୁ। ନିଶ୍ଚିତ ଭାବରେ କ'ଣ ତାଙ୍କର ଲୀଳା ଥିବ, କାହିଁକି ବିଳମ୍ବ ହେଉଛି, ସେ କଥା ଆମେ ନାକଚଣା ଦ୍ୱାରରୁ ଆପଣଙ୍କୁ ଦେଖିକରି କହିପାରୁନାହୁଁ। କିନ୍ତୁ ମନ୍ଦିର ଭିତରେ ଚଳଚଞ୍ଚଳତା, ମଣ୍ଡପ ଭିତରେ ଚଳଚଞ୍ଚଳ

ଗୋଟିଏ ବର୍ଷର ଅବଧି ପୂର୍ଣ୍ଣ ହେଲା ପରେ ଆସିଥିଲେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଏଇ ମାଆଙ୍କ ପାଖକୁ, ତାଙ୍କ ଜନ୍ମସ୍ଥାନକୁ, ଏବଂ ଜନ୍ମସ୍ଥାନରେ କେତେ ଦୁଃଖୀ ରଖି ପତିତ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି, ଏବଂ ଯେତେବେଳେ ମହାପ୍ରଭୁ ବିଦା ହେଉଛନ୍ତି ନା, ତେଣୁ ସାତ ଦିନ ହେଲା ସ୍ନେହ ଲଗେଇଥିଲେ, ସ୍ନେହ ଲଗେଇକରି ଯେତେବେଳେ ମହାପ୍ରଭୁ ବିଦା ହେବାକୁ ବସିଛନ୍ତି, ତେଣୁ ସେତେବେଳେ ଯେମିତି ଆଜି ଶ୍ରୀମନ୍ଦିରରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଶ୍ରୀଦେବୀ ମହାଲକ୍ଷ୍ମୀ ଠାକୁରାଣୀ, ଏବଂ ସେ ଅପେକ୍ଷା କରିଥିଲେ, ସେ ମଧ୍ୟ ଏ ସ୍ଥାନକୁ ପଳେଇ ଆସିଥିଲେ, କାହିଁକିନା ସେ ଏ ସ୍ଥାନକୁ ଦେଖିବା ପାଇଁ, ଇଏ ଏମିତି ଏକ ସ୍ଥାନ, ଏ ସ୍ଥାନରେ କେତେ ଯେ ଆକର୍ଷଣ, ଏ ସ୍ଥାନର ଆକର୍ଷଣରେ ମହାଲକ୍ଷ୍ମୀ ଆସିଥିଲେ, ଏବଂ ଏହି ସ୍ଥାନର ଆକର୍ଷଣରେ ଏଠି ରାଇ ତୋଟା ବୋଲି ଗୋଟେ ଅଛି, ତାକୁ ଆଇ ତୋଟା କହନ୍ତି, କିନ୍ତୁ ବାସ୍ତବିକ ବୈଷ୍ଣବମାନେ କହନ୍ତି ସେ ହେଉଛି ରାଇ ତୋଟା, ରାଇ ମାନେ ରାଧାରାଣୀ, ରାଧାରାଣୀଙ୍କ ବାସସ୍ଥାନ, ଏବଂ ମହାପ୍ରଭୁ ଯେମିତି ମହାଲକ୍ଷ୍ମୀ ବିଦା ହେଇକରି ଗଲେ ହେରା ପଞ୍ଚମୀ ଦିନ, ତା ପରଦିନ

0: ତୋଟାର ନାଁ ହେଉଛି ଆଈ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ, କହିଲେ ଇଏ ଏଇ ଯେଉଁ ଗୁଣ୍ଡୁଚା ମଣ୍ଡପ, ଇଏ ହେଉଛି ରାସ ମଣ୍ଡପ, ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ବୃନ୍ଦା ଗୁପ୍ତ ବୃନ୍ଦାବନ। ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯେଉଁ ବୃନ୍ଦାବନରେ ବାସ କରୁଥିଲେ ଥିବା ଯେଉଁ ଗୋପାଙ୍ଗନା ମାନେ ଅଛନ୍ତି, ଏଇ ଯେଉଁ ସପ୍ତମୀ ଅଷ୍ଟମୀ ନବମୀ ତିନି ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟା ଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ। ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମନ ବସନ୍ତି, ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏଇ କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ ଭକ୍ତି ଆନ୍ଦୋଳନ ବ୍ୟାପକ ହୋଇଛି, ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ। କିନ୍ତୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକଙ୍କର ଶ୍ରୋତାଙ୍କ ମନରେ ପ୍ରଶ୍ନ ଉଠିଛି କ'ଣ କି ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯେଉଁ ହେଇଛି ରାସ ଯେଉଁ ହେଉଛି ଗୁଣ୍ଡିଚା ମଣ୍ଡପରେ, ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି, ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ। ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତରେ ପର୍ବପର୍ବାଣୀ ଭିତରେ ଅନେକ ବୈଷ୍ଣବ ବିଚାର ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
0: ଏ କଥା ଆପଣ ଯାହା କହିଲେ ଇଏ 100% ଠିକ୍, କିନ୍ତୁ ଆଉ ଟିକେ ତତ୍ତ୍ୱ ଭିତରକୁ ପଶିଲେ ଆମେ ଯେତେବେଳେ ଦେଖିବା, ଯେତେବେଳେ ଏଠାରେ ମହାପ୍ରଭୁ ଅବତୀର୍ଣ୍ଣ ହେଲେ ସତ୍ୟଯୁଗରେ, ସେତେବେଳେ ମଧ୍ୟ କୁହାଯାଇଛି ଇଏ ହେଉଛନ୍ତି ସେଇ ଦ୍ୱାପର ଯୁଗୀୟ କୃଷ୍ଣ, ୟାଙ୍କୁ କୃଷ୍ଣ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ ରାମଂ କୃଷ୍ଣଂ ସୁଭଦ୍ରାଂଚ ଏଭଳି ଭାବରେ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି। ତେଣୁ ଇଏ ସତ୍ୟଯୁଗ

ଲୋଟି ଯାଉଛନ୍ତି ତଳେ। ସ୍କନ୍ଦ ପୁରାଣରେ କୁହାଯାଇଛି, କହିଲେ ପ୍ରଭୁ କ'ଣ ଏ ଯେଉଁ କେତେ ଖଣ୍ଡ କାଠ, ଇଏ 742 ଖଣ୍ଡ କାଠରେ ନନ୍ଦିଘୋଷ, 741 ଖଣ୍ଡ କାଠରେ ବଳଭଦ୍ରଙ୍କର ତାଳ, ଆରେ ଏତିକି ଖଣ୍ଡ କାଠିରେ ଇଏ ଅକ୍ଷୟ ବ୍ରହ୍ମାଣ୍ଡ ନାଥ ବସିବେ, ଯିଏ ହେଉଛନ୍ତି ସ୍ୱୟଂ ଜଗତ ଆଧାର, ଯିଏ ସମଗ୍ର ଜଗତର ଆଧାର, ସମସ୍ତ ଜଗତ ଯାହାଙ୍କ ଉପରେ ବାସ କରୁଛି। ନମସ୍ତେ ଜଗତ ଆଧାର ଶଙ୍ଖ ଚକ୍ର ଗଦାଧର ଯ ନା ବି ପଙ୍କଜା ଦେବ ଜାତ ବିଶ୍ୱ ସୃଷ୍ଟିକୃତ କୁହାଯାଇଛି। ତେଣୁ ସେ ହେଉଛନ୍ତି ଜଗତର ଆଧାର, ଯିଏ ଜଗତକୁ ଧରିକି ରହିଛି, ଏଇ ଏତେ ଖଣ୍ଡ କାଠ ସେ ରଖିପାରିବ? ତେଣୁ ଲେଖା ହେଇଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ। ଏ ଯେଉଁ ତିନିଟା ରଥ ନା, ଏ ତିନିଟା ରଥ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି ବିଗ୍ରହ। ସେ ନିଜେ ନିଜକୁ ଧାରଣ କରୁଛନ୍ତି, କାରଣ ସେ କହୁଛନ୍ତି ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗରୁ, ନାମ ବହିଛନ୍ତି ଅଚଳ ମହାମେରୁ। ତାକୁ ଇଏ ଯେଉଁ କାଠରେ ନିର୍ମିତ ହୋଇଥିବା ୟାକୁ ସେ ଅଟକେଇ ପାରିବେ, ଉଦ୍ଧାର ମାନେ ରଖିପାରିବେ?

0: 100 crore ଲୋକ ସମସ୍ତେ ଦେଖୁଛନ୍ତି। ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର, ମୁନି, ଋଷି ଆପଣ ଦେଖିବେ ଆଜି ଯାହା ଦେଖିଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି। କ'ଣ ଦେଖିଲୁ ଆଜି କିଛି ଆଗ ହେଉନି। ଆପଣ ଦେଖିବେ କାଲି ରାତି 10 ବେଳକୁ ଆଜ୍ଞା ସୁବର୍ଣ୍ଣମୟ ବେଶରେ ଐଶ୍ୱର୍ଯ୍ୟ ପୁରୁଷ ହୋଇକରି ବସିଥିବେ ସିଂହଦ୍ୱାରରେ। କ'ଣ ଦେଖିବେ କି କି ରୂପ ତାଙ୍କର, ସର୍ବରୂପମୟ ହେ ସହ ସର୍ବମନ୍ତ୍ରମୟ ପ୍ରଭୁ ଆରାଧ୍ୟତେ ଯଥା ଦେନ ତଥା ତସ୍ୟ ଫଳପ୍ରଦ।
1: ଆମେ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ କୋଟି କୈବଲ୍ୟର ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟରେ ଭକ୍ତଙ୍କ ଗହଣରେ ଅତି ଆନନ୍ଦର ସହିତ ସମଗ୍ର ବିଶ୍ୱକୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ଆଲଟ ଚାଲିଛି, ଚାମ ସେବା ଚାଲିଛି, ବିଭିନ୍ନ ମଠର ମଠାଧୀଶମାନଙ୍କର ଚାମର ସେବାରେ ପ୍ରଭୁ ସେଇ ସେବକମାନଙ୍କର କୋଳାଗ୍ରତ ହୋଇ ବାହୁକୁ ବାହୁଛନ୍ତି, ନିଜର ପିଠିକୁ ପିଠିରେ ଛନ୍ଦି ପ୍ରଭୁ ଆଜି ଝୁଲି ଝୁଲି ଆସୁଛନ୍ତି। ଇଏ ହେଉଛି ଧାଡ଼ି ପହଣ୍ଡି। ମୋତେ ପଚାରୁଥିଲେ ଟିକିଏ ସମୟ ପୂର୍ବରୁ ଜଣେ ଆମର ବନ୍ଧୁ ଯେ ଏଇ ଯେଉଁ ପହଣ୍ଡି ପ୍ରଭୁଙ୍କର ଚାଲିଛି, ଇଏ କେଉଁ ପହଣ୍ଡି? ଏ ପ୍ରଭୁଙ୍କର ଧାଡ଼ି ପହଣ୍ଡି। ଶ୍ରୋତାଗଣ, ଭକ୍ତଙ୍କ ପାଖକୁ ଯେତେବେଳେ ଭଗବାନ ଆସନ୍ତି ତାଙ୍କର ମିଳିତ ହେବା ପାଇଁ, ସେତେବେଳେ ଯେଉଁ ଭାବନା ଥାଏ ମିଶିବା ପାଇଁ ପ୍ରଭୁ ଦୌଡ଼ି ଦୌଡ଼ି ଆସନ୍ତି, ତାହା ଥିଲା ଧାଡ଼ି ପହଣ୍ଡି। କିନ୍ତୁ ଯେତେବେଳେ ଭକ୍ତଙ୍କ ପାଖରୁ ଯାଇଥାନ୍ତି ନିଜର ଗୃହ ଅଭିମୁଖେ ବା ତାଙ୍କର ସେଇ ମଣ୍ଡପ ନିକଟକୁ ଯାତ୍ରା କରିଥାନ୍ତି, ସେତେବେଳେ ସେ ଯାଆନ୍ତି ଗୋଟିଏ ପହଣ୍ଡିରେ। କାହିଁକି ନା ଜଣଙ୍କ ପରେ ଜଣେ ଯିବେ, ସେଠି ରୁନ୍ଧା ହେବ, ପୁଣି ତାପରେ ପ୍ରଭୁ ଆସିବେ। ଏଇ ଯେଉଁ ପ୍ରଭୁଙ୍କର ରୀତି ଲୀଳା, ଆଜି ସେଇ ଲୀଳା ଦେଖିବା ପାଇଁ ଷୋଳ କଳାପୂର୍ଣ୍ଣ ହେଦାରୁ ଦେବତା କୋଟି ବ୍ରହ୍ମାଣ୍ଡର ସ୍ୱାମୀ ତୁମ ପାଦ ପଦ୍ମେ ଦେହ ମନ ଆତ୍ମା ସଦା ହେଉ ଅନୁଗାମୀ। ଆପଣଙ୍କ ନିକଟରେ ଆପଣଙ୍କର ସେବାରେ ଏ ସଂସାର ଆଜି ଆପଣଙ୍କର

0: ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି ଆସନ୍ତୁ ଆପଣଙ୍କ ଅପେକ୍ଷାରେ ଶୁଭଦ୍ରା ଶକ୍ତି ବଜାର SIRD କ୍ୟାମ୍ପସ ୟୁନିଟ୍ 8 ଭୁବନେଶ୍ୱର
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥ ବିନମ୍ର ସେବା ଜାରି ରହିଛି ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ପୂର୍ବତଟ ରେଳପଥ ଆପଣଙ୍କ ସେବାରେ
2: ମଶାବାହିତ ରୋଗ ଡେଙ୍ଗୁ ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ
3: ବର୍ଷା ଋତୁ ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ
2: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଇଁ ଜମି ରହିବାକୁ ଦିଅନ୍ତୁ ନାହିଁ
3: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା ସଢେଇ ଅବ୍ୟବହୃତ ହାଣ୍ଡି ଟାୟାର ଆଦି ନଷ୍ଟ କରିଦିଅନ୍ତୁ
2: ଘର ପାଖରୁ ବଣବୁଦା ସଫା କରନ୍ତୁ
3: ନାଳ ନର୍ଦ୍ଦମାରେ ଓ ଖାରୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ
2: ଦିନ ହେଉ ବା ରାତି ଶୋଇବା ବେଳେ ମଶା ବ୍ୟବହାର କରନ୍ତୁ
3: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା
4: ପୁରୀର ବଡଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ
5: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ
4: ଏହି ପଥରେ ଜାତି ନାହିଁ ଧର୍ମ ନାହିଁ ପରିଚୟ ନାହିଁ
5: ଅଛି କେବଳ ମଣିଷ ପଣିଆ
4: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ
5: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ
4: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା
5: ଯେଉଁଠି ଅନୁବନ୍ଧିତ ଘରେ ଡାକ୍ତରଖାନାରେ 7 ଦିନ ଯାଇ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି
4: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନା ପଞ୍ଜୀକୃତ ହୋଇଛନ୍ତି
5: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା
4: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ
5: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା
4: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି
0: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି ନାରୀଙ୍କୁ ଶକ୍ତି ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ ମହିଳା ସଶକ୍ତିକରଣ ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1-8-1 ଅସହାୟ ମହିଳାଙ୍କ ପାଇଁ ସତୀ ସଦନ ୱାନ୍ ଷ୍ଟପ୍ ସେଣ୍ଟର ପୋଷଣ ଅଭିଯାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ କିଶୋରୀ ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ଆମେ ପଢ଼ିବା ଆମ ଭାଷାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଦ୍ୟୁତ ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର
6: ଜୟ ଜଗନ୍ନାଥ କେତେ ସୁନ୍ଦର ଭାବରେ ଆମେ ଦେଖୁଛୁ ବର୍ତ୍ତମାନ ସେ ଧଳା ଛତି ଯେଉଁ କଳା ଛତି ଆସିଥିଲେ ବଡ଼ ଭାଇ ବଳଭଦ୍ରଙ୍କର ଯେତେବେଳେ ପହଣ୍ଡି ଆରମ୍ଭ ହୋଇଥିଲା ଆଉ ଏ ବର୍ତ୍ତମାନ ଧଳା ଛତ୍ରୀର ଯେଉଁ ଦୃଶ୍ୟ ଆମକୁ ଦର୍ଶାଇ ଦେଉଛି ଯେ ବର୍ତ୍ତମାନ କାଳିଆ ଶାନ୍ତ ଗୋଟିଏ ବ୍ରହ୍ମାଣ୍ଡର ସ୍ୱାମୀ ସେଇ ପରି ତପାବନ ଯିଏ ହାସୁଛନ୍ତି ଜଗତର ନାଥ ଜଗନ୍ନାଥ ଝୁଲି ଝୁଲି ଟାହିଆ ହଲେଇ ହଲେଇ ପ୍ରଭୁ ଆସିବେ ଏଇ ମଣ୍ଡନ କରିବେ କୋଳମଣ୍ଡନ କରିବେ ନନ୍ଦୀ ଘୋଷ ରଥର ସେଇ ବେଦୀକୁ ଆଉ ଏପଟେ ଯେଉଁ କହଣ୍ଡି ବେଳର ଯେଉଁ ସୁନ୍ଦର ଦୃଶ୍ୟ ଘଣ୍ଟୁଆମାନଙ୍କର ଯେଉଁ ଘଣ୍ଟନାଥ ବାସ୍ତବିକ ତାହା ପ୍ରଶଂସନୀୟ କାହିଁକି ନା ଏତେ ସାମର୍ଥ୍ୟ ଏତେ ଶକ୍ତି ପ୍ରଭୁ ତାଙ୍କୁ ପ୍ରଦାନ କରିଛନ୍ତି 2 ଘଣ୍ଟା

ବସ୍ତ୍ରଠାରୁ ଆରମ୍ଭ କରି ତାଙ୍କର ଆସବାବପତ୍ର ସବୁକିଛି ଆସୁଛି। ଆଉ ଏପଟେ ଘଟୁଆଙ୍କର ଘଣ୍ଟ ନାଦରେ ଉଦ୍ଭାସନ ହେଉଛି ନାକଚଣାର ଦ୍ୱାର, କିନ୍ତୁ ପ୍ରଭୁଙ୍କର ତିଳେ ମାତ୍ର ତାଙ୍କର ସେ ଟାହିଆ ଆମକୁ ଦୃଶ୍ୟମାନ ହେଉନାହିଁ, କିନ୍ତୁ ଅପେକ୍ଷା କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ, ଅଗଣିତ ଭକ୍ତ, କିଏ ଛାତରେ, କିଏ ପଥରେ, କିଏ ଆଗରେ, କିଏ ପଛରେ, କିଏ ଶରଧା ପାଲିର ଦୁଇ ପଟରେ ରହିଛନ୍ତି। କାରଣ ପ୍ରଭୁଙ୍କୁ କିପରି ତାଙ୍କୁ ତୋଷି ଦେବେ, ତାଙ୍କର ମନକୁ ପ୍ରଭୁଙ୍କୁ ଆପଣେଇ ନେବେ, କିଏ ପ୍ରଭୁଙ୍କର ସାନ୍ନିଧ୍ୟ ଟିକେ ପାଇପାରିବ ପ୍ରତ୍ୟକ୍ଷରେ, କିଏ ପୁଣି ପରୋକ୍ଷରେ। ପ୍ରଭୁ ଆପଣଙ୍କୁ ଆମେ କ'ଣ ଦେଇପାରିବୁ, ସୁଦାମା ସିନା ଖୁଦକଣିଏ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିଥିଲା, ଗଜେନ୍ଦ୍ର ପଦ୍ମପୁଷ୍ପଟିଏ ଦେଇ ଆପଣଙ୍କୁ ସମର୍ପିତ ଭାବନାରେ ଆପଣଙ୍କ ମନ ଟିକେ କିଣିପାରିଥିଲା, ଶବରୀର ଅଇଣ୍ଠା ବଳ ଖାଇ ଆପଣ ମଧ୍ୟ ଆତ୍ମପରିତୃପ୍ତି ଲାଭ କରିଥିଲେ। ଆଉ ସେହିପରି ଭାବରେ ଦାସାଠାରୁ ନଡ଼ିଆ ନେଇଥିଲେ, ଆମେ ଦେଖିପାରୁନଥିଲୁ ରଥଯାତ୍ରା ସମୟରେ, ସେଇ ଯେଉଁ ରଥଯାତ୍ରା ସମୟ ସିଂହଦ୍ୱାରର ଗୁମୁଟ ଭିତରୁ ପ୍ରଭୁଙ୍କର ଟାହିଆ ଦୃଶ୍ୟମାନ ହେଉଥିଲା, ମନ ଭିତରେ ଅତ୍ୟନ୍ତ ଦୁଃଖ ଭାବ ଜାତ ହେଉଥିଲା। ଆଜି କିନ୍ତୁ ସେ ଗୁଣ୍ଡିଚା ମନ୍ଦିରର ନାକଚଣାର ଗୁମୁଟ ଭିତରୁ ପ୍ରଭୁଙ୍କର ଟିକିଏ ମାତ୍ର ଯେଉଁ ଟାହିଆର ଯେଉଁ ଦୋଳାମାନ ଦୃଶ୍ୟ ଆମେ ଦେଖିପାରୁଛୁ, ମନ ଭିତରେ ଅପୂର୍ବ ଆନନ୍ଦ ଖେଳି ଉଠୁଛି। ଆହା, ଆସିଗଲେ ପ୍ରଭୁ, ମୋ ଠାକୁର, ମୋ ଜଗତର ନାଥ, ଜଗନ୍ନାଥ କାଳିଆ ଠାକୁର। ରାଧା କହେ ମୋ କାଳିଆ, ରାଧା ଗୋପ ପୁରେ, ଲକ୍ଷ୍ମୀ କହେ ଧନ ମୋର ନୀଳା ଚଳେ, ମୀରା କହେ ମୋ କାଳିଆ, ଅଟେ ଗିରିଧର ଭକ୍ତ ଆଜି କହୁଛି ପ୍ରଭୁ ମୋ କାଳିଆ, ମୋ ହୃଦୟର ମୋ କାଳିଆ, ସେଇ ମୋ ହୃଦୟର ଠାକୁର ଆଜି ଆସୁଛନ୍ତି। ଆଜି ଦେଖିପାରୁଛୁ ଆମେ ସେ ଟାହିଆର ଦୃଶ୍ୟ ସୁନ୍ଦର ଭାବରେ ଟିକିଏ ଟିକିଏ ହଲୁଛନ୍ତି, ସେ ଟାହିଆ ଦୋଳାମାନ ହେଉଛନ୍ତି। ଆସି ପ୍ରଭୁ କାଳିଆ, ଶାନ୍ତ କୋଟି କୈବଲ୍ୟର ନାଥ, ଅଗତିର ଗତି ଆରତିର ସାଥୀ, ପତିତ ପାବନ ପ୍ରଭୁ ଜଗନ୍ନାଥ, କମନୀୟ ନମନୀୟତାର ପ୍ରତୀକ ଆପଣ ହେଉଛନ୍ତି ଅବ୍ୟକ୍ତ। ସେ ଅବ୍ୟକ୍ତ ଭାବକୁ ଆଜି ବ୍ୟକ୍ତ କରିବା ପାଇଁ ପ୍ରତିଟି ହୃଦୟ, ପ୍ରତିଟି ମୁଖ ଆଜି ବ୍ୟାକୁଳିତ ହେଉଛନ୍ତି। ପ୍ରଭୁଙ୍କର ଜୟ ଜୟ ଗାନରେ ଆଜି ଏ ଶରଥା ବାଲି ଆଜି ପ୍ରକମ୍ପିତ ହେଉଛନ୍ତି। ଗୁରୁ ଗମ୍ଭୀର ନାଦ, ଯେଉଁ ନାଦ ଭିତରେ ନାଦ ବ୍ରହ୍ମ, ସପ୍ତ ବ୍ରହ୍ମ, ଦାରୁ ବ୍ରହ୍ମ ଆଜି ପାଲଟି ଯାଇଛନ୍ତି। ସେ ନାଦ ବ୍ରହ୍ମ, ଯେଉଁ ନାଦ ବ୍ରହ୍ମର ଉଦ୍ଘୋଷଣ ଆମେ ସେ ଉଦ୍ଘୋଷଣର ଘଣ୍ଟର ତାଳେ ତାଳେ ପ୍ରଭୁଙ୍କର ଯେଉଁ ଟାହିଆ ଆମେ ଦେଖିପାରୁଛୁ। ଆଉ ଆଜି ମଧ୍ୟ ଚମତ୍କାର ଏକ ଦୃଶ୍ୟ ପ୍ରତୀୟମାନ ହେଉଛନ୍ତି, କାହିଁକି ନା ଆଜିର ଯେଉଁ ଯାତ୍ରା ଆସିଥିଲେ ପ୍ରଭୁ ଗୁଣ୍ଡିଚା ଯାତ୍ରାରେ, ଯାହା ଥିଲା କାଦୁଆ ଗୁଣ୍ଡିଚା ନାମରେ ନାମିତ ହୋଇଥିଲା, ଆମେ ମଧ୍ୟ ଆଜି ଆଶା କରିଥିଲୁ ପ୍ରଭୁ ଆଜି ବର୍ଷା କରିବେ, ଏ ବାହୁଡ଼ା ଯାତ୍ରାକୁ ଆଜି ମଧ୍ୟ କାଦୁଆ କରିଦେବେ, କିନ୍ତୁ ତାହା କଲେ ନାହିଁ। ପ୍ରଭୁ ଆଜି ଧୂଳିଆ ଯାତ୍ରା କରିଦେଲେ, ଯେଉଁ ଯାତ୍ରା ଆମର ରହିଛି ଯେଉଁ କାଦୁଆ ଗୁଣ୍ଡିଚା ଆଉ ଧୂଳିଆ ଗୁଣ୍ଡିଚା, ଅର୍ଥାତ୍ ଧୂଳି ଉଡ଼େଇ ସମଗ୍ର ଶରଧା ବାଲିର ଏଇ ଯେଉଁ ପ୍ରେମ ପବିତ୍ର ଶରଧାର ରେଣୁ ଆଜି ପ୍ରତିଟି ଭକ୍ତଙ୍କର, ପ୍ରତିଟି ସେଇ ଶ୍ରଦ୍ଧାଳୁମାନଙ୍କର ମସ୍ତକରେ ଆଜି ସିଞ୍ଚିତ ହେଇଯାଉଛି, ସିଞ୍ଚନ କରାଯାଉଛି ମଧ୍ୟ ବାଡ଼ିର ଯେଉଁ ପାଣି, ଯାହା ସେବକମାନେ ଆଜି ଭକ୍ତମାନେ ଶ୍ରଦ୍ଧାଳୁମାନେ କାଳେ କୌଣସି ଅସୁବିଧା ହେଇଯିବ ତେଣୁକରି ସେମାନେ ମଧ୍ୟ ଅତି ସମର୍ପଣ ଭାବରେ ପ୍ରଭୁଙ୍କର ସେବାରେ ସେବା କରିବା ସହିତ ସେବକମାନଙ୍କର ସେବା ମଧ୍ୟ କରୁଛନ୍ତି। ଆଉ ଆମେ ଦେଖୁଛୁ ଶ୍ରଦ୍ଧା ବାଲିରେ ବନାଟି ବୁଲାଇବା ସହିତ ଯେଉଁ ବିଭିନ୍ନ ପ୍ରକାର ଯେଉଁ ପୁରୀର ଶ୍ରୀକ୍ଷେତ୍ରର ଯେଉଁ ସମର କଳାର ଗୋଟିଏ ଗୋଟିଏ ନିଦର୍ଶନ ରହିଛି ସାଇଯାତ୍ରା ଦେଖାଯାଏ, ତାହା ମଧ୍ୟ ସୁନ୍ଦର ଭାବରେ ଦେଖାଯାଉଛନ୍ତି। ଆଉ ଚାମର ଆଲଟ ଭିତରେ କିନ୍ତୁ ଅଟକି ଯାଇଛନ୍ତି ସେଇ ଗୁଣ୍ଡିଚା ରାଣୀଙ୍କର, ମାଙ୍କର ସେ ନାକଚଣାର ସେଇ ଗମ୍ଭୀରା ଭିତରେ, ସେ ଦ୍ୱାର ମଧ୍ୟରେ ଖାଲି ଦେଖାଯାଉଛି ସେଇ ଟାହିଆ, ଯେଉଁ ଟାହିଆ ଝୁଲି ଝୁଲି ବ୍ୟକ୍ତ କରୁଛି ମୁଁ ହେଉଛି ସେ କାଳିଆ ଠାକୁର, ସର୍ବବ୍ୟାପୀ ସର୍ବଦ୍ରଷ୍ଟା, ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା, ସୃଷ୍ଟି ସ୍ଥିତି ଲୟକତା, ସର୍ବଶକ୍ତିମାନ, ଆତ୍ମତ୍ରାଣ,

ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟ କରିବା। ଏଇ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ବ୍ରତକାର୍ଯ୍ୟ ନୟନରେ କେବଳ ମାତ୍ର ଇଚ୍ଛା କିଛି ନ କହିକିରି ନିରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯେଉଁ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ, କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ। ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି? ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ, ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା, ପରବ୍ରହ୍ମ, ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ? ଆମେ କ'ଣ ବୁଝେ ଶ୍ରୋତା ବନ୍ଧୁ? ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଦାହରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି ବା ସତ୍ର ସଂଜ୍ଞା ହେଉଛି ତ୍ରିକାଳ ତିଷ୍ଠତି ଯତ୍ ତଃ ସହ ସତ୍। ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ, ତାଙ୍କର ନାଁ କ'ଣ, ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା, ଯେଉଁ ଆତ୍ମାଙ୍କର ବିନାଶ ନାହିଁ। ଶରୀରର ବିନାଶ ଅଛି, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ହିଁ ମରହି। ସ୍ୱୟଂ ମହାପ୍ରଭୁ ମଧ୍ୟ ସେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଯାହାକୁ ଆମେ ନବକଳେବର ବୋଲି କହୁଛୁ। ପୁରାତନ ବିଗ୍ରହ ତ୍ୟାଗ କରି ସେ ନୂତନ କଳେବର ଗ୍ରହଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ସତ୍ କିଏ? କାହାର ପରିବର୍ତ୍ତନ ହୁଏ ନାହିଁ, ନା ବ୍ରହ୍ମଙ୍କର ପରିବର୍ତ୍ତନ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କର ବିଗ୍ରହ ପରିବର୍ତ୍ତନ ହେଉଛି, କିନ୍ତୁ ବ୍ରହ୍ମଙ୍କର ପରିବର୍ତ୍ତନ ହେଉନି। ଏବଂ ଯିଏ ବ୍ରହ୍ମ ସିଏ ହିଁ ଆତ୍ମା, ଏବଂ ସେହି ଆତ୍ମା ହେଉଛନ୍ତି ସତ୍। ତ୍ରିକାଳରେ ଯିଏ ରହନ୍ତି, ତ୍ରିକାଳରେ ଯିଏ ତିଷ୍ଠନ୍ତି, ତାକୁ ସତ୍ ବୋଲି କୁହାଯାଏ। ତେଣୁ ସେହି ସତ୍ ସ୍ୱରୂପ ଭଗବାନ ବର୍ତ୍ତମାନ ପରମ୍ରହ୍ମ ଆସୁଛନ୍ତି। ଚିତ୍ କ'ଣ? ଚିତ୍ ହେଉଛି ଚୈତନ୍ୟମୟ, ଇଏ ଶୁଅନ୍ତି ନାହିଁ, ଯିଏ ସଦା ଜାଗ୍ରତ। ଏବଂ ତାଙ୍କୁ ବେଦାନ୍ତରେ କୁହାଯାଇଛି ସାକ୍ଷୀ ଚେତା, ଯିଏ ସବୁବେଳେ ସାକ୍ଷୀ ସ୍ୱରୂପ ଆମ ଅନ୍ତରାତ୍ମାରେ ବିରାଜିତ ଅଛନ୍ତି। ଆମେ ଶୋଇପଡ଼ୁ, ଆମ ଶରୀର ଜଡ଼ ହେଇଯାଏ, କିନ୍ତୁ ଜଡ଼ ହେଲେ ମଧ୍ୟ ମହାପ୍ରଭୁ ତାରି ଭିତରେ ଆତ୍ମସ୍ୱରୂପ ସବୁବେଳେ ଜୀବନ୍ତ ଥାଆନ୍ତି, ଜାଗ୍ରତ ଥାଆନ୍ତି, ଏବଂ ଆମର ସ୍ୱପ୍ନକୁ ମଧ୍ୟ ସେ ଦେଖନ୍ତି। ତେଣୁ ଶୋଇସାରିବା ପରେ ରାତିରେ ପ୍ରଭାତରେ ଉଠିକରି ଯେତେବେଳେ ଆମେ ସ୍ୱପ୍ନଟାକୁ ବଖାଣୁ ଏବଂ ସ୍ୱପ୍ନଟାକୁ ଦେଖିଲୁ ବୋଲି କହୁ, ସେତେବେଳେ ଆମେ ତ ଜଡ଼ ହେଇକି ଶୋଇଥାଉ, କିଏ ପ୍ରକୃତରେ ସେ ସ୍ୱପ୍ନ ଦେଖେ? ସେ ସ୍ୱପ୍ନ ଦେଖନ୍ତି ପରମାତ୍ମା, ଯିଏ ଆତ୍ମସ୍ୱରୂପରେ ଆମ ଭିତରେ ଅଛନ୍ତି। ତେଣୁ ତାକୁ ଆମେ ସାକ୍ଷୀ ବୋଲି କହୁ। ସାକ୍ଷୀ ହେଉଛି ଯିଏ ଆମର ସକଳ ଚିନ୍ତା, ସକଳ ବିଚାର, ସକଳ ଭାବନା, ସକଳ କାର୍ଯ୍ୟ ଏ ସମସ୍ତଙ୍କୁ ଦେଖୁଥାନ୍ତି, ସେ କେବେ ମଧ୍ୟ ଶୁଣନ୍ତି ନାହିଁ। ସଦା ଜାଗ୍ରତ ଏକ ଚୈତନ୍ୟ ଶକ୍ତି, ଯାହାକୁ ସାକ୍ଷୀ ନେତା ବୋଲି ବେଦାନ୍ତ କହିଛନ୍ତି, ସିଏ ହେଉଛନ୍ତି ଆମର ଚିତ୍ ଶକ୍ତି। ସତ୍ ଗଲା, ଚିତ୍ ଗଲା, ଏବଂ ଆନନ୍ଦ। ଆନନ୍ଦଟି କ'ଣ ନା, ବେଦାନ୍ତ କହିଲେ ଆନନ୍ଦାତ୍ ଖଡ଼ୁ ଇମାନି ଭୂତାନ୍ ଜାୟନ୍ତେ। ସମସ୍ତେ ଆମେ କେତେ ପ୍ରାଣୀ ଅଛେ, ସମସ୍ତେ ଆନନ୍ଦର ସୃଷ୍ଟି ହେଇଛେ। କେବଳ ମନୁଷ୍ୟ ଆନନ୍ଦର ସୃଷ୍ଟି ହେଇନି, ଗୋଟେ ପିତା ମାତାଙ୍କର ଏବଂ ପୁରୁଷ ସ୍ତ୍ରୀର ମିଳନରୁ ସନ୍ତାନଟିଏ ହୁଏ। କିନ୍ତୁ ଯେକୌଣସି ଜୀବକୁ ଆପଣ ଦେଖନ୍ତୁ, ସେମାନଙ୍କର ଆନନ୍ଦର ମିଳନରୁ ହିଁ ଅନ୍ୟ ଜୀବମାନେ ଉତ୍ପନ୍ନ ହୁଅନ୍ତି। ତେଣୁ ମିଳନ ଜନିତ ଆନନ୍ଦ, ତେଣୁ ଏଇ ଯେଉଁ ଆନନ୍ଦ, ଏଇ ଆନନ୍ଦ ହେଉଛି ମୂଳଭୂତ ଆନନ୍ଦ। ସେଇ ଆନନ୍ଦ ଯେତେବେଳେ ଏକ ପରମାର୍ଥିକ ଆନନ୍ଦରେ ରୂପାନ୍ତରିତ ହୁଏ, ଯେତେବେଳେ ଏକ ଦିବ୍ୟ ଆନନ୍ଦରେ ରୂପାନ୍ତରିତ ହୁଏ, ସେ ଦିବ୍ୟ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ଏକ ମାଧ୍ୟମ। ସେଥିପାଇଁ ମହାପ୍ରଭୁଙ୍କୁ ଦେଖିଲେ ଆମେ ଆନନ୍ଦ ବିଭୋର ହେଉ, ସେଇଥିପାଇଁ ଆମେ ଆନନ୍ଦ ବିଭୋର ହେବାର ମୁହୂର୍ତ୍ତ ଉପଗତ ହେଇଛେ। ବର୍ତ୍ତମାନ ବିଜ୍ଞାପନ ବିରତି ନେବା, ମହାପ୍ରଭୁ ନାକଚଣା।

0: ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ଘଣ୍ଟା ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବିଜ୍ଞାପନ ବିରତି ପରେ ପୁଣି ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ବର୍ତ୍ତମାନ ନାକଚଣା ଦ୍ୱାର ବାହାରେ ମହାପ୍ରଭୁ ତାଙ୍କର ସୁନ୍ଦର ଟାହିଆ ଦୋଳାମାନ କରି ସମଗ୍ର ବିଶ୍ୱକୁ ଦେଖୁଛନ୍ତି ଏବଂ ଉର୍ଦ୍ଧ୍ୱ ଚକ୍ଷୁ ହୋଇ ସତ ଯେମିତି ଆକାଶକୁ ଚାହୁଁଛନ୍ତି, ତାପରେ ମାଟିକୁ ଚାହୁଁଛନ୍ତି ଏବଂ ବଡ଼ଦାଣ୍ଡକୁ ଚାହୁଁଛନ୍ତି। ବଡ଼ ସୁନ୍ଦର ଦୃଶ୍ୟ। ତେଣୁ ଏଇ ମହାପ୍ରଭୁଙ୍କର କାହିଁକି କଳା ରଙ୍ଗ ଏବଂ କାହିଁକି ତାଙ୍କର ଗୋଲ ଗୋଲ ଆଖି, ଏହାର ପଛରେ ଏବଂ ଏମାନଙ୍କର ମହାପ୍ରଭୁ ବଡ଼ ଠାକୁର ବଳଭଦ୍ର କାହିଁକି ଧଳା, ମା ସୁଭଦ୍ରା କାହିଁକି ହଳଦିଆ ଏବଂ ସୁଦର୍ଶନ କାହିଁକି ସ୍ତମ୍ଭାକୃତି, ଏସବୁ ତାଙ୍କର ପଛରେ ଗୋଟେ ମଧ୍ୟ ବୈଜ୍ଞାନିକ କାରଣ ଅଛି ଏବଂ ସେ ବୈଜ୍ଞାନିକ କାରଣ ମଧ୍ୟ ଆମକୁ ଜାଣିବାକୁ ହେବ। ବଡ଼ ଭାଇ ଥାଉ ଥାଉ ସାନ ଭାଇ ନାଁରେ ମନ୍ଦିର କାହିଁକି ଏବଂ ବଡ଼ ଭାଇ ଥାଉ ଥାଉ ସାନ ଭାଇର ଏତେ ପ୍ରାଧାନ୍ୟ କାହିଁକି, ଏସବୁ କଥାର ମଧ୍ୟ ଗୋଟେ ବୈଜ୍ଞାନିକ ବିଶ୍ଳେଷଣ କରାହେଇଛି। ସେ ବିଶ୍ଳେଷଣ ମଧ୍ୟ ଆମକୁ ଜାଣିବାକୁ ହେବ। ଜାଣିଲେ ଏଇ ଯେଉଁ ପୁରାଣ ଜନଶ୍ରୁତି କିମ୍ବଦନ୍ତୀ ଭିତରେ ଆମେ ମହାପ୍ରଭୁଙ୍କୁ ବାନ୍ଧୁଛେ, ତାର ଭିତରୁ ବୈଜ୍ଞାନିକ ତଥ୍ୟଟି ମଧ୍ୟ ଆମେ ଯଦି ଜାଣିବା, ମହାପ୍ରଭୁଙ୍କ ପ୍ରତି ଆମର ବିଶ୍ୱାସ ଆହୁରି ବଢ଼ିଯିବ, ଆହୁରି ଦୃଢ଼ୀଭୂତ ହେବ। ଆପଣ ଜାଣନ୍ତୁ ଯେ ଭାଗବତ କହିଲେ ଯେ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମ ମୂଳେ ବିରାଜୟ, ତୋ ଲୋମ ମୂଳେ ବିରାଜୟ। ତେଣୁ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯାହାର ଲୋମ ମୂଳରେ ବିରାଜମାନ କରୁଛି। ଆପଣ ବ୍ରହ୍ମାଣ୍ଡ କହିଲେ କ'ଣ ଜାଣନ୍ତୁ, ମହାପ୍ରଭୁ ଆମେ ଗୋଟିଏ ଛୋଟିଆ ଗ୍ରହରେ ବାସ କରୁଛେ ଏବଂ ଆମେ ଯେଉଁ ଗ୍ରହରେ ବାସ କରୁଛେ ପୃଥିବୀ ତା ନା, ଏବଂ ସେଇ ପୃଥିବୀ ଗୋଟେ ସୂର୍ଯ୍ୟ ଭଳି ନକ୍ଷତ୍ରର ଗୋଟେ ଗ୍ରହ। ତେଣୁ ଏଇଭଳି ଭାବରେ ଏମିତି କୋଟି କୋଟି ସୂର୍ଯ୍ୟ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଅଛନ୍ତି। ତେଣୁ ସେଇ ଯେଉଁ ବ୍ରହ୍ମାଣ୍ଡ ମାଳମାଳ ହୋଇକରି ଯାହାର ଲୋମ ମୂଳରେ ବିରାଜମାନ କରିଛନ୍ତି, ସିଏ କେମିତି ହେଇଥିବେ? ଆପଣ ଭାବନ୍ତୁ ତାଙ୍କର ବିଶାଳତା, ଆପଣ ଭାବନ୍ତୁ ତାଙ୍କର ବ୍ୟାପକତ୍ଵ। ତେଣୁ ବିଜ୍ଞାନ କହୁଛି କ'ଣ, ଆମର ସୂର୍ଯ୍ୟ ହେଉଛି ଗୋଟିଏ ଛୋଟ ତାରା, ତାହା ଚାରିପଟେ ଆମ ପୃଥିବୀ ଓ ଅନ୍ୟାନ୍ୟ ଗ୍ରହ ଉପଗ୍ରହ ଘୁରୁଛନ୍ତି। ସୂର୍ଯ୍ୟଙ୍କ ଠାରୁ ଆହୁରି ବଡ଼ ପ୍ରାୟ 20 ଲକ୍ଷ ତାରାଙ୍କୁ ନେଇ ଆମର ଗ୍ୟାଲାକ୍ସି ବା ବ୍ରହ୍ମାଣ୍ଡ ବୋଲି ଆମେ ଯାହାକୁ କହୁଛୁ, ଏହିପରି କୋଟି କୋଟି ବ୍ରହ୍ମାଣ୍ଡ ମହାକାଶରେ ଅବସ୍ଥିତ ଅଛନ୍ତି। ଏଗୁଡ଼ିକ ଶହ ଶହ ଆଲୋକ ବର୍ଷ ଦୂରରେ ଥିଲେ ମଧ୍ୟ ନିର୍ମଳ ଆକାଶରେ ଆମକୁ ମେଘଖଣ୍ଡ ଭଳି ଦେଖାଯାଆନ୍ତି। ଏହାକୁ ଆମେ ଆକାଶଗଙ୍ଗା ବା ଇଂରାଜୀରେ ଯାହାକୁ ମିଲ୍କୱେ ବୋଲି କୁହାଯାଏ, ଆମେ ତାକୁ ମିଲ୍କୱେ ବୋଲି କହୁଛୁ। ଏ ସୃଷ୍ଟିକୁ କିଏ ଗଢ଼ିଛି? ବୈଜ୍ଞାନିକମାନେ ସ୍ୱୀକାର କରିଛନ୍ତି ଗୋଟିଏ ମହାକାଶ ମହାଶକ୍ତି ଦ୍ୱାରା ଏ ମହାବିଶ୍ୱ ତିଆରି ହୋଇଛି। ଏହାକୁ ବୈଜ୍ଞାନିକମାନେ କହୁଛନ୍ତି କସ୍ମିକ୍ ଏନର୍ଜି। ତେଣୁ ଏଇ ଯେଉଁ କସ୍ମିକ୍ ଏନର୍ଜି, ଏହା ଉପରେ ଗବେଷଣା କରି ଜଣାଯାଇଛି ଯେ ଏହି କସ୍ମିକ୍ ଏନର୍ଜି ବା ମହାଶକ୍ତି ଚାରି ପ୍ରକାର ଶକ୍ତିର ସମାହାର। କ'ଣ ସେ ଚାରି ପ୍ରକାର ଶକ୍ତି? ଗୋଟିଏ ହେଉଛି ଡାର୍କ ଏନର୍ଜି, ଗୋଟିଏ ହେଉଛି ହ୍ୱାଇଟ୍ ଏନର୍ଜି,

0: ଜନ୍ମବେଦୀର ମାୟା ନିଶ୍ଚିତ ଭାବରେ ଟିକେ ଆଚ୍ଛନ୍ନ କରୁଥିବ। ଆଉ ଗୋଟିଏ କଥା ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମ ବ୍ରହ୍ମ। ଆପଣ ଆଗରୁ କହୁଥିଲେ ଆମେ ସଚ୍ଚିଦାନନ୍ଦ ତତ୍ତ୍ୱ କଥା କହିଲେ ଏବଂ ବେଦାନ୍ତ ତତ୍ତ୍ୱ କଥା କହିଲେ କ'ଣ ହେବ, ଆପଣ ପାଣିପାଦ କଥା କହିଲେ, ତାଙ୍କୁ ଆମେ ପାଦ ଦେଇନାହୁଁ ପାଣି ଦେଇନାହୁଁ, କିନ୍ତୁ ତାଙ୍କୁ ବାହୁ ଦୁଇଟା ପ୍ରସାରିତ କରିକି ରଖିଛୁ। ବାହୁ ଦୁଇଟା ପ୍ରସାରିତ କରିକି ଏଇଥିପାଇଁ ରଖିଛୁ, ଯେଉଁମାନେ ମହାପ୍ରଭୁଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି ସେମାନେ ମହାବାହୁଙ୍କୁ ଉର୍ଦ୍ଧ୍ୱ ବାହୁ କରିକି ଏଇଥିପାଇଁ ରଖିଛନ୍ତି। ସେଇ ଉର୍ଦ୍ଧ୍ୱ ବାହୁରେ ସମଗ୍ର ବିଶ୍ୱକୁ ସମାହିତ କରିବାର ଗୋଟେ ସୂଚନା ବା ସମାହିତ କରିବାର ଗୋଟେ ପରିକଳ୍ପନା ମହାପ୍ରଭୁଙ୍କ ବିଗ୍ରହରେ ଦିଆଯାଇଛି। ତେଣୁ ଦୁଇଟା ବାହୁ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦେଖିଦେଉଛୁ, ଆମକୁ ଲାଗୁଛି ମହାପ୍ରଭୁ ସତେ ଯେମିତି ଡାକୁଛି, ଆ ଆ ଆ ମୋ ପାଖକୁ ଆ, ଏତେ ବାଟରୁ ଆସିଛୁ, ମୁଁ କେତେ କାଳରୁ ତୋତେ ଅପେକ୍ଷା କରିଛି, ବାହୁ ପ୍ରସାରଣ କରି ତୁ ଟିକେ ପଳେଇ ଆସିଲେ ମୁଁ ତୋତେ କୋଳେଇ ଦେବି। ବିଭିନ୍ନ କାରଣରୁ ଆମେ ନାନା ପାପ ପଙ୍କରେ ଲିପ୍ତ ହୋଇଥିବାରୁ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ସୁଯୋଗ ସିନା ପାଇପାରୁନାହୁଁ।
1: ଆଲିଙ୍ଗନ ମୁଦ୍ରାରେ ଅଛନ୍ତି,
0: ଆଲିଙ୍ଗନ ମୁଦ୍ରାରେ ସବୁବେଳେ ଆଲିଙ୍ଗନ ମୁଦ୍ରାରେ ଥିବାରୁ ସେ ସମସ୍ତ ଭକ୍ତଜନଙ୍କୁ ଆକର୍ଷିତ କରୁଛନ୍ତି, ଆ ଆ ବୋଲି ଡାକୁଛନ୍ତି। ଯେ ପତାକା ଚଞ୍ଚଳ ଯେଉଁ ଅବା ବୋଲି କୁହାହେଇଛି, ପାପିଙ୍କୁ ଡାକେ ଡାକେ ପତିତ ପାବନ ବାଣା ସମସ୍ତଙ୍କୁ ଆ ଆ ବୋଲି ଡାକୁଛି। ସିଏ ହାତରେ ସିନା ତାଙ୍କର ଧରି ପକାଇବା ପାଇଁ ଆମକୁ ତାଙ୍କ ଡେଣା ପ୍ରସାରିତ କରିଛନ୍ତି, ତାଙ୍କ ବାନା ମଧ୍ୟ ପଞ୍ଚକୋଶୀ ଦୂରରୁ ଚତୁର୍ଦିଗରୁ ସେ ଆମକୁ ଆହ୍ୱାନ କରୁଛି ଯେ ତୁ ଆସେ ଆସେ ବୋଲି। ତେଣୁ ଏଇ ଯେଉଁ ବେଦାନ୍ତ ବେଦ୍ୟ ବେଦାନ୍ତ ପ୍ରତିପାଦିତ ପରମ ବ୍ରହ୍ମ, ତାଙ୍କୁ ହାତ ନ ଦେଇକି ଆମେ ସହସ୍ର ବାହୁ କରିଛୁ, ଯେଉଁଟା ପୁରୁଷ ସୂତ୍ରରେ କୁହାଗଲା ସହସ୍ର ଶୀର୍ଷା ପୁରୁଷ ସହସ୍ରାକ୍ଷ ସହସ୍ର ପାଦ
1: ଭୂମିକୁ ସର୍ବତ ସ୍ପୃଥୁ
0: ଅତ୍ୟଙ୍ଗୁଳମ। ତେଣୁ ମହାପ୍ରଭୁଙ୍କୁ ଯେଉଁ କୁହାହେଇଛି ଯେ ସହସ୍ରାକ୍ଷ ସହସ୍ରପାତ, ସେ ସହସ୍ରଟା ପ୍ରକୃତରେ ଶହେ ହଜାର ନୁହେଁ,
1: ଅସଂଖ୍ୟ ଅସଂଖ୍ୟ ଅସଂଖ୍ୟାତ ବାଚକ।

0: पूरयन् सुमनसाम् अभ्यर्थितं पूरयन् पापिष्ठानिव तर्जयन् सकृतिनो भक्तानिवा भज्जयन् जाड्यं निर्दलयन् शुभानि क्लयन् नानन्द मुद्वेलयन् पश्य श्रीजगदीश्वरो विजयते श्रीनन्दि घोषो परि। वर्तमान आमे नेइबा एक छोट विज्ञापन विरति।
1: जय जगन्नाथ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8ଟି ଅତ୍ୟାଧୁନିକ 10 ଶଯ୍ୟା ବିଶିଷ୍ଟ ଚିକିତ୍ସା ଶିବିର ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ,

0: ଆହୁରି କାନ ନଥିଲେ ମଧ୍ୟ ଶୁଣେ, ପାଦ ନଥିଲେ ମଧ୍ୟ ସେ ଗମନ କରନ୍ତି।
1: ଡକ୍ଟର ଦାସ
0: ଆଜ୍ଞା,
1: ଆମର ଅତି ବଡ଼ି ଜଗନ୍ନାଥ ଦାସ,
0: ହଁ,
1: ତାଙ୍କର ଗୋଟିଏ ଭଜନ ଅଛି
0: ଆଜ୍ଞା।
1: ସେ ଭଜନଟି ମହାପ୍ରଭୁଙ୍କର ସବୁ କଥାକୁ କହିଦେଇଛି ନବାକ୍ଷରୀରେ
0: ଆଜ୍ଞା।
1: ସେଇଟା ଖାଲି ଗାଇଲେ ତ ସମୟ ଲାଗିବ,
0: ଖାଲି କହିଦିଅନ୍ତୁ
1: ଶ୍ରୋତାମାନଙ୍କ ପାଇଁ ଆମେ ଟିକେ କହିଦେବା ଯେ ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ, ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ୱାସ, ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ହୃଦୟ ଅଛୁ ବ୍ୟାପୀ, ତୁ ସୃଷ୍ଟି ସ୍ଥିତି ଲୟ କରୁ ଆମର ଗର୍ଭରେ ସଂଘରୁ, ଅଶେଷ କୋଟି ବସୁନ୍ଧରୀ ତୋହରି ଗର୍ଭେ ଛନ୍ତି ପୁରୀ, 14 ଭୁବନେ ଯା କିଣା ଏ ସର୍ବ ତୋହର ରଚନା, ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୁବିନୁ ଅନ୍ୟ ଗତି ନାହିଁ, ସୃଷ୍ଟି ତୋହର ଖେଳ ଘର ଅଶେଷ ମାୟା ତୋ ଆବର, ତୋହର ନିଶ୍ୱାସ ମୃତ ଏବେ ହୋଇଲେ ତୁ ଜାତ। ଆପଣ ଶୁଣୁଥାନ୍ତୁ, ତୁହିଟି ଅଗ୍ନି ଦେବ ଇନ୍ଦ୍ର ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର, ତୋ ନୟନରୁ ସୂର୍ଯ୍ୟ ଚନ୍ଦ୍ର ଜାତ ହୋଇଛନ୍ତି, ଭୁଜରୁ ଅନନ୍ତ ମୂରତୀ କଣ୍ଠରୁ ଜାତ ସରସ୍ୱତୀ, ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ ଶୂନ୍ୟ, ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ।

0: ହେଲା ଶ୍ରଦ୍ଧା ଏବଂ ଶ୍ରଦ୍ଧାର ଗୋଟେ ଲୌକିକ ତାର ଅର୍ଥ ହେଉଛି ଆପଣ ମୋତେ ଶ୍ରଦ୍ଧା କରନ୍ତି ମୁଁ ଆପଣଙ୍କୁ ଶ୍ରଦ୍ଧା କରେ ଇଏ ମଧ୍ୟ ଗୋଟିଏ ଅର୍ଥ ଆଉ ଗୋଟିଏ ହେଲା ବିଶ୍ୱାସ ଏଇ ଯୋଉ ବଡ଼ ଠାକୁର ବଳଭଦ୍ରଙ୍କ ରଥରେ ଯୋଡ଼ିଏ ଶୁଆ ଅଛନ୍ତି ଓଲଟ ଶୁଆ ତାକୁ ଆମେ ଯୋଉ ନାଁ ଦେଇଛେ ଶ୍ରଦ୍ଧା ଏବଂ ବିଶ୍ୱାସ ସେଇ ଶ୍ରଦ୍ଧା ହେଉଛି ଆମେ ଯେତେ ଆମେ ଶାସ୍ତ୍ରମାନଙ୍କ କଥା ଆଲୋଚନା କରୁଛେ ଏଇ ଧାରା ବିବରଣୀ ଭିତରେ ସ୍କନ୍ଦ ପୁରାଣ କଥା କହୁଛେ ନୀଳାଦ୍ରି ମହୋଦୟ କଥା କହୁଛେ ରାମାୟଣ ମହାଭାରତ କଥା କହୁଛେ ତେଣୁ ସେଇ ଯେଉଁ ଶାସ୍ତ୍ର କଥା କହୁଛେ ସେ ଶାସ୍ତ୍ରମାନଙ୍କୁ ବିଶ୍ୱାସ କରିବାକୁ ହେବ ଏବଂ ପ୍ରଥମ କଥା ହେଲା ବିଶ୍ୱାସ
1: ତେବେ ଏଠି ନେଇଯିବା ଗୋଟେ
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ରାଷ୍ଟ୍ର ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା।

0: ଖାଇବା ପୂର୍ବରୁ ଏବଂ ପରେ ତଥା ଶୌଚ ହେବା ପରେ ନିଜ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ଶରୀରର ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସ୍ଥଳେ ORS ଦ୍ରବଣ ପିଅନ୍ତୁ। ସର୍ବଦା ପାଇଖାନା ବ୍ୟବହାର କରନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ। ଅଳିଆ ଆବର୍ଜନା ତଥା ବଳକା ଖାଦ୍ୟ ଏଣେତେଣେ ନ ପକାଇ ଡଷ୍ଟବିନ୍ ବ୍ୟବହାର କରନ୍ତୁ। ଜରୁରୀକାଳୀନ ସହାୟତା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍ ଫୋନ୍ ନମ୍ବର 06752222175 ଯୋଗାଯୋଗ କରନ୍ତୁ ଏବଂ ଆମ୍ବୁଲାନ୍ସ ପାଇଁ 108 କଲ୍ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ବିଜ୍ଞାପନ ବିରତି ଗଲା
3: ଆଜ୍ଞା ଆଜ୍ଞା,
2: ତା ପୂର୍ବରୁ ଆଲୋଚନା କରୁଥିଲେ ଶ୍ରଦ୍ଧା ଓ ବିଶ୍ୱାସ। ଶ୍ରଦ୍ଧା ବିଶ୍ୱାସ ମାନେ କ'ଣ ନା, ଯେଉଁ ଶାସ୍ତ୍ରମାନଙ୍କ କଥା ଆମେ ଆଲୋଚନା କରୁଛୁ ସେଇ ଶାସ୍ତ୍ରମାନଙ୍କ ଉପରେ ବିଶ୍ୱାସ କରିବା। କାହିଁକି ବିଶ୍ୱାସ କରିବା, କିଏ ପ୍ରଶ୍ନ ବି କରିପାରେ, କାହିଁକି ବିଶ୍ୱାସ କରିବା ନା, ବିଶ୍ୱାସ କରିବା ଏଇଥିପାଇଁ ଯେ ସାଧୁ ସନ୍ଥ ମହାପୁରୁଷମାନେ ତାଙ୍କର ତପସ୍ୟା ଏବଂ ଯୋଗ ବଳରେ, ଜ୍ଞାନ ବଳରେ ଯାହା ଉପଲବ୍ଧି କରିଛନ୍ତି ସେ ଜ୍ଞାନ ଆମକୁ ଦେଇଛନ୍ତି। ଆମେ ସେଭଳି ତପସ୍ୟା କରିପାରିବାନି, ଆମର ସେଭଳି ଜ୍ଞାନ ନାହିଁ। ତେଣୁ ଯେଉଁ ଜ୍ଞାନ ଆମକୁ ପରମ୍ପରା ସୂତ୍ରରେ ମିଳିଛି ସେ ଜ୍ଞାନକୁ ଆମକୁ ଅବଶ୍ୟ ବିଶ୍ୱାସ କରିବାକୁ ହେବ, ଏଇଟା ହେଲା କଥା।
3: ସନ୍ଥ ତୁଳସୀ କହିଲେ
2: ଆଜ୍ଞା,
3: ବିନୁ ବିଶ୍ୱାସ ଭଗତି ନାହିଁ, ତେହି ବିନୁ ଦ୍ରବହୀନ ରାମ, ରାମ କୃପା ବିନୁ ସ୍ୱପ୍ନ ନାହିଁ, ଲୋଗନ ଲହି ବିଶ୍ରାମ।
2: ବାସ୍ ବାସ୍, ତେଣୁ ଏଇଭଳି
3: ବିଶ୍ୱାସ ଭଗତି ନାହିଁ,
2: ଏଇ ବିଶ୍ୱାସଟାକୁ ଆମକୁ ରକ୍ଷା କହ। ଦ୍ୱିତୀୟ କଥା ହେଲା, ଆଉ ଗୋଟିଏ କଥା ହେଲା, ଯିଏ ଏ ସୃଷ୍ଟିକୁ ରଚନା କରିଛନ୍ତି, ଯିଏ ସୃଷ୍ଟିକୁ ପାଳନ କରିଛନ୍ତି, ଯିଏ ସୃଷ୍ଟିକୁ ସଂହାର କରିବେ

ଗଡ଼ ଗନ୍ଧର୍ବ ସମସ୍ତେ ପ୍ରଭୁଙ୍କର ସେବାରେ ସମର୍ପିତ ହୋଇଛନ୍ତି। ଆଉ ସେବା ଗୋଟିଏ ଯାହା ହେଉଛି ପ୍ରଧାନ କଥା, ତା ହେଉଛି ପ୍ରେମ ଭକ୍ତି। କାରଣ ପ୍ରେମ ଭକ୍ତିରୁ ଭକ୍ତି ରହିଛି, ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ। ସାର ସେ ଭକ୍ତି ଅଟେ ଏକଠ ଗୋପୀମାନଙ୍କର, ଗୋପୀଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇଁ, ବିନା ପ୍ରେମ ଭକ୍ତିରେ ଦର୍ଶନ ମୋର ନାହିଁ। କାରଣ ପ୍ରେମ ଭକ୍ତି ନା ପ୍ରଭୁଙ୍କର ଦର୍ଶନ ନାହିଁ, ଆମେ ଦେଖିପାରୁଛୁ। ସେଇ ପ୍ରେମ ଭାବର ବନ୍ଧନରେ ବାନ୍ଧି ହୋଇ ପ୍ରଭୁ ବର୍ତ୍ତମାନ ଅତି ସୁନ୍ଦର ଭାବରେ ଧୀରେ ଧୀରେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରି ସେ ସଚ୍ଚିଦାନନ୍ଦ ଘନ ବିଗ୍ରହ ତାହିଆ ତାଙ୍କ ଝୁଲୁଛି ନନ୍ଦୀ ଘୋଷ ରଥର ସେ ବାମ ପାର୍ଶ୍ୱରେ। ଯେଉଁ ସାରଥୀ ଅଛନ୍ତି ଦାରୁକ, ସେଇ ଯେଉଁ ମଠ ଅଛନ୍ତି ରାଧାବଲ୍ଲବୀ ମଠ, ଯେଉଁଠି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ ହେଉଛି ବା ସେଇ କାର୍ଯ୍ୟାଳୟ ରହିଛି, ସେଇ ପ୍ରତିଷ୍ଠାନର କଡ଼େ କଡ଼େ ପ୍ରଭୁ ନିଜେ।

ରଖି ଯେଉଁ ଆଖିରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ବ୍ୟାପି ଯାଇ ବିଶ୍ୱ ବ୍ରହ୍ମାଣ୍ଡକୁ ବ୍ୟାପିବାର ଯେଉଁ ଶକ୍ତି ଆଜି ସେ କାଳିଆ ଠାକୁରଙ୍କର ଆଖିରେ ରହିଛି। ଏମିତି ଠାଣିରେ ଅପରୁ ଛବି କିଏ ଦେଖିଛ କି କେଉଁଠି ଆଖି ଲାଖିଯାଏ ପେଟ ପୁରିଯାଏ ମର୍ତ୍ତ୍ୟ ବୈକୁଣ୍ଠ ଯେଉଁଠି ହେଉଛି ସେଇ ମର୍ତ୍ତ୍ୟ ବୈକୁଣ୍ଠର କ୍ଷେତ୍ର ଯେଉଁ ବୈକୁଣ୍ଠପୁରରେ ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି ବଳିଆ ରହୁଜ ଆଉ ମା ସୁଭଦ୍ରା ଜଗତ ଜନନୀ ଯିଏ ପଦ୍ମଧ୍ୱଜ ରଥ ଆଉ ଗରୁଧ୍ୱଜ ରଥରେ ବିରାଜମାନ କରିବେ ଜଗନ୍ନାଥ। ଧୀରେ ଧୀରେ ପଡ଼କ ପକାଇ ପାଦ ପାହୁଣ୍ଡ ପାହୁଣ୍ଡ ପକାଇ ଚାଲି ଆସୁଛନ୍ତି ଚାରମାଳ ଅଭିମୁଖେ। ଘଣ୍ଟୁଆ ମାନେ ଶୃଙ୍ଖଳିତ ଭାବରେ ଘଣ୍ଟ ବଜାଉଛନ୍ତି। ଅନେକ ନୃତ୍ୟଶିଳ୍ପୀ ଗୋଟିପୁଅ ନୃତ୍ୟଠାରୁ ଆରମ୍ଭ କରି ନର୍ତ୍ତକ ଏବଂ ନର୍ତ୍ତକୀ ସେମାନଙ୍କ ନୃତ୍ୟର ଛନ୍ଦେ ସେ ଘଣ୍ଟୁଆମାନଙ୍କର ଘଣ୍ଟର ତାଳ ତାଳେ ସେମାନେ ମଧ୍ୟ ଆଜି ନୃତ୍ୟ ସେବା ପ୍ରଦାନ କରୁଛନ୍ତି ମହାପ୍ରଭୁଙ୍କ ପାଖରେ। ସେବାର ଯେଉଁ ସମର୍ପିତ ଭାବନା ଏ ପ୍ରଭୁଙ୍କ ନିକଟରେ ପ୍ରଭୁ ମଧ୍ୟ କିଛି ଚାହୁଁନାହାନ୍ତି। ପ୍ରଭୁ କେବଳ କହୁଛନ୍ତି ଯୋ ଯୋ ଜାମ ଜାମ କନୁ ଭକ୍ତ ଶ୍ରଦ୍ଧେୟମ ଅଛି ତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧା ତା ଆମେ ବିଦଧାମ୍ୟହମ୍। ଯିଏ ମୋତେ ଯାହା କିଛି ଅର୍ପଣ କଲା ଆଜି ଭକ୍ତି ଭାବରେ ମୁଁ ତାକୁ ହିଁ କେବଳ ମୁଁ ଘେନା କରିବି ମୁଁ ତାକୁ ହିଁ କେବଳ ଗ୍ରହଣ କରିବି କାରଣ ଭାବ ବିରୋଧିଆ ଭାବର ଠାକୁର ଭକ୍ତ ବତ୍ସଳ ହରି ଭକ୍ତଙ୍କ ପାଇଁ ବଳେ ବର ହେ ଦଶ ମୂରତି ଧରି ଭକ୍ତ ତୁମର କି କରିବ ଭକ୍ତ ବୋଲାରେ ଥାଅ ଭକ୍ତ ପେଶିଲା ହସିନାକୁ ଦୂତପଣରେ ଯାଅ। ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ଅଧୀନ ଆପଣ ହେଉଛନ୍ତି ଗଣ ଗନ୍ଧର୍ବ ସମସ୍ତେ ପ୍ରଭୁଙ୍କର ସେବାରେ ସମର୍ପିତ ହୋଇଛନ୍ତି। ଆଉ ସେବା ଗୋଟିଏ ଯାହା ହେଉଛି ପ୍ରଧାନ କଥା ତା ହେଉଛି ପ୍ରେମ ଭକ୍ତି କାରଣ ପ୍ରେମ ଭକ୍ତିରୁ ଭକ୍ତି ରହିଛି ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ ସାର ସେ ଭକ୍ତି ଅଟେ ଏକଠ ଗୋପୀମାନଙ୍କର ଗୋପୀଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇ ବିନା ପ୍ରେମ ଭକ୍ତି ଦର୍ଶନ ମୋର ନାହିଁ କାରଣ ପ୍ରେମ ଭକ୍ତି ନା ପ୍ରଭୁଙ୍କର ଦର୍ଶନ ନାହିଁ ଆମେ ଦେଖିପାରୁଛୁ। ସେଇ ପ୍ରେମ ଭାବର ବନ୍ଧନରେ ବାନ୍ଧି ହୋଇ ପ୍ରଭୁ ବର୍ତ୍ତମାନ ଅତି ସୁନ୍ଦର ଭାବରେ ଧୀରେ ଧୀରେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରି ସେ ସଚ୍ଚିଦାନନ୍ଦ ଘନ ବିଗ୍ରହ ତାହିଆ ତାଙ୍କ ଝୁଲୁଛି ନନ୍ଦୀ ଘୋଷ ରଥର ସେ ବାମ ପାର୍ଶ୍ୱରେ ଯେଉଁ ସାରଥି ଅଛନ୍ତି ଦାରୁକ ସେଇ ଯେଉଁ ମଠ ଅଛନ୍ତି ରାଧାବଲ୍ଲଭୀ ମଠ ଯେଉଁଠି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ ହେଉଛି ବା ସେଇ କାର୍ଯ୍ୟାଳୟ ରହିଛି ସେଇ ପ୍ରତିଷ୍ଠାନର କଡ଼େ କଡ଼େ ପ୍ରଭୁ ନିଜେ।

0: ଦିନକୁ ନେଇ ବର୍ଣ୍ଣନା କରିଥିଲେ ସେଇ ଦିନକୃଷ୍ଣ ଦାସ, ଯିଏ ରୀତିଯୁଗ କବି, ଯାହାକୁ ରୀତିଯୁଗର ଯଦି ଆଦ୍ୟକବି ଭାବରେ ଆମେ ଗ୍ରହଣ କରିବା ଓଡ଼ିଆ ସାହିତ୍ୟରେ, ଦିନକୃଷ୍ଣ ଦାସ ହେଉଛନ୍ତି ସେ ଆଦିକବି, ଯିଏ ଋତୁଯୁଗର ପ୍ରଭୁ। ସେଇ ଭାବରେ ଚଉଦ ଭୁବନର ଯିଏ ବାର୍ତ୍ତା ଜାଣି ଆଜି ସମଗ୍ର ବିଶ୍ୱକୁ ସେଇ ମଧୁରତା ପ୍ରଦାନ କରି, ଯେ ରସସିନ୍ଧୁ ଯେପରି ଆଜି ସେ ତଟ ପ୍ରଦେଶକୁ ଗ୍ରାସ କରୁଛି, ଠିକ୍ ସେହିପରି ପ୍ରଭୁଙ୍କର ଯେଉଁ ମସ୍ତକର ଯେଉଁ ଟାହିଆ ଆଜି ଦୋଡ଼ାମାନ ହେଉଛନ୍ତି, ସେ ଟାହିଆ ଆଜି ସମଗ୍ର ବିଶ୍ୱକୁ ସେ ଚତୁର୍ବର୍ଗ ପ୍ରଦାନ କରୁଛନ୍ତି, ଯାହାକୁ ଉପେନ୍ଦ୍ର ଭଞ୍ଜ ମଧ୍ୟ କହିଛନ୍ତି, ସେ କମ୍ବୁକଟକ ରାଜା ନାମେ ଜଗନ୍ନାଥ, ଚାରି ବନେ ଚଉବର୍ଗ ଦେବାକୁ ସମର୍ଥ। ପ୍ରଭୁ ହେଉଛନ୍ତି ସେ ଚତୁର୍ବର୍ଗ ପ୍ରଦାନକାରୀ, ଯେଉଁ ଚତୁର୍ବର୍ଗ ପ୍ରଦାନକାରୀ ବର୍ତ୍ତମାନ ଟିକିଏ ରହିଯାଇଛନ୍ତି। ପଚାରୁଥିଲେ ଆଜି କାହିଁକି, ମୋତେ ଟିକିଏ ପୂର୍ବରୁ ଜଣେ ବନ୍ଧୁ ପଚାରୁଥିଲେ ଆଜି ପ୍ରଭୁ କାହିଁକି ବିଳମ୍ବ କରୁଛନ୍ତି। ଆରେ ପ୍ରଭୁ ବିଳମ୍ବ କରୁନାହାନ୍ତି, ଭକ୍ତଙ୍କ ପାଖରୁ ଯେତେବେଳେ ଆସୁଛନ୍ତି ସେ ହଲି ହଲି ଆସୁଛନ୍ତି। ପୁଣି ଚୈତନ୍ୟ ମହାପ୍ରଭୁ ଗୋଟେ ସୁନ୍ଦର କଥାରେ ମଧ୍ୟ ଲେଖିଛନ୍ତି, ବିଶ୍ୱମର ଜଗନ୍ନାଥ କିଏ ଜଲାଇତେ ପାରେ, ଆପନା ଇଚ୍ଛା ହେ ଜଲେ କରିତ ବିହାର। ଏ ପ୍ରଭୁଙ୍କୁ କିଏ ନବ, କିଏ ତାଙ୍କୁ ଧରିବ, କିଏ ତାଙ୍କୁ ଟାଣିବ, ନିଜେ ତ ପ୍ରଭୁ ଆଜି ଆସିଛନ୍ତି ବିହାର କରୁଛନ୍ତି ଆନନ୍ଦର ଯାତ୍ରା। ଯେଉଁ ଯାତ୍ରା ହେଉଛି ପତିତ ପାବନ ଯାତ୍ରା, ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ଦାସ କହିଛନ୍ତି, ଅନନ୍ତ କୋଟି ବ୍ରହ୍ମାଣ୍ଡ ଜାର ଗର୍ଭେ ନ ଜାପାଦେ ଚିନ୍ତନ୍ତି ଯୋଗି ଧ୍ୟାନେ ହୋଇ ମଗ୍ନ, ଯାହାକୁ କରୁଣା କରୁ ତୁହି ଭାବ ଗ୍ରାହୀ, ତୋ ପାରେ ପଦ୍ମରେ ସିଏ ବିଲୀନ ହୁଆଇ। ପ୍ରଭୁ ଆପଣ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ଠାକୁର, ବିଶ୍ୱ ନିୟନ୍ତା, ତ୍ରିଭୁବନର ପତି, ଆପଣ ପ୍ରଭୁ ଯାହାକୁ କରୁଣା କରିବେ ଏ ସମଗ୍ର ବିଶ୍ୱ ଆପଣଙ୍କର ବିନା ନିର୍ଦ୍ଦେଶରେ ପତ୍ରଟିଏ ହଲିବ ନାହିଁ। ସେଇ ପ୍ରଭୁ ଆପଣଙ୍କର ଇଶାରାରେ ଆଜି ଏ ଯେଉଁ ଯାତ୍ରା ହେଉଛି ଗୁଣ୍ଡିଚା ନାମେ ଯାତ୍ରା, ଯିଏ ହେଉଛି ଖ୍ୟାତ ହେଉଛି ଗୁଣ୍ଡିଚା ଯାତ୍ରା ନାମେ ଖ୍ୟାତ, ପରମ ପାଉନି ରଥଯାତ୍ରା ନାମେ।
1: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଆକାଶବାଣୀ କଟକ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।

0: ଶାସନ କରୁଥିବା ପ୍ରମୁଖ ସକ୍ରିୟ କର୍ମୀମାନେ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯଦି ସାଂସଦମାନେ ବିଭିନ୍ନ ଆଳତ ଖାଇ ଆଲୋଚନାଠାରୁ ଦୂରେଇ ଯାଆନ୍ତି ତେବେ ଏହା ଦେଶବାସୀଙ୍କୁ ସକାରାତ୍ମକ ବାର୍ତ୍ତା ଦେବ ନାହିଁ।
1: पार्लियामेंट हम लोग चर्चा नहीं करेंगे तो बिल्कुल संदेश नहीं जाएगा। मैं राहुल गांधी जी से अनुरोध करता हूं, आप अपने कांग्रेस पार्टी के साथियों को तो समझा दीजिए और बाकी कई पार्टी के एमपी भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज पांचवा दिन है, हम इसमें एक अच्छा सार्थक बहस क्यों नहीं करते हैं।
0: ଶ୍ରୀ ରିଜିଜୁ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ଶ୍ରୀ ରିଜିଜୁ ଗୃହ କାର୍ଯ୍ୟରେ ନିଜ ଦଳର ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବା ଲାଗି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ କହିଛନ୍ତି ସରକାର ନୀଟ୍ ଘଟଣାରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକ ଗୃହ କାର୍ଯ୍ୟ ଚଳାଇବାରେ ସହଯୋଗ କରିବା ଉଚିତ। ତେବେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11:00 ଲୋକସଭା ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଭାରତୀୟ ସେନାର ଦିବଂଗତ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା କହିଥିଲେ ଚଳିତ ବର୍ଷ ଜୁଲାଇ 26 ତାରିଖରେ କାର୍ଗିଲ୍ ବିଜୟ ଦିବସକୁ 27 ବର୍ଷ ପୂରଣ ହେଉଛି। ଦେଶ ଯବାନମାନଙ୍କ ଅଦମ୍ୟ ସାହସ ଶୌର୍ଯ୍ୟ ଏବଂ ବଳିଦାନର ପ୍ରତୀକ ଭାବେ ଏହି ଦିବସକୁ ପାଳନ କରାଯାଉଛି। ବାଚସ୍ପତି କହିଥିଲେ ସାରା ଦେଶ ମାତୃଭୂମି ପ୍ରତି ଅମର ଯବାନଙ୍କ ବଳିଦାନ ପାଇଁ ଋଣି ରହିବ। ଗୃହରେ କାର୍ଗିଲ୍ ଯୁଦ୍ଧର ଅମର ଯବାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରୁଥିବା ବେଳେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ସେମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଦୃଷ୍ଟି ଦେଇନଥିଲେ, ଫଳରେ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ରଖିଥିଲେ।
2: ଦିନାଙ୍କ 26 ଜୁଲାଇ 2026 କାର୍ଗିଲ୍ ବିଜୟ ଦିବସ କି 27ବି ବର୍ଷଗାଠ ହେ ଭାରତୀୟ ସଶସ୍ତ୍ର ବଳକେ ଉନ୍ ବୀର ଯବାନଙ୍କୁ ଶ୍ରଦ୍ଧାପୂର୍ବକ ନମନ କରତି ହେ।
0: ରାଜ୍ୟସଭାକୁ ନିଟ୍ ଘଟଣା ନେଇ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ତେବେ ରାଜ୍ୟସଭା ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧର ଅମର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଅଧ୍ୟକ୍ଷ ଶୂନ୍ୟକାଳରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ କହିବା ଲାଗି ସୁଯୋଗ ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସମ୍ପର୍କରେ ଉତ୍ଥାପନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି କହିଛନ୍ତି। ସଂସଦ ଭବନରେ ଆକାଶବାଣୀ ସମ୍ବାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଲ କହିଛନ୍ତି ପ୍ରଧାନମନ୍ତ୍ରୀ ମର୍ମରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଯେଭଳି କଠୋର ଦଣ୍ଡବିଧାନ କରାଯାଇପାରିବ ସେ ନେଇ ଦୃଢ଼ ଆଇନ ପ୍ରଣୟନ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି। ରାଜ୍ୟସଭା ସାଂସଦ ରାହୁଲ ସିହ୍ନା କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଧାନମନ୍ତ୍ରୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଶ୍ୱାସନା ଦେଇଛନ୍ତି। ଶ୍ରୀ ସିହ୍ନା ଏହି ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟତମ ବିଜେପି ସାଂସଦ ଶଶାଙ୍କ ମଣି ସୋନମ ୱାଙ୍ଗଚୁଙ୍କ ଅନଶନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ସରକାର ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଏବଂ ଏହାକୁ ସଂଗଠିତ ଅପରାଧ ଭାବେ ବିବେଚନା କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରେ ଲାଗୁ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ

0: କିଛି ସମୟ ଦେବା ଲାଗି ଅନୁରୋଧ କରିଥିଲେ। ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା 27 ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀକୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ 2.5 ମାସ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦି କହିଛନ୍ତି, ଗତକାଲି ସେ ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ନ୍ୟୁଜ୍ ଅନ୍ ଏୟାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାକିସ୍ତାନ ଦ୍ୱାରା ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଉଥିବା ପରିସ୍ଥିତିକୁ ଜାତିସଂଘ ଅଣଦେଖା କରିବା ପ୍ରସଙ୍ଗରେ ଭାରତ କ୍ଷୋଭ ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ବଥାନାନୀ କହିଛନ୍ତି, ଅନ୍ୟ ଦେଶରେ ଘଟୁଥିବା ଏଭଳି ଘଟଣାକୁ ଜାତିସଂଘ ନିନ୍ଦା କରୁଥିବା ବେଳେ ପାକିସ୍ତାନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତି ଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଅପରାହ୍ନ 3:30 ଛେରା ପହଁରା ନୀତି ଚାରାମାଳ ପିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ସତ୍ୟପାଠ ଦାଖଲ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଥ ମୂର୍ତ୍ତି। ସମ୍ବାଦ ଶେଷ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ବର୍ଷା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi calls for strict action against paper leaks, assures early passage of bill for proposing fast-track courts and stricter punishments to culprits. Second round of talks between government and CJP begins at Constitution Club over NET paper leak row. Showdown continues in Parliament over NET paper leaks. Lok Sabha adjourned for the day amid opposition uproar. Supreme Court directs Centre and NTA to file detailed affidavits on progress made in implementing reforms after NEETUG paper leak. India calls out United Nations for ignoring repression in Pakistan-occupied Kashmir, accuses Islamabad for systematically crushing

0: ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରୀ ବିଜେନୀତି ସମ୍ପନ୍ନ ହେବ। ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହୋଇଯାଇଛି ଭକ୍ତ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
1: ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଞ୍ଚମ ଦିନରେ ସଂସଦର ଉଭୟ ସଦନରେ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗକୁ ବଢ଼ିପାରିନାହିଁ। ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସ କରିବା ଶ୍ରୀ ରିଜିଜୁ କହିଛନ୍ତି।
2: अनुरोध करता हूँ आप अपने कांग्रेस पार्टी के साथियों को समझा दीजिए और बाकी कई पार्टी के एमपी भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ नहीं आ रहा है कि आज पांचवा दिन है हम इसमें एक अच्छा।
1: ଶ୍ରୀ ରିଜିଜୁ କହିଛନ୍ତି, ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହକାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍ତି। ଏହି ବିଲ୍ରେ ଜାତୀୟ ଗାନର ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲା କେଶପୁର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତିନି ରଥରେ ଛେରାପହଁରା କରିଛନ୍ତି। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଆଣିଛନ୍ତି। ଜିଲ୍ଲାର 7ଟି ବ୍ଲକରେ ଥିବା 100ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଚବିଶଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ କି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ କଟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆପଣଙ୍କୁ ଫେରାଇ ନେଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧା ବାଲିକୁ।
1: ପରବର୍ତ୍ତୀ କାର୍ଯ୍ୟ ରୀତିନୀତି ହେଉଛି ଗଜପତି ମହାରାଜାଙ୍କର ଛେରା ଫରା ସେବା। କିଛି ସମୟ ପୂର୍ବରୁ ଆମେ ଶୁଣୁଥିଲୁ ଜଣେ ବଙ୍ଗୀୟ ଭକ୍ତ ସେ ନଦିଆ ନବଦ୍ୱୀପରୁ ଆସି

ଚିତ୍ତଟା ଶୁଦ୍ଧ ହେଇଯିବ। ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହେଇଯିବ ସେତେବେଳେ ତାରି ଭିତରେ ପରମାତ୍ମାଙ୍କର ଜ୍ୟୋତି ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି ଶରୀରର ଯେମିତି ଖାଦ୍ୟ ଅଛି ଆତ୍ମା ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ହେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେଇ ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର, ଏଇସବୁ ହେଉଛି ଆତ୍ମାର ଖାଦ୍ୟ। ତେଣୁ ସେଇ ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ ତାହେଲେ ଆତ୍ମାର ଜ୍ୟୋତିକୁ ଫିଟନ୍ତା, ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏ ଯେଉଁ ସେବା କରୁଛୁ, ସେବା ଦ୍ୱାରା ଚିତ୍ତ ଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି, ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତା'ର ଦର୍ପଣର ଜ୍ୟୋତି ଯେମିତି ଫୁଟୁ ନାହିଁ ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେହି ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ ନିଃସ୍ୱାର୍ଥପର ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରେ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି ଆପଣ ଜାଣନ୍ତି, ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି ସମସ୍ତେ ସେବାତମାନେ, କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି ତାହେଲେ କାମ? ଏ କାମ ପାଇଁ ପ୍ରେରଣା କେଉଁଠୁ ଆସେ? ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ, କାରଣ ଇଏ ହେଉଛି ଏଭଳି ଏକ ଅବସର, ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ। ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ, ଅଫୁରନ୍ତ ଶକ୍ତି ଆସିବ। ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ? ଆମକୁ ଶକ୍ତି ଦିଏ ଆମର ମନ, ଆମକୁ ଶକ୍ତି ଦିଏ ଆମର ଆତ୍ମା। ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ। ଆମେ ଖାଇବା ଜାଣିବାନି, ଶୋଇବା ଜାଣିବାନି, ବିଶ୍ରାମ ଜାଣିବାନି, ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ। ତାରି ଭିତରେ ମଧ୍ୟ ଆମେ ସବୁ କାମ ହସି ହସି କରିବା। ତେଣୁ ଆପଣ ବଡ଼ଦାଣ୍ଡରେ ତ ନାହାନ୍ତି, କିନ୍ତୁ ଆମେ ଆପଣଙ୍କୁ କହୁଛୁ ଏଇଟା ଆପଣ ସତ ବୋଲି ଘେନା କରନ୍ତୁ, ଯେ ଯେତେ କର୍ମଚାରୀ ଯେତେ ସ୍ୱେଚ୍ଛାସେବୀ ଏଇଠି ସେବାରେ ନିଯୁକ୍ତ ଅଛନ୍ତି କାହା ମନରେ କ୍ଲାନ୍ତି ନାହିଁ, କିଏ ମଧ୍ୟ ଟିକେ ଟାୟାର୍ଡ଼ ହେବା ଅବସନ୍ନ ହୋଇଯିବା ଆମେ ଦେଖୁନାହୁଁ। ସମସ୍ତେ 24 ଘଣ୍ଟା ସେଇ ଏକ ପ୍ରକାର ଶକ୍ତିର ସହିତ ସମସ୍ତେ ସେବା କରୁଛନ୍ତି। ଏଇଟା କ'ଣ ଗୋଟେ ବିସ୍ମୟ ନୁହେଁ? ଏଇଟା ଗୋଟେ ବିସ୍ମୟ, ଏବଂ ଏଇ ବିସ୍ମୟଟା ଏଇ ଶ୍ରୀକ୍ଷେତ୍ରରେ ଘଟୁଛି ବୋଲି

0: ମୁଁ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି। ଏବଂ ଏହାପରେ ଯେତେବେଳେ ପରବର୍ତ୍ତୀ କେନ୍ଦ୍ରରୁ ଆମେ ସୂଚନା ପାଇବା ଯେ ଗତପତି ମହାରାଜା ସେଠିକି ଆସୁଛନ୍ତି, ସେତେବେଳେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବା। ଆପଣ ବର୍ତ୍ତମାନ ଡକ୍ଟର ଦାସ ଆପଣ ତାରା ବିବରଣୀ ପ୍ରଦାନ କରନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖୁଛେ ତିନି ରଥରେ ରଥୀମାନେ ଅର୍ଥାତ୍ ଠାକୁରମାନେ ବିଜେ କରିସାରିଛନ୍ତି ଏବଂ ୟା ଭିତରେ ତାଙ୍କର ରୁନ୍ଧା କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ବସିଲାଣି। ଏବଂ ଆମର ଯେଉଁ ତିନି ଜଣ ବିଜେ ପ୍ରତିମା ଯାଇଥିଲେ ସେମାନେ ମଧ୍ୟ ଆସି ତିନି ରଥରେ ବିଜେ କରିସାରିଛନ୍ତି। ଘଣ୍ଟୁଆମାନେ ଯେଉଁମାନେ ଘଣ୍ଟ ବଜାଉଥିଲେ ସେମାନେ ମଧ୍ୟ ତାଙ୍କର ଏଇ ବିଜେକାଳୀନ ଯେଉଁ ଘଣ୍ଟୁଆ ଘଣ୍ଟ ସେ କାର୍ଯ୍ୟ ମଧ୍ୟ ସମାପ୍ତ କରିଛନ୍ତି। ବର୍ତ୍ତମାନ ପ୍ରାୟ ନିସ୍ତବ୍ଧରେ ରହିଛି, କାରଣ ଆଉ ଘଣ୍ଟ ଘଣ୍ଟୁଆମାନଙ୍କର ଘଣ୍ଟ ଶବ୍ଦ ନାହିଁ। ଆଉ ଆମେ ଦେଖୁଛୁ ତିନି ରଥରେ ଠାକୁରମାନେ ଅଛନ୍ତି ଏବଂ କେବଳ ସେବକମାନେ ଯେଉଁମାନଙ୍କର ରଥରେ କାମ ସେମାନେ ରଥକୁ ଯାଉଛନ୍ତି ଏବଂ ରଥରେ ସେମାନେ ସେବା ସମର୍ପଣ କରୁଛନ୍ତି। ଏବଂ ବିଭିନ୍ନ ଜାଗାରୁ ସବୁ ଫୁଲ ମଧ୍ୟ ଆସୁଛି, ଝୁଡ଼ି ଝୁଡ଼ି ଫୁଲ ଆସୁଛି, କଦଳୀ ପତ୍ରରେ ସବୁ ଘୋଡ଼ିଆ ହୋଇକରି ଅତି ଶୁଦ୍ଧପୂତ ଭାବରେ ମାଳି ବାଲିଆ ଜଗନ୍ନାଥ ବଲ୍ଲଭପୁର ଆଉ ପୁରୁଷୋତ୍ତମ ବଲ୍ଲଭପୁର ଏଭଳି ସବୁ ଜାଗାମାନଙ୍କରୁ ଆସୁଛି। ଏବଂ
0: ଆମେ ଡକ୍ଟର ଦାସ ଯେଉଁ ବାଲି ଗାଁରୁ
1: ଫୁଲ
0: ତୁଳସୀ ଫୁଲ ମାଳ ଦୋଳ ଆଉ ନଡ଼ିଆ ଏସବୁ ଆସେ ବୋଲି ଆମେ ଶୁଣିଛୁ,
1: ଆସେ ଆସିଲେ ଆସିଲାଣି, ସେ ମଧ୍ୟ ଆସିଲାଣି, ସେମାନେ ପଟୁଆରରେ ଆଣିକରି ଆସିବେ ଏବଂ ବର୍ତ୍ତମାନ ଆଣିକରି ଦେଲେଣି। ଦେଲେ ମଧ୍ୟ ଦେଲା ପରେ ବର୍ତ୍ତମାନ ମହାପ୍ରଭୁଙ୍କର ବେଶ କାର୍ଯ୍ୟ ସମ୍ପନ୍ନ ହେଉଛି ଏବଂ ବେଶ ସରିଗଲା ପରେ କାହାଳିଆ ଆମେ ଦେଖୁଛୁ, କାହାଳିଆ ବର୍ତ୍ତମାନ ପ୍ରସ୍ତୁତ ହୋଇଗଲେଣି। ତାଳଧ୍ୱଜ ରଥରେ ବର୍ତ୍ତମାନ ଛେରା ପହଁରା କରିବା ପାଇଁ ଯେଉଁ ସେବକମାନେ ନିଯୁକ୍ତ ହେବା କଥା, ମୁଦୁଲି ଆଉ ଗରାବଡ଼ୁ, ତା ସହିତ ଖୁଣ୍ଟିଆ ଘଟବାରୀ, ଏମାନେ ସମସ୍ତେ ଆସି ଉପସ୍ଥିତ ହେଲେଣି। ଏବଂ ମୁଦୁଲି ସେବକ ସିଏ ମଧ୍ୟ ଗୋଟିଏ ସୁନାର ଝାଡ଼ୁ ମଧ୍ୟ ଧରିକରି ଆସିଛନ୍ତି, ଏ ସବୁ ଆସିକରି ପହଞ୍ଚିଗଲେଣି। ଆଉ ଚାରମାଳ ସେଭଳି ଭାବରେ ଅଛନ୍ତି, ଆଉ ଯେଉଁମାନେ ଚାରମାଳ ଫିଟେଇବେ ସେମାନେ ମଧ୍ୟ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇକରି ଅଛନ୍ତି। ଗଜପତି ମହାରାଜଙ୍କୁ ବର୍ତ୍ତମାନ ଅପେକ୍ଷା, ଗଜପତି ମହାରାଜା ଆସିବେ। ଗଜପତି ମହାରାଜା ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ ସରିବା ମାତ୍ରେ ସେହି ବହୁ ପ୍ରତୀକ୍ଷିତ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ଏବଂ ବର୍ତ୍ତମାନ ଏଇ ଭିତରେ ଆମେ ଦେଖୁଥିଲୁ ଅନେକ ଶ୍ରଦ୍ଧାଳୁ ପ୍ରବେଶ କରିଯାଇଥିଲେ, କିନ୍ତୁ ଆମର ଆରକ୍ଷୀ ବାହିନୀ ସେ ସବୁ ଅନଧିକୃତ ବ୍ୟକ୍ତିମାନଙ୍କୁ ଏଠାରୁ ବାହାରକୁ ବାହାର କରିଦେଇଛନ୍ତି। ଏବେ ଆମେ ଆଖି ଆଗରେ ପଡ଼ିଲା ଯେ କୋଟସୁଆଁସିଆ ସେବକମାନେ ସେ ଯେଉଁ ମହାପ୍ରଭୁ ଯାଇଥିଲେ ତାଙ୍କର ଯେଉଁ ସିନ୍ଧୁକ, ଯେଉଁ ଦିବ୍ୟ ସିନ୍ଧୁକ, ଯେଉଁ ସିନ୍ଧୁକରେ ବସ୍ତ୍ର ଅଳଙ୍କାର ସବୁ ଥାଏ, ସେ ସିନ୍ଧୁକକୁ ସେମାନେ ଆଣିଛନ୍ତି ଏବଂ ନନ୍ଦିଘୋଷ ରଥ ଉପରକୁ ବର୍ତ୍ତମାନ ସେମାନେ ଉଠିଲେ। ନନ୍ଦିଘୋଷ ରଥର ପୃଷ୍ଠଭାଗରେ ଏହି ସିନ୍ଧୁକକୁ ରଖିବେ, କାରଣ ମହାପ୍ରଭୁ ଯେତେବେଳେ ଯାତ୍ରାକୁ ଆସିଲେ ସେତେବେଳେ ତାଙ୍କର ପରିଧାନ ବସ୍ତ୍ର, ତାଙ୍କର ଅଳଙ୍କାର, ତାପରେ ତାଙ୍କ ଭୋଗ ହେବାର ସାମଗ୍ରୀ ଏସବୁ ସେଇ ତା ଭିତରେ ଥିଲା, ସେସବୁ ଆସିଥିଲା। ହଣ୍ଡା ମଧ୍ୟ କେତେ ହଣ୍ଡା ଆସିଛି, ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହୋଇଗଲେଣି। ତେଣୁ ବର୍ତ୍ତମାନ ଇଏ ହେଉଛି ବିଧାକାଳୀନ ଦୃଶ୍ୟ, ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି।

ସମ୍ମିଳିତ ହୋଇଛନ୍ତି। ଆମେ ଦେଖୁଛୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି। ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି। ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ଦାମଦାନଟି ଆଗ ଆସେ ବଡ଼ଶଙ୍ଖ ଉପରେ ରୁହେ ଏବଂ ଗଜପତି ମହାରାଜା କାର ଯୋଗେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି ଏବଂ କାର୍ରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି। ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେହି ବଡ଼ଶଙ୍ଖ ପଟକୁ ନିବଦ୍ଧ ହେଲାଣି କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି। ଆଉ କେବଳ ଗଜପତି ମହାରାଜାଙ୍କୁ ହିଁ ଅପେକ୍ଷା କାରଣ ଏଇ ବେଶ ହେବା ପରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା ମାନେ ରଥଯାତ୍ରା ଦିନ କିନ୍ତୁ ବାହୁଡ଼ା ଦିନ ସେ ଆସନ୍ତି ନାହିଁ। ତେଣୁ କେବଳ ବର୍ତ୍ତମାନ ରହିଲା କାରଣ ସବୁ ନୀତି ସରିଗଲେଣି ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିଛନ୍ତି ଏବଂ ତିନି ଜଣ ଯେଉଁ ଆସିଥିଲେ ବିଜେ ପ୍ରତିମା ରାମ କୃଷ୍ଣ ଏବଂ ଶ୍ରୀ ମନମୋହନ ଏମାନେ ସମସ୍ତେ ମଧ୍ୟ ସ୍ୱ ରଥରେ ଆରୋହଣ କରିସାରିଲେଣି। ଆଉ ବର୍ତ୍ତମାନ ରଥ ଟଣା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗଜପତି ମହାରାଜା ଆସିବେ ଗଜପତି ମହାରାଜା

0: ତିନି ଚଉ ବାର ବାରଟି ଘୋଡ଼ା ସେ ପ୍ରସ୍ତୁତ ହେଇକିରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି। ସେ ଆଉ ଯେମିତି ତାଙ୍କର ମଧ୍ୟ ନାମ ଅଛି ଶ୍ୱେତ ହରିଦାସ ଏଇଭଳି ଚାରିଜଣ ସିଏ ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସେ ମଧ୍ୟ ରୋଚିକା ମୋଚିକା ଚିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ ଏବଂ ରଥ ଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହେଇକରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ ସେମାନେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି। ସେମାନେ ମଧ୍ୟ ରହିବେ ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ ବାରଟାରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା, କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହୋଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ ଚାରିଟାରେ ରଥ ଟଣା କାର୍ଯ୍ୟ ରହିଛି। ମୁଁ ତ ଭାବୁଛି ସେଇ ଚାରିଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ ତିନିଟା ପାଖାପାଖି ହେଇଗଲା, ଆଉ ପାଞ୍ଚ ମିନିଟ୍ ଅଛି ତିନିଟା ବାଜିବାକୁ, କିନ୍ତୁ ଗଜପତି ମହାରାଜ ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନକ୍ରମେ ତିନି ରଥକୁ ଯିବେ। ତିନି ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ ଏବଂ ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ।
1: ଡକ୍ଟର ଦାସ
0: ଆଜ୍ଞା,
1: ଏଇ ଯୋଉ ଆପଣ କହିଲେ ସେ ବଡ଼ରୁ ସାନକ୍ରମରେ ତିନି ରଥରେ ରାଜନୀତି କରିବେ, ଏ ଯୋଉ ରାଜନୀତି ଶବ୍ଦଟା ଆପଣ କହିଲେ ଏଇଟା ଗୋଟେ କେଡ଼େ ମହାନ ଶବ୍ଦ
0: ଆଜ୍ଞା।
1: ତେଣୁ ଗଜପତି ମହାରାଜା
0: ଗୋଟେ କେଡ଼େ ବଡ଼ ଚରମ

0: ତାକୁ ରାଜନୀତି ବୋଲି କହୁଛୁ, କିନ୍ତୁ ସେଇ ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ। ଯଦି ଗଜପତି ମହାରାଜା ଯୋଉ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା। ଏବଂ
1: ରୀତିମାନଙ୍କ
0: ମଧ୍ୟରେ ରାଜନୀତି ଏବଂ ଗଜପତି ମହାରାଜ ମଧ୍ୟ
1: ରାଜନୀତି,
0: କିନ୍ତୁ
1: ଯୁଆଡୁ
0: ହେଲେ ଶ୍ରେଷ୍ଠତା, କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି। କେତେ କୁଟ କପଟ, ଈର୍ଷା, ଦ୍ୱେଷ, ନାନା ପ୍ରକାର ଭ୍ରଷ୍ଟାଚାର, ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହୋଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେଳା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ, ବା ପ୍ରାର୍ଥନା ହେବ ମଧ୍ୟ, ଯେ ଆମର ଏ ଯେଉଁ ରାଜନୀତି, ତଥାକଥିତ ରାଜନୀତି, ଏ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା, ଯଦି ଲୋକମାନେ, ପ୍ରଜାମାନେ, ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
1: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ ଲୋକମାନଙ୍କ ମନରେ
0: ଯେଉଁ ବିଚାରଟା ଥିଲା ଆଗରୁ ଯେଉଁ ବିଚାରଟା ଥିଲା, ଏ ରାଜ୍ୟର ଗଜପତିମାନେ ଏ ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ, ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
2: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ଓ ସୁନାବେଶ ଅବସରରେ ସମସ୍ତଙ୍କୁ ନାଲକୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶା ସାଥିରେ, ପ୍ରଗତିରେ, ପରିବର୍ତ୍ତନରେ ନାଲକୋ।
3: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ, ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 108, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 199। ଏହି ସମସ୍ତ ନମ୍ବର ମନେ ରଖନ୍ତୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳା ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
4: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ

0: ଅତିକ୍ରମ କରି ଆଗକୁ ଗଲେଣି। ଲୋକମାନେ ଦୁଇ ପଟରେ ରହିକିରି ତାଙ୍କୁ ପ୍ରଣାମ କରୁଛନ୍ତି, ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ଆପଣ ହେଉଛନ୍ତି ଠାକୁର ରାଜା, ଆପଣ ଆମ ରାଜ୍ୟ ସେବକ, ଆପଣଙ୍କର କୃପା ଆଶୀର୍ବାଦ ଏ ରାଜ୍ୟ ଉପରେ ରହୁ, ଏ ଅଞ୍ଚଳ ଉପରେ ରହୁ, ଆପଣ ଏମିତି ଆମର ସେବା କରି ଚାଲନ୍ତୁ। ହେ ମହାବାହୁ, ତମର କୃପା ଏମିତି ଆମ ଉପରେ ରହିଥାଉ। ଏବଂ ବଡ଼ଶଙ୍କ ପାଖରେ ପହଞ୍ଚିଲା ପରେ ସେଇଠୁ ଗଜପତି ମହାରାଜ ମେହେନାରେ ବସିକିରି ଯିବେ ଶରଧା ବାଲି ପର୍ଯ୍ୟନ୍ତ, ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ।
1: ପତିତାନାମ ପତିତୋହମ୍ ତ୍ୱମେବ ପାପହାରକଃ ପାବନ ପୁରୁଷ ଦେହି ନିଶ୍ଚଳା ଭକ୍ତିମେ ବିଭୋ। ମହାପ୍ରଭୁଙ୍କ ନିକଟକୁ ଯେତେବେଳେ ଗଜପତି ମହାରାଜଙ୍କର ଆଗମନ ହେଉଛି, ଉଭୟ ପାର୍ଶ୍ୱରେ ନରନାରାୟଣ ମାନେ ସବୁ ବଡ଼ାଣ୍ଡର ଉଭୟ ପାର୍ଶ୍ୱରେ ସେମାନେ ପ୍ରଣାମ ନିବେଦନ ପୂର୍ବକ ସମ୍ମାନ ଦେଉଛନ୍ତି। ବଡ଼ ଠାକୁରଙ୍କର ସେବାକୁ ଆପଣ ଆଦ୍ୟ ସେବକ ହୋଇ ସୁନ୍ଦର ଭାବରେ ସମ୍ପନ୍ନ କରିବେ ଏ ଆଶା ଭରସା ବିଶ୍ୱାସ ରଖୁଛୁ ଆମେ। ଆପଣଙ୍କ ମାଧ୍ୟମରେ ଆମର ପ୍ରଣାମ ମଧ୍ୟ ମହାପ୍ରଭୁଙ୍କୁ ପଠାଇ ଦେଉଛୁ, କାରଣ ଆପଣ ମହାପ୍ରଭୁଙ୍କର ସେଇ ଶ୍ରୀଙ୍ଗ ନିକଟରେ ଠିଆ ହୋଇ ଦିବ୍ୟ ରାଜନୀତି ସେବାକୁ ବନ୍ଦାପନାକୁ ଅର୍ପଣ କରିବେ, ଛେରା ବରାପରି ସେବା। ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି ଇଏ ହେଉଛନ୍ତି, ଏ ରାଜା ହେଉଛନ୍ତି ଆମ ସମାଜ ପାଇଁ, ଆମ ବିଶ୍ୱ ଦରବାର ପାଇଁ ଏକ ସୁନ୍ଦର ବାର୍ତ୍ତାର କଥା ଆପଣମାନେ ଶୁଣୁଥିଲେ, ଆମର ଘୋଷକ ମାନେ ଆପଣଙ୍କୁ ଶ୍ରବଣ କରାଉଥିଲେ। ତେଣୁ ଇଏ ଯେଉଁ କଥା ରହିଛି ଯେ ରାଜା ଶବ୍ଦର ଯେଉଁ ମହାତ୍ମ୍ୟ ରହିଛି, ରାଜା ସେତିକି ବେଳେ ତାଙ୍କୁ କୁହାଯିବ ଯେମିତି ଗଙ୍ଗାଧର ମେହେରେ କହିଛନ୍ତି ତାଙ୍କର ତପସ୍ୱିନୀ କାବ୍ୟରେ, ପଛେ ଜଳେ ବିଦ୍ୟୁତ ଅନଳେ ଜଳ ଦାନେ ଘନ ବାଧ୍ୟ ସୁଖ ତେଜି ରାଜା ତୋଷିବେ ପରଜା ତେବେ ତ ପରମାରାଧ୍ୟ। ରାଜା ସେତିକି ବେଳେ ପ୍ରିୟ ପାତ୍ର ହେ ପ୍ରଜାମାନଙ୍କର, ନିଜର ସୁଖକୁ ସେ ପର କରିଦିଅନ୍ତି, ନିଜର ଆନନ୍ଦକୁ ସେ ପର କରିଦିଅନ୍ତି, ପ୍ରଜାର ସୁଖକୁ ସେ ଗୁରୁତ୍ୱ ଦିଅନ୍ତି। ଯେପରି ମେଘ ଆକାଶରୁ ବିଜୁଳିର ଘନ ଘନ ବିଜୁଳିର ଯେତେବେଳେ ଶବ୍ଦ ପ୍ରଚଣ୍ଡ ଶବ୍ଦ ହୁଏ, ଘଡ଼ଘଡ଼ି ମାରେ, ସେହି ସମୟରେ ଜଳଦାନ କରେ କିଏ, ଆକାଶରୁ ବୃଷ୍ଟି ହୁଏ, ସେହିପରି କଷ୍ଟ ସହି ରାଜା ପ୍ରଜାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଗୋଟିଏ କଥାକୁ ଆପଣମାନଙ୍କ ଆଗରେ ଆମେ ରଖୁଛୁ, ଇତି ଅବସରରେ ଆମ କେନ୍ଦ୍ର ଆଗରେ ଜଣେ ପରଲୋକ ହୋଇଯାଇଥିବା ଜଣେ ଶ୍ରଦ୍ଧାଳୁ ଆଜି ତାଙ୍କର ମହାଭାଗ୍ୟ ଏ ବଡ଼ଦାନରେ ସେ ଯାଉଛନ୍ତି। ଆମର କେନ୍ଦ୍ର ଆଗରେ ସଂକୀର୍ତ୍ତନ ଆଗେ ଆଗେ ଚାଲିଛି, ତାଙ୍କର କୁଟୁମ୍ବମାନେ ତାଙ୍କୁ ନେଇକରି ଯାଉଛନ୍ତି ସ୍ୱର୍ଗଦ୍ୱାରକୁ। ଇଏ ହେଉଛି ସେହି ବଡ଼ଦାଣ୍ଡ ଯେଉଁଠି ଜନ୍ମ, ଯେଉଁଠି ମୃତ୍ୟୁ, ଯେଉଁଠି ଲୀଳା ଖେଳା, ଯେଉଁଠି ତ ଶିଶୁ କୈଶୋର ଏବଂ ଯୌବନ

ମିନିଷ୍ଟରଙ୍କର ପରାମର୍ଶରେ ସେ ସବୁଦିନ ପାଇଁ ଆଇନ ବ୍ୟବସାୟକୁ ଛାଡ଼ି ଦେଇଥିଲେ ଏବଂ ତା ପରଠାରୁ ସେ ଗଜପତି ମହାରାଜା ଦିବ୍ୟସିଂହଦେବ ମହାପ୍ରଭୁଙ୍କର ସେବକ ଭାବରେ ତାଙ୍କ ଜୀବନକୁ ସମର୍ପଣ କରିଦେଇଛନ୍ତି। ଆଉ ଗୋଟିଏ ତାଙ୍କର ଜୀବନରେ ଗୋଟିଏ କଥା ହେଲା ଯେ 1980 ମସିହା ବେଳକୁ ତାଙ୍କର 4ଟି କନ୍ୟା ସନ୍ତାନ ଜାତ ହୋଇସାରିଥିଲେ। ପାରିବାରିକ ଚାପରେ ଅଧିକାଂଶ ସମୟ ତାଙ୍କୁ ଡେରାଡୁନରେ ରହିବାକୁ ପଡ଼ୁଥିଲା। 1980ରୁ 1993 ଏଇ 14 ବର୍ଷ ତାଙ୍କ ପାଇଁ ବନବାସ ବା ପ୍ରସ୍ତୁତି ପର୍ବ ଥିଲା ବୋଲି ସେ ନିଜେ ସ୍ୱୀକାର କରନ୍ତି, ଅନୁଭବ କରନ୍ତି। ଏହି ସମୟରେ ତାଙ୍କର ଚିନ୍ମୟାନନ୍ଦଙ୍କ ସହିତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସହିତ ମଧ୍ୟ ସମ୍ପର୍କ ହେଲା। ସେ 1999 ମସିହାରେ ସସ୍ତ୍ରୀକ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପାଖରୁ ଦିବ୍ୟ ଜୀବନ ସଂଘର ଦୀକ୍ଷା ମଧ୍ୟ ନେଇଥିଲେ। ଇଏ ହେଉଛି ତାଙ୍କର ଜୀବନର କିଛି ଉଲ୍ଲେଖଯୋଗ୍ୟ କଥା ମୁଁ ଆପଣଙ୍କୁ କହିଲି। କିନ୍ତୁ ଗଜପତି ମହାରାଜା ଏଠି ଯେଉଁ ସେବା କରୁଛନ୍ତି ସେ ସେବାଟି ହେଉଛି ତାଙ୍କର 55ତମ ସେବା। ଆଜିକୁ 54 ବର୍ଷ ଧରି ସେ ସେବା କରିଛନ୍ତି। ଏହି 2026 ମସିହା ତାଙ୍କର 55ତମ ଚେରା ପହଁରା ସେବା। ତାପରେ ଯେତେବେଳେ ସେ ସେବା କରନ୍ତି ଗଜପତି ମହାରାଜା, ଏଇ ଗଜପତି ମହାରାଜାଙ୍କର ସେବାକୁ ଆମେ ଏଇ ଯେଉଁ ଛେରା ପହଁରା ସେବାକୁ ଆମେ ଦେଖିବେ, ଆପଣ ଛେରା ପହଁରା ସେବାରେ ଯେତେକ ଦ୍ରବ୍ୟ ବ୍ୟବହାର ହୁଏ ସେ ସବୁଗୁଡ଼ିକ ହେଉଛି ଶ୍ୱେତ ବର୍ଣ୍ଣର। ନିଜେ ଗଜପତି ମହାରାଜା ତାଙ୍କର ବହୁ ପ୍ରକାର ବେଶ ଥିଲେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରି ସେ ଛେରା ପହଁରାକୁ ଆସନ୍ତି। ଦ୍ୱିତୀୟ ହେଲା ଛେରା ହେଉଛି ଚନ୍ଦନ ପାଣି, ସିଏ ମଧ୍ୟ ଶ୍ୱେତ ବର୍ଣ୍ଣର। ତାପରେ ଯେଉଁ ଫୁଲ ପକେଇକିରି ଓଳା ହୁଏ ବା ରଥ ପରି ମାର୍ଜନ କରାଯାଏ ସେ ମଧ୍ୟ ଶ୍ୱେତ ବର୍ଣ୍ଣର। ତେଣୁ ଏ ସବୁଯାକ ଶ୍ୱେତ ବର୍ଣ୍ଣ କାହିଁକି? ଏବଂ ଯେଉଁ ଶ୍ୱେତ ବର୍ଣ୍ଣର ଫୁଲ ପକେଇକିରି ସେ ସ୍ୱର୍ଣ୍ଣ ସମାର୍ଜନୀ ଧରି ଛେରା ପହଁରା କରୁଛନ୍ତି ବା ମନ୍ଦିର ପରିଷ୍କାର ରଥ ପରିଷ୍କାର କରୁଛନ୍ତି, ସେ ପୁଷ୍ପ ଯେକୌଣସି ରଙ୍ଗର ବି ହେଇପାରିଥାନ୍ତା, ତାକୁ କାହିଁକି ସ୍ୱଚ୍ଛ ବର୍ଣ୍ଣର ପୁଷ୍ପ କରାହେଇଛି? ତା'ର କାରଣ ହେଉଛି ଯେଉଁ ପର୍ଯ୍ୟନ୍ତ ଏ ସବୁଗୁଡ଼ିକ ହେଉଛି ମଣିଷର ଅନ୍ତରର ଶୁଭ୍ରତା ଏବଂ ସ୍ୱଚ୍ଛତାର ପ୍ରତିଫଳନ। ଯଦି ମଣିଷର ଅନ୍ତର ଭିତରେ ସ୍ୱଚ୍ଛତା ଏବଂ ଶୁଭ୍ରତାର ବିକାଶ ନ ହୁଏ ତାହାହେଲେ

ଧରି ଗଜପତି ମହାରାଜା ରଥର ଚାରିପଟେ ବୁଲି ବୁଲି ସେହି ଫୁଲଗୁଡ଼ିକୁ ସଫା କରୁଛନ୍ତି, ଅର୍ଥାତ୍ ସେହି ମାର୍ଗକୁ ପରିଷ୍କାର କରୁଛନ୍ତି ଏବଂ ଟିକେ ଟିକେ ଓଳେଇ ଦେଉଛନ୍ତି। ଇଏ ହେଉଛି ପ୍ରତୀକାତ୍ମକ ସେବା। କିନ୍ତୁ ବାସ୍ତବିକ ଆଙ୍କର ଯେଉଁ ପୂର୍ବପୁରୁଷମାନେ ଥିଲେ, ଅର୍ଥାତ୍ ଯେଉଁ ରାଜାମାନେ ପ୍ରଥମେ ଏ କାର୍ଯ୍ୟ କରୁଥିଲେ, ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ବା ପ୍ରତାପ ରୁଦ୍ର ଦେବ, ସେମାନେ ଯେଉଁ ଥିଲେ ସେମାନେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଯେଉଁ ରଥ ମାର୍ଗ ଦେଇକରି ମହାପ୍ରଭୁ ପହଣ୍ଡିକରି ରଥ ଉପରକୁ ଆସୁଥିଲେ, ସେ ମାର୍ଗକୁ ସେମାନେ ପରିଷ୍କାର କରି ଚନ୍ଦନ ପାଣି ଛିଞ୍ଚି ଏବଂ ସୁଗନ୍ଧି ପୁଷ୍ପ ପକାଇ ସେ ମାର୍ଗକୁ ଅତ୍ୟନ୍ତ ସୁଶୋଭନ କରୁଥିଲେ। ଇଏ ଥିଲା ତତ୍କାଳୀନ, ଅର୍ଥାତ୍ ଇଏ ହେଉଛି ପଞ୍ଚଦଶ ଶତାବ୍ଦୀର କଥା। 1435 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଜସିଂହାସନ ପାଇଲେ, ଗଙ୍ଗବଂଶୀ ରାଜାଙ୍କୁ

ಶಿರಸಿ ಗಜಪತಿ ಗೌಡೇಶ್ವರ ನಬಗಡ್ಡಿ ಕರ್ನಾಟ ಉತ್ಕಳ ವರ್ಗೇಶ್ವರ ಪ್ರಭು କେତେ ପରମ ଦୟାଳୁ ପ୍ରଭୁ ମଧ୍ୟ ଆଶୀର୍ବାଦ କରନ୍ତୁ ଉତ୍କଳୀର ଗଜପତି ଚଳନ୍ତି ବିଷ୍ଣୁଙ୍କୁ ସଦାସର୍ବଦା ତାଙ୍କର ଜୀବନ କୁସୁମିତ ହୋଇଉଠୁ ଜଗତର ଯିଏ କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛନ୍ତି ସେ ଗୋଟିଏ ପରେ ଗୋଟିଏ ଯେଉଁ କାର୍ଯ୍ୟ ଚାଲୁଥିଲା ପ୍ରଥମେ ଆସିଲେ ଶୁକ୍ର ଯେଉଁ ରାଜନୀତି ବନ୍ଦାପନା ଆଉ ଛେରାଫରାର ଯେଉଁ କାର୍ଯ୍ୟ ଚାଲିଛି ଦୁଇ ଗୋଟି ପର୍ଯ୍ୟାୟରେ କାର୍ଯ୍ୟ ପ୍ରଥମେ ଶୁକ୍ଳ ପୁଷ୍ପକୁ ସିଞ୍ଚନ କଲେ ଆଉ ଓଳେଇ ନେଲେ ଗଜପତି ମହାରାଜ ତାପରେ ଚନ୍ଦନ ଗୁଣ୍ଡ ବର୍ତ୍ତମାନ ଚିନ୍ତନ କରୁଛନ୍ତି ଜଳସିଞ୍ଚନ କରୁଛନ୍ତି ବିଜେ ଗାହାଳି ବାଜୁଛି ଆଉ ସେବା କାର୍ଯ୍ୟରେ ତାଙ୍କୁ ଯେଉଁ ସହଯୋଗ କରୁଛନ୍ତି ଆଜିର ଏଇ ଯାତ୍ରାର ସୁନ୍ଦର ଦିବ୍ୟ ଭାବରେ ଭଣ୍ଡାର ମେକାପ ଦୟଣାମାଳି ଘଟୁଆରୀ କରାବୁଡ଼ୁ ସେବକ ମୁଦୁଲି ସେବକ ରାଜଗୁରୁ କାହାଳିଆ ତଡ଼ା

ରାଜାଙ୍କର ସେ ସମ୍ମାନକୁ ରଖିବା ପାଇଁ ନିଜେ ପ୍ରଭୁ ବୟାର ଭୁଜ ବଡ଼ ଭାଇ ବଳଭଦ୍ର ଏବଂ ଜଗନ୍ନାଥ କଳା ଘୋଡ଼ା ଆଉ ଧଳା ଘୋଡ଼ାରେ ଯାତ୍ରା କରିଥିଲେ ସେ କାଞ୍ଚି ଅଭିଯାନରେ। ହଁ, ଆଉ ଆମେ ମଧ୍ୟ ଦେଖିପାରୁଛୁ ବର୍ତ୍ତମାନ ସେଇ ନନ୍ଦିଘୋଷ ରଥରେ ଜଗତନାଥ ଜଗନ୍ନାଥ କୋଟି କୈବଲ ନାଥ ଅରକ୍ଷ ରକ୍ଷଣ ପ୍ରଭୁଙ୍କ ପାଖରେ ସେ ଗଜପତି ମହାରାଜ ବର୍ତ୍ତମାନ ସୁନ୍ଦର ଭାବରେ ସେଇ ଛେରା ଭରର କାର୍ଯ୍ୟକୁ କରୁଛନ୍ତି ପ୍ରଭୁଙ୍କ ନିକଟରେ। ଏଇ ଯେଉଁ ଏପଟେ ବଡ଼ ଭାଇ ବଳଭଦ୍ରଙ୍କର ରଥର ଚାରମାଳ ମଧ୍ୟ କରାଯାଉଛି, ଯାହା ଟିକିଏ ସମୟ ପୂର୍ବରୁ ଆମେ ମଧ୍ୟ ସୂଚନା ପ୍ରଦାନ କରୁଥିଲୁ। ଆଉ ସବୁଠାରୁ ବଡ଼ କଥା, ଶରଧାବାଲିରେ ଭକ୍ତମାନେ ସବୁ ଥିଲାବେଳେ ପ୍ରାତଃ ସମୟରୁ ଆମେମାନେ ମଧ୍ୟ ଦେଖିପାରୁଛୁ ଯେଉଁ ତିନି ଗୋଟି ରଥରେ ଯୋଚା ଯାଇଥିଲା ଦୌଡ଼ି, ଯେତେବେଳେ ଗୁଣ୍ଡିଚା ଯାତ୍ରାରେ ସେଇ ଦୌଡ଼ି ମଧ୍ୟ ସୁନ୍ଦର ଶୃଙ୍ଖଳିତ ଭାବରେ ତାକୁ ଗୋଟିଏ ଜରି ପାଲ ଢଙ୍କା ଯାଇ ରଖାଯାଇଛି। ଆଉ କିଛି ସମୟ ପରେ ତାହାର ମଧ୍ୟ ସେ ଜରି କଢ଼ାଯିବ, ଆଉ ଦୌଡ଼ି ଲାଗିବ। ଯେଉଁ ଦୌଡ଼ି ଲାଗିସାରିଲା ପରେ ରଥ ଟଣା କାର୍ଯ୍ୟ ହେବ। ଆଉ ଏପଟେ ଆମର ଗଜପତି ମହାରାଜ ଛେରା ପହରାର ଯେଉଁ ନୀତି, ଯେଉଁ ଦୁଇଟି ପ୍ରକାର ହୋଇଥାଏ ରାଜନୀତି, ଆଉ ଗୋଟିଏ ହେଉଛି ଛେରା ପହରା। ଯେଉଁ ଦଣ୍ଡ ପ୍ରଣାମ ପ୍ରଥମେ ଆସିବେ, ଦଣ୍ଡ ପ୍ରଣାମ କରିବେ, ତାପରେ ଶୁକ୍ଳ ବସ୍ତ୍ର ପ୍ରଦାନ କରିବେ। ଏହି ଶୁକ୍ଳ ବସ୍ତ୍ର ପ୍ରଦାନ କରିବାର ପରମ୍ପରା

0: ବାସ୍ତବରେ ଏଇ ଯେଉଁ ପୁଷ୍ପାଞ୍ଜଳି ପ୍ରଦାନ ମାଧ୍ୟମରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କର ଯାତ୍ରା କୁସୁମିତ ହେବା ସହିତ ଏ ସମଗ୍ର ସଂସାରର ଜଗତର ଜନଜୀବନ ତାଙ୍କର ଯାତ୍ରା ମଧ୍ୟ କୁସୁମିତ ହେଉଥାନ୍ତୁ। ତାରି ଭିତରେ ବିଜେ କାହାଳି ବାଜୁଛଇ ବୈଜନ୍ତୀ ଅଛନ୍ତି, କାହାଳିଆ ସେବକମାନେ ଅଛନ୍ତି, ଆଉ ମଧ୍ୟ ଶ୍ରୋତାବନ୍ଧୁ ଆମେ ଦେଖିପାରିଲୁଣି ବର୍ତ୍ତମାନ ଯେଉଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଆନନ୍ଦ ଆହୁରି ଅଧିକରୁ ଅଧିକ ଭାବ ଜାତ ହେଲାଣି। କାହିଁକି ନା ଆଉ କିଛି ସମୟ ପରେ ରଥଟଣା କାର୍ଯ୍ୟ ହେବ ଏବଂ ଆମର ପୋଲିସର ଯେଉଁ ବାହିନୀ ଅଛନ୍ତି କିଛି ଯେଉଁ ସୁବ୍ୟବସ୍ଥା ନିମନ୍ତେ ସେମାନଙ୍କୁ ମଧ୍ୟ 3 କୋଟି ରଙ୍ଗରେ ମଧ୍ୟ ତାଙ୍କୁ ଜ୍ୟାକେଟ୍ ସେମାନେ ପିନ୍ଧି ସାରିଲେଣି। ବଡ଼ ଭାଇ ବଳଭଦ୍ରଙ୍କର ନୀଳବର୍ଣ୍ଣର, ଲାଲ ରଙ୍ଗର ଦେବୀ ସୁଭଦ୍ରାଙ୍କର, ଆଉ ହଳଦିଆ ଜ୍ୟାକେଟ୍ ଯେଉଁମାନେ ପିନ୍ଧିଛନ୍ତି ସେମାନେ ସେବା କାର୍ଯ୍ୟ ତୁଲାଇବେ ସେଇ ନନ୍ଦିଘୋଷ ରଥର।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRT କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ପବିତ୍ର ରଥଯାତ୍ରାରେ ପୂର୍ବର ରେଳପଥର ବିନବ ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ କ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
4: ଅଧ ଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧ ଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
3: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
4: କାହାର ଝାଡା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଅନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
6: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
5: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
6: ଅଛି କେବଳ ମଣିଷ ପଣିଆ।
5: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାର ବଢେ,
6: ତାହା ହିଁ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
5: ସଡ଼କ ଦୁର୍ଘଟଣାଗ୍ରସ୍ତ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
6: ଯେଉଁଠି ଅନୁବନ୍ଧିତ ହୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
5: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
6: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
5: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡ଼କ ଦୁର୍ଘଟଣାଗ୍ରସ୍ତ ସହାୟତାର ହାତ।
6: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
5: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ
1: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧା ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧିକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।

ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।

ରାତିରେ ପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି। କର୍ପୂର ପୁରେଣ ମନ ହରେଣ ସୁବର୍ଣ୍ଣ ପାନ୍ତ୍ରାନ୍ତର ସଂସ୍ଥିତେନ ପ୍ରଦୀପ୍ତ ଭାଷା ସସଙ୍ଗତେନ ନିରାଞ୍ଜନାତେ ଜଗନ୍ନାଥ କୁର୍ବେ। ସେ କର୍ପୂର ବର୍ତ୍ତିକାର ଆଳତି ପୂର୍ବକ ପ୍ରଭୁ ବର୍ତ୍ତମାନଙ୍କର ସେଇ ଜଗନ୍ନାଥ ଯେଉଁ ଅଖିଳ ବ୍ରହ୍ମାଣ୍ଡର ପ୍ରତି ସେଇ ଚକା ଚକା ଆଖି ଚକା ନୟରେ ଯିଏ ସବୁକିଛି ଦେଖୁଛନ୍ତି ସେ କାଳିଆ ଶାନ୍ତ ଯେଉଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ଏକାକାର ହେଇଛନ୍ତି ସେଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ। ସେ ଭକ୍ତଙ୍କ ସମ୍ମୁଖରେ ଆଜି ସର୍ବଶ୍ରେଷ୍ଠ ଭକ୍ତ ଯିଏ ଆଦ୍ୟ ସେବକ ଚଳନ୍ତି ବିଷ୍ଣୁ ବର୍ତ୍ତମାନ ସେଇ ନନ୍ଦିଘୋଷ ରଥରେ ଛେରା ପହର କାର୍ଯ୍ୟ କରିବାକୁ ଯାଉଛନ୍ତି। କାରଣ ଏହା ପୂର୍ବରୁ ତାଙ୍କର ଯେଉଁ ରାଜନୀତି ବନ୍ଦାପନା କାର୍ଯ୍ୟ ତାହା ସମାପନ କରିସାରିଲେଣି ଆଉ ଅପେକ୍ଷା କରିଛନ୍ତି ଯେ ଯେଉଁ ଦୟଣାମାଳି ଶୁକ୍ଳ ବସ୍ତ୍ର ଶୁକ୍ଳ ପୁଷ୍ପ ପ୍ରଦାନ କରିବେ ସେଇ ଶୁକ୍ଳ ପୁଷ୍ପକୁ ତାହାକୁ ଭଣ୍ଡାର ମେକାପ ରଥର ଚତୁର୍ଦିଗରେ ବା ଯେଉଁ ଯେଉଁ ଭୂମି ରଥର ଭୂମି ସେଇଠାରେ ସିଞ୍ଚନ କରିବେ ଆଉ ସଂସ୍କାର ହୋଇଥିବା ସେଇ କଡ଼ିକା ଯେଉଁ ଝାଡ଼ୁକୁ ସୁନାର ଯେଉଁ ଲାଗିଅଛି ବେଣ୍ଡ ସୁନାର ବେଣ୍ଡରେ ଯେଉଁ ନାରିକେଳର ଯେଉଁ ଖଡ଼ିକା ବା ଯେଉଁ ରହିଅଛି ତାହାର ସେଇ ଯେଉଁ ରଥର ଭୂମିକୁ ତାକୁ ସୁନ୍ଦର ଭାବରେ ମାର୍ଜନାର କାର୍ଯ୍ୟ କରୁଛନ୍ତି। ଏ ଶୋଧନର କାର୍ଯ୍ୟ ବାସ୍ତବରେ ଯଦି ଆମେ ଦେଖିବା ଏ ମାର୍ଜନ କ'ଣ ଯଦି ଆମେ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ଚିନ୍ତା କରିବା ଅନ୍ଧଶୁଦ୍ଧି ବୋଲି ଯାହାକୁ କୁହାଯାଇଥାଏ। କାରଣ ବହିଶୁଦ୍ଧି ଯାହା ଆମର ଆଖିକୁ ଦେଖାଯାଉଛି ତାହା ବାସ୍ତବରେ ସେୟା ନୁହେଁ। ଏହା ମାଧ୍ୟମରେ ଆମ ମନ ଭିତରେ ଥିବା ସମସ୍ତ ଷଡ଼ରିପୁ ଯେଉଁ ଷଡ଼ରିପୁକୁ ଆମେ ଦମନ କରି ମନ ଭିତରେ ଶାନ୍ତି ମୈତ୍ରୀ ପ୍ରୀତି ଆଉ ସବୁବେଳେ ଚିର ଆନନ୍ଦ ଆମେ ରହି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ସହିତ ପ୍ରତିଟି ବ୍ୟକ୍ତିଙ୍କୁ ଭଲ ପାଇବା ସମ୍ମାନ ଦେବା ସ୍ନେହ ପ୍ରଦାନ କରିବା ଏ ଯାତ୍ରାର ଆଭିମୁଖ୍ୟ ହେଉଛି ଏଇଆ। କାହିଁକି ନା ଆମ ଭିତରେ ଯଦି କୌଣସି କାର ଥିବ ତେବେ ତାହେଲେ ଆମେ କେବେ କାହାକୁ ଆପଣେଇ ପାରିବା ନାହିଁ। ଠିକ୍ ସେହିପରି ସେହିପରି ଭାବରେ ଶୁକ୍ଳ ପୁଷ୍ପକୁ ଯେଉଁ ସିଞ୍ଚନ କରାଯାଉଛି ଭଣ୍ଡାର ମେକାପ ଯେଉଁ ଏଇଠାରେ ଆଣି ସିଞ୍ଚନ କରୁଛନ୍ତି ଦୟଣାମାଳି ସେବକଙ୍କ ଠାରୁ ତାହା ସେଇ ରଥର ଭୂମିକୁ ମାର୍ଜନ କରୁଛନ୍ତି ଗଜପତି ମହାରାଜ। ଏହାପରେ ଚନ୍ଦନର ଜଳ ଯାହା ଯେଉଁଥିରେ ଚନ୍ଦନ ଗୁଣ୍ଡ ଜଳରେ ମିଶ୍ରଣ କରାଯାଇଥିବ ବହଳିଆ ତାକୁ ମଧ୍ୟ ପକାଇବେ ସିଞ୍ଚନ କରିବେ ସେ ସଂସ୍କାରିତ କରିବେ ଆଉ ପୁନର୍ବାର ପୁଣି ଆସିବ ସେ ଚନ୍ଦନ ଗୁଣ୍ଡ ସିଞ୍ଚନ ଆଉ ମାର୍ଜନାର କାର୍ଯ୍ୟ। ଏ ମାର୍ଜନା ଆଉ ଦ୍ୟୋତନା ଭିତରେ ଯେଉଁ ସେବା ସମର୍ପଣର ଭାବ ଯେ ପ୍ରଭୁ ମୁଠାର ମାତର ମୋର ମୋର ବୋଲି କହିବାକୁ ନାହିଁ ବାଟ ତୁମ ଶ୍ରୀ ଚରଣେ ଅର୍ପଣ କରୁଛି ଘେନ ହେ ବିଶ୍ୱ ସମ୍ରାଟ। ମୁଁ ସବୁକିଛି ଆପଣଙ୍କ ସମ୍ରାଟ ହେ ବିଶ୍ୱର ସମ୍ରାଟ ଆଉ ମୁଁ ଆପଣଙ୍କୁ ସମର୍ପଣ କରୁଛି ସେଇ ପ୍ରଭୁଙ୍କର ନିକଟରେ ଯେଉଁ ସେବା ସମର୍ପଣକୁ ଅର୍ପଣ କରୁଛନ୍ତି ଗୋଟିଏ ପରେ ଗୋଟିଏ ଜ୍ୟେଷ୍ଠା ନମ ଶ୍ରେଷ୍ଠା ନମ ଏ ସଂସ୍କୃତି ମଧ୍ୟ ଆମକୁ ସେଇଆ ଶିଖଉଛି ଗୁରୁ ଗୁରୁଜନମାନଙ୍କୁ ସମ୍ମାନ କର ତାଙ୍କର ଆଶୀର୍ବାଦ ଲାଭ କର କାରଣ ତାଙ୍କର ଆଶୀର୍ବାଦରେ ପଙ୍ଗୁ ଲିଙ୍ଗତିଗିରି ଭଳି ଆମେ ସବୁକିଛି ଆମେ କରିପାରିବା ଯେତେବେଳେ ଅସାଧ କାର୍ଯ୍ୟ ହେଲେ ମଧ୍ୟ। ଆଉ ଏପଟେ ଆମର ବଡ଼ ଭାଇ ବଳଭଦ୍ରଙ୍କର ରଥର ସମସ୍ତ ଚାରମାଳ ଯାହା ବନ୍ଧା ଯାଇଥିଲା ତାହା ଖୋଲାଗଲାଣି ଆଉ ଦଉଡ଼ିମାନେ ମଧ୍ୟ ଯେଉଁ ଲାଗିଥିଲା ସେଇ ବନ୍ଧା କାର୍ଯ୍ୟରେ ତାକୁ ମଧ୍ୟ ସୁନ୍ଦର ଭାବରେ ସବୁ ଖୋଲା ହୋଇ ଏକତ୍ରୀକରଣ କରାଗଲାଣି। ପ୍ରଶାସନିକ ସ୍ତରରେ ସୁନ୍ଦର ଭାବେ ବାରିକେଡ୍ ମଧ୍ୟରେ କୌଣସି ବାହାର ବ୍ୟକ୍ତି ଯେଉଁମାନେ ବିନା ପାସ୍ରେ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବାହାରକୁ ବାହାର କରାଦିଆଯାଉଛି ଯେଉଁ କଡ଼ନ ଭିତରୁ ଆଉ ବିଜେ କାହାଳି ବାଜି ସେଇ ଜଗନ୍ନାଥଙ୍କର ଯେଉଁ ଛେରା ପହରର କାର୍ଯ୍ୟ ଆଉ କିଛି ସମୟ ପରେ ଯେଉଁଠି ସରିବ ସେ ସରିବା ଭିତରେ ଆଶୀର୍ବାଦର ମାଳ ସ୍ୱରୂପ ମଧ୍ୟ ନିଜେ ଚଳନ୍ତି ବିଷ୍ଣୁ।

0: ମିଳିଛି, ପ୍ରାପ୍ତ ମିଳିଛି, ବାସ୍ତବରେ ଏହା ଚିର ବନ୍ଦନୀୟ। ଆମେ ସେତିକି ଧନ୍ୟ କରୁ ହେଇଥିଲେ, ଆମେ ଯେଉଁ କେଉଁ ଜନ୍ମରେ ଆମେ ସେତିକି ପୁଣ୍ୟ ଫଳ ଲାଭ କରିଛୁ, ଆଜି ଆପଣଙ୍କର ସେବାରେ ଏଇ ଯେଉଁ ନିୟୋଜିତ କରିଛୁ। କାରଣ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ ଏ କ୍ଷେତ୍ର, କାରଣ ଗଙ୍ଗାୟାମ ଜୟ ମୁକ୍ତି ବାରାଣସୀ ଜୟ ସ୍ଥଳେ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ, ଏଇ ସେ ପୁରୁଷୋତ୍ତମ କ୍ଷେତ୍ର, ଯେଉଁ କ୍ଷେତ୍ର ପରମ ପାବା କ୍ଷେତ୍ର, ମୁକ୍ତିର କ୍ଷେତ୍ର, ମୋକ୍ଷର କ୍ଷେତ୍ର। ଏଠି ସାକ୍ଷାତ ଦେବୀ ବିମଳା ମଧ୍ୟ ମୁକ୍ତି ପାଇବା ପାଇଁ ଏହି କ୍ଷେତ୍ରରେ ବିରାଜମାନ କରିଛନ୍ତି। କୈବଲ୍ୟ ଭୋଜିନୀ ଦେବୀ ବିମଳେ ବିମଳେ ପ୍ରଦେ, ପ୍ରତିଟି ପ୍ରଭୁଙ୍କର ଲାଗି ହୋଇଥିବା ପ୍ରତ୍ୟେକଟି ପଦାର୍ଥ ତାହା ମଧ୍ୟ କୈବଲ୍ୟ। ସେଇ କୈବଲ୍ୟ ପ୍ରାପ୍ତି ହେବା ସହିତ ପ୍ରଭୁଙ୍କର ଆଶୀର୍ବାଦ ସ୍ୱରୂପ ଯେଉଁ ତାଞ୍ଜନରେ ଆସିଛନ୍ତି, ଦେଖନ୍ତୁ ଆମେ ଦେଖୁଛୁ ନୀଳ ରଙ୍ଗର ଯେଉଁ ସୁନ୍ଦର ଭାବରେ ପାନପତ୍ରର ଯେଉଁ ଆଲଟ, ଆଉ ଏପଟେ କଳା ଛତ୍ରୀ ତାରି ଭିତରେ ମୁଁ ନେଇଯାଉଛି। ଆମ ଗହଣରେ ଅଛନ୍ତି ଡକ୍ଟର ନରେଶ ଦାସ ମହୋଦୟ, ଯାହାଙ୍କ ପାଖରୁ ଆମେ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାର ଦିବ୍ୟ ଯାତ୍ରାର ସେଇ ସୁନ୍ଦର ବର୍ଣ୍ଣନାକୁ ଆମେ ଶ୍ରବଣ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବାତାବରଣ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲାଣି, କାରଣ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ଖରା ପଡ଼ିଥିଲା, ଏବଂ ଯେତେବେଳେ ଗଜପତି ମହାରାଜ ଆସି ପ୍ରବେଶ କଲେ ଧୀରେ ଧୀରେ ଧୀରେ ଧୀରେ ଖରା ଚାଲିଗଲାଣି, ଏବଂ ବର୍ତ୍ତମାନ ଆକାଶ ମଣ୍ଡଳ ଟିକେ କଳା ପଡ଼ିଲାଣି, ବାଦଲ ଧୀରେ ଧୀରେ ଆସୁଛି, ଏବଂ ଏହି ବାଦଲରେ ଆମେ ଲକ୍ଷ୍ୟ କରୁଛୁ ଯେ ବର୍ତ୍ତମାନ ଯେହେତୁ ଓ ସମୟ ଟିକେ ସନ୍ଧ୍ୟା ସମୟ ହେଇଯାଉଛି, ତେଣୁ ନିଶ୍ଚିତ ଭାବରେ ଟିକେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଉ ବର୍ତ୍ତମାନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଛେରା ପହଁରା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ବର୍ତ୍ତମାନ ରଥ ଚାରିପଟ ବୁଲି ସେ ଚନ୍ଦନ ପାଣି ଛିଞ୍ଚୁଛନ୍ତି ଏବଂ ରଥକୁ ଅତ୍ୟନ୍ତ ସୁସଂସ୍କୃତ କରୁଛନ୍ତି। ଏପଟରେ ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କର ମଧ୍ୟ ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି, କାରଣ ରଥ ଟଣା ସମୟ ପାଖେଇ ଯାଉଛି। ଆମେ ଦେଖିଲୁ ଯେ ବର୍ତ୍ତମାନ ତାଳଧ୍ୱଜ ରଥରେ ଯେଉଁ କାଠ ଗଡ଼ିଗୁଡ଼ିକ ଥିଲା, ସେ କାଠ ଗଡ଼ିଗୁଡ଼ିକ ଯେଉଁ ଚାରମାଳ ଥିଲା, ବର୍ତ୍ତମାନ ଚାରମାଳର ଫିଟା ଯାଇ ସେ କାଠ ଗଡ଼ିଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଛି, ଏବଂ ବର୍ତ୍ତମାନ ରୂପକାର ସେବକମାନେ ଘୋଡ଼ାଗୁଡ଼ିକୁ ଆଣି ଜୋତିବାକୁ ଆରମ୍ଭ କରିଛନ୍ତି। କାରଣ ଆପଣମାନେ ଜାଣନ୍ତି ଗଜପତି ମହାରାଜଙ୍କର ଛେରା ପହଁରା ସେବା ହେଉଛି ସର୍ବଶେଷ, ଏବଂ ଏହାପରେ ମହାପ୍ରଭୁଙ୍କର ରଥଟଣା କାର୍ଯ୍ୟଟି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ। ଏବଂ ବର୍ତ୍ତମାନ ଗଜପତି ମହାରାଜା ଯେହେତୁ ଚାଲି ଯାଇଛନ୍ତି ବାଳଭଦ୍ରଙ୍କର ତାଳଧ୍ୱଜର ରଥକୁ, ତାଳଧ୍ୱଜ ରଥରେ ଛେରା ପହଁରା କରିକି ସେ ଚାଲି ଯାଇଛନ୍ତି, ତେଣୁ ବର୍ତ୍ତମାନ ଏଠାରେ ରଥ ଟଣାର ଯେଉଁ ଯେଉଁ ପ୍ରସ୍ତୁତି ତାହା ଆରମ୍ଭ ହୋଇଛି। ଯେଉଁ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ ଧୀରେ ଧୀରେ ନିଜର ଘଣ୍ଟ ସହିତ ଯାଇ ସେଠାରେ ଉପବେଶନ କରିଛନ୍ତି, ଏବଂ ଆମେ ଦେଖୁଛୁ ଯେଉଁ କଳନ ଦାୟିତ୍ୱରେ ଯେଉଁମାନେ ଥିଲେ ନୀଳ ବସ୍ତ୍ର ପରିଧାନ କରିଛନ୍ତି। ନୀଳ ବସ୍ତ୍ର ପରିଧାନ କରିଥିବା ଯେଉଁ ଆରକ୍ଷୀ ବାହିନୀ ସେମାନେ ମଧ୍ୟ ରହିଛନ୍ତି, ବଳଭଦ୍ରଙ୍କର ରଥର କେମିତି ସୁଚାରୁ ରୂପେ ସଞ୍ଚାଳନ ହେବ ବର୍ତ୍ତମାନ ସେମାନେ ପ୍ରସ୍ତୁତ ହୋଇଗଲେଣି, ଏବଂ ଯେଉଁ ଆମର ଆରକ୍ଷୀ ଅଧୀକ୍ଷକ ଯିଏ ଅଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ, ସେ ବର୍ତ୍ତମାନ ଅଛନ୍ତି ବଳଭଦ୍ରଙ୍କ ରଥ ଠିକ୍ ତଳେ ସେ ଅଛନ୍ତି, ତଦାରଖ କରୁଛନ୍ତି କିଭଳି ଭାବରେ ସୁଚାରୁ ରୂପେ ରଥ

0: ହବ। ଆମେ ସବୁ ତ ଆସିଛନ୍ତି ଏ ପୋଲିସ ବାହିନୀ, ଆପଣ ଯାହା ଯାହା ନା କହିଲେ, ସେ ପୋଲିସର ଡିଜି, ଏଡିଜି, ଏ ସମସ୍ତ ମନ୍ଦିର ମୁଖ୍ୟ ପ୍ରସାରକ, ଇଏ ତ ସବୁ ରାତି ଶୋଇନାହାନ୍ତି, ଏଠି ଅଛନ୍ତି। ଶୋଇଲେ କଣ ହବ, ସିଏ ଉଠିଲେ ତ, ତେଣୁ ମୂଳ କଥା ତ ସେଇଆ। ତେଣୁ ସେଇଥିପାଇଁ ଆଜି ପହଣ୍ଡି ମଧ୍ୟ ଟିକେ ବିଳମ୍ବ ହେଲା, ଆଉ ମହାପ୍ରଭୁ ଜଗନ୍ନାଥ ମଧ୍ୟ ପହଣ୍ଡି ହେଇକିରି ଆସିଲା ପରେ ମଧ୍ୟ ରଥ ଉପରକୁ ଉଠିବାଟା ମଧ୍ୟ ଟିକେ ବିଳମ୍ବ ତାଙ୍କର ହେଲା।
1: କାହିଁକି ନା ମନୁଷ୍ୟରେ କୋଟିବାଞ୍ଛା କହି ସିଦ୍ଧ ନହେ, ଈଶ୍ୱରରେ ଇଚ୍ଛା ସେଇ ସିଦ୍ଧ ହୁଏ।
0: ସେଇଟା ନାଇଁ, ଆମର ଏଇ କ୍ଷେତ୍ରରେ ଆମର ପୁରା ମହାପ୍ରଭୁଙ୍କର ଇଚ୍ଛା ବୋଲି କହିକିରି ଆମର ଦୋଷ ତ୍ରୁଟି ମଧ୍ୟ ଆମେ ତାଙ୍କ ଉପରେ ପକେଇ ଦଉଛୁ ବେଳେ ବେଳେ,
1: ସେଇଟା ଠିକ ନୁହଁ,
0: ଏଇଟା ଠିକ ନୁହଁ। ତେଣୁ ସବୁ ଭଗବାନଙ୍କର ଇଚ୍ଛା, ତା ବୋଲି ଆମର ସମସ୍ତ ସତର୍କତା, ଆମର ସମସ୍ତ ପୁରୁଷାର୍ଥ, ଆମର ସମସ୍ତ ନିଷ୍ଠା, ଏସବୁଟା ତ ଆମକୁ ରଖିବାକୁ ପଡ଼ିବ ନା।
1: ତେବେ ଆମ ଜ୍ଞାତ ସାରରେ ବର୍ତ୍ତମାନ କାହିଁକି ଡେରି ହେଇଛି ଆମେ ପ୍ରାୟ ଜାଣିନେ, କାହିଁକି ନା କେଉଁଠି ଆମେ ସେତେଟା ଦେଖିନେ ଯେ ଡେରି ହେଲା, କିନ୍ତୁ
0: ଡେରି ଯଦି ଶୁଣନ୍ତୁ ଆମର କ'ଣ ହୁଏ, ଆମର ଧାରା ବିବରଣୀ ଆରମ୍ଭ ହେଲା ବେଳକୁ 8:30 ବେଳେ, ଆମେ ବେଳେବେଳେ ନଅଟା ବେଳକୁ ପହଣ୍ଡି ଆରମ୍ଭ ହେଇଯାଏ, ତେଣୁ ସେଇଟା ହେଇପାରେନି ବର୍ଷ ନ ହଉ କିଛି ଆୟ ଆସେ ନାହିଁ। ଆମର ଅତୀତର ରଥଯାତ୍ରା ମାନଙ୍କର ଇତିହାସକୁ ଯଦି ଆମେ ଦେଖିବା, ତାହେଲେ ରଥ ତ 3-4 ଦିନ ପରେ ଯାଇକିରି ଗୁଣ୍ଡିଚା ମନ୍ଦିରରେ ଲାଗିଛି ଆଜ୍ଞା,
1: ତା ତ ନିଶ୍ଚିତ।
0: ହଁ, ତେଣୁ ସେତେବେଳେ ନିଜେ ଗଣପତି ରାଜାମାନେ ମନ୍ଦିର ପରିଚାଳନା କରୁଥିଲେ, ରଥଯାତ୍ରା ପରିଚାଳନା ତାଙ୍କ ହାତରେ ଥିଲା ଏବଂ ଯାହା ବ୍ୟବସ୍ଥା ଥିଲା। ଏବେ ତ ସେ କଥା ହଉନି, ଏବେ ଡେରି ହେଲେ ଆଉ ଟିକେ ଡେରି ହେଇଯିବ, ତେଣୁ ବର୍ତ୍ତମାନ ନନ୍ଦୀଘୋଷ ରଥରେ ଛେରାପହଁରା କାମ ସରିଗଲା, ଦର୍ପଦଳନ ରଥରେ ଛେରାପହଁରା ହେଇଯିବ,
1: ଯୋଉ ଘଟୁଆ ସେବକ ମାନେ ଥିଲେ ଚାରମାଳ ବନ୍ଧା ହେଇଛି,
0: ସିଏ ବର୍ତ୍ତମାନ
1: ସବୁ ଚାଲିଗଲେ,
0: ନାଇଁ ଚାଲିଗଲେଣି କଣ, ବର୍ତ୍ତମାନ ନନ୍ଦୀଘୋଷ ରଥରେ ତ ଚାରମାଳ ଫିଟା ହବ, ତେଣୁ କାମ ଚାଲିଛି, ସବୁ କାମ ଏକା ସାଥିରେ ଚାଲିଛି, ଇଆଡ଼େ ଛେରାପହଁରା ବି ଚାଲିଛି, ଚାରମାଳ ଫିଟା ଚାଲିଛି, ଘୋଡ଼ା ଜଚା ଚାଲିଛି, ସବୁ ଚାଲିଛି। ଏବଂ ଗଡ଼ନ ମାନଙ୍କ ଭିତରେ ଯେଉଁମାନେ ବାହାର ଲୋକ, ଅନଧିକାର ଲୋକମାନେ ରହୁଥିଲେ ତାଙ୍କୁ ବାହାର କରା ହେଲାଣି, ଏବଂ ଯେଉଁମାନେ ଆରକ୍ଷୀ ବାହିନୀ ସେମାନେ ସବୁ ସେ ଜାଗାଟାକୁ ଅକ୍ତିଆର କରିଦେଲେଣି, ଆଉ କ'ଣ କରନ୍ତେ, ତେଣୁ ଠିକ୍ ଚାଲିଛି, କିଛି ଖରାପ ନାହିଁ,
1: ଖରାପ ନାହିଁ,
0: ଆମେ ବିଳମ୍ବ ବି କହିପାରିବାନି,
1: ନାଇଁ ବର୍ତ୍ତମାନ ସୁଦ୍ଧା ବିଳମ୍ବ ହେଇନାହିଁ
0: ହେଇନାହିଁ,
1: କିନ୍ତୁ ଯାହା ହେଲେ ଅଧଘଣ୍ଟେ ଖଣ୍ଡେ ବିଳମ୍ବ ହେଇପାରେ,
0: କିଛି ଅସୁବିଧା ନାହିଁ, ସେଥିରେ
1: ଅସୁବିଧା କିଛି ନାହିଁ।
0: ଯଦି ଆଜିର 2-3 ରଥ ଚାଲିଯିବ, ରଥ ଯାଇକି ଯଦି ବଡ଼ଶଙ୍କ ପାଖରେ ରହିଗଲା, ବଳଗଣ୍ଡି ପାଖରେ, କାଲି ସକାଳୁ ଟାଣିବେ,
1: ନାଇଁ ନାଇଁ ସକାଳ, ଆଜି ଯେକୌଣସି ପ୍ରକାର ରଥ ସିଂହଦ୍ୱାର ଲାଗିବାଟା ନିଶ୍ଚିତ,
0: ତାହେଲେ ଯଦି
1: ଲାଗିକି କାହିଁକି ଆଗାମୀ କାଲି ଯେହେତୁ ରହିଛି ସୁନାବେଶ, ଏବଂ ସୁନାବେଶ ପାଇଁ ବହୁତ ପ୍ରସ୍ତୁତି ଅଛି, ବଡ଼ଦାଣ୍ଡ ସାରା ଆଜି ବହୁତ ବାଟ ପର୍ଯ୍ୟନ୍ତ ସବୁ ଗାତ ଖୋଳା ହେଇକି ସବୁ ବ୍ୟାରିକେଡ୍ ତିଆରି ହେବ, ତେଣୁ ଆଜି ଖାଇକିରି ତାପରେ ସେ ଯିବେ, ଯେଉଁ 2 ରଥ ଯାଇକିରି ସିଂହଦ୍ୱାର ଲାଗିବ, ସିଂହଦ୍ୱାର ଲାଗିବା ପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଗଲା ପରେ ରାଜା ନହର ପାଖରେ ଲକ୍ଷ୍ମୀନାରାୟଣ ଭେଟ ନୀତି ମଧ୍ୟ ଅଛି,
0: ଦେଖାଯାଉ ଆମେ ମହାପ୍ରଭୁଙ୍କ ଉପରେ ଛାଡ଼ିଦେବା, ସେଇଟା କ'ଣ କରିବା,
1: ନାଇଁ ନାଇଁ ଆଜି ଶୁଣନ୍ତୁ, 10:30 ବାଜିଲେ ମଧ୍ୟ ଆଜି ନିଶ୍ଚିତ ଭାବରେ 3 ରଥ ସିଂହଦ୍ୱାରରେ ଲାଗିବାଟା ନିର୍ଦ୍ଧାର୍ଯ୍ୟ, ସେଥିପାଇଁ ସବୁ କାର୍ଯ୍ୟ ପ୍ରସ୍ତୁତ ବର୍ତ୍ତମାନ ଚାଲିଛି, ଆଉ ଆମେ ବର୍ତ୍ତମାନ ଦେଖୁଛେ ଯେ ଘୋଡ଼ା ଯୋଚା ହେଇ ମାନେ ଘୋଡ଼ା ମଧ୍ୟ ଯୋଚା ଆରମ୍ଭ ହେଲେଣି, ଏବଂ ହୁଏତ ଗଜପତି ମହାରାଜ ଠିକ୍ ବାହାରିଲା ପରେ ପରେ ହିଁ ରଥଟଣା ଆରମ୍ଭ ହେଇଯିବ, ତେଣୁ ଏ ଆଶା ଆମେ କହି,
0: ଗୋଟିଏ ରଥକୁ ପ୍ରସ୍ତୁତ କରୁଛନ୍ତି ବର୍ତ୍ତମାନ ସେବକମାନେ ଟଣା ହେବା ପାଇଁ,
1: ହଁ ଟଣା ହେବା ଅବସ୍ଥାକୁ ଆସିଗଲାଣି, ଦୌଡ଼ି ମଧ୍ୟ ଆସି ପହଞ୍ଚିଗଲାଣି, ଏବଂ ଦୌଡ଼ି ମଧ୍ୟ ଲାଗିବ, ବାସୁକି ନାଗ ଏଇ ଯେଉଁ ଦୌଡ଼ି ବଳଭଦ୍ରଙ୍କ ରଥରେ

0: ଆମେ ବିଚାର କରୁଛୁ, ନହେଲେ ଆପଣଙ୍କୁ ଏ ବିଷୟରେ ସାକ୍ଷାତ କରିବୁ, ନହେଲେ ରଥଯାତ୍ରା ପରେ ଆମେ ବସିବା।
1: ମନ୍ଦିର ମାର୍ଜନା ଦିଶୁ ଶ୍ରୁତି ଚକାରାଚ୍ୟୁତ ସତକଥ ଉଦୟ, ଇଏ ଥିଲା ଅମ୍ବରୀଶ ମହାରାଜାଙ୍କର ଚରିତ୍ର, ଯାହାଫଳରେ ସେ ଥିଲେ ପରମ ଭକ୍ତ ଏବଂ ତାଙ୍କ ଚରିତ୍ର ଭାଗବତରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟାନ କରାଯାଇଛି। ମନ ପ୍ରଭୁଙ୍କର ଚରଣାରବିନ୍ଦରେ ରହିଥିଲା, ସବୈ ମନ କୃଷ୍ଣ ପଦାରବିନ୍ଦୟୁ, କୃଷ୍ଣ ଭଗବାନଙ୍କର ବା ଜଗନ୍ନାଥଙ୍କର ଚରଣାରବିନ୍ଦରେ ତାଙ୍କ ମନ ରହିଛି, ଏବଂ ସବୁବେଳେ ବିନମ୍ର ଭାବ ଏବଂ ସାଧୁ ସନ୍ତଙ୍କୁ ଦେଖିଲେ ସେ ନିଶ୍ଚିତ ଭାବରେ ମଥାନତ କରନ୍ତି, ଯଥୋଚିତ ବ୍ୟବହାର ମଧ୍ୟ ପ୍ରଦର୍ଶନ କରନ୍ତି।
0: ତାଙ୍କର ଆଉ ଗୋଟେ ବଡ଼ କଥା ହେଲା ଯେ ତାଙ୍କର କଥା ବଡ଼ ଧୀର କଥା, ବଡ଼ ଧୀର କଥା,
1: ଧୀର ଏବଂ ମାର୍ଜିତ,
0: ମାର୍ଜିତ ଏବଂ ପ୍ରଶାନ୍ତ ଚିତ୍ତ, ତାକୁ କହନ୍ତି ଆପଣଙ୍କ ପ୍ରଶାନ୍ତ ଚିତ୍ତ ହେଲେ ହିଁ ଆପଣଙ୍କର କଥା ମଧ୍ୟ ଧୀର ହେବ ଏବଂ ମାର୍ଜିତ ହେବ, ସୌଜନ୍ୟର ସହିତ ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବେ। ତେଣୁ ଏଇଭଳିଆ ସବୁ ଗୁଣ ଗୁଡ଼ାକ ତାଙ୍କ ଭିତରେ ଅଛି ବୋଲି ଏବଂ ଆମର ଗଜପତି ହେଇଥିବାରୁ ସିଏ ଆମେ ମଧ୍ୟ ଗର୍ବିତ ଅନୁଭବ କରିବା କଥା, ଏଇଭଳି ଓଡ଼ିଆ ଜାତିର ଜଣେ ଗଜପତି ଅଛନ୍ତି ଯାହାଙ୍କର ଏସବୁ ଗୁଣ ଗୁଡ଼ାକ ତାଙ୍କଠୁ ଆମେ ଆହରଣ କରିବା ଶିଖିବା ଭଳିଆ ସ୍ଥିତିରେ ସିଏ ଅଛନ୍ତି। ଆଉ ଗୋଟିଏ କଥା ହେଉଛି ଯେ ଏଇ ଯେଉଁ ରଥରେ ଗଜପତି ମହାରାଜ ସେବା କରୁଛନ୍ତି, ଆମର ମୋର ଗୋଟେ ମନେ ପଡ଼ୁଛି ଏ କଥାଟା, ଏଇ ଏଇ ଯେଉଁ ଭାବନାଟା ମନ ଭିତରେ ଆସିବ ଯେ ଯେଉଁ ବ୍ରହ୍ମଙ୍କୁ ସିଏ ଉପାସନା କରୁଛନ୍ତି ସେଇ ବ୍ରହ୍ମଙ୍କ ନିଜ ଭିତରେ ବି ଅଛନ୍ତି, ଏଇ ଯେଉଁ ଭାବନାଟା, ଏଇ ଭାବନାଟା ଆମର ଉପନିଷଦୀୟ ଭାବନା ବା ବୈଦିକ ଭାବନା ବୋଲି ଆପଣ ତାକୁ କହନ୍ତୁ। ଆପଣ ମୁଣ୍ଡକୁ ଉପନିଷଦରେ ଗୋଟେ ମନ୍ତ୍ର ଅଛି, ମନ୍ତ୍ରଟି ହେଉଛି ଭିଦ୍ୟତେ ହୃଦୟ ଗ୍ରନ୍ଥି ସର୍ବସଞ୍ଚୟ କିଅନ୍ତେ ତତ୍କର୍ମାଣି ଯସ୍ମିନ୍ ଯସ୍ମିନ୍ ଦୃଷ୍ଟି ବା ଯସ୍ମିନ୍ ଦୃଷ୍ଟି ପରାବରେ ବୋଲିକରି କଥା ଅଛି। ତେଣୁ ପର ଏବଂ ଅପର ଏ ଉଭୟ ବ୍ରହ୍ମଙ୍କୁ ଯିଏ ଦର୍ଶନ କରିବ, ପରମ ବ୍ରହ୍ମ କିଏ ନା ଯିଏ ସର୍ବତ୍ର ବ୍ୟାପି ରହିଛନ୍ତି, ଅପର ବ୍ରହ୍ମ କିଏ ଯିଏ ଅନ୍ତର ଭିତରେ ଅଛନ୍ତି। ତେଣୁ ଅନ୍ତର ଭିତର ବ୍ରହ୍ମ ଏବଂ ପରିବ୍ୟାପ୍ତ ହୋଇଥିବା ବ୍ରହ୍ମ ଏ ଉଭୟଙ୍କ ଭିତରେ ସାମ୍ୟ ଭାବ ଦେଖୁଥିବା ଗଜପତି ହେଉଛନ୍ତି ଆମର ଦିବ୍ୟସିଂହ ଗଜପତି,
1: ପରମ ପୂଜ୍ୟ ଗଜପତି,
0: ପରମ ପୂଜ୍ୟ ଗଜପତିଙ୍କର ଭିତରେ
1: ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ,
0: ପରମ ପୂଜ୍ୟ ଗଜପତିଙ୍କର ଭିତରେ
1: ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ,
0: ଯେଉଁ ସଂସ୍ଥାରେ ଅଛନ୍ତି ଏ ଯେଉଁ ତଥାକଥିତ ଇସ୍କୁଲ ସଂସ୍ଥା, ଏହି ସୁନ୍ଦର ବାର୍ତ୍ତା, ଏହି ମହତ୍ତ୍ୱ, ଏହି ମହିମାକୁ ଉପଲବ୍ଧି କରିବା ପାଇଁ ତାଙ୍କର ଜ୍ଞାନ ନାହିଁ, କ'ଣ କରିବା।

0: ନେତାଙ୍କର ଭକ୍ତିଭାବ ନୈବିତ୍ୟ ଅର୍ପଣ
1: କରୁଛନ୍ତି। ଏଇ ଯୋଉ ମୃଦଙ୍ଗ ଏବଂ ବିଭିନ୍ନ ପ୍ରକାର ବାଦ୍ୟ କରତାଳ ଏଇ ଯୋଉ ବାଦ୍ୟର ଯୋଉ ଝଙ୍କାର ତାକୁ ମଧ୍ୟ ଶ୍ରବଣ
0: କରିପାରିବେ। ଇନ୍ଦ୍ର ଦେବତା ଟିକେ ଟିକେ ବୃଷ୍ଟି କରୁଛନ୍ତି, ଇନ୍ଦ୍ର ଦେବତା ପ୍ରଣାମ କରୁଛନ୍ତି।
1: ଇଏ ହଉଛି ସେବା, କାହିଁକି ନା ବ୍ରହ୍ମା ଡାକୁଛନ୍ତି ଦେବ ମଣିମା ମଣିମା, ଇନ୍ଦ୍ର ଡାକୁଛନ୍ତି ଦେବ ଗୁହାରି ଶୁଣିମା। ତେଣୁ ସବୁ ସକଳ ସୁର ସେବା ଅବସର ଦୋ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭୋ ତୁମେ, ସମସ୍ତ ଦେବଗଣ ମାନେ ସେବା ଅର୍ପଣ କରନ୍ତି ମହାପ୍ରଭୁ।
0: ଇନ୍ଦ୍ର ଦେବ ଆଉ ରହିପାରେ ନାହିଁ, ସେ ଦେଖିଲେ ଯେ ମୁଁ ମଧ୍ୟ ଭକ୍ତି ଲଢ଼ି ଅର୍ପଣ କରିବି ସ୍ୱର୍ଗରେ ଥାଇକିରି, ସେ ମଧ୍ୟ ନିଜର ବାରିଧାରା ପ୍ରକାଶ କରୁଛନ୍ତି।
1: ସେଇ ମହଲା ମାନଙ୍କରେ ଛାତ ଉପରେ ସମସ୍ତେ ସ୍ୱର୍ଗା ନିକଟରେ ଯିଏ ଯେଉଁଠି ପାରୁଛନ୍ତି ରହି ନିଜର ସ୍ଥାନକୁ ସଂରକ୍ଷଣ କରିଛନ୍ତି। ଏ ପରିମାଣରେ ବଢ଼ିଯାଉଛି, କାହିଁକି ଗୋଟେ ଅସମ୍ଭବ କଥା, ବର୍ଷାକୁ କେହି କେତେବେଳେ ନିଜ ଆୟତ୍ତ

ଧର୍ମ ସବୁ ଦର୍ଶନ ସବୁ ମତ ସବୁ ପଥ ଇଏ ସବୁ ସମାହିତ ହୋଇଛନ୍ତି ଏବଂ ଆପଣ ସାରା ପୃଥିବୀ ଦେଖନ୍ତୁ ସାରା ବିଶ୍ୱ ଦେଖନ୍ତୁ ଏଭଳି ବିଗ୍ରହ ଆପଣ କେଉଁଠି ପାଇବେ ନାହିଁ। ଏ ବିଗ୍ରହଙ୍କର ପରିକଳ୍ପନା ଏଭଳି ଭାବରେ କରାହେଇଛି ଯେ ସେଠି ଯିଏ ତାଙ୍କୁ ଯେଭଳି ଭାବରେ ଯେମିତି ଗୀତାରେ ଭଗବାନ କହିଛନ୍ତି ଶ୍ରୀକୃଷ୍ଣ ଯେ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ ବା ଯାଦୃଶୀ ଭାବନା ଯଶ୍ୟ ସିଦ୍ଧିରେ ଭବତି ତାଦୃଶୀ ବୋଲି କଥା ଅଛି। ପ୍ରକୃତରେ ମହାପ୍ରଭୁଙ୍କ ପାଖରେ ଏ କଥାଟି ସତ୍ୟ। ମହାପ୍ରଭୁଙ୍କୁ ଯିଏ ଯେଉଁ ଭାବରେ ଦେଖିବାକୁ ଚାହିଁବ ସେ ସେହି ଭାବରେ ଦେଖିପାରିବ, କାରଣ ମହାପ୍ରଭୁଙ୍କ ବିଗ୍ରହର ନିର୍ମାଣଟି ହେଉଛି ସେହିଭଳି। ଏବଂ ମହାପ୍ରଭୁଙ୍କର ବିଗ୍ରହଟି ଯେଉଁ ନିର୍ମାଣ ହୋଇଛି ସେହି ବିଗ୍ରହଟିକୁ କେହି ନିର୍ମାଣ କରିନାହିଁ, ସେ ସ୍ୱୟଂ ନିର୍ମାଣ କରିଛନ୍ତି ନିଜକୁ। ଯେଉଁ ବିଶ୍ୱକର୍ମା ଆସିକରି ତାଙ୍କୁ ନିର୍ମାଣ କଲେ ସେ ବିଶ୍ୱକର୍ମା ହେଉଛନ୍ତି ସ୍ୱୟଂ ସେ ନିଜେ, ତେଣୁ ତାଙ୍କର ନିଜ ଇଚ୍ଛାରେ ସେ ଏଭଳି ବିଗ୍ରହର ରୂପ ଧାରଣ କରିଛନ୍ତି। ତେଣୁ ଏଇଟା କମ୍ ବଡ଼ କଥା ନୁହେଁ। କୌଣସି ଆଧ୍ୟାତ୍ମିକ ପୀଠରେ ଆପଣ ଏହି ପ୍ରକାର ବିଚାର ଦେଖିବେ ନାହିଁ ଯେଉଁଠି ସ୍ୱୟଂ ବିଷ୍ଣୁ ସ୍ୱୟଂ ପରମାତ୍ମା ନିଜେ ଆସି ନିଜେ ବର୍ଦ୍ଧକୀ ରୂପରେ ନିଜର ବିଗ୍ରହ ନିର୍ମାଣ କରିଛନ୍ତି। ଏବଂ ସିଏ ନିଜେ ନିର୍ମାଣ କରିଥିବାରୁ ଯେହେତୁ ତାଙ୍କ ଭିତରେ କୌଣସି ଧର୍ମ ସମ୍ପ୍ରଦାୟ ମତ ଦର୍ଶନ ଏସବୁ ବିଚାର ପରମାତ୍ମାଙ୍କ ପାଖରେ ନଥାଏ। ପରମାତ୍ମା କ'ଣ ହିନ୍ଦୁ, ପରମାତ୍ମା କ'ଣ ମୁସଲମାନ, ପରମାତ୍ମା କ'ଣ ଖ୍ରୀଷ୍ଟିଆନ, ସିଏ ସବୁ। ତେଣୁ ଆମେ ଯେମିତି କହୁଛେ ଆଲ୍ଲାହ ଆକବର ରହିମ ଏ ସମସ୍ତେ ଯୀଶୁ ଏ ସମସ୍ତେ ସମାନ, ସେହିଭଳିଆ ମହାପ୍ରଭୁଙ୍କ ବିଚାରରେ ଏସବୁ ସଂକୀର୍ଣ୍ଣତା ନଥାଏ। ତେଣୁ ସଂକୀର୍ଣ୍ଣତା ନଥିବାରୁ କୌଣସି ସଂକୀର୍ଣ୍ଣତା ରହିତ ସଂକୀର୍ଣ୍ଣ ବିଚାର ବହୁତ ଉର୍ଦ୍ଧ୍ୱରେ ରହି ସେ ନିଜର ବିଗ୍ରହକୁ ପରିକଳ୍ପନା କରିଛନ୍ତି। ସେଇଥିପାଇଁ ଆପଣ ବିଶ୍ୱରେ କେଉଁଠି ଏଭଳି ଦେବତା ଦେଖିଛନ୍ତି, କେଉଁଠି ଏଭଳି ବିଗ୍ରହ ଦେଖିଛନ୍ତି ଯେ ଯାହାଙ୍କୁ ଦେଖିଲେ ସମସ୍ତେ କହିବେ ଇଏ ଆମ ଦେବତା? ଇଏ କ'ଣ କେଉଁ କ୍ଷେତ୍ରରେ ଘଟିଛି? କେବଳ ଶ୍ରୀକ୍ଷେତ୍ରରେ ଘଟିଛି। ତେଣୁ ସେଇଥିପାଇଁ ଆଜି ଯଦି ଜଗନ୍ନାଥଙ୍କର ସଂସ୍କୃତି ବିଶ୍ୱବ୍ୟାପକ ହୋଇଛି ଏବଂ ଜଗନ୍ନାଥ ଚେତନା ଯଦି ବିଶ୍ୱ ଜନତାଙ୍କୁ ଆକୃଷ୍ଟ କରିଛି ଏବଂ ସମଗ୍ର ବିଶ୍ୱ ଜନତା

0: ଗୋପାଳ ହଳାୟୁଧ ଭଗବାନ ଶଙ୍କର୍ଷଣ ଏବଂ ତାଙ୍କର ଯେଉଁ ରଥ ଚଉଦ ଚକ ବିଶିଷ୍ଟ ରଥ, ସେଇ ଚଉଦ ଚକ ବିଶିଷ୍ଟ ରଥ ବର୍ତ୍ତମାନ ଅଗ୍ରସର ହେଉଛନ୍ତି ଏବଂ ଆଉ କିଛି ସମୟ ପରେ, କିଛି ଘଣ୍ଟା ପରେ ସେ ରଥ ଯାଇ ଲାଗିବେ ସିଂହଦ୍ୱାରରେ। ସିଂହଦ୍ୱାରରେ ଲାଗିଲା ପରେ ମହାପ୍ରଭୁ ପୁଣି ସିଂହଦ୍ୱାରରେ ଆଉ ତିନି ଦିନ, ଆଜିକୁ ମିଶାଇ ଚାରି ଦିନ ସେଠାରେ ରହିବେ। ସିଂହଦ୍ୱାରରେ ଚାରି ଦିନ ଅବସ୍ଥାନ କରିବେ। ମହାପ୍ରଭୁ ଆସିଥିଲେ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, ତେଣୁ ଆହୁରି ମଧ୍ୟ କେତେକ ପତିତ ଅଛନ୍ତି, ସେମାନଙ୍କୁ ଉଦ୍ଧାର କରିବେ। ଏ ସ୍ଥାନକୁ ଆସିଥିଲେ
1: ଡକ୍ଟର ଦାସ ତାଳଧ୍ୱଜ ରଥ କେତେ ବାଟ ଗଲା ପରେ ମା ସୁଭଦ୍ରାଙ୍କ ରଥ ଟଣା ହେବ?
0: ତାଳଧ୍ୱଜର ରଥ ବଡ଼ ସଂଘ

ଗଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ଟଣାଯିବ। ଏଇଭଳି ମଝିରେ ମଝିରେ କିଛି ବ୍ୟବଧାନ ରହିକରି ରଥ ଟଣାଯିବାର ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁଙ୍କ ରଥ ଟାଣିବା ଏବଂ ସେ ବାଟରେ ଯେଉଁ ଅଟକି ଯାଉଛନ୍ତି ତାର କାରଣ

0: ଠିକ ନଥିଲା, କିନ୍ତୁ ପ୍ରଶିକ୍ଷିତ ଥିବାରୁ ଆସିକରି ଏଠି ଲାଗୁଥିଲା, ନହେଲେ 9 ଦିନ ଭିତରେ ଫେରିବା ବଡ଼ କଷ୍ଟ ହୋଇଥାନ୍ତା। ଏବଂ ଆଗେ ମୁଁ ନିଜେ ଦେଖିଛି ଯେ ଯେତେବେଳେ ବଡ଼ ଦାଣ୍ଡରେ ସବୁ ଇଲେକ୍ଟ୍ରିକ୍ ପୋଲ ଥାଏ, ସେତେବେଳେ ଦୁଇ ପାର୍ଶ୍ୱରେ ଇଲେକ୍ଟ୍ରିକ୍ ପୋଲ ଥାଏ ଏବଂ ଏ ରଥ ଗୁଡ଼ିକ ଯାଇକରି ସେ ଇଲେକ୍ଟ୍ରିକ୍ ପୋଲ ଭିତରେ ପଶିଯିବେ, କାରଣ ସେ ବ୍ରେକ୍ ସେମିତି ଠିକ୍ ନଥାଏ, ଯାହାଫଳରେ ରଥ ଚାଲିବାଟା ବଡ଼ କଷ୍ଟ ହୁଏ। ଯାହାଫଳରେ ବର୍ତ୍ତମାନ ସେ ଇଲେକ୍ଟ୍ରିକ୍ ପୋଲକୁ ଉଠେଇ ପୁଣି ସେ ଜାଗାରେ ଜଣଙ୍କ ଘର ପାଖରେ ଯଦି ଘର ଭିତରେ ପଶିଗଲା, ତାହେଲେ ଭାରି କଷ୍ଟରେ ସେଠୁ ରଥକୁ ଟାଣିବା ବହୁତ ମୁସ୍କିଲ ହୋଇଯାଏ, ଦିନେ ଦୁଇ ଦିନ ମଧ୍ୟ ଲାଗିଯାଏ। ଏ ଆମେ ଦେଖିବାର ଅଛି, ତେଣୁ କହିବା କଥା ହେଲା ସେହିଭଳି ଭାବରେ ବର୍ତ୍ତମାନ ଯେଉଁମାନେ ରଥକୁ ଟାଣୁଛନ୍ତି ବଡ଼ ଉତ୍ସାହ ସେମାନଙ୍କ ମନରେ ଅଛି, ସେ ଉତ୍ସୁକତା ବଶତଃ ସେମାନେ ଏଭଳି ଭାବରେ ରଥକୁ ଭିଡ଼ି ଦେଉଛନ୍ତି, ଯାହାଫଳରେ ରଥ
1: ଆଜିକାଲି କ'ଣ କି ଆଜିକାଲି ଯେହେତୁ ବୈଷୟିକ ସୁବିଧା ସବୁ ହେଇଗଲାଣି, ବ୍ରେକ୍ ଆସିଗଲାଣି, ଜ୍ୟାଗ୍ ଆସିଗଲାଣି, ରେଳବାଇ ବିଭାଗରୁ ଅନେକ ଯନ୍ତ୍ରପାତି ମିଳିଯାଉଛି ରଥକୁ ସଜାଡ଼ି ଦେବା ପାଇଁ, ତେଣୁ ଆଜିକାଲି ଏପଟ ସେପଟ ହେଇଗଲେ ମଧ୍ୟ ରଥକୁ ପୁଣି ବାଟରେ ପକେଇଦେବାର ବ୍ୟବସ୍ଥା ହେଲାଣି, କିଛି ଅସୁବିଧା ହେଉନାହିଁ।
0: ସେଇଥିପାଇଁ ରଥ ଗୋଟିଏ ଦିନରେ ବା ଦୁଇ ଦିନରେ ପହଞ୍ଚି ଯାଉଛି, ପ୍ରଥମ ଦିନ ଅଳ୍ପ ଟିକେ ଯାଉଛି, କିନ୍ତୁ ଦ୍ୱିତୀୟ ଦିନ ଦୁଇଟା ସୁଦ୍ଧା ଲାଗିଯାଉଛି। କାହିଁକି ନା ଏଇସବୁ ବୈଷୟିକ ସୁବିଧା ବର୍ତ୍ତମାନ ଉପଲବ୍ଧ ହେଲାଣି, ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ଧୀରେ ଧୀରେ ଧୀରେ ଧୀରେ ଆଉ କିଛି ସମୟ ଗଲେ ସେ ଚକ୍ଷୁର ଅନ୍ତର ଆଳକୁ ପଳେଇବେ ଏବଂ ବଡ଼ଶଙ୍ଖ ପାରି ହଁ। ତେଣୁ ବର୍ତ୍ତମାନ କ'ଣ ବଡ଼ଶଙ୍ଖ ପାଖାପାଖି ଅଞ୍ଚଳରେ ବାତାବରଣ କେମିତି ଅଛି, ବର୍ତ୍ତମାନ ତ ଠାକୁର ଗହଳି ଭିତରକୁ ପଶିଗଲେଣି, ଲାଗୁଛି ଯେମିତି ସମୁଦ୍ର ଭିତରେ ଗୋଟେ ପୋତ ପଶିଯାଏ, ସମୁଦ୍ର ଭିତରେ ଗୋଟେ କଳା ସମୁଦ୍ର ଭିତରେ କଳା ପାଣି ଲହଡ଼ି ମାରୁଛି, ତାରି ଭିତରେ ଗୋଟେ ପୋତ ପଶିଛି ଏମିତି ଜଣାପଡ଼ିଲାଣି। ତେଣୁ ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ରରେ ଯେଉଁ ସାର୍ମାନେ ଅଛନ୍ତି ତାଙ୍କୁ ଟିକିଏ ନିବେଦନ କରୁଛି, ସେ ବର୍ତ୍ତମାନ ସେଠାକାର ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ଧାରା ବିବରଣୀ ପ୍ରଦାନ କରିବେ।
2: ବର୍ତ୍ତମାନ ଦେଖାଯାଉଛି ବର୍ତ୍ତମାନ ଧୀରେ ଧୀରେ ମହାପ୍ରଭୁ ଆସିଗଲାଣି ବଡ଼ଶଙ୍ଖ ପର୍ଯ୍ୟନ୍ତ ଏବଂ ଜନଗହଳି ଧୀରେ ଧୀରେ ବଢ଼ିବାରେ ଲାଗିଛି। ପୁରା ଶ୍ରୀମନ୍ଦିର ପାଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଖାଲି ମୁଣ୍ଡମାଳ, ଖାଲି ବିଭିନ୍ନ ରଙ୍ଗର ଲୋକମାନଙ୍କ ଭିତରେ ଯିବା ଆସିବା ଚାଲିଛି, ଯାଆସ ଚାଲିଛି। ଏଭଳି ଏକ ଜନସମୁଦ୍ର ନୁହେଁ ଭାବ ସମୁଦ୍ର, ଏ ଭାବ ସମୁଦ୍ରରେ ଗୋଟେ ଉତ୍ତାଳ ତରଙ୍ଗ ସତ୍ୟମିତି ସୃଷ୍ଟି ହେଉଛି। ପୋତଟିଏ ଭଳି ଦେଖାଯାଉଛନ୍ତି ଠାକୁର ବଳଭଦ୍ରଙ୍କର ସେଇ କାଳଧ୍ୱଜ ରଥ। ବର୍ତ୍ତମାନ ଏଭଳି ଭାବରେ ଲୋକଙ୍କର ଭିଡ଼ ବଢ଼ିବାରେ ଲାଗିଛି ଏବଂ ବିଭିନ୍ନ ରାସ୍ତା ଗୁଡ଼ିକ ଆ ସହିତ ଯେମିତି ମିଶିଯାଉଛି, ତାକୁ ପୋଲିସ ଭାଇମାନେ ଅଟକ ରଖୁଛନ୍ତି, କୌଣସି ଯାନବାହନ ଛାଡ଼ି ଦେଉନାହାନ୍ତି। ବର୍ତ୍ତମାନ ଆକାଶରେ ମେଘ ରହିଛି, ଟୋପେ ଟୋପେ ବିନ୍ଦୁ ଭଳି ପଡ଼ୁଛି ଏବଂ ଏଠି ମୋର ବିଚାର ହେଉଛି ଯେ ଇନ୍ଦ୍ରଦେବରା ମଧ୍ୟ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି, କାରଣ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ସମସ୍ତ ଦେବଦେବୀମାନେ ମହାପ୍ରଭୁଙ୍କର ଏହି ରଥଯାତ୍ରାକୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି। ଅହୋଭାଗ୍ୟ ଅହୋଭାଗ୍ୟ ଅହୋଭାଗ୍ୟ ଦେଖା ରଥ ଟିକେ ଟିକେ ଆମକୁ ଦୃଷ୍ଟି ପଥାରୂଢ଼ ହେଉଛି, ଯଦିଓ ଆପଣଙ୍କର ବଡ଼ ଶଙ୍ଖ ପାଖରେ ରହିଛନ୍ତି ତାଳଧ୍ୱଜ ରଥ ଏବଂ ଏଠୁ ଗହଳି ଆମରି ବଳଗଣ୍ଡି ଛକ ପାଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ କିଛି ଜାଗା ନାହିଁ। ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିଶ୍ଚିତ ଭାବରେ ଧୀରେ ଧୀରେ ଆଗକୁ ମାଡ଼ି ଆସିବ, କାରଣ ରଥ ହେଉଛି ଆଗକୁ ଯିବା, ମାଡ଼ି ଚାଲିବା ହେଉଛି ରଥ, ରଥର ଚକ ହେଉଛି ପ୍ରଗତିର ଚକ ଏବଂ ପ୍ରତ୍ୟେକ ମଣିଷ ଯେତେବେଳେ ଆଗକୁ ଆଗକୁ ମାଡ଼ି ଚାଲେ ସେହିଭଳି ଭାବରେ ମହାପ୍ରଭୁଙ୍କର ଏହି ଦିବ୍ୟ ରଥ ଆଗକୁ ଆଗକୁ ଏମିତି ମାଡ଼ି ଚାଲିବ। ଏହାର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ତୀର୍ଥ ଧାମରେ ଏଇ ପାବନ କ୍ଷେତ୍ରରେ ସମସ୍ତେ ପ୍ରୟାସ କରୁଛନ୍ତି। ଛୋଟ ଛୁଆଟି ତାର ବାପାଙ୍କର ମସ୍ତକ ଯେଉଁ ସ୍କନ୍ଦ ଉପରେ ବସି ସିଏ ତାର ମୁଣ୍ଡର ମୁଣ୍ଡକୁ ଧରି ଚାହୁଁଛି କୋଟି ରଥ ସିଏ ଦେଖେଇ ଦେଉଛନ୍ତି। ଏହି ଆଗରେ ଆସୁଛନ୍ତି ରଥ। ଆଜିଠାରୁ ଛୋଟ ଶିଶୁ ସମୟରୁ ପରିଚୟ ସୃଷ୍ଟି ହେଉଛି ଜଗନ୍ନାଥ ସଂସ୍କୃତିରେ ଅବଗାହନ କରିବା ପାଇଁ। ବାସ୍ତବରେ ବର୍ତ୍ତମାନର ଯେଉଁ ପରିସ୍ଥିତି ତାହା ଅବର୍ଣ୍ଣନୀୟ। ଏଇଥିପାଇଁ ଅନେକ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନର କଥାକୁ ଆମେ ବିତରଣ କରିବାରେ ଅସମର୍ଥ ହୋଇପଡ଼ିବା, କାହିଁକି ନା ଭକ୍ତ ଭଗବାନଙ୍କର ମିଳନର ଏ ଯେଉଁ ଅବସର ରହିଛି। ପତାକା ଧରିଛନ୍ତି ଅନେକ ଶ୍ରଦ୍ଧାଳୁମାନେ, ବିଭିନ୍ନ ବର୍ଣ୍ଣର ପତାକା ଜୟ ଜୟକାର କରୁଛନ୍ତି, ଉଦଣ୍ଡ କୀର୍ତ୍ତନ କରୁଛନ୍ତି ଏବଂ ଯେଉଁ ଶାଖା ରାସ୍ତା ଗୁଡ଼ିକ ସବୁ ଅଛି, ମାର୍ଗ ଗୁଡ଼ିକ ଆମର ବଡ଼ଦାଣ୍ଡକୁ ମିଶିବା ପାଇଁ, ସେ ଭିତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ଦାଣ୍ଡକୁ ଆସି ଯାଉଛନ୍ତି। ଆଉ ବିଭିନ୍ନ ଯେଉଁ ଅଟାଳିକା ସବୁ ରହିଛି ଉଭୟ ପାର୍ଶ୍ୱରେ, ସେମାନେ ବେଳକୁ ବେଳ ପରିପୂର୍ଣ୍ଣ ହୋଇଗଲେଣି। ଭକ୍ତ ସାଲବେଗଙ୍କର ଏହି ସମାଧି ପୀଠ ଅପେକ୍ଷା କରି ରହିଛି। ଜଗବନ୍ଧୁ ହେ ଗୋସାଇଁ, ଜଗବନ୍ଧୁ ହେ ଗୋସାଇଁ, ତୁମ୍ଭ ଶ୍ରୀ ଦରଣ ବିନୁ ଅନଗତି ନାହିଁ, ଜଗବନ୍ଧୁ ହେ ଗୋସାଇଁ। ଇଏ ସେଇ ପୂର୍ଣ୍ଣ ପରିବେଶ, ଯେଉଁ ପରିବେଶ ଭିତରେ ଅନେକ ଶ୍ରଦ୍ଧାଳୁମାନେ ଭକ୍ତ ସାଲବେଗଙ୍କର ସେଇ ସମାଧି ପୀଠର ଦ୍ୱାର ଦେଶରେ ଠିଆ ହୋଇ ଉଭୟ ଆଡ଼କୁ ଚାହୁଁଛନ୍ତି, ରଥକୁ ଚାହୁଁଛନ୍ତି। ଦୂରରୁ ଯେହେତୁ ବଡ଼ ଶଙ୍ଖ ଆଗକୁ ଆସିଗଲେଣି, ବଡ଼ବାଡ଼ ସାମନ୍ତ ଆଉ ଭକ୍ତ ସାଲବେଗଙ୍କୁ ଚାହୁଁଛନ୍ତି ତାଙ୍କର ସମାଧି ପୀଠକୁ। ସତରେ ତମେ କେତେ ବଡ଼ ଭକ୍ତ ଥିଲ ମହାପ୍ରଭୁଙ୍କୁ, ଆହେ ନୀଳ ଶୈଳ ଏହିପରି ସମ୍ବୋଧ କରି ମହାପ୍ରଭୁ କେତେ ନିଜ କରିଥିଲ। ତେଣୁ ସେମାନଙ୍କର ଜାଣ ଆଜି ବେଦମନ୍ତ୍ର ସଦୃଶ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପାଇଁ କାର୍ଯ୍ୟ କରୁଛି ଏବଂ ପ୍ରତିଟି ପରିବାରରେ ଏ ବାର୍ତ୍ତା ପହଞ୍ଚିଛି। ମହାପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଜଗତପତି ଜଗତନାଥ ଏହି କଥାକୁ ଅଙ୍ଗୀକାର କରିଛନ୍ତି। ସର୍ବଧର୍ମର ବ୍ୟକ୍ତିମାନେ, ସର୍ବଧର୍ମର ମଣିଷମାନେ ଗୋଟିଏ ପରିବାର ସଦୃଶ ବଡ଼ଦାଣ୍ଡରେ ଆନନ୍ଦକୁ ସେମାନେ ଉପଭୋଗ କରୁଛନ୍ତି।
1: ପ୍ରଭୁ ବର୍ତ୍ତମାନ ଦୁଇ ପଟରେ ଆଉଛି କି ରହିଗଲେଣି, ଭକ୍ତମାନେ ବର୍ତ୍ତମାନ ଅପେକ୍ଷା କରିଛନ୍ତି କେତେବେଳେ ତାଳଧ୍ୱଜ ରଥ ଆସିବ। ଆମେ ସଦର୍ଶନ କରି ନିଜର ମନ ତଳ ଚୈତନ୍ୟ ପବିତ୍ର କରିବା ସଙ୍ଗେ ସଙ୍ଗେ ଚର୍ମ ଚକ୍ଷୁକୁ ନିର୍ମଳ କରିବୁ, ପବିତ୍ର ବାତାବରଣ ଭିତରେ ଆମେ ଆଗକୁ ମାଡ଼ିଯିବୁ।
0: ସେମାନେ ବଡ଼ଦାଣ୍ଡକୁ ବର୍ତ୍ତମାନ ପିତୃ ଆସ୍ଥା ବୋଲି ଭାବୁନାହାନ୍ତି ବା ଧୂଳି ଧୂସର ବୋଲି ଭାବୁନାହାନ୍ତି। ଅନେକ ଭକ୍ତ ଆମ କେନ୍ଦ୍ର ଆଗରେ ପଦ୍ମାସନ ପକାଇ ଚେକା ପକାଇ ବସିଗଲେଣି, ଆଉ ସେମାନେ ଥକି ପଡ଼ିଛନ୍ତି ଦିନ ସାରା ପ୍ରଭୁଙ୍କ ପାଖରେ ଦଣ୍ଡାୟମାନ ହୋଇ ଦର୍ଶନ କରିବାରେ ସେମାନେ ବସି ଆଇଛନ୍ତି। ସେଇ ବସିବା ଭିତରେ କିନ୍ତୁ ଛାଡ଼ି ନାହାନ୍ତି ତାଙ୍କର ସେଇ ପ୍ରାଣପ୍ରିୟ ଠାକୁରଙ୍କୁ
1: ଜଣା
0: କରିବା ବା ଚିନ୍ତନ କରିବା, ଏକ ଆରାଧନାରେ ବସିଛନ୍ତି। କେତେବେଳେ ମୋ ନିକଟବର୍ତ୍ତୀ ହେବେ ସେଇ ବଡ଼ ଠାକୁର, ମୁଁ ତାଙ୍କର ସେଇ ଦଉଡ଼ିର ସ୍ୱର୍ଣ୍ଣ ଚୂଡ଼ର ସେଇ ବାସୁକୀ ନାଗର ସେଇ ସ୍ପର୍ଶ ଟିକେ ପାଇବି, ଏ କଥାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ଶଙ୍କଚର ସ୍ପର୍ଶ ଟିକେ ପାଇବି।

0: ରସିକ ନାଗର
1: ସେ ଶିକୁଳି ଯୋଉ ଅଣ୍ଟା ଶିକୁଳି ତାହା ହେଉଛି ରସିକ ପ୍ରେମ ଶିକୁଳି, ତେଣୁ ସେ ଶିକୁଳି ଭକ୍ତ ପାଇଁ ସେ ଆଜି ବଡ଼ ଦାଣ୍ଡରେ ଠିଆ ପହୁଡ ହେଇକି ରହୁଛନ୍ତି, ଆପଣ ଜାଣିଛନ୍ତି ରଥ
0: କେବଳ ଭକ୍ତ ମାନଙ୍କ ପାଇଁ
1: ଆସନ୍ତା
0: ଭଗବାନ ସେ
1: କାଲି ଠାରୁ ଯୋଉ ତିନି ଦିନ ରହିବେ ଠିଆ ପହୁଡ ମହାପ୍ରଭୁ ହେବେ, ଗୋଟିଏ କପଡା କେବଳ ଆବରଣ ବେଷ୍ଟନ ରହିବ, ଇଏ ହେଉଛି ଭକ୍ତ ପାଇଁ ନଥିବ ପରଙ୍କ ନଥିବ ନିଦ୍ରା ଦେବୀଙ୍କର ଆବାହନ ସେମିତି କୌଣସି ବ୍ୟବସ୍ଥା ନଥିବ,
0: ଭକ୍ତ କାଙ୍ଗାଳ ପ୍ରଭୁ ଭକ୍ତ ପାଇଁ ତାଙ୍କର ସବୁ କିଛି ଛାଡ଼ିଦେ ତାଙ୍କର କିଛି ନାହିଁ,
1: ଆମେ ଯେପରି ବାହାରକୁ ବିଦେଶ ଗଲେ ଆମେ ଯଥା କଥା କରି ଚଳେଇଲୁ, ହଉ ଯେମିତି ହଉ ବାହାରକୁ ତ ଆସିଛୁ ମହାପ୍ରଭୁ ଆଜି ଆମରି ପରି ସେମିତି ସବୁ କଥାକୁ ସେ ସହି ନେଉଛନ୍ତି, ତାଙ୍କ ଗୋଟିଏ ଲକ୍ଷ୍ୟ ରହିଛି କର୍ମକୁ ସିଦ୍ଧି କରିବା ଯାତ୍ରାକୁ ସିଦ୍ଧି କରିବା, ଖଣ୍ଡନାଥ ସର୍ବଦ୍ଖାନମ ଗୋଟିଏ ଉଦ୍ଦେଶ୍ୟ ସବୁ ଖଣ୍ଡନ କରିବି ଦୁଃଖ ଗୁଡିକ, ମୋ ଛୁଆ ଆସିଛନ୍ତି ମୋର ପିଲାମାନେ
0: କେତେବେଳେ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ ଆସିବ ଆମେ ଦେଖିବୁ, ନୟନ ପୁରୀ ଦେଖିବୁ, ଧର୍ମଚକ୍ଷୁକୁ ପବିତ୍ର କରିବୁ, ଦେଖନ୍ତୁ ଉର୍ଦ୍ଧବାହୁ ହେଇକିରି ହାତ ଯୋଡିକିରି ଉଦଣ୍ଡକୁ
1: ଆସିଯାଉଛନ୍ତି, ଯାହା ଆମେ ଅନୁଭବ କରୁଛେ ମହାପ୍ରଭୁଙ୍କର ଯେଉଁ ଗତି ଥିଲା ପୂର୍ବରୁ ତାହା ଟିକେ ଶିଥିଳ ହୋଇଯାଇଛି, ଆଉ ଇଦି ଅବସରରେ ଭକ୍ତମାନଙ୍କର ଯେଉଁ ପ୍ରେମ ଭକ୍ତମାନଙ୍କର ଯେଉଁ ଭକ୍ତି ଭକ୍ତମାନଙ୍କର ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ଉତ୍କଣ୍ଠା ତାହା ଅତି ପ୍ରାବଲ୍ୟ ହୋଇଯାଇଛି,
0: ଭଗବାନ ବଡ଼ ଠାକୁର ବଳଭଦ୍ରଙ୍କର ହଳ ଆଉ ମୁଷଳ ହଳ ମୁଷଳ ସୂଚାଇ ଦିଏ, ଇଏ ହେଉଛି କୃଷିର ପ୍ରତୀକ, କୃଷି ସଭ୍ୟତାର ପ୍ରତୀକ, ଭାରତବର୍ଷ ଓଡ଼ିଶା ହେଉଛି କୃଷି ପ୍ରଧାନ ଦେଶ, ଚାଷ ହେଉଛି ଆମର ବଳ ଜୀବିକା ହେଉଛି ଚାଷ, ତେଣୁ ଭଗବାନ ଆମକୁ ସବୁବେଳେ ଜ୍ଞାନ ଦେଉଛନ୍ତି ଯେ କୃଷିକର୍ମ କର, ଚାଷ ଅଛି ଯାହାର ବାସ ଅଛି ତାହାର, ଚାଷୀ ଭାଇ ଯୋଗଉଛି ଦୁନିଆକୁ ଆହାର, ଏଇ ଜ୍ଞାନ ବଡ଼ ଠାକୁର ବଳଭଦ୍ର ଆମକୁ ଦେଉଛନ୍ତି ଯେ ଆମେ ଚାଷ କରିବା ଖଟିବା ଖାଇବା କର୍ମ କରିବା, ଯଦି ଅଳସୁଆ ହେଇଯିବା ଆମକୁ ଭଗବାନ କିଛି ଦେବେ ନାହିଁ, ଏଇ ଯେଉଁ ଜ୍ଞାନ ବଡ଼ ଠାକୁର ବଳଭଦ୍ର ଯିଏକି କୃଷିର ପ୍ରତୀକ, ଯିଏକି ହଳଧର ଏବଂ ଯିଏ ହେଉଛନ୍ତି ଶେଷ ନାଗ, ଯିଏ ହେଉଛନ୍ତି ଯେ ଏଭଳି ବିଚାରବନ୍ତ ବଡ଼ ଠାକୁର ବଳଭଦ୍ର ବଳରେ ଯେମିତି ବଳିଆନ ଏବଂ ଭଦ୍ରରେ ମଧ୍ୟ ସେଇଭଳି ଭଦ୍ରତାର ଠାକୁର, ତେଣୁ ବଳ ଏବଂ ଭଦ୍ର ଉଭୟର ସମନ୍ୱୟର ଦେବତା ହେଉଛନ୍ତି କଳିଯୁଗର ସତ୍ୟ ସନାତନ ବ୍ରହ୍ମ ସ୍ୱରୂପରେ ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଆସୁଛନ୍ତି ବର୍ତ୍ତମାନ ଶ୍ରୀମନ୍ଦିର।
1: ଯେଉଁପରି ଭାବରେ ଭକ୍ତମାନେ ଶ୍ରଦ୍ଧାଳୁମାନେ ଧାଇଁ ଯାଉଛନ୍ତି ଆଗକୁ, ଅର୍ଥାତ୍ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ଦୌଡ଼ୁଛନ୍ତି, ଏହାର ଅର୍ଥ ହେଉଛି ସେମାନେ ଜାଣିବା ଦରକାର ଆମ ଆଗରେ କେତେ ଶ୍ରଦ୍ଧାଳୁ ରହିଛନ୍ତି, ଆମେ ବା ରଥ ସ୍ପର୍ଶ ଆମେ ବା ରଥ ଦୌଡ଼ିର ସ୍ପର୍ଶ କିପରି ପାଇବୁ, କିନ୍ତୁ କେହି କିଛି ବୁଝିବାକୁ ନାରାଜ, କାହିଁକି ନା ଗୋଟିଏ କଥା ରହିଛି ଭକ୍ତି ଭଗବାନ, ଏଇ ଦୁଇଟି କଥା ଛଡ଼ା କେହି ଆଉ କିଛି ଜାଣନ୍ତି ନାହିଁ, ତେଣୁ ପାଦ ଆଗକୁ ଟାଣି ହେଉଛି ସେ ଜାଣିନାହାନ୍ତି କେତେ ବାଟ ଚାଲିଲେଣି କ'ଣ କଲେଣି।
0: ବର୍ତ୍ତମାନ ଠାକୁର ଯେଉଁ ବଡ଼ ଶଙ୍କ ପାଖରେ ଅଟକି ଯାଇଛନ୍ତି, ବର୍ତ୍ତମାନ ଭାବୁଛନ୍ତି ଠାକୁର ଯେ ମୋ ସାନ ଭାଇ ମୋ ଭଉଣୀ କେଉଁଠି ଅଛନ୍ତି, ତେଣୁ ସେ ଆସିଲେ ମୁଁ ଯିବି, ତେଣୁ ବଡ଼ ଭାଇ ସାନ ଭାଇ ପ୍ରତି ଯେଉଁ ସ୍ନେହ ମମତା ଆମର ଓଡ଼ିଆ ଘରେ ଅଛି, କ୍ଷୀର ଯଦି ଖାଇ ବସିବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି କରି ବସିବୁ ସଙ୍ଗେ ଥିବ ଭାଇ, ତେଣୁ ଭାଇ ଭାଇର ସ୍ନେହ ମମତା ବୋଧେ ଭୁଲି ପାରୁନାହାନ୍ତି, ତେଣୁ ବଡ଼ ଠାକୁର ତାଳଧ୍ୱ ରଥ ଅଟକି ଯାଉଛି, ଭଉଣୀ କେଉଁଠି ଅଛନ୍ତି,
1: ଯୌଥ ପରିବାରର ବୈକୁଣ୍ଠ ସମାନ ସେହି ଘର
0: ପରସ୍ପର ସହଜ ହିଁ ଥାଏ ନିରନ୍ତର,
1: ସେଇ ଯୌଥ ପରିବାରର ସୂଚକ ସେଇ ଯେଉଁ ବାର୍ତ୍ତାକୁ ମହାପ୍ରଭୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଆଜି ଭାଇ ଭଉଣୀଙ୍କ ସହିତ ଆସି ଜଣେଇ ଦେଉଛନ୍ତି, ମୁଁ କରିବି ଗୁପ୍ତ ଗୁଣ୍ଡିଚା, ମୁଁ ଯେତେ କଥା ଅଙ୍ଗୀକାର କରିବି, କବାଟ ପଡ଼ିଯିବ ପଛେ ନୀଳାଦ୍ରି ବିଜୟ ଦିନ ସେ ମୋତେ ଯାହା ଭାବୁ, କିନ୍ତୁ ଗୋଟେ ପରିବାରର କଥାକୁ ମୁଁ ପଛରେ ପକାଇ ପାରିବି ନାହିଁ, ମହାପ୍ରଭୁ ଆଜି କେଡ଼େ ସୁନ୍ଦର ଦିବ୍ୟ ଲୀଳା ଲଗେଇଛନ୍ତି ଏ ବଡ଼ଦାଣ୍ଡରେ, ପ୍ରକୃତରେ ଅନୁଭବ ହେଉଛି ସେଦିନର ଲେଖା ଆଜିର ଦୃଶ୍ୟ, ପତିତ ପାବନ ଅର୍ଥେ ପ୍ରସାଦ ବାହାର, ମହାପ୍ରଭୁ ଆପଣଙ୍କର ଏ ଯେଉଁ ଘୋଷ ଯାତ୍ରା ଆପଣଙ୍କର ଏ ବାହୁଡ଼ା ଯାତ୍ରା ଅତି ଆନନ୍ଦରେ
0: ପରିପୂର୍ଣ୍ଣ
1: ହେଉ, ଶ୍ରୋତା ବନ୍ଧୁ ଆପଣମାନଙ୍କୁ ବର୍ତ୍ତମାନ ଏ ଦ୍ୱିତୀୟ କେନ୍ଦ୍ରରୁ ଆମେ ଫେରେଇ ନେଉଛୁ ଶ୍ରଦ୍ଧାବାଲିକୁ, ଯେଉଁଠାରେ ଶ୍ରଦ୍ଧା ବିତରଣ କରିବେ ଆମର ଘୋଷକ ମାନେ,
0: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
2: ଜୟ ମା ଦେବୀ ସୁଭଦ୍ରା ଜୟ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ବଡ଼ ଭାଇ ବର୍ତ୍ତମାନ ଆଗରେ ଗଲେଣି, ବଡ଼ିଆ କହୁଛନ୍ତି ମା ସୁଭଦ୍ରାଙ୍କୁ

ପରି କିଞ୍ଚିତ ମଧ୍ୟ ଆମମାନଙ୍କୁ ଭ୍ରମ ସୃଷ୍ଟି ହେଲା। ସତେ ଯେପରି ପ୍ରଭୁଙ୍କର ପ୍ରସାଦ ପାଇବା ପାଇଁ ଗୋଟେ ଚାଲିଛି ପ୍ରତିଯୋଗିତା, କିନ୍ତୁ ବାସ୍ତବରେ ତା ନୁହେଁ। ଜରିଖଣ୍ଡି ନେଇ ସମସ୍ତେ ନିଜର ମସ୍ତକରେ ତାହାକୁ ପିନ୍ଧୁଛନ୍ତି, ଆଉ ଏପଟେ ପ୍ରସ୍ତୁତ ହେଲେଣି ମା ସୁଭଦ୍ରାଙ୍କ ରଥ, ଯେଉଁ ରଥରେ ରୁଚିକା ମୋଚିକା ଜିତା ଅପରାଜିତା ନାମକ ଚାରିଗୋଟି ଯେଉଁ ଅଶ୍ୱ ତାହା ଯୋଚା ସରିଲାଣି। ଡାହୁ ଅତି ସୁନ୍ଦର ଭାବରେ ଦୁଇ ପଟେ ଘୋଡ଼ାର ରହିଲେଣି ବେତକୁ ଧରି। ବର୍ତ୍ତମାନ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ସେ ବାଜିଲା ବିଜେ କାଳି ଘଣ୍ଟ ଘଣ୍ଟଙ୍କର ସେ ଘୋର ଘର ନାଥ ଯୋଗ ମାୟା ମହାଦେବୀ ମହାମାୟା ନମସ୍ତୁତେ ଈଶ୍ୱରୀ ଅଙ୍ଗ ଭଞ୍ଜନମ ବ୍ରହ୍ମ ସ୍ଥାନ ସ୍ଥିତା ସଦା। ସେ ଜୀବ ଚୈତନ୍ୟ ବ୍ରହ୍ମ ଚୈତନ୍ୟକୁ ଯିଏ ଏକତ୍ର ବନ୍ଧନରେ ବାନ୍ଧି ପାରନ୍ତି ସେଇ ମାୟା ହିରଣ୍ୟ ଗର୍ଭ ସମ୍ଭୂତା ସିଏ ହେଉଛନ୍ତି ସେ ନିର୍ଲିପ୍ତା ମା ଜଗଜ୍ଜନନୀ ସୁଭଦ୍ରା। ରଥର ସେଇ ଘଣ୍ଟୁଆମାନଙ୍କର ଘଣ୍ଟ ନାଦରେ ଭକ୍ତମାନେ ଯଦିଓ ସେଇ ଦୌଡ଼ି ତାହା ଶଙ୍ଖଚୂଡ଼ ନାମକ ଯେଉଁ ରଜୁ ବନ୍ଧା ଯାଇଛି ତାହା ଜଗନ୍ନାଥ ରଥରେ, ଆଉ ଇଏ ସ୍ୱର୍ଣ୍ଣଚୂଡ଼ ନାମକର ଯେଉଁ ରଜୁ ତାହାକୁ ଟାଣି ଆଣିଥିଲେ ତାହା କିଛି ସମୟ ପାଇଁ ରହିଯାଇଥିଲା। ପୁନର୍ବାର ଘଣ୍ଟୁଆଙ୍କର ଘର ଘର ନାଦ, ସେ ଘଣ୍ଟ ନାଦରେ ମା ଚାଲି ଆସୁଛନ୍ତି ଦେବୀ ଦେବୀ ଶକ୍ତି ଯିଏ ଦର୍ପ ଦଳନକାରୀ ସମସ୍ତ ଆସରିକ ପ୍ରକୃତିକୁ ଯିଏ ଦର୍ପିତ ଭାବରେ ଦଳନ କରିଦେଇଥାନ୍ତି ସେଇ ମା ଜଗଜ୍ଜନନୀ ଦେବୀ ସୁଭଦ୍ରାଙ୍କର ରଥ ସୁନ୍ଦର ଭାବରେ ଏଇ ଶ୍ରଦ୍ଧା ବାଲିର ପ୍ରାଙ୍ଗଣରେ ଆଗକୁ ଆଗକୁ ଗଡ଼ି ଯାଉଛନ୍ତି, ଆଉ ଗଡ଼ି ଯାଉଛନ୍ତି ଭକ୍ତମାନେ ଆନନ୍ଦରେ ଶ୍ରଦ୍ଧା ବାଲିର ସେଇ ଧୂଳିକୁ ମସ୍ତକରେ ଅର୍ପଣ କରି। ମା ଏ ସଂସାରକୁ ତୁମେ ଢାଙ୍କି ରଖିଥା ତୁମର ପଣତ କାନରେ, ଏ ସଂସାରର ସମସ୍ତ ଭକ୍ତ ଆପଣଙ୍କର ପୁତ୍ର ସଦୃଶ, ଆ ସେଇ ସମସ୍ତ ଜନତା ସମସ୍ତ ଭକ୍ତକୁ ଆପଣଙ୍କର ସେ କାରୁଣ୍ୟ ପାପ ନିଧି, ଆପଣ ପରା ହେଉଛନ୍ତି ଯୋଗୀ, ଆପଣ ହେଉଛନ୍ତି ସେଇ ତ୍ୟାଗୀ, ଆପଣ ହେଉଛନ୍ତି ଜୟ ଦେବୀ ଜଗତ ମାତା ପ୍ରସିଦ୍ଧ ପରମେଶ୍ୱରୀ ରାଜ୍ୟକାରିଣୀ କତି ତୁମ ସର୍ବଶକ୍ତି ନମସ୍ତୁତେ ହେ ମା ଜଗଦମ୍ବେ, ଆପଣ ହେଉଛନ୍ତି ସର୍ବଶକ୍ତିର ଆଧାର ସ୍ୱରୂପ। ମା ସେଇ ମାଙ୍କର ସେ ଘଣ୍ଟ ନାଦ ଘଣ୍ଟୁଆଙ୍କର ପୁଣି ବାଜିଲା ସେଇ ଘଣ୍ଟ, ଆହା ଯେଉଁ ଘଣ୍ଟର ବାଦନ ମଧ୍ୟ ସ୍ୱତନ୍ତ୍ର ପ୍ରକାରର ବହଣ୍ଡି ବଳରେ ଘଣ୍ଟ ବାଦ୍ୟ, ଆଉ ବର୍ତ୍ତମାନର ଘଣ୍ଟର ନାଦ ଯଦି ଆପଣ ଶ୍ରବଣ କରିବେ ନିଶ୍ଚିତ ଭାବରେ ତାହା ମନ ଭିତରେ ଗୋଟେ ଏଭଳି ଭାବ ଜାଗ୍ରତ କରିବ ଯାହା ଆମକୁ ଆହ୍ଲାଦ କରିବ, ଆମର ମନ ପ୍ରାଣକୁ ଏକୀଭୂତ କରି ସମସ୍ତ ଶକ୍ତି ସମସ୍ତ ସହତା ମାଙ୍କର ପାଦରେ ଆମେ ନିୟୋଜିତ ହୋଇଯିବା। ଏଇଠି ଗୋଟିଏ ଲୋକ କଥା ମନେ ପଡ଼େ, ଏ ବର୍ତ୍ତମାନର ଯେଉଁ ଶ୍ରୀକ୍ଷେତ୍ରର ଯେଉଁ ପରିବେଶ ଶ୍ରୀକ୍ଷେତ୍ରର ବାତାବରଣ ଏବଂ ଭକ୍ତମାନଙ୍କ ଭିତରେ ଯେଉଁ ଆବେଗ କି ସୁନ୍ଦର ଭାବରେ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟବସ୍ଥା କରାଯାଇଛି, ଗୋଟିଏ ଗୋଟିଏ କାଗଜକୁ ଯେଉଁ ମୁଚୁଳା କରି ବାଡ଼େଇ ପକୁଛନ୍ତି ଭକ୍ତମାନଙ୍କୁ, ତାରି ଭିତରେ ପାଗ ଅନୁକୂଳକୁ ଅନେକ ଲକ୍ଷ୍ୟ କରି ଆମର ଗୋଟିଏ ଲୋକଗୀତ ପ୍ରଚଳିତ ଅଛି, ଆଷାଢ଼ ମାସେ ସଖୀ ମେଘ ଘଡ଼ ଘଡ଼ି ବାହାରିଲେ ପ୍ରଭୁ ଯେ ନନ୍ଦୀ ଘୋଷ ଚଢ଼ି, ନନ୍ଦୀ ଘୋଷ ରଥେ ଯେ ନନ୍ଦର ନନ୍ଦନ ତାଳଧ୍ୱଜ ରଥେ ନିଜ ଭାଇ ବଳରାମ ଦେବୀ ରଥ ଚଢ଼ି ନ ସୁଭଦ୍ରା ଗମନ ସୁଭଦ୍ରା ସହିତ ବିଜେ ଚକ୍ର ସୁଦର୍ଶନ ଯେଉଁ ଚକ୍ରରାଜ ସୁଦର୍ଶନ ଏଇ ମା ଦେବୀ ସୁଭଦ୍ରାଙ୍କ ରଥରେ ସଂଯୁକ୍ତ ହୋଇଛନ୍ତି ଶକ୍ତିଙ୍କ ସହିତ, ଶକ୍ତିଙ୍କର ସଂଯୋଗ ଯାହା ଜୀବ ସହିତ ପରମର ମିଳନ, ଭକ୍ତ ସହିତ ଭଗବାନର ମିଳନ, ଭାବ ସହିତ ଭାବ ହେଉଛନ୍ତି ଜଗନ୍ନାଥଙ୍କର ପ୍ରତୀକ, ଆଉ ବିଶ୍ୱାସ ହେଉଛନ୍ତି ବଳଭଦ୍ରଙ୍କର ପ୍ରତୀକ। ବିଶ୍ୱାସ ଓ ଭାବ ଯିଏ ଜାଗ୍ରତ କରୁଛନ୍ତି ସେ ଚେତନ ଶକ୍ତି ଆଜି ସମସ୍ତ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନ ଭିତରେ ସେ ଶକ୍ତି ନିଏ ଭକ୍ତିର ସୁଅ ଛୁଟେଇ ଦେଉଛନ୍ତି, ସେ ଭକ୍ତି ଧାରାରେ ଭକ୍ତିର ସେ ରଜୁରେ ବାନ୍ଧି ହୋଇ ଆଗକୁ ଆଗକୁ ବଢ଼ି ଯାଉଛନ୍ତି, ପୁଣି କିଞ୍ଚିତ ରହିଯାଉଛନ୍ତି, କାରଣ ପଛରେ ସାନ ଭାଇ ଏ ତ୍ରିଭୁବନର ଈଶ୍ୱର ଅପେକ୍ଷା କରିଛନ୍ତି ନିର୍ଦ୍ଦେଶକୁ। ଭଉଣୀ ଯେତେବେଳେ ଆଗକୁ ଚାଲିଯିବେ ବଡ଼ ଶଙ୍ଖ ନିକଟବର୍ତ୍ତୀ ହେବେ, ଯେଉଁ ବଡ଼ ଶଙ୍ଖରେ ଅତୀତରେ ଯେଉଁ ଶଙ୍ଖ

0: ଯାହା ହେଉଛି ଯେ ରଥ ଚାଲିବାର ଯେଉଁ ଆହ୍ୱାନ, ଆଉ ଆହ୍ୱାନ ଭିତରେ ଆଗରେ ଅନେକ ଭକ୍ତ ଏ ଶ୍ରୀକ୍ଷେତ୍ରର ଏଇ ଯେଉଁ ଶ୍ରଦ୍ଧାବାଲିରୁ ଆମେ ଯେଉଁଠାଏ ପର୍ଯ୍ୟନ୍ତ ଆମର ଆଖି ଦୃଷ୍ଟି ଆରୂଢ଼ ହେଉଛି ଖାଲି ମୁଣ୍ଡ ମାଳ ମାଳ ସତେ ଯେପରି ପ୍ରତୀୟମାନ ହେଉଛି ଏ ଜଣ ସମୁଦ୍ର ଭିତରେ ତିନି ଗୋଟିଏ ରଥ ଯାହା ବର୍ତ୍ତମାନ ପୋତ ସଦୃଶ ଆଗ ପଛ ହେଇ ରହିଅଛନ୍ତି ଗୋଟିଏ ସୁନ୍ଦର ସଳକ ଧାରାରେ ଯେଉଁ ଧାରା ଭିତରେ ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବ ତୁ ବୁଦ୍ଧି ତୁମ ସାରଥି ବିଧି ମନଃ ପ୍ରଗମେବ ଚ ଆମେ କହୁଥିଲେ ନା ଟିକିଏ ପୂର୍ବରୁ ମନ ବଡ଼ଦାଣ୍ଡେ ଦେଖ ବିଜେ ଜଗନ୍ନାଥ ଇଏ ଜଗନ୍ନାଥ ବଡ଼ଦାଣ୍ଡରେ ଅଛନ୍ତି ସତ କିନ୍ତୁ ଏଇ ରଥ ଯେଉଁ ଚାଲିଛି ଇଏ ରଥ ଯେ ରଥ ହେଉଛି ଶରୀର ସେ ଶରୀର ଭିତରେ ଆଜି ପ୍ରଭୁ ନିଜେ ସ୍ୱୟଂ ବିରାଜମାନ କରିଛନ୍ତି ସୌନ୍ଦର୍ଯ୍ୟଶାଳୀ ସେ ମାଙ୍କର ରଥ ବିଷ୍ଣୁ ମାୟା ମହା ମାୟା ବ୍ରହ୍ମ ସଖୀ ସୁଦୂର୍ଧରା ଲକ୍ଷ୍ମୀ କୃଷ୍ଣାନୁଜା ତେଜ ରୂପ ସୌନ୍ଦର୍ଯ୍ୟଶାଳିନୀ ପ୍ରଭା ମୋହୟନ୍ତି ଜଗତ ଧାତ୍ରୀ ବିଷ୍ଣୁ ଭାବାନୁସାରିଣୀ ହୃଦ ପଦ୍ମାସନ ସଂସ୍ଥା ଚରାଚର ବିମୋହିନୀ ଏ ସମଗ୍ର ବିଶ୍ୱକୁ ଆପଣାର କରି ନେଇଛନ୍ତି ଯିଏ ମାୟା ଯେଉଁ ମୋହ ମାୟା ସିଏ ଅଗମ୍ୟ ସିଏ ହେଉଛନ୍ତି ଅବଧ୍ୟ ସେ ଶୋଭାମୟୀ ଶ୍ରୀ ସଂଯୁକ୍ତ କୃଷ୍ଣଙ୍କର ସେ ହେଉଛନ୍ତି ଅନୁଜା ସେ ଅନୁଜାଙ୍କର ରଥ ଟିକିଏ ଆଗକୁ ଯେତେବେଳେ ଟଣା ହୋଇସାରିଛନ୍ତି ଶ୍ରଦ୍ଧାବାଲି ଟିକିଏ ଆଗକୁ ଗଡ଼ିଯାଇଛନ୍ତି କିନ୍ତୁ ଶ୍ରଦ୍ଧାଳୁମାନେ ଯେଉଁ ସୁଭଦ୍ରାଙ୍କର ରଥକୁ ଟାଣୁଥିଲେ ସେମାନେ ସେଇଠାରେ ରଥକୁ ଟିକିଏ ନାକୁ ଅଟକାଇ ଦେଇ ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି କାହିଁକି ନା ଜଗନ୍ନାଥ ଯାହାଙ୍କର ରଥକୁ ଛୁଇଁ ଦେଲେ ସ୍ପର୍ଶ କରିଦେଲେ ମୋ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳିଯିଏ କାରଣ ଦୁଃଖ ପ୍ରଭୁ ସେ ଦେଇଛନ୍ତି ସୁଖ ସିଏ ମଧ୍ୟ ଦେଇଛନ୍ତି ଆନନ୍ଦର ହେତୁ ମଧ୍ୟ ସିଏ ତାଙ୍କ ବିନା ଆଉ କିଛି ଅଛି ତୋ ବିନା ଏମିତି ବିଚୁତି ଜୀବନ ଆପଣାର ବୋଲି କେ ନାହିଁ ରେ ଭକତି ପ୍ରେମରେ ତୋତେ ପାଇଛୁ ଜୀବନର ସାଥୀ ଦୁହିଁରେ ହେ ଜଗନ୍ନାଥ ଆପଣ ତ ହେଉଛନ୍ତି ଏ ସଂସାରର ପ୍ରତିଟି ପ୍ରାଣର ପ୍ରାଣ ସଞ୍ଚାରିକା ଶକ୍ତି ଆପଣ ନଥିଲେ ଏ ସଂସାର ନଥାନ୍ତା ଏ ସଂସାର ସୁନ୍ଦର ଯେଉଁ ଧରା କେବଳ ଆପଣଙ୍କର ଆଶୀର୍ବାଦରେ ଆଉ ଆଗକୁ ଆମେ ଦେଖୁଛୁ ବର୍ତ୍ତମାନ ଶାଲବେଗଙ୍କର ପୀଠ ଯେଉଁଠି ଭକ୍ତ ଶାଲବେଗର ଯହ ରହିଛନ୍ତି ବଳଗଣ୍ଡିଠାରେ ସେ ଶାଲବେଗଙ୍କର ପୀଠ ଆଡ଼କୁ ବଳ ଭାଇ ବଳଭଦ୍ରଙ୍କର ବଳିଆର ଭୁଜଙ୍କର ତାଳଧ୍ୱଜ ରଥ ଅଗ୍ରସର ହେଉଛନ୍ତି ଆଉ ଶ୍ରଦ୍ଧା ବାଲିର କିଛି ଆଗକୁ ବର୍ତ୍ତମାନ ମା ଦେବୀ ସୁଭଦ୍ରାଙ୍କର ରଥ ଟଣା ହେଇଛି ଏବଂ ଅପେକ୍ଷା କରିଛନ୍ତି ନନ୍ଦିଘୋଷ ରଥ ସୁନ୍ଦର ଭାବରେ ବର୍ତ୍ତମାନ ଦୌଡ଼ି ସଂଯୋଗ ଚାଲିବ ଘୋଡ଼ା ମଧ୍ୟ ବନ୍ଧା ହେଇ ସାରିଲାଣି କେବଳ ଦୌଡ଼ି ଜଗନ୍ନାଥଙ୍କ ରଥରେ ଲାଗିବ ଏବଂ ଏହାପରେ ରଥ ଟଣା ହେବା ପାଇଁ ନିର୍ଦ୍ଦେଶ ଦିଆଯିବ ଯାହାଫଳରେ ନନ୍ଦିଘୋଷ ରଥ ଆଗକୁ ବଢ଼ି ଚାଲିବେ ଆଉ ଗୁଣ୍ଡିଚା ମଣ୍ଡପର ଦୃଶ୍ୟ ଆମେ ଦେଖିପାରୁଛୁ ନାକଚଣା ଦୃଶ୍ୟ ଯେତେବେଳେ ଯେଉଁ ନାକଚଣା ସକାଳ ସମୟରେ ଏତେ ସୁନ୍ଦର ଭାବରେ କୋଳାହଳମୟ ହୋଇ ଉଠିଥିଲା ଆଜି ସେଇ ନାକଚଣା ଦ୍ୱାରର ଯେଉଁ ରହିଛି ନାକଚଣା ମନ୍ଦିରର ଯେଉଁ ଦ୍ୱାର ତାହା ବର୍ତ୍ତମାନ ବନ୍ଦ ହେଇଗଲାଣି ଆଉ କିଛି ସମୟ ପରେ ଆଉ ଜଗନ୍ନାଥ ରଥ ଚାଲିବ ତେବେ ମୁଁ ନେଇଯାଉଛି ଏଇ ପ୍ରଥମ ବୁଥରେ ଆମ ନିକଟରେ ଥିବା ଆମର ଡକ୍ଟର ନରେଶ ଦାସ ମହୋଦୟଙ୍କ ନିକଟରୁ ଆମେ ପ୍ରଭୁଙ୍କର ଏ ରାଜାତ୍ରା ବିଷୟକୁ ଟିକେ ଶୁଣିବା ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବର୍ତ୍ତମାନ ଶ୍ରୀ ଭଭଦ୍ରଙ୍କର ତାର ଧ୍ୱଜ ରଥ ବଡ଼ଶଙ୍ଖ ଅତିକ୍ରମ କରିଗଲେଣି ଏବଂ ଆମର ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସେ ମଧ୍ୟ ବସ୍ ଷ୍ଟାଣ୍ଡ ଠାରୁ ଟିକିଏ ଆଗକୁ ଯାଇକରି ଅଟକିକରି ରହିଛନ୍ତି ଏବଂ ଏ ପର୍ଯ୍ୟନ୍ତ ସେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ତା ପ୍ରସ୍ତୁତି ପଥରେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇକରି ଅଛନ୍ତି ଟିକିଏ

ଅବସର ମହାପ୍ରଭୁ ଆକାଶବାଣୀକୁ ପ୍ରଦାନ କରିଛନ୍ତି ଏବଂ 1948 ମସିହାରୁ 2015 ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ବାହୁଡ଼ା ଯାତ୍ରାର ଧାରା ବିବରଣୀ ପାଇଁ। ଏବଂ ବାହୁଡ଼ା ଯାତ୍ରାର ଧାରା ବିବରଣୀ 2015 ଆରମ୍ଭ ହୋଇ ବର୍ତ୍ତମାନ 11 ବର୍ଷରେ ପହଞ୍ଚିଲାଣି ଏବଂ ଆମେ ଅପେକ୍ଷା କରିବା ମହାପ୍ରଭୁ ପୁଣି କେତେବେଳେ ପୁଣି ଆର ବର୍ଷକୁ ଆମକୁ ସୁଯୋଗ ଦେବେ ଏବଂ ଏହି ପବିତ୍ର ଘୋଷଯାତ୍ରା ପାବନ ଯାତ୍ରାର ବିବରଣୀ ଆପଣମାନଙ୍କୁ ଆମେ ଦେବାର ସୁଯୋଗ ଲାଭ କରୁଛୁ। ସେ ସୁଯୋଗ ମହାପ୍ରଭୁ ହିଁ ଆମକୁ ପ୍ରଦାନ କରୁଛନ୍ତି, ମହାପ୍ରଭୁ ଆକାଶବାଣୀ ପ୍ରଦାନ କରୁଛନ୍ତି ଏବଂ ଆକାଶବାଣୀ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଚୟନ କରି ଅତୀତରୁ ଏ ଧାରା ବିବରଣୀ ଦେବାର ପରମ୍ପରା ଜାରି ରଖିଛନ୍ତି, ସେ ପରମ୍ପରାରେ ଆମେ ମଧ୍ୟ ଜଣେ ସତୀର୍ଥ ଭାବରେ ଏ କାର୍ଯ୍ୟ ସମ୍ପାଦନ କରିବାର ମହାରକ ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରୁଛୁ। ଏହି ଘୋଷଯାତ୍ରାର ଏ ଯେଉଁ ମହନୀୟ ପରମ୍ପରା, ଏହି ଘୋଷଯାତ୍ରାର ଏ ଯେଉଁ ବିଶ୍ୱଜନୀନ ଚିନ୍ତାଧାରା ଏବଂ ଜଗନ୍ନାଥ ଚେତନାର ଯେଉଁ ଉତ୍ତରଣ, ସେହି ଉତ୍ତରଣ ଆଜି ବିଶ୍ୱବାସୀଙ୍କୁ ପ୍ରଲୁବ୍ଧ କରିଛି ଶ୍ରୀକ୍ଷେତ୍ର ପ୍ରତି, ମହାପ୍ରଭୁଙ୍କ ପ୍ରତି। ଏବଂ ସମୟ ଯେତେ ଯେତେ ଅତିକ୍ରାନ୍ତ ହେଉଛି, ବିଶ୍ୱ ଯେତେ ଯେତେ ଜଟିଳ ହେଉଛି, ମହାପ୍ରଭୁ ସେତେ ସେତେ ଗୃହୀତ ହେଉଛନ୍ତି ବିଶ୍ୱବାସୀଙ୍କ ଦ୍ୱାରା। ଏବଂ ମହାପ୍ରଭୁଙ୍କର ଅପାର କରୁଣାରୁ ବିଶ୍ୱରେ ଯେଉଁ ଶାନ୍ତି, ସଦ୍ଭାବନା, ସହୃଦୟତା ଏସବୁ ପରିପୂର୍ଣ୍ଣ ହେଉଛି ଏବଂ ମଣିଷ ନିଜ ଚେତନାର ଉତ୍ତରଣ ଅନୁଭବ କରୁଛି, ନିଜ ଭିତରେ ନକାରାତ୍ମକତାର ବିନାଶ ଏବଂ ସକାରାତ୍ମକତାର ଉଦ୍ଭବ, ଏ ଯେଉଁ ମଣିଷକୁ ଏକ ଉନ୍ନତ ସ୍ତରରେ ପହଞ୍ଚାଉଛି, ମଣିଷର ଅନ୍ତର୍ମନରେ ଯେଉଁ ବିଶ୍ୱାସ ଜାତ କରୁଛି ମହାପ୍ରଭୁଙ୍କ ପାଇଁ, ଏବଂ ସେ ବିଶ୍ୱାସ ଏତେ ପ୍ରଶାନ୍ତ, ଏତେ ସ୍ୱଚ୍ଛ, ଏତେ ଶୁଭ୍ର ଏବଂ ମଣିଷକୁ ଏତେ ପରିତୃପ୍ତି ପ୍ରଦାନ କରୁଛି ଯେ ମଣିଷ ବ୍ୟାକୁଳ ହୋଇଯାଉଛି ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। କେବଳ ଦର୍ଶନ କରିବା ପାଇଁ ନାହିଁ, ଏ ଯେଉଁ ସମୁଦ୍ର ଭଳି ଜନତା ଅଗ୍ରସର ହୋଇ ରଥମାନଙ୍କ ରଜ ଧରିବା ପାଇଁ ଚେଷ୍ଟିତ ହେଉଛନ୍ତି ବା ପ୍ରଲୁବ୍ଧ ହେଉଛନ୍ତି, ତା'ର ଏକମାତ୍ର କାରଣ ହେଉଛି ଯେ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ଅଧିକାର ଆମର ନାହିଁ। ମହାପ୍ରଭୁଙ୍କୁ ସିନା ଆମେ ସ୍ପର୍ଶ କରିପାରିବୁ ନାହିଁ, କିନ୍ତୁ ରଥଯାତ୍ରାରେ ମହାପ୍ରଭୁଙ୍କର ରଥରେ ଯେଉଁ ରଜୁ ବନ୍ଧା ହେଇଛି ତାକୁ ସ୍ପର୍ଶ କଲେ ମହାପ୍ରଭୁଙ୍କର ସ୍ପର୍ଶ ଆମ ପାଖକୁ ଆସିବ ଏବଂ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ। ଏଇ ଯେଉଁ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ, ତାଙ୍କ ସ୍ପର୍ଶ ଆମ ପାଖକୁ ଆସିବ, ଏଇଟା ହେଉଛି ପ୍ରତୀକାତ୍ମକ ଭାବରେ ଜୀବ ଏବଂ ପରମ ମିଳନ। ପରମ ଯେତେବେଳେ ନିଜକୁ ପ୍ରସାରିତ କରିଦିଅନ୍ତି, ସେ ଜୀବ ଆଡ଼କୁ ଅଗ୍ରସର ହୋଇଯାଆନ୍ତି। ତେଣୁ ଶ୍ରୀ ଅରବିନ୍ଦ କହିଥିଲେ, ଯେତେବେଳେ ଆମେ ଭଗବାନଙ୍କ ପ୍ରତି ଗୋଟିଏ ପଦ ଅଗ୍ରସର ହେଉ, ଭଗବାନ ଆମ ପାଖକୁ ତିନି ପଦ ଅଗ୍ରସର ହୁଅନ୍ତି, କାରଣ ସେ କରୁଣା ବରୁଣାଳୟ, ତାଙ୍କର ଆମ ପ୍ରତି ଅସୀମ କରୁଣା। କେବଳ ଆମ ପ୍ରତି ନୁହଁ, ସକଳ ଜଗତର ବିଶ୍ୱବାସୀଙ୍କ ପ୍ରତି, ତାଙ୍କର ସମ୍ପ୍ରଦାୟ, ବର୍ଣ୍ଣ, ଜାତି ଏସବୁ ନିର୍ବିଶେଷରେ ସମସ୍ତଙ୍କର ପ୍ରତି ତାଙ୍କର ଅପାର କରୁଣା ଅଛି। ସେଇ କରୁଣାର ପ୍ରତୀକ ଭାବରେ ତାଙ୍କର ରଥ ରଜ୍ଜୁ ଆଜି ପ୍ରସାରିତ ହୋଇଛି ବଡ଼ଦାଣ୍ଡକୁ, ଯାହାକୁ ସ୍ପର୍ଶ କରିବା ପାଇଁ ଆମ ସମସ୍ତଙ୍କ ମନ ଭିତରେ ଏତେ ବ୍ୟାକୁଳତା, ଏତେ ଉତ୍କଣ୍ଠା। ଆଜିର ଏହି ଧାରା ବିବରଣୀ ଏବଂ ଅତୀତର ଧାରା ବିବରଣୀମାନଙ୍କରେ ମଧ୍ୟ ଯେଉଁମାନେ ସହଯୋଗ କରିଥିଲେ, ଆଜିର ବିଶେଷ କରି ବାହୁଡ଼ା ଧାରା ବିବରଣୀ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ଯେ ଦୁଇଟି ଆକାଶବାଣୀର ଦୁଇଟି ବିଭାଗ ଯେଉଁ ସହଯୋଗ କରିଛନ୍ତି, ସେ ବିଭାଗରେ ପ୍ରଥମ ବିଭାଗ ହେଉଛି କାର୍ଯ୍ୟକ୍ରମ ବିଭାଗ, ସେଥିରେ ଶ୍ରୀଯୁକ୍ତ ଜୟକିଶୋର ନାଗର, ଶ୍ରୀମନ୍ତ ପଟ୍ଟନାୟକ, ଦିଲ୍ଲୀପ କୁମାର ନାୟକ, ବିନୟ କୁମାର ସାମନ୍ତରାୟ, ପ୍ରଜ୍ଞାପାରମିତା ସାହୁ, ରାଜୀବ କୁମାର ମାହୁନ୍ତ, ସତ୍ୟସ୍ମିତା ବେହେରା, ଅକ୍ଷୟ କୁମାର ସେଠୀ। ଏବଂ ବୈଷୟିକ ବିଭାଗରେ ଯେଉଁମାନେ କାର୍ଯ୍ୟ କରିଥିଲେ ସେମାନେ ହେଉଛନ୍ତି ସଞ୍ଜୁଲତା ନାୟକ, ଶିଲେନ ପଟ୍ଟନାୟକ, ସୁଭାଶିଷ ରାଜଗୁରୁ ମହାପାତ୍ର, ସମ୍ବିତ କୁମାର ପସାୟତ, ରାଜେନ୍ଦ୍ର କୁମାର ଶତପଥି, ତ୍ରିଲୋଚନ ବେହେରା, ବିଜିତ କୁମାର ମିଶ୍ର, କୃଷ୍ଣଦୟାଲ ତ୍ରିପାଠୀ, ସନାତନ ମୁର୍ମୁ। ଏ ସମସ୍ତଙ୍କର ନାମ ଆମେ ନେବାର କାରଣ ହେଉଛି, ଏ ସମସ୍ତଙ୍କର ଦିନରାତି ଅନର୍ଗଳ ପରିଶ୍ରମ ଫଳରେ ଏହି ରଥଯାତ୍ରାର ଧାରା ବିବରଣୀ ଆପଣଙ୍କ ପାଖରେ ଆମେ ପହଞ୍ଚାଇଛୁ। ଏବଂ ତା ସହିତ ଆମର ଯେଉଁମାନେ ଏହି ଧାରା ବିବରଣୀ ଦେବା ପାଇଁ ଯେଉଁ ବିଦ୍ୱାନମାନେ ଆମର ଏଠି ଉପସ୍ଥିତ ହୋଇଥିଲେ, ଡକ୍ଟର ହରିହର କାନୁନଗୋ, ଶ୍ରୀଯୁକ୍ତ ପ୍ରତାପ କୁମାର ତ୍ରିପାଠୀ ଏବଂ ତା ସହିତ ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଏ ସମସ୍ତ ମହାଶୟମାନଙ୍କୁ ମଧ୍ୟ ଆକାଶବାଣୀ ତରଫରୁ ଅଜସ୍ର ସାଧୁବାଦ। ଏବଂ ଆପଣମାନଙ୍କୁ ଆମେ ଆକାଶବାଣୀ ଷ୍ଟୁଡ଼ିଓକୁ ଫେରାଇ ନେବୁ।

0: ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ
1: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଅପରାହ୍ନ 5:30 ବର୍ତ୍ତମାନ ଶୁଣୁ ନାଟ୍ୟଧାରା କ୍ରମରେ ରାଧା ପ୍ରେମଲୀଳାର ଏକାଦଶତମ ଭାଗ ପରିବେଷଣ କରିବେ ରାମଚନ୍ଦ୍ର ସାହୁ ସାଥୀ। ତା ପୂର୍ବରୁ ଶୁଣନ୍ତୁ ବିଜ୍ଞାପନର ସୂଚନା।
2: PM Jay।

ଶୁଣୁଥିଲେ ଦେଶଭକ୍ତି ଦୁଇଟି ଗାଇ ଶୁଣିଥିଲେ ବାଦଲ କୁମାର ଆଚିମ ସାଥୀ ଆକାଶବାଣୀ ବ୍ରହ୍ମପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତ ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ନିବେଦିତା।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରେଲେ କିଶୁଣ ଆକାଶବାଣୀ କଟକ କେନ୍ଦ୍ର ଶୁଣିପାରିବେ ବିଜ୍ଞାପନ ବିରତି ପରେ
1: ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଥ ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ ରାମ ଓ କୃଷ୍ଣରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିରଥରେ ଛେରାପହରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମଳ ଫିଟାଯାଇ ଘୋଡ଼ା ଲାଗିଥିଲେ। ଅପରାହ୍ନ ପ୍ରାୟ 4:30 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଧ୍ୱଜ ରଥ ଟଣାଯାଇଥିଲା। ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଛି। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଟିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ। ପରେ ରଥ ଟଣାଯାଇଥିଲା।

0: ପ୍ରଘଟ ପ୍ରସଙ୍ଗରେ କଠୋର ଆଇନ ଆସିବା ନେଇ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ 3 ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରାସାୟନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ 3,030 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: केमिकल सेक्टर को एक टोटली नए तरीके से भारत में डेवलप करने के लिए एक नई स्कीम की घोषणा हुई है और केमिकल भी सेमीकंडक्टर की तरह एक फाउंडेशनल इकोनॉमी है।
2: फाउंडेशनल इंडस्ट्री का इम्पोर्टेंस इसलिए होता है दैट अगर आपके पास देश में एक फाउंडेशन इंडस्ट्री स्ट्रांग है तो उस फाउंडेशन इंडस्ट्री पे यू कैन बिल्ड मेनी अदर इंडस्ट्री। सो दैट्स व्हाई माननीय प्रधानमंत्री जी ने इस इंडस्ट्री पे बहुत ध्यान देके भव्य रसायन स्कीम बनाई है।
0: ଭାରତୀୟ ରେଳରେ ଯାତ୍ରୀଙ୍କୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ପକ୍ଷରୁ ରେଳର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇଛି। 2014-15 ବର୍ଷରେ 135 ରେଳ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 2 ରେଳ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ସୁରକ୍ଷା ସମ୍ବନ୍ଧିତ ଖର୍ଚ୍ଚ ମଧ୍ୟ ବୃଦ୍ଧି କରାଯାଇଛି। 2026-27 ଆର୍ଥିକ ବର୍ଷରେ ଏଥିପାଇଁ 1,20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଗତ ଏପ୍ରିଲ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘାୱାଲ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘାୱାଲ କହିଛନ୍ତି, ଏହି ଅଦାଲତଗୁଡ଼ିକ ଅଧୀନରେ 2025 1,43,936 ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 66,500 ମାମଲାର ସମାଧାନ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି। ଏଥିରେ 23 ପୋକ୍ସୋ କୋର୍ଟ ରହିଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି HCL ଟେକ୍ ଏବଂ ସ୍ୱଦେଶୀ ସର୍ଭମ୍ AI ସହିତ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ପ୍ରଯୁକ୍ତିବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହେବ। HCL ଟେକ୍ କମ୍ପାନୀ ରାଜ୍ୟରେ 730 କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହାଦ୍ୱାରା 6,000 ଅଧିକ କୁଶଳୀ ଯୁବକ ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏହାଦ୍ୱାରା ଓଡ଼ିଶାରେ ସ୍ୱଦେଶୀ AI କ୍ଷମତାରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଆମ ସହିତ ଆଜି HCL ଟେକ୍ ପ୍ରାୟ 730 କୋଟି ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି, ଯାହା ରାଜ୍ୟର ଡିଜିଟାଲ ଇକୋ ସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6,000 ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ ଯୁବତୀମାନଙ୍କୁ ସିଧାସଳଖ ଭାବରେ ଜବ୍ରେ ପ୍ରାପ୍ତ ହୋଇପାରିବ।
0: ସୂଚନା ଅନୁସାରେ HCL ଟେକ୍ ରାଜ୍ୟରେ ଏକ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବ। ଏହାଦ୍ୱାରା IT ଇକୋସିଷ୍ଟମ ସୁଦୃଢ଼ ହେବ। ସେହିଭଳି ସର୍ଭମ୍ AI ରାଜ୍ୟରେ AI ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବ। ଏହି 2 ପ୍ରକଳ୍ପ ପାଇଁ ଆସନ୍ତା 5 ମଧ୍ୟରେ 15,000 କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, DD ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ

0: ହୋଇଥିବା ଶ୍ରୀ ଜେନା କହିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି ବାଲ୍ୟ ବିବାହ ଓ ଶିଶୁ ଚାଲାଣର ପ୍ରତିରୋଧ, ଚିହ୍ନଟ, ପୁନର୍ବାସ ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଏ। ପାଣିପାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 614.2 ଫୁଟ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଥା ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶରେ 3 ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ AI ପାର୍କ ଏବଂ ରାଜ୍ୟରେ ସାର୍ବଜନୀନ EV ଚାର୍ଜିଂ ଷ୍ଟେସନ୍ର ବିକାଶ ପାଇଁ PME ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜନ୍ମବେଦୀରୁ ରଥବେଦୀକୁ ଯାତ୍ରା। ଆଲେଖ୍ୟ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବେଦ ହେଉଛି ଆମ ପ୍ରାଚୀନ ବିଶ୍ୱ ସଂସ୍କୃତିର ଏକ ଆଦ୍ୟ ଗ୍ରନ୍ଥ। ବୈଦିକ ଯୁଗରୁ ଆମ ସଂସ୍କୃତିର ରଥ ଓ ରଥଯାତ୍ରାର ବର୍ଣ୍ଣନା ଥିବା ଦେଖାଯାଏ। ବୈଦିକ ମତ ଅନୁସାରେ ସୂର୍ଯ୍ୟଦେବ ସମଗ୍ର ବିଶ୍ୱ ଭ୍ରମଣ ପାଇଁ ସପ୍ତାଶ ଯୋଚିତ ରଥ ବ୍ୟବହାର କରୁଥିଲେ। କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ବିଭିନ୍ନ ଦେବତାଙ୍କ ବ୍ୟବହାରରେ ଲାଗୁଥିବା ରଥ ବିଷୟରେ ବର୍ଣ୍ଣନା ରହିଛି। ଦେବତାମାନଙ୍କର ପାଇଁ ଦେବରଥ ବା ମରୁତ ରଥ, ଆମୋଦ ପ୍ରମୋଦ ତଥା କ୍ରୀଡ଼ା କୌତୁକ ପାଇଁ ପୁଷ୍ପରଥ, ଯୁଦ୍ଧ ଉଦ୍ଦେଶ୍ୟରେ ବ୍ୟବହୃତ ରଥକୁ ସଂଗ୍ରାମିକ, ବୈନାୟିକା, କର୍ଣ୍ଣରଥ ଓ ନ୍ୟାୟାଧୀଶଙ୍କ ନିମନ୍ତେ ଯୋଗ୍ୟ ରଥ, ପରିଭ୍ରମଣ ନିମନ୍ତେ ପରିଘଟିକା ରଥ ଆଦିର ବର୍ଣ୍ଣନା ରହିଛି। ଏମିତିକି ମର୍ତ୍ତ୍ୟ ସ୍ୱର୍ଗକୁ ଯାତ୍ରା କରିବା ପାଇଁ ରଥଗର୍ଭକ ନାମକ ରଥର ବ୍ୟବହାର ହୋଇଥିବା ଜଣାଯାଏ। ଋଗ୍ବେଦରେ ରଥ ଶବ୍ଦ 1700 ଥର ଏବଂ ଆରଣ୍ୟକ ଉପନିଷଦ ଗ୍ରନ୍ଥାଦିରେ 300ରୁ ଅଧିକ ରଥ ଶବ୍ଦର ବ୍ୟବହାର ହୋଇଛି। ବହୁଧା ରଥ ଯୁଦ୍ଧ ଓ ଭ୍ରମଣାଦିରେ ବ୍ୟବହାର ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଅଥର୍ବ ବେଦରେ ସମସ୍ତ ଦେବତାଙ୍କୁ ଗୋଟିଏ ରଥରେ ଆସିବା ପାଇଁ ଅଗ୍ନିଙ୍କ ନିର୍ଦ୍ଦେଶ ଥିବା ଜଣାଯାଏ। ରଥର ସୃଷ୍ଟି ସମ୍ପର୍କରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଦେବରାଜ ଇନ୍ଦ୍ର ବୃତାସୁର ସହିତ ଯୁଦ୍ଧ କରି ତାକୁ ବଦ୍ଧ କରିବା ପାଇଁ ବଜ୍ରର ପ୍ରୟୋଗ କରନ୍ତେ ବଜ୍ର ଭାଙ୍ଗିଯାଇ ଚାରିଭାଗ ଯଥା ସୁପ, ଯୁପ, ରଥ ଓ ସ୍ୱର ସୃଷ୍ଟି ହେଲା। ସେହିଦିନରୁ ସୁପ ଓ ଯୁପକୁ ବ୍ରାହ୍ମଣମାନେ ଯଜ୍ଞ କର୍ମରେ ବ୍ୟବହାର କରିବାକୁ ଲାଗିଲେ। ଅମରକୋଷରେ ରଥ ଏକ ସମୟରେ ଉନ୍ନତ ଯାନ ଥିଲା। ଦେବରାଜ ଇନ୍ଦ୍ର ରଥାରୂଢ଼ ହୋଇ ଯାତ୍ରା କରୁଥିଲେ ଏବଂ ତାଙ୍କ ରଥ ସାରଥି ଥିଲେ ମାତଳି। ରଥର ନିର୍ମାତା ଥିଲେ ବିଶ୍ୱକର୍ମା। ଯଜୁର୍ବେଦରେ ଏହାର ଯଥେଷ୍ଟ ପ୍ରଶଂସା କରାଯାଇଛି। ରାମାୟଣ

0: କରାଯାଉଥିଲା। ଆମ ସଂସ୍କୃତିରେ ପୁଷ୍ୟା ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଇତ୍ୟାଦିଥିରେ ମୋକ୍ଷ ପ୍ରଦାନ କରି ଶ୍ରୀଗୁଣ୍ଡିଚା ଯାତ୍ରାର ପାଳନ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରି ତିନି ରଥରେ ବିରାଜମାନ ହୁଅନ୍ତି ଓ ନବଦିନ ଯାତ୍ରାର୍ଥେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ପୁଣି ନବଦିନାନ୍ତେ ଆଷାଢ଼ ଶୁକ୍ଳ ଦଶମୀ ଭଳି ପବିତ୍ର ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଜନ୍ମବେଦୀରୁ ପ୍ରତ୍ୟାବର୍ତ୍ତନକୁ ନେଇ ଯାତ୍ରା ବାହୁଡ଼ା ଯାତ୍ରା ନାମରେ ନାମିତ ହୋଇଥାଏ। ଏହି ରଥଯାତ୍ରାର ତାତ୍ତ୍ୱିକ ବିଶ୍ଳେଷଣ କରି ମନୀଷୀମାନେ କହନ୍ତି, ରଥଯାତ୍ରା ହେଉଛି ଜୀବ ପରମଙ୍କ ଯାତ୍ରା, ପରମାତ୍ମାଙ୍କ ସହ ଆତ୍ମାର ମିଳନ ପାଇଁ ଯାତ୍ରା। ପରମେଶ୍ୱର ପରମାତ୍ମାଙ୍କଠାରେ ମିଳିତ ଇଚ୍ଛାରେ ଗର୍ଭରେ ଭ୍ରୂଣ ପ୍ରତିଷ୍ଠା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯାତ୍ରା ନିଗ୍ରହ ପରିଚାଳିତ ହୋଇଥାଏ ସେୟା ହିଁ ଆମ ରଥଯାତ୍ରା। ବାହୁଡ଼ା ଯାତ୍ରାର ମହତ୍ତ୍ୱକୁ ବିଚାରକୁ ଜଣାଯାଏ, ଏହା କେବଳ ଶାରୀରିକ ନୁହେଁ ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା, ଯାହାକି ଭକ୍ତି ତଥା ସମ୍ପ୍ରଦାୟର ବନ୍ଧନ ଏବଂ ଜୀବନ ମୃତ୍ୟୁର ଚକ୍ରବ୍ୟୁହର ବିଭିନ୍ନ ଦିଗକୁ ଦର୍ଶାଇଥାଏ। ସେହିପରି ଆଧ୍ୟାତ୍ମିକ ନବୀକରଣରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଈଶ୍ୱରଙ୍କ ଅନନ୍ତ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ। ଏହା ହେଉଛି ଅନ୍ତର୍ଭୁକ୍ତିର ଏକ ପ୍ରତୀକ। ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଧ୍ୟାତ୍ମିକ ନବୀକରଣ ଏବଂ ପରିଷ୍କାରର ଏକ ସମୟକୁ ବୁଝାଏ। ଏହି ସମୟରେ ଦେବତାଙ୍କଠାରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନବୀୟ ଲେଠାରୁ ଆରମ୍ଭ କରି ଭକ୍ତବତ୍ସଳ ଭାବଗ୍ରାହୀ ମହାପ୍ରଭୁଙ୍କର ଏହା ହେଉଛି ଅତ୍ୟନ୍ତ ଦୁର୍ଲଭ ଯାତ୍ରା।
1: ଶୁଣୁଥିଲେ ଆଜିର ପ୍ରସଙ୍ଗ।
2: ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 7 ବର୍ତ୍ତମାନ ପ୍ରଚାର କରୁଛୁ କ୍ଷେତ୍ରରେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ, କସମ ତେରି କସମ ଚଳଚ୍ଚିତ୍ରରୁ ଗାଇଛନ୍ତି ପଙ୍କଜ ଉଦାସ ଏବଂ ଅନୁରାଧା ପଡ଼ୱାଲ।

ସ୍ପଷ୍ଟ କଲା ଭାରତ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। କେନ୍ଦ୍ର କ୍ୟାବିନେଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ହେଉଥିବା ଅନିୟମିତତା ମାମଲାରେ ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଏବଂ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଏକ ଚିଠା ବିଧେୟକକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବିତ ଆଇନ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ଥିବା ଏକ ବିଲ୍ ସଂସଦରେ ଆଗତ କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ ଘୋଷଣା କରିଥିଲେ। ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଦେଶରେ 3 ସ୍ୱତନ୍ତ୍ର କେମିକାଲ୍ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଶିଳ୍ପ ବିକାଶ ଯୋଜନା ରସାୟନ ବା ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ବିଷୟରେ 2026-27 ଆର୍ଥିକ ବର୍ଷ କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିଲା। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ଯୋଜନା ପାଇଁ ମୋଟ 3,30 କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି। ଏଥିମଧ୍ୟରୁ 3,000 କୋଟି ଟଙ୍କା ପାର୍କ ଭିତରେ ସାଧାରଣ ଭିତ୍ତିଭୂମି ସୁବିଧା ଓ ମୌଳିକ ଉପଯୋଗିତା ପାଇଁ ଖର୍ଚ୍ଚ ହେବ ଏବଂ 30 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଡକାଲ ରେଳ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ୍ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ମୋଟ 1,264 କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ 46 କିଲୋମିଟର ସମ୍ପ୍ରସାରିତ ହେବ ବୋଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିଭିନ୍ନ ପ୍ରସଙ୍ଗ

ସ୍ଥଗିତ ରହିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଭାରତ ପଡ଼ୋଶୀ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ସଂକ୍ରାନ୍ତ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚଳିତ ସପ୍ତାହରେ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଚେନବ ନଦୀର ଜଳସ୍ତର ସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନ ମୋହନ ରାମକୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟ ସିଂହଦେବ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚା ଯାଇଥିଲା। ଅପରାହ୍ନ ପ୍ରାୟ 4:30 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଅଭିମୁଖେ ଟାଣିଥିଲେ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା

0: ଭାଇ ଅଛନ୍ତି ବୌଦ୍ଧ ଜିଲ୍ଲାରେ, ତାଙ୍କେ ବହୁତ ଉପକୃତ ହେଉଛନ୍ତି। ଯଦି କହିବେ ଆମର ଯେମିତି ପିଜୁଳି ଚାଷ ପାଇଁ ଏଇଠି କେତେ ଚାଷୀ ଅଛନ୍ତି ସେମାନେ ଭଲ ଲାଭ ପାଉଛନ୍ତି, ଏବଂ କଦଳୀ ଚାଷ ଉପରେ ବି ସେ ଗୁରୁତ୍ୱ ଦିଆହେଇଛି, ଅମୃତଭଣ୍ଡା ଚାଷ ଉପରେ ବି ଗୁରୁତ୍ୱ ଦିଆହେଇଛି। ଏହି ସ୍କିମ୍ ମାଧ୍ୟମରେ ଡ୍ରିପ୍ ଇରିଗେସନ୍ଟାକୁ ଆମେ ପ୍ରାଧାନ୍ୟ ଦେଇଛୁ। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ସ୍କିମ୍ ଏଇଟା, କେନ୍ଦ୍ର ସରକାରଙ୍କର ସ୍କିମ୍ ଆମେ କନ୍ଭର୍ଜେନ୍ସ କରିକି ଏଇ ଯେଉଁ ଫ୍ରୁଟ୍ ସ୍ପେସିଫିକ୍ ସ୍କିମ୍ ସହିତ ଯୋଡ଼ି କାର୍ଯ୍ୟକାରୀ କରାହେଉଛି, ବହୁତ ଲୋକ ଏଥିରୁ ଉପକୃତ ହେଉଛନ୍ତି। ତାପରେ ଯଦି ଦେଖିବା ଆମର MIDH ସ୍କିମ୍ ବି ପ୍ଲାଣ୍ଟେସନ୍ ଚାଲିଛି, ଏବଂ ତା ସହିତ ଯେଉଁ ମସରୁମ୍ ପ୍ରଡକ୍ସନ୍ ୟୁନିଟ୍ ଅଛି, ଆମର ଏଇ ସେଲ୍ଫ ହେଲ୍ପ ଗ୍ରୁପ୍ ମାନେ ବି ଉପକୃତ ପାଉଛନ୍ତି, ଚାଷୀମାନେ ବି ସେଲ୍ଫ ହେଲ୍ପ ଗ୍ରୁପ୍ ମାଧ୍ୟମରେ ସ୍କିମ୍ର ସୁବିଧା ପାଉଛନ୍ତି। ଯେମିତି 2 ଲକ୍ଷ ଟଙ୍କା ଖର୍ଚ୍ଚ କରିକି 1 ଲକ୍ଷ ଟଙ୍କାର ସବସିଡ଼ି ପାଉଛନ୍ତି, ପିଆଜ ସହାୟତା ଗୃହ 2 ଲକ୍ଷ ଟଙ୍କାର ପ୍ରୋଜେକ୍ଟ, 1 ଲକ୍ଷ ଟଙ୍କା ସବସିଡ଼ି ପାଇକି ବି ପିଆଜ ସହାୟତା ଗୃହ କରୁଛନ୍ତି, ଏବଂ ଚାଷୀ ଭାଇମାନେ ଉପକୃତ ଏଥିରେ ହେଉଛନ୍ତି।
1: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। 9 ଦିନର ଗୁଣ୍ଡିଚା ଲୀଳା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରତ୍ନବେଦୀକୁ ବାହୁଡ଼ୁଛନ୍ତି। ବିଭିନ୍ନ ମାଉସୀ ମନ୍ଦିରରେ 3 ଠାକୁର ଦଶାବତାର ବେଶରେ ଦର୍ଶନ ଦେଇଥିବା ବେଳେ ପରମ୍ପରା ଅନୁଯାୟୀ ରଥ ଛୁଆଁ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶା ସୋସାଇଟି ଫର୍ ସୋସିଆଲ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପେରେନ୍ସିର ନିର୍ଦ୍ଦେଶକ ନିହାରଞ୍ଜନ ସ୍ୱାଇଁ ଓ ସୋସିଆଲ ଅଡିଟ୍ ବିଶେଷଜ୍ଞ ପୁଷ୍ପାଞ୍ଜଳି ସାବତ ବୌଦ୍ଧ ଗସ୍ତ କରି ମନରେଗା ଏବଂ ଭିଭିଜି ରାମଜୀ ଯୋଜନାର ସାମାଜିକ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାସ୍ତରୀୟ ବୈଠକ ସହ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା

0: ବର୍ଷେ ହେଲାଣି ଆସିଲାଣି ସିନା, ତଥାପି ଆମ ପାଇଁ ନୂଆ ଆଜ୍ଞା, ଯେ ଚାଷ କେମିତି କଣ ହଉଛି, ତାର ପଦ୍ଧତି, ତାର କେମିତି ପ୍ରଣାଳୀ, ଆଉ ସେ ବିଷୟରେ ଆମେ କିଛି ଜାଣିନେ। ପ୍ରକୃତରେ ଆମ ଜିଲ୍ଲାରେ ଯଦି ନୂଆ ପ୍ରକାର ଯଦି ଏ ଚାଷଟା ହେଇପାରୁଛି ବୋଲେ ସେ ଆଜ୍ଞା ସହିତ ମୁଁ ବୁଝିଥିଲି ଯେ ସେ କେତେ କଥା କହିଛନ୍ତି। ଆଗ ଶୁଣ ସାର, ନମସ୍କାର।
1: ନମସ୍କାର।
0: ଗଞ୍ଜାମ ଜିଲ୍ଲାରେ ତ ବିଭିନ୍ନ ପ୍ରକାର ଚାଷ ହୁଏ, ଯାହାକି ଆପଣ ତ ଜାଣିଛନ୍ତି ଆମ ଧାନ ଚାଷ ପ୍ରଧାନ।
1: ଆଜ୍ଞା।
0: ଧାନ ଚାଷଠୁ ଆରମ୍ଭ କରି ପନିପରିବା ଚାଷ ହୁଏ, ମକା ଚାଷ ହୁଏ, ଫୁଲ ଚାଷ ହୁଏ, ମାଛ ଚାଷ ହୁଏ, ବିଭିନ୍ନ ପ୍ରକାର ଚାଷ ହୁଏ। ସେଇ ଚାଷ ଭିତରେ ଯେଉଁ ଚାଷ କି ଆମର ଗଞ୍ଜାମ ଜିଲ୍ଲା ପାଇଁ ନୂଆ,
1: ଆଜ୍ଞା,
0: ଯାହାକି ଡ୍ରାଗନ ଫ୍ରୁଟ, ଡ୍ରାଗନ ଫ୍ରୁଟ ସେହା କଣ, କେଉଁ ଭଳିକା ଫଳ, ମାନେ କେମିତି ବ୍ୟବହାର ହୋଇପାରିବ, ଆଉ ତାର ଚାଷ କିଭଳି ହେଇପାରିବ?
1: ଦେଖନ୍ତୁ, ଆପଣ ଯାହା କହିଲେ ଗଞ୍ଜାମ ଜିଲ୍ଲା ଚାଷ ପାଇଁ ପ୍ରସିଦ୍ଧ, ସେଇଥିପାଇଁ ତା ନାଁ ଗଞ୍ଜାମ। ଗଞ୍ଜାମର ଅର୍ଥ ହଉଛି ଚାଷ ଏବଂ ଚାଷୀର ସ୍ଥାନ ବା ଗ୍ରାନାରୀ।
0: ଆଜ୍ଞା।
1: ତେଣୁ ଗଞ୍ଜାମରେ ବିଭିନ୍ନ ଫସଲ ଚାଷ ହୁଏ, ଆପଣ ଯାହା କହିଲେ ଆମର ଧାନ ମୁଖ୍ୟ ଫସଲ, ଧାନ

0: କାର୍ପେଣ୍ଟର ଗୋଟେ ତିଆରି ହଉ ବା ଗୋଟେ ଲୁହାର ଏମିତି ଗୋଲେଇ କାର ଲଗେଇଦେଲେ ସେ ତା ଉପରେ ମାଡିକିରି ଛତା ଭଳିଆ ହେଇଯିବ,
1: ସେ ଗୋଲେଇ ଆକାରରେ
0: ତାର ସେ ଛତା ଭଳିଆ ହେଇଯିବ। ଗୋଟେ ବୁଦାରେ ଆପଣ ଦୁଇଟା ଗଛ ଲଗେଇଦେଲେ ସଫିସିଏଣ୍ଟ। ତେଣୁ ଆପଣ ସେଇଟା ଯଦି ଲଗେଇଦେବେ ଏଇ ବର୍ଷା ଦିନ ଆରମ୍ଭରେ, ଆପଣ ଆର ବର୍ଷା ଦିନକୁ ଆପଣ ଫଳ ଖାଇବେ।
1: ତାହା ଯେ କହିଲେ ଆପଣ ସେ ମାଟି ମାଟିଟାକୁ କେମିତି ପରୀକ୍ଷା କରାଯିବ
0: ନା କୌଣସି ମାଟି, ସେ ମାଟିରେ ଆପଣ ବାଲିଆ ଅଂଶ ଟିକେ ରହିଲେ ଭଲ, ମାନେ ଗୋବର ଗୋଟେ ଭାଗ, ବାଲି ଦୁଇ ଭାଗ, ମାଟି ଗୋଟେ ଭାଗ, ଏମିତି କରିକି ଆପଣ ଯଦି କରିବେ ସେ ଟିକେ ଭଲ ହବ। କିନ୍ତୁ ଏଇ ଯୋଉ ପାଣି ଫାଣି ବେଶୀ ରହେ ଟିକେ ପଚାପଚି କରେ ତା ମୂଳଟା, ନହେଲେ କିଛି ଅସୁବିଧା ସରିଯିବ। ତା ମୂଳକୁ ଟିକେ ମାଟି ଦେବା ଉଚିତ, କାହିଁକି ମାଟି ନଦେଲେ ଚେର ଦେଖାଯିବ ଯଦି ସେ ଭଲ ଭାବରେ ବଢିପାରିବନି, ଏବଂ ସିଏ ସେ ଯୋଉ ଖୁମ୍ବଟା ଉପରେ ବଢିବ ସେ ପିଲରଟା ଉପରେ ତା ଦେହରୁ ମଧ୍ୟ ବାହାରିବ ଚେର ଭଳିଆ, ସେଟାକୁ ଚାପି ଧରିକି ରଖିବ, ତେଣୁ ସେ ଉପରେ କିଛି ଅସୁବିଧା ନାହିଁ। ତେଣୁ ଏ ଗଛ ଯେତେବେଳେ ଆପଣ କହିଲି ପ୍ରଥମେ ଚେର କରିବେ, ତାପରେ ତାକୁ ନେଇ ଲଗେଇବେ, ସେଇଟା ଗୋଟେ ମାଡ଼ିବ। ଯଦି ଆପଣଙ୍କର ସେଭଳିଆ ଜାଗା ନାହିଁ, ଆପଣ ଏ ଯୋଉ ଭଙ୍ଗା ସେ ଯୋଉ ପୁଅ ନନ୍ଦ ଭଳିଆ ଗୋଟେ ଛୋଟ ଛୋଟ କରି ତା ମଝିରେ ସେ ପିଲରଟାକୁ

0: ସେ ବର୍ଷ ସାରା ଫଳିବନି, ସେ ଏଇ ପିରିୟଡ଼ଟା ବର୍ଷ ଆରମ୍ଭ ପୂର୍ବରୁ ରଜ ପୂର୍ବରୁ ଫଳି ଚାଲିବ, ଯେ ପୁରା ସେଇ ଯେତେ ପର୍ଯ୍ୟନ୍ତ ମଶ୍ଚର ରହିଥିବ ସେଇଭଳିଆ ପୁରା 6 ମାସ ଖଣ୍ଡେ ଫଳିବ, ଭଲ ଭାବରେ ଫଳିବ। ତାକୁ ଆପଣ ବି ରଖିପାରିବେ ଚାହିଁଲେ ଭବିଷ୍ୟତରେ ମାନେ କୋଲ୍ଡ ଷ୍ଟୋର୍ କରିବା ପାଇଁ। ଆପଣ ଏଇ ଯୋଉ ଡ୍ରାଗନ୍ ଫ୍ରୁଟ୍ ତିନି ପ୍ରକାର ମୁଖ୍ୟତଃ ଅଛି, ଗୋଟେ ହଳଦିଆ, ଗୋଟେ ଧଳା, ଗୋଟେ ନାଲି। ଆପଣ ଦେଖୁଥିବେ ମାର୍କେଟରେ ନାଲିଟା ନାଲି ବି ସେ ଫଳଟା ଫାଷ୍ଟରେ ସବୁଜ କଲର୍ ହବ, ସେ ପାଚିଲେ ନାଲିଆ ହେଇଯିବ। ତା ଭିତରଟା କଥା ମୁଁ କହୁଛି, ଭିତରଟା ନାଲି କିମ୍ବା ଧଳା କିମ୍ବା ହଳଦିଆ ରହିବ, ଉପର ତ ସବୁ ନାଲି ରହିବ ସେଟାରେ କିଛି କଥା ନାହିଁ, କିନ୍ତୁ ଭିତରଟା ଭିତର ନାଲିଟା ଟିକେ ବେଶୀ ଟେଷ୍ଟ ଲାଗେ। ତାପରେ ଧଳା ବି ଟେଷ୍ଟ ଲାଗେ, ହଳଦିଆ ବି ଲାଗେ, କିନ୍ତୁ ନାଲିଟା ଟିକେ ବେଶୀ ଟେଷ୍ଟ ଲାଗେ।
1: ଗଛରୁ ତୋଳିଲା ପରେ ସେଟା କେତେ ଦିନ ଏମିତି ରହିବ?
0: ହଁ, ଆପଣ ରଖିପାରିବେ, ଆସ୍ତେ ଆସ୍ତେ ସେ ଶୁଖିଯିବ, 10 ଦିନ ତ ନିଶ୍ଚିତ ରହିବ। ହଁ ହଁ, 10 ଦିନରୁ ଅଧିକା ଦିନ ରହିବ, ପଛେ କମ ନାହିଁ। ଆପଣ ଦେଖନ୍ତୁ ବଜାରରେ ସବୁ ଥୁଆ ହେଇଛି, ସେଗୁଡ଼ା ଯେହେତୁ କଣ୍ଟା ଜାତୀୟ ମରୁଭୂମି ଜାତୀୟ ଫଳ, ସେ ଆରାମସେ ରହିପାରିବ। ଏବଂ ଆପଣ ତାକୁ ଯେତେବେଳେ ତୋଳିବେ ବି ତୋଳିବାରେ ବିଶେଷ ଯେହେତୁ କଣ୍ଟା ଥାଏ ସେ ଗଛରେ, ଆପଣ ହାତରେ ଟିକେ କେୟାରଫୁଲି ତୋଳିବେ, ଯେମିତି ଆପଣଙ୍କ ହାତରେ କଣ୍ଟା ନ ଲାଗିବ, ବା କାଟି ପାରିବେ ଛୁରୀ ଫୁରୀରେ କୋଉଥିରେ କାଟିକିରି ବି ତୋଳି ପାରିବେ। ଆଉ ଯେଉଁମାନେ ଟିକେ ଖାଦ୍ୟ ସାର ବା ମାଟିର ଗୁଣ ଥିବ ସେ ବହୁତ ବଡ ବଡ ଫଳିବ, ଆଉ ଆପଣ ବହୁତ ଫଳ ଆସିବ। ଯଦି ଆପଣ ଟିକେ ବଡ ସାଇଜ କରିବାକୁ ଚାହୁଁଛନ୍ତି ଛୋଟ ଫଳ ବି ଖାଇ ଦେଇପାରିବେ, ସେ ଫଳ ବି ବଡ ଆସିବ।
1: ଯାହାକି ଆପଣ କହିଲା ଭଳିଆ ଡ୍ରାଗନ ଫ୍ରୁଟ୍ ଉତ୍ପାଦନ କରନ୍ତୁ ବା ଚାଷ କରନ୍ତୁ, ଲକ୍ଷ୍ୟପତି ହୁଅନ୍ତୁ।
0: ନିଶ୍ଚିତ ଲକ୍ଷ୍ୟ ନୁହଁ, ବହୁତ ଅଧିକ ଲକ୍ଷ୍ୟ କରନ୍ତୁ। ଆଉ ଆପଣ ଜାଣି ଖୁସି ହେବେ, ଆମେ ଏଇ 2 ବର୍ଷ ଭିତରେ ଡ୍ରାଗନ ଫ୍ରୁଟ୍ ଚାଷୀମାନଙ୍କୁ ମଧ୍ୟ ଯୋଗାଇବା ଆରମ୍ଭ କରିଛୁ ତାର ଚାରା। ଯେକୌଣସି ଚାଷୀ ଭାଇ ଯଦି ତାକୁ ବ୍ୟବସାୟିକ ଭିତରେ 50-60ଟା କରିବାକୁ ଚାହୁଁଛନ୍ତି, ତାହେଲେ ଆମେ ତାଙ୍କୁ ମଧ୍ୟ ସହାୟତା କରିବୁ, ଏଇଟା ଆମର ଉଦ୍ଦେଶ୍ୟ ରହିଛି। ଆପଣମାନେ MKE ଭାଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ଡ୍ରାଗନ ଫ୍ରୁଟ୍ ନେଇକି ଚାଷ କରିପାରିବେ, ସରକାରଙ୍କର ସେ ସୁବିଧା ଅଛି।
1: ନୂଆ ଚାଷୀ ଜଣେ ତାର କ'ଣ ସବସିଡି ଆପଣ
0: ରଖିଛନ୍ତି? ସବସିଡି ଅଛି, ସେଇଟା ରାଜ୍ୟ ସରକାରଙ୍କର ଉଦ୍ୟାନ ବିଭାଗ ସାଙ୍ଗେ କଣ୍ଟାକ୍ଟ କଲେ ଆପଣ 40%ରୁ 50%

0: ବଡ ବଡ ସିଟି ଆମେ ଦେଖି ଆସୁଥିଲୁ, ସେଟା ଆମ ପାଇଁ ନୂଆ, ଆମ ଚାଷୀମାନଙ୍କ ପାଇଁ ମଧ୍ୟ ନୂଆ, ଯାହାକି ଗଞ୍ଜାମ ଜିଲ୍ଲାରେ ଚାଷ କରିବା ବା ଉତ୍ପାଦନ କରିବା ଆଦାୟ କରିବା ଏଇଟା ଆମ ପାଇଁ ସମ୍ପୂର୍ଣ୍ଣ ନୂଆ।
1: ଆଜ୍ଞା,
0: ଯାହା ହଉ ଖୁସି ଲାଗିଲା ସାର୍, ଆପଣଙ୍କର ବିଭିନ୍ନ ପ୍ରକାର ବୈଜ୍ଞାନିକ କୌଶଳ ଅନୁସାରେ ଯୋଉ ଡ୍ରାଗନ ଫ୍ରୁଟ୍ କୁ ନୂଆ ରୂପ ଦେଇ ଚାଷୀମାନଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି ଗଞ୍ଜାମ ଜିଲ୍ଲାର ଚାଷୀମାନଙ୍କ ପାଖକୁ, ଆଉ ଭାରି ଖୁସି ଲାଗିଲା। ଆକାଶବାଣୀ ପରିବାର ତରଫରୁ, କୃଷି ସଂସାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ରହିବା ଆଜ୍ଞା, ନମସ୍କାର।
1: ନମସ୍କାର।
2: ଗଲା ବଢିଆ କଥା ହେ, ନୂଆ କଥାଟେ ଶୁଣିବା ମିଳିଲା ଆଜି। ଆଉ ବୁଝିଥିଲେ, ଏବେ ନୂଆ ଚାଷୀ ଯଦି କିଏ ଚାହିଁବ ବୋଲେ କଲେ ଜାଣିଦବ ସବୁ କଥା କହିଦେଇଛନ୍ତି।
0: ଗୀତଟି ଶୁଣିବ କି?
2: ହଁ, ସେଇଟା କହୁଥିଲି ପରା,
0: ଗୀତଟି ହେଲେ ଆଜି ସମ୍ବଲପୁର ଗୀତଟି ଶୁଣିବା।
2: ହଁ।

0: ବଢିଆ ଲାଗିଲା ଗୀତ ଶୁଣ ଆଜିର
1: ହଁ
0: ଯେମିତି ବୈଠକରେ ଆଲୋଚନାଟା ଯେମିତି ନୂଆ କଥା ଗୋଟେ ଲାଗିଲା, ଗୀତଟା ହେଲେ ଆଜି ସେମିତି ମତେ ବଢିଆ ଲାଗିଲା ଶୁଣିବା ପାଇଁ।
1: ଭଲ ଲାଗିଲା ତ
0: ସଫଳ ଚାଷୀ, ହଁ ହଁ
1: ସଫଳ ଚାଷୀ ହେଲେ ଆମର ଭିଗବନି ବ୍ଲକ ପାଖାପାଖି କୁଶପଡା ବୋଲି ଗାଁଟି ଅଛି। କୁଶପଡାର ଜିତେନ୍ଦ୍ର କୁମାର ଦୋରା, ଜିତେନ୍ଦ୍ର ଦୋରାଙ୍କ ସହିତ ମୁଁ କଥାବାର୍ତ୍ତା ହେଇଥିଲି। ସେ ଇଆଡେ ପନିପରିବା ଲଗେଇଛନ୍ତି, ଇଆଡେ ଧାନ ଚାଷ କରିଦଉଛନ୍ତି, କୁକୁଡ଼ା ଫାର୍ମଡି କରିଛନ୍ତି। ଯୁବ ଚାଷୀ ନୂଆଗିରି ସେ ଅଞ୍ଚଳରେ କରିଛନ୍ତି କୁକୁଡ଼ା ଫାର୍ମଡି, କିନ୍ତୁ ଭଲ ଚାଲିଛି। ଭାଇ କଣ କହିଛନ୍ତି ଆଗ?
2: ଜିତେନ୍ଦ୍ର ଭାଇ ନମସ୍କାର।
3: ନମସ୍କାର ଆଜ୍ଞା।
2: ଆଉ ଭଲ ଅଛନ୍ତି?
3: ହଁ ଭଲ ଅଛି।
2: ହେଲେ ଆପଣଙ୍କର ବୟସ କେତେ ହେଲା?
3: ବୟସ 30।
2: 30 ବର୍ଷ, ଗୋଟେ ଯୁବପିଢି। ହେଲେ ବର୍ତ୍ତମାନ କଣ
3: ବର୍ତ୍ତମାନ ଏବେ ମୁଁ ଆମର କୁକୁଡ଼ା ଚାଷ ପାଇଁ ବୋଲି ମନ ଆଗ୍ରହ କରିଛି, କୁକୁଡ଼ା ଚାଷ ଆରମ୍ଭ କରିଛି ବର୍ଷ ହେଲା।
2: ମାନେ ଆମର ଫାର୍ମ ବ୍ରଏଲର ଦେଶୀ କୁକୁଡ଼ା?
3: ନାଇଁ ନାଇଁ।
2: ଆଚ୍ଛା ଆଚ୍ଛା, ଆମେ ଦେଖିଲୁ ଆପଣଙ୍କର ଯୋଉ ଗୋଟେ ଫାର୍ମ ହାଉସ କରିଛନ୍ତି ଏଇ କୁଶପଡ଼ା ଗାଁରେ, ନିଜ ଗାଁ
3: ନିଜ ଗାଁ
2: ଗାଁର ବାହାରେ ଗୋଟେ ଭଲ ସୁନ୍ଦର ଫାର୍ମ ହାଉସ ହେଇଛି। ସେ ହାଉସରେ ପ୍ରାୟ ବେଡ୍ ବେଡ୍ କରିକି ରଖିଛନ୍ତି, ଗୋଟେ 3-4 ଖଣ୍ଡେ ଘର କରିଛନ୍ତି, ବଡ଼ ବିରାଟ ଆକାରରେ। ହେଲେ କେତେ କୁକୁଡ଼ା ଏଠି ପାଳନ କରୁଛନ୍ତି, ଆଉ କୁକୁଡ଼ା ସବୁ କୋଉଠୁ ଆଣୁଛନ୍ତି?
3: ଏଠି 4,200 କ୍ୟାପାସିଟି ଆମର

0: ସେଇଟା ଗଲା ପରେ ତାପରେ ଯେତିକି ଆମର ଇଏ ହେଲା ପରେ ଆମକୁ 6.7 ଗୋଟେ କେଜି ପିଛା
1: ଜଣେ ଚାଷୀ ହିସାବରେ ଆପଣ କୁହନ୍ତୁ, ଆପଣଙ୍କ କମ୍ପାନୀରୁ ବ୍ରଏଲର ଆଣୁଛନ୍ତି ଯେଉଁ ଚିଆଁ, ଚିଆଁକୁ ଏଇଠି ପାଳନ କରୁଛନ୍ତି,
0: ଆଜ୍ଞା,
1: ସେମାନେ ଦାନା ପାଣି ସବୁ ଦେଉଛନ୍ତି,
0: ଆଜ୍ଞା,
1: ଚିଆଁ ଏଇଠି ବଢ଼ିଲା, ସେ ଯେଉଁ 40 ଦିନ ପରେ ସେଇଟା ବିକ୍ରି କଲାବେଳେ ବା ସେମାନେ ନେଲା ପରେ ତାଙ୍କେ ସେମାନେ କେତେ ଦରରେ ନେଉଛନ୍ତି?
0: ସେ ଦର ତ ଆମକୁ ସେମିତି ଆମକୁ କେଜି ପିଛା ଆମକୁ ଅଛି।
1: ଆଚ୍ଛା,
0: ତାପରେ ଯଦି ରେଜଲ୍ଟ ଭଲ ହେଲେ ତାର ବୋନସ ଅଛି, ସେଇ ହିସାବରେ ଆମକୁ ଆସୁଛି। ଯଦି ଭଲ ରେଜଲ୍ଟ ହେଲା କେଜି ପିଛା 11 ଟଙ୍କା, 8 ଟଙ୍କା, 10 ଟଙ୍କା ଏମିତି ମିଳୁଛି।
1: ଆଚ୍ଛା, ଯୋଉ ଚିଆଁକୁ ଆପଣ କିଣିକି ଆଣୁଛନ୍ତି ନା ସେମାନେ ଖାଲିରେ ଦେଉଛନ୍ତି?
0: ସେମାନେ ସବୁ ଜାଗା ପୁରା ଖାଲିରେ ଦେଉଛନ୍ତି,
1: ଖାଲିରେ ଦେଉଛନ୍ତି
0: ମେଡିସିନ ପ୍ଲସ ଚିଆଁ।
1: ପଇସା କିଛି ଲାଗୁ
0: ନାହିଁ,
1: କେବଳ ଆପଣ କେବଳ ପାଳନ କରିବେ,
0: ପାଳନ
1: ତାକୁ ବଡ଼
0: ବଡ଼
1: କରିବେ, ଯୋଉ 40 ଦିନରେ ବଡ଼ କରୁଛନ୍ତି, ତାପରେ ବିକ୍ରି ହେଲା ଯୋଉ 40 ଦିନ ତାକୁ ଲାଳନ ପାଳନ କରୁଛନ୍ତି, ସେତେବେଳେ ପାଇଁ ସେ ହିସାବରେ ଆପଣ ପଇସା ପାଉ?
0: ପଇସା ପାଉ।
1: ହଁ, ଏଥିରେ ପ୍ରାୟ ଆପଣଙ୍କର ବର୍ଷ ସାରା କେତେ ମାସ ଏମିତି ଚିଆଁ ଇଏ ରଖୁଛନ୍ତି?
0: ଆମର ବର୍ଷକୁ 6ଟାରୁ 7ଟା ଭିତରେ ବେଚ୍ ଉଠୁଛି।
1: 6ଟା 7ଟା ବେଚ୍, ହେଲେ 6ଟା 7ଟା ବେଚ୍ ହେଲେ ବର୍ଷକୁ ପ୍ରାୟ କେତେ ହାରାହାରି ପାଉଛନ୍ତି?
0: ତା ପାଇଁ ଆମର ଏଇଠି 2300 କୁକୁଡ଼ା ପାଇଁ ଆମର କ୍ୟାପାସିଟି ଥିଲା, ଏବେ 4000
1: 4000। ଆପଣ ବର୍ତ୍ତମାନ କେତେ ପାଉଛନ୍ତି?
0: ଆମର ଦେଖିଲେ ଆମର ଶୀତ ଦିନେ ଟିକେ ଭଲ ରହୁଛି ରେଜଲ୍ଟ, ଖରାଦିନେ 2ଟା 3ଟା ବେଚ୍ ଭଲ ଆସିଲେ 3ଟା ବେଚ୍ ଟିକେ ଲୋ ଆସିବ।
1: ହଁ, ଅସୁବିଧା
0: ସେ ପ୍ରକାର
1: ପାଉଛନ୍ତି କେତେ ମାନେ ଆପଣ ଯାହା ଖର୍ଚ୍ଚବାର୍ଚ୍ଚ ହେଇକିରି
0: ଖର୍ଚ୍ଚବାର୍ଚ୍ଚ ଲାଗି ଯାହା
1: ହେଇଯାଉଛି,
0: ଖର୍ଚ୍ଚବାର୍ଚ୍ଚ କଲେ ବି 2 ଲକ୍ଷ 80 3 ଲକ୍ଷ ଭିତରେ
1: ବାର୍ଷିକ ହେଲେ। ଏଥିରେ ଆପଣଙ୍କର ଖର୍ଚ୍ଚାଚ ସେମିତି ମାନେ କେତେ ଖର୍ଚ୍ଚ ହେଉଛି କି ଚାଷ ଇଏ କଲାବେଳେ?
0: ଚାଷ କଲାବେଳେ ନିଜର ଲାଇଟ୍ ବିଲ୍ ପ୍ଲସ୍ ଲେବର ଆମର ପ୍ଲସ୍ ଖଇ।
1: ଆଚ୍ଛା ଆଚ୍ଛା, ଖଇ ବା ପଶୁଟା ଧାନ ଯେଉଁ ପଶୁଟା ସେଇଟା ହେଲେ। ଏଇ ଯେଉଁ ଜମିର ମଧ୍ୟ କିଛି ନାହିଁ ବୋଲେ ଏବେ ଆପଣ କେତେ ଏକର ଜାଗାରେ କରୁଛନ୍ତି ମାନେ କେତେ?
0: ଏଇଟା 2 ଭରଣ ପାଖରେ,
1: 2 ଭରଣ ପାଖରେ ଆପଣ ପୁରା ଜାଗାଟା?
0: ଜାଗାଟା
1: ଆପଣ ନିଜ ଜମି?
0: ନିଜ ଜମି।
1: ହଁ, ତେଣୁ କରି ଅସୁବିଧା କିଛି
0: କିଛି ନାହିଁ।
1: ହଁ, ବାହାରୁ ଯଦି ଭଡ଼ାରେ
0: ରଖିଲେ
1: ତାହେଲେ ଅଧିକ ଲାଗିଥାନ୍ତା,
0: ଅଧିକ
1: ଖର୍ଚ୍ଚ ହେଇଥାନ୍ତା। ଆଉ ସେଇ ହିସାବରେ ଆପଣ ନିଜ ଜମି ଲାଗି ଯଦି 2 ଭରଣ ଜମି ଭିତରେ ଯଦି କୁକୁଡ଼ା ପାଳନ କରୁଛନ୍ତି ସେଥିରେ ଆପଣ ବାର୍ଷିକ 2 ଲକ୍ଷ ଟଙ୍କା ପାଉ?
0: 2 ଲକ୍ଷ ଟଙ୍କା
1: ମାନେ ହିସାବ କଲେ ସାଧାରଣତଃ ମାସିକ ହିସାବ ଦେଖିବାକୁ ଗଲେ ଗୋଟେ ପ୍ରାୟ 20 ହଜାର 20 ହଜାର। ହଁ, ଚଳନରେ
0: କିଛି ଅସୁବିଧା
1: ଗାଁରେ ରହିକିରି
0: ନିଜ
1: ମାଟିରେ ରହିକି ନିଜ ଭିଟା ମାଟିରେ ଘରେ ମଧ୍ୟ ରହିକି
0: ଫାଷ୍ଟ ବାବା ସବୁ ଚାଳ ଆମର ବାଇଗଣ ସବୁ।
1: ହଁ, ଏଠି ଦେଖିଲୁ ଆମେ ଆପଣଙ୍କର ଏଠି ଶାଗ ହେଇଛି, ବଢ଼ିଆ ଶାଗ କରିଛନ୍ତି ମାନେ ରଙ୍ଗର ଶାଗ, ଇଆଡ଼େ ନୀଳ ଶାଗ, ସିଆଡ଼େ ଆଉଥରେ ମୂଳା ମଧ୍ୟ ଲଗେଇଛନ୍ତି ବୋଧେ। ହଁ, ଏ ଚାଷ ମଧ୍ୟ କରୁଛନ୍ତି ମାନେ ଜାଗା ତ ଅଛି, ବଢ଼ିଆ ତ ପଡ଼ୁଛି, ତାକୁ କାହିଁକି ଖାଲିରେ ରଖିବେ? ତା ସହିତ ଆମେ ଦେଖୁ ଆପଣ ରଖିଛନ୍ତି ଛେଳି ମଧ୍ୟ ରଖିବେ?
0: ଛେଳି ବି ତାହିଁରେ ରଖାଯାଇଛି।
1: ହଁ ହଁ,
0: ଛେଳି 2ଟା ବୋଧ 3ଟା ରଖାଯାଇଛି।
1: ହଁ, ସେଇଟା ପାଖରେ ତ ଅଛି ଭଲ ଚରିବା ପାଇଁ, ଘାସ ଫାସ ରହିଛି ବା ଜଙ୍ଗଲ ଭଳିଆ କିଛି ଜାଗା ରହିଛି, ଆଉ ସେଇଠି ମଧ୍ୟ ଛେଳି ମାନେ ଚରି ପାରୁଛନ୍ତି। ଖୁସି ଲାଗିଲା ଜିତେନ୍ଦ୍ର ବାବୁ, ଯାହା ହେଲେ ମଧ୍ୟ ଆପଣ ଯୁବ ବୟସ ଯେଉଁମାନେ ଆମେ ସାଧାରଣତଃ ଗାଁ ଗହଳିର ଲୋକମାନଙ୍କୁ ଆମେ ଦେଖୁଛୁ ସବୁ ବାହାରକୁ ପଳେଇ ଯାଉଛନ୍ତି ଦାଦନ ଖଟିବାକୁ, ମାଟି ଛାଡ଼ିକି ନିଜ ମାଟିରେ ଯେଉଁ ଜନ୍ମ ମାଟିରେ ଫେରେ ଯେଉଁ ଜମି ଅଛି ସେ ଜମିରେ ଚାଷ ନ କରିକି ବା ରୋଜଗାର ନ କରି ନିଜ ମାଟିରେ ନ ଖଟି ଯାଇକି ବାହାରେ ଆମେ ଦାଦନ ଖଟୁଛୁ, ହେଲେ ସେଇଥିପାଇଁ ଆପଣ ଭାରି ଖୁସି ଅଛନ୍ତି ଦେଖିବାକୁ ଗଲେ। ସେମାନେ ଯାଇକିରି ବାହାରେ ଦାଦନ ଖଟିକିରି ଯାହା ପଇସା ଅର୍ଜୁଛନ୍ତି ସେଥିରେ ଆପଣ ନିଜ ଭିଟା ମାଟିରେ ରହିକି ଅଧିକ ଆଦାୟ କରିପାରୁଛନ୍ତି, ସେଥିପାଇଁ ଭାରି ଆପଣ ଖୁସି ଅଛନ୍ତି। ହେଲେ ଆମର ଯୁବପିଢ଼ି ଯୁବ ଚାଷୀମାନଙ୍କୁ ଆପଣ କିଛି ସନ୍ଦେଶ ଦିଅନ୍ତୁ, ଯେଉଁ ଶ୍ରୋତା ଭାଇମାନେ ଶୁଣୁଛନ୍ତି,
0: ଯେଉଁ ଭାଇମାନେ ବି ଶୁଣୁଛନ୍ତି, ଯେଉଁ ଆମର ଆମେ ଗାଁ ଛାଡ଼ିକି ପରିବାର ଛାଡ଼ିକି ଯେଉଁ ବାହାରେ ରହୁଛନ୍ତି, ବାହାରେ ନ ରହିକି ଆମର ଗାଁ ଭିତରେ ଯଦି କ'ଣ ଅଛି ଚାଷ ଅଛି, ଯାହାର ଯେଉଁ ଜମି ଅଛି, ଯିଏ ଯେଉଁଟା କରିପାରିବ ତା'ର ଯେଉଁ ଇଚ୍ଛା ଅଛି, ତ ନିଜେ ରହିକି କଲେ ଭଲ ରହିଥାନ୍ତା। ବାହାରୁ ନ ଯାଇକି ନିଜେ ରହିକି ନିଜ ଘରେ ରହିକି ନିଜ ପରିବାର ପୋଷିଲା ବି କାମ କରିବା,
1: ଆଜ୍ଞା, ଯାହାଫଳରେ ଘର ମଧ୍ୟ
0: ଚଳିପାରିବ,
1: ନିଜେ ମଧ୍ୟ ଖୁସିରେ ରହିବେ, ଆନନ୍ଦରେ ରହିବେ, ଆମର ଜମି ମଧ୍ୟ
0: ପଡ଼ିଆ ରହିବ।
1: ବହୁତ ବହୁତ ଧନ୍ୟବାଦ ଜିତେନ୍ଦ୍ର ବାବୁ, ଆପଣଙ୍କ ସହିତ ସାକ୍ଷାତ ହୋଇ ଖୁସି ଲାଗିଲା। ଆପଣ ଯାହା ହଉ ଯୁବପିଢ଼ିରେ ବୟସ ମାତ୍ର 30 ବର୍ଷରେ ଏତେ ଗୁଡ଼ାଏ ଲକ୍ଷ୍ୟ ରଖିଛନ୍ତି ଆଗକୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2025 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ

ପ୍ରେସର ଖେଳୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ, ଶ୍ରୋତାନ୍ତୁ ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତ, ପ୍ରଥମ ଗୀତରେ ଶୁଣନ୍ତୁ ବାଜି ଚଳଚ୍ଚିତ୍ରରୁ, ଗାଇଛନ୍ତି ଇରା ମହାନ୍ତି ଏବଂ ଉଦିତ ନାରାୟଣ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2025 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା ଚିନାବାଦାମ ମାଣ୍ଡିଆ କପା ହରଡ଼ ଅଦା ଓ ହଳଦୀ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଏବଂ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2025 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା ଚିନାବାଦାମ ମାଣ୍ଡିଆ କପା ହରଡ଼ ଅଦା ଓ ହଳଦୀ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଏବଂ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ବା ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଧନ୍ୟବାଦ।

ପ୍ରେସର ଖେଳୁ କେତେ ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 8:45 ହେଉଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରେଲକ୍ରି ଶୁଣୁଛି ଆକାଶବାଣୀ ଦିଲ୍ଲୀରୁ।

0: ଠାକୁରଙ୍କ ନାମ ଲେଖି ଲେଖି ତାଙ୍କ ଗୁଣ କୀର୍ତ୍ତନ କରି କରି ମୃତ ଭୋକ ଶୋଷ କିଛି ନାହିଁ।
1: ତମର ସିନା ପୋଥି ଲେଖିଲେ ପେଟ ପୁରୁଛି, ମୋର ତ ପୁଣି ପେଟଟାଏ ଅଛି। କେତେ ଦିନ ଆଉ ପେଟରେ ଓଦାକନା ଦେଇ ଶୋଇବି? ତିନି ଦିନ ହେଲା ପେଟକୁ ଦାନା ଯାଇନି, ଚୁଲି ଅଜଳା, ଆଉ କେତେ ସହିବି କୁହ।
0: ତିନି ଦିନ ହେଲା ଚୁଲି ଅଜଳା, କିନ୍ତୁ ମୋତେ ତ ତମେ ଖାଇବାକୁ ଦେଇଛ।
1: ଆଉ କ'ଣ କରିଥାନ୍ତି, ହାଣ୍ଡିରେ ଯେଉଁ ପଖାଳ ପାଣି ଥିଲା ସେତକ ତମକୁ ଦେଲି, ମୁଁ ଖାଲି
0: ପାଣି ପିଇ ରହିଛ।
1: ହଁ, ଆଉ କ'ଣ କରିଥାନ୍ତି ଯେ,
0: ଚାଳ ଦୁଇଟା ବସେଇଥିଲନି, ଅସୁବିଧା କ'ଣ ହେଲା?
1: ତମେ ତ ଭୋଳାନାଥ, ତମକୁ ଆଉ କ'ଣ କହିବି। ହପ୍ତାକ ତଳେ ଯେଉଁ ଲୁଗାଖଣ୍ଡକ ବୁଣିଥିଲ ସେତକ ପ୍ରଧାନ ଘରେ ଦେଇ ଦୁଇମାଣ ଚାଉଳ ଆଣିଥିଲି, ଚାରିଦିନ ଚଳିଗଲା, ଆଉ କେତେ ଦିନ ଯିବ ଯେ। ସେଇଦିନଠୁ ତ ତମେ ଲୁଗା ବୁଣା ବନ୍ଧ, ଏ ପୋଥି ଲେଖାରେ ତମେ ମାତିଛ। ଆମ ହୀନ କପାଳକୁ ସିନା ପିଲା ଛୁଆ ନାହାନ୍ତି, ଯଦି ପୁଣି ଯାଇଥାନ୍ତେ ବଞ୍ଚନ୍ତେ କେମିତି କହିଲ?
0: ସେଇଥିପାଇଁ ତ ଆମକୁ କାଳିଆ ଠାକୁର ପିଲା ଛୁଆ ଦେଇନାହାନ୍ତି କମଳୀ।
1: ନା ନା, ଏଇଟା ମୋ କପାଳ ଦୋଷ।
0: ତମେ ବୁଝୁନା କମଳୀ, ଏ ଜଗା କାଳିଆ ସୁଭଦ୍ରା ସେ ଆମର ପିଲା ଛୁଆ, ବାପ ମା।
1: ମୋର ଯେତେବେଳେ କୋଳ ଖାଲି, ତମେ ପରିହାସ ନ କରିବ କେମିତି?
0: ମୁଁ ପରିହାସ କରୁନି କମଳୀ, ସତ କହୁଛି, ସେଇମାନେ ଆମ ଟିକି ପିଲା। ଏ କ'ଣ କମଳୀ, ତମ ଆଖିରେ ଲୁହ?
1: ନା, ସିଏ କିଛି ନୁହଁ।
0: ତମେ ମୋତେ ବାହା ହେଇ ଖୁବ୍ ଦୁଃଖ ପାଉଛ କମଳୀ, ଦୁଇ ଓଳା ଦୁଇ ମୁଠା ଆହାର ମୁଁ ତୁମକୁ ଦେଇପାରୁନି, କୋଡ଼ରେ ପିଲାଟେ ବି ଦେଇପାରିଲିନି।
1: ସେମିତି କୁହନି।
0: ନା କମଳୀ, ମୁଁ ଗୋଟେ ଅପଦାର୍ଥ ସ୍ୱାମୀ, ଏକ ତ ଅଛବ ଜାତିରେ ଜନ୍ମ, ସେଥିରେ ପୁଣି ନିକମା। ତମେ
1: ଇଏ କ'ଣ କହୁଛ?
0: ତମେ ତମ ବାପା ଘରକୁ ଚାଲିଯା କମଳୀ, ବାପା ଆଉ କେଉଁଠି ହାତକୁ ଦେହ ହାତ କରିଦେବେ, ତମେ ସୁଖରେ ରହିବ, ଆଖିରୁ ଲୁହ ଶୁଖିଯିବ।
1: ଏକଥା ପୁଣି ତମେ କହୁଛ? ତମ ଠାକୁର କ'ଣ ତମକୁ ଏଇ କଥା ଶିଖାଇଛନ୍ତି
0: କମଳୀ?
1: ସତ କୁହ, ସତ କୁହ, ତମେ ଏଇଟା କ'ଣ ତମର ଇଚ୍ଛା? ତମ ଦେବତା ଜଗନ୍ନାଥ, ହେଲେ ତମେ ତମ ଦେବତା, ତମେ ମୋ ଜଗନ୍ନାଥ, ତମେ ମୋ ପୁରୁଷୋତ୍ତମ, ତମରି ଗୋଡ଼ ତଳେ ମୁଣ୍ଡ ରଖି ମୁଁ ଭୋଗ ଶୋଷ ସବୁ ଭୁଲିଯିବି।
0: ହଁ କମଳୀ, ପୋଥି ଲେଖା ସହିତ ପେଟ କଥା ମଧ୍ୟ ଚିନ୍ତା କରିବାକୁ ହବ। ଆଜିଠାରୁ ପୁଣି ଖଣ୍ଡେ ଲୁଗାବୁଣା ଆରମ୍ଭ କରିବି। ନିଶାନ୍ତେ ଅବେଳଟାରେ ଓଡ଼ିଆରେ କୁଆଡ଼େ

0: କମଳୀ କମଳୀ, ଏପାକୁ ଆସ କମଳୀ, ଏପାକୁ ଆସ ଆସ ଆସ। ତିନି ଦିନ ହେଲା ପେଟକୁ ଦାନା ଯାଇନି ବୋଲି ମନମଣା କରୁଥିଲ ନା, ଏଇ ଦେଖ ଜଗନ୍ନାଥ ଚାଉଳ କଉଡ଼ି ସବୁ ତମ ପାଇଁ ପଠେଇ ଦିଅନ୍ତି। ଏବେ ନିଅ ଭାତ ବସାଅ, ପେଟ ପୁରୀ ରାତିରେ ଦିମୁଠା ଖାଇବା।
1: ସତରେ ତ ଚାଉଳ କଉଡ଼ି କ'ଣ ନିଧି ସାନ୍ତେ ଦେଇଗଲେ?
0: ହଁ ନା, ନିଧି ସାନ୍ତେ ନୁହେଁ, ନିଜେ ଜଗନ୍ନାଥ। ନିଧି ସାନ୍ତ ବେଶରେ ସେ ଆସିଥିଲେ।
1: ତମେ କ'ଣ କହୁଛ ମୁଁ ତ ବୁଝିପାରୁନି।
0: ତମର ବୁଝିବା ଦରକାର ନାହିଁ କମଳୀ, ଆଗ ହାତ ବସାଅ, ମୁଁ ତନ୍ତରେ ସୂତା ବସାଏ, ଲୁଗା ବୁଣିବି ନିଧି ସାନ୍ତ ପାଇଁ।
1: ହଉ ଦିଅ, ଜଗନ୍ନାଥ ତାହେଲେ ଆମ କଥା ଶୁଣୁଛନ୍ତି?
0: ଖାଲି ଶୁଣି ନାହାନ୍ତି କମଳୀ, ମତେ ରଥଯାତ୍ରା ଦେଖି ଯିବା ପାଇଁ ଡାକି ଯାଇଛନ୍ତି। ରଥ ଉପରେ ଦିଅଁ ଦେଖିବା ପାଇଁ ଯିବି।
1: ସତେ ବଡ଼ଦାଣ୍ଡକୁ ଯିବ ଦିଅଁ ଦେଖିବ?
0: ହଁ, ତମ କଥା ବି ତାଙ୍କୁ ଜଣେଇବି କମଳୀ, ସେ ତମ କଥା ଶୁଣିବେ।
1: ତମେ ଦିଅଁ ଦେଖିବ, ମୋ କଥା ତାଙ୍କୁ କହିବ, ତେବେ ମୁଁ ନୂଆ ହାଣ୍ଡିରେ ଅରୁଆ ପେଜ ରାନ୍ଧି ତମ ଫେରିଲା ବାଟକୁ ଅନେଇ ବସିଥିବି।
0: ହଉ, ସେବେଳେ ତ ଅଛି, ତମେ ଯାଅ ଭାତ ବସାଅ କମଳୀ।
1: ହଁ ଯାଉଛି, ତମେ ତନ୍ତରେ ସୂତା ଲଗା।
0: ସବୁ ତାଙ୍କରି ଇଚ୍ଛା କମଳୀ। ନମସ୍ତେ ଦେବ ଦାମୋଦର, ଡମ୍ବରୁ କଢ଼ି ପୀତାମ୍ବର।

0: ତମେ ଚିନ୍ତା କରନି କଳି, ସେ ଗଡ଼ିଆ ତୁଠ ପଛରେ ଦୁଇଟା ପଇଡ଼ ଝୁଲୁଛି, ମୁଁ ଗଛରେ ଚଢ଼ି ସେ ଦୁଇଟି ପାରି ଆଣେ, ନୁଆକୁ ପଇଡ଼ ପାଣି ପିଇବାକୁ ଦେଇ ନିଜର ଦୁଃଖ ଜଣେଇ ବିଦା କରିଦେବା। ଆସୁଛି କମଳି,
1: ପାଣି ନେଇ ଗୋଡ଼ ହାତ ଧୋଇ ଆନ ନା, ଏଇ ଆସନରେ ବସ।
2: ଗୋଡ଼ ହାତ ଧୋଇବାର ଆବଶ୍ୟକତା ନାହିଁ ମା, ପୁଣି ବାରଦ୍ୱାରକୁ ଯିବି, ମୋତେ ଟିକେ ସରଳ ବିଦା କର।
1: ତମେ ତ ଦେଖୁଛ ନା, ଆମେ ଅଭାବି, ଦବା ପାଇଁ କ'ଣ ଅଛି, ସିଏ ପଇଡ଼ ପାଇଁ ଯାଇଛନ୍ତି, ଆସନ୍ତୁ ତାକୁ ବିଦେଇ ବିଦା ହେବ।
2: ହଉ ହଉ, ଆଚ୍ଛା ମା, ଘରର ସେ କଣରେ କ'ଣ ତାଳପତ୍ର ପୋଥି ଥାଇଛି, ସେ ପୋଥି କ'ଣ ହୁଏ?
1: ଇଏ ପାଇଁ ପୋଥି ଲେଖନ୍ତି, ପୋଥି ପଢ଼ନ୍ତି, ସେଇଥିପାଇଁ

0: ନନ୍ଦ ଗୋସେଇଁ ଘରେ ଅଛନ୍ତି? ନନ୍ଦ ଗୋସେଇଁ
1: କିଏ ଦାସିଆକିରେ? ଆରେ ଆ, ତତେ ଅପେକ୍ଷା କରିଥିଲା ଆସ।
0: ଆଜ୍ଞା।
1: ହେ, ଲୁଗାବୁଣା ଶେଷ ହୋଇଛି କି ନାହିଁ ଆଜି ଦେଖିବା ପାଇଁ ତୋ ପାଖକୁ ଯାଇଥାନ୍ତି।
0: ହଁ, ଆପଣଙ୍କ ଲୁଗାବୁଣା ଶେଷ ହୋଇଛି ଗୋସେଇଁ, ଦବା ପାଇଁ ଆଣିଛି, ନିଅନ୍ତୁ। ମନକୁ ପାଉଛି କି ନାହିଁ ଦେଖନ୍ତୁ।
1: ଏ ଲୁଗା, ହଁ ହଁ ହଁ, ଖୁବ ମନ ଲାଗିଛି ଦାସ, ତୋ ଲୁଗାବୁଣା ତ ଏ ବାଲିଗାଁରେ ସାର।
0: ନା ଗୋସେଇଁ, ମୋ ଭଳି କେତେ ଭଲ କାରିଗର ଏ ଗାଁରେ ଅଛନ୍ତି, କିନ୍ତୁ ସମସ୍ତେ ଅଭାବୀ ଲୋକ, ବାର ଧନ୍ଦା ନ କଲେ ପେଟ ପୋଷି ପାରୁନାହାନ୍ତି। ଖାଲି ଲୁଗାବୁଣାରେ ମନ ଦେଇପାରୁଛି କିଏ?
1: ହଁ ରେ ଦାସ, ଇ କାଳ ମହରକ ଯେମିତି, ସେଥିରେ ପର୍ବପର୍ବାଣି କି ବିବାହ ବ୍ରତ ନହେଲେ ନୂଆ ଲୁଗା ପିନ୍ଧୁଛି କି?
0: ସେଇଥିପାଇଁ ଅନେକଙ୍କର ତନ୍ତ ବନ୍ଦ ହେବାକୁ ବସିଲାଣି ଗୋସେଇଁ।
1: ହଉ ଦାସିଆ, ଚାଉଳ ନେଇଯା, ଆଉ ଯାହା କୋଉଠି ଶ୍ରୀକ୍ଷେତ୍ରରୁ ଫେରିଲେ ଦେବି। ସବୁ କୋଉଠିରେ ଠାକୁରଙ୍କ ପାଇଁ କଦଳୀ, ଛେନା, ବାର କିସମ ଆଉ ଆଉ ଭୋଗ ତିଆରି କରିଦେଇଛି, ପାଖରେ ଆଉ କୋଉଠି ନାହିଁ। ଏଇ ବାଡ଼ି ନଡ଼ିଆ ଗଛରେ ବର୍ଷ ନୂଆ ହେଇ ନଡ଼ିଆ ଫଳିଛି, ପୁରସ୍ତମରୁ ଫେରି ସେ ନଡ଼ିଆ ବିକ୍ରି କରି ଆଉ ତତେ କୋଉଠି ଦେବି।
0: ନୂଆ ଗଛରେ ନଡ଼ିଆ ଫଳିଛି ଗୋସେଇଁ?
1: ହଁ ରେ।

0: କାମ ତ ହେଇଗଲାଣି, ଆଉ ତମକୁ ନ ଖୋଜିବାଟା ମୋ ଭୁଲ। ଆଉ
1: ତମର ଭୁଲ କଣ ହଉ, ଇଏ ପେଟ ପାଟଣା କଥା କିଏ କାହିଁ କାହାକୁ ଛାଡ଼ିଦବ। ସକାଳୁ ଘରୁ ବୁଲି ବୁଲି ମୁଁ କଡ଼ାଏ କୋଡ଼ି ପାଇନି, ଆଉ ସେ ମୋ ଜଜମାନଙ୍କୁ ନେଇ କୋଡ଼ି ଧରି ଚମ୍ପଟ। ହଉ ହଉ ଦିଅ, ଆଉ ଯାହା ଅଛି ଦିଅ ଦିଅ ଦିଅ, ମୁଁ ଭୋଗ କରିଦେବି।
0: ନାଇଁ ଆଉ କିଛି, ଆଉ କିଛି ନାହିଁ ପଣ୍ଡାଏ।
1: ନାଇଁ
0: ମୁଁ ଭୁଲି ଯାଇଥିଲି ଠାକୁରଙ୍କ ନିକଟରେ।

0: ହଁ ପ୍ରଭୁ, ଜଗତ ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ନୀଳଚକ୍ର ଦେହରେ ବନ୍ଦୀ ଅବସ୍ଥାରୁ ମୁକ୍ତ କରନ୍ତୁ ପ୍ରଭୁ।
1: ଧନ୍ୟ ଧନ୍ୟ ଦାସିଆ, ତୁମେ ସର୍ବଜ୍ଞାତା। ତୁମକୁ ପରୀକ୍ଷା କରିବା ପାଇଁ ଆମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସତରେ ନୀଳଚକ୍ରରେ ବନ୍ଦୀ କରି ଆସିଥିବୁ, କିନ୍ତୁ

0: ଶୁଣୁଥିଲେ ନାଟକ ଭକ୍ତ ବାଲିକା ଦାସ। ରଚନା କରିଥିଲେ ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଧି ନନା, ଅରୁଣ କୁମାର ନନ୍ଦ, ନନ୍ଦଗୋଷ୍ଠୀ ନଟବର ସାହୁ, ପୁରୀ ପଣ୍ଡା, ସତ୍ୟନାରାୟଣ ସିହ୍ନା, ବ୍ରାହ୍ମଣ ନରେନ୍ଦ୍ର ସାହୁ, ଜଗନ୍ନାଥ ଦାସ, ମୋହନ ଚରଣ ଗିରି, ଶ୍ରୀ ଜଗନ୍ନାଥଙ୍କ କଣ୍ଠସ୍ୱର ସୁବାସ ନାୟକ, ଦାସିଆ ହରିହର ମିଶ୍ର ଏବଂ କମଳୀ ଆଦରମଣି ବରାଳ। କଣ୍ଠଦାନ କରିଥିଲେ ଦିବାକର ମହାନ୍ତି। ଆକାଶବାଣୀ କଟକ।
1: ଶୁଣୁଥିଲେ ନାଟକ ଭକ୍ତ ବାଲିକା ଦାସ, ରିଲେ କରିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବ୍ରହ୍ମପୁର। ଶ୍ରୋତନ୍ତୁ ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଭକ୍ତି ତଟିଏ।
2: ମୋ ଦୁଃଖ ବିଳକୁ

0: despite repeated assurance from the government side that it is ready to discuss issues related to NEET paper leak case, the opposition continued its protest demanding the resignation of Union Education Minister Dharmendra Pradhan. Parliamentary Affairs Minister Kiran Rijiju said that the government is ready to discuss the NEET paper leak issue from day one. He said due to certain conditions imposed by the Congress, the discussion could not take place. President Draupadi Murmu met Romanian Prime Minister Ilie Bolohan in Bucharest today and held fruitful discussions on advancing the India-Romania partnership. The two leaders reviewed bilateral ties and discussed ways to strengthen cooperation in trade, investment, clean energy, connectivity and emerging technologies. Delhi police has refuted fake news circulating on social media claiming that Delhi police has imposed a ban on food delivery app services across New Delhi area. In a social media post, Delhi police said that this claim is completely false, baseless and misleading. It said that the Delhi police has not imposed any ban on the delivery services in New Delhi area. And in shooting, India Sanya won silver in the women's 10-meter air pistol event at the ISSF World Cup in Hangzhou, China, opening the country's medal account at the tournament. 22-year-old shooter scored 243.4 in the final to secure a podium finish against a strong international field. And that is the end of this news bulletin.
1: Sunile Hindi re English re sambar. Electricity akashvani le kendra ro. ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 11:10 ଶ୍ରୋତାବନ୍ଧୁ ଚଳିତ ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆସନ୍ତାକାଲି କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତେତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ଅନୁଚିନ୍ତା ଶୁଣିବେ ସକାଳ 6:35 ଧାରାବାହିକ ଶ୍ରୀମଦ ଭାଗବତ ରଖିଛୁ ସକାଳ 6:40 ଶୁଣିବେ ଆମର ସ୍ୱାସ୍ଥ୍ୟ ସକାଳ 7:10 ରେଲେ କୃଷ୍ଣ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:25 ଶୁଣିବେ କେତେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶ୍ରୀକ୍ଷେତ୍ର ମଧ୍ୟରେ ଶୁଣିବେ ସକାଳ 8:30 ରେଲେ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ଦିନ 9:00 ଶୁଣିବେ ବିଦ୍ୱାର୍ଥୀ କାର୍ଯ୍ୟକ୍ରମ ଗୀତାଞ୍ଜଳି କାର୍ଯ୍ୟକ୍ରମ ପ୍ରସାର କରିବୁ ଦିନ 10:00 ଲୋକଗୀତ ଶୁଣିବେ ଦିନ 11:00 ମଧ୍ୟାହ୍ନ 12:00 ରହିଛି ବିଦ୍ୱାର୍ଥୀ କାର୍ଯ୍ୟକ୍ରମ ଆସନ୍ତାକାଲି ଅପରାହ୍ନ 5:00 ଶୁଣିବେ କେତୋଟି ସୁଗମ ସଙ୍ଗୀତ ପରେ ପରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ ଅପରାହ୍ନ 5:30 ସନ୍ଧ୍ୟା 6:15 ଶୁଣିବେ ଧାରାବାହିକ ଶ୍ରୀ ରାମଚରିତ ମାନସ ରାତି 7:00 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30 ରିଲେକ୍ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:00 ପ୍ରସାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ କେତୋଟି ଓଡ଼ିଆ ଚଳଚ୍ଚିତ୍ରରେ ଶୁଣିବେ ରାତି 8:15 ଓଡ଼ିଆ ଆଲବମ୍ ତ ରହିଛି ରାତି 8:30 ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପ୍ରସାରଣ ନାଟକ ପବିତ୍ର ଦାସିଆ ରେଲକୁ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ସ୍ୱତନ୍ତ୍ର ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ତାହେଲେ ଆପଣଙ୍କୁ ଶୁଭରାତ୍ର ଜଣାଇ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ ପୁଣି ଥରେ ଆପଣଙ୍କୁ ସ୍ୱାଗତ କରିବୁ ଆସନ୍ତାକାଲି 5:55 ଆଜି ପାଇଁ ବିଦାୟ ନେଉଛୁ ଜୟ ହିନ୍ଦ୍।